0: ୱାଓ, ମାହୋଲ ଏକଦମ ଶାନ୍ତ ହେଇଗଲା। ଗୋଟିଏ ଆଧ୍ୟାତ୍ମିକ ବାତାବରଣକୁ ଆମେ ଚାଲିଗଲୁ। ବହୁତ ବହୁତ ବହୁତ ଧନ୍ୟବାଦ ମ୍ୟାମ୍, ଆପଣଙ୍କୁ ଏତେ ସମୟ ଆମ ସହିତ ଗପିଲେ।
1: ମୋ ତରଫରୁ ଅଭିନନ୍ଦନ।

ପ୍ରଚାର କଲୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିଲି ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ନାଜିଆ ଆଲାମଙ୍କ ସହ କଥାବାର୍ତ୍ତା। ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45 ଶିଳ୍ପୀ ହେଲେ କୁମାର ବାପି, ବିକାଶ ଦାସ ସଙ୍ଗୀତ ଏବଂ ନିବେଦିତା। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ସପ୍ତଧାରାରେ ରହିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ଥିଲେ ମନ୍ଦାକିନୀ ମହାପାତ୍ର ଏବଂ ଗୋପୀନାଥ ମହାପାତ୍ର। ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ନିହାରଞ୍ଜନ ମହାନ୍ତି। ଆକାଶବାଣୀ ଜୟପୁର।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ କୁମାର ବାପି। ଗୀତ ରଚନା କରିଛନ୍ତି ପ୍ରତତୀ ମହାନ୍ତି। ସଙ୍ଗୀତ ପରିଚାଳନା କରିଛନ୍ତି ରଞ୍ଜନ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀମାନେ ହେଲେ ବିକାଶ ଦାସ ଏବଂ ସଙ୍ଗୀତା। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ।

0: ଶୁଣିଲେ ତୁଡି ଲଘୁ ସଙ୍ଗୀତ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କୁରୁକ୍ଷେତ୍ର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ କୁମାର ସାନୁ ଏବଂ ଏଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଦେବ କୋହଲି। ସଙ୍ଗୀତ ହିମେଶ ରେଶମିଆ।

କୋଏ ମିଲ୍ ଗୟା ଏହି ଚଳଚ୍ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମାନିଲେ ସାନ୍, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ। ଗୀତ ରଚନା କରିଛନ୍ତି ନାସିର ଫରାଜ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଲ୍ ହୋ ନା ହୋ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ସନୁ ନିଗମ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ଶଙ୍କର ଏହସାନ।

ଶୁଣନ୍ତୁ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କର ଆଦେଶକ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଅପସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସା ଗୋଚ୍ଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର 7656890866 0685822245 0685822245। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଜିତ୍ ଏହି କଥାଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆପଣ ଶୁଣିଛନ୍ତି ପାରିବେ ନେଇ କେହି ଅଲଗା କରି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଓନ୍ଲି ପ୍ୟାର୍ ଚଳଚ୍ଚିତ୍ରର ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

କ୍ରିମିନାଲ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀମାନେ ଲି କୁମାର ବାପି ଏବଂ ପାମେଲା ଚେନ୍। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଦୀପକ କୁମାର।

ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆଜି ରାତି 9:30 ଶୁଣିବେ ନାଟକ ସ୍ୱର୍ଣ୍ଣଚମ୍ପା। ରଚନା ପ୍ରଫୁଲ୍ଲ କୁମାର ରଥ ଏବଂ ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ସନ୍ତୁର ବାଦନ ଶୁଣିବେ, ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାତି 8:15 ପ୍ରଚାର କରିବ କେତୋଟି ପଲ୍ଲୀଗୀତ। ଶିଳ୍ପୀମାନେ ହେଲେ ଶ୍ୟାମାମଣି ଦେବୀ, ସଂଯୁକ୍ତ ମହାନ୍ତି ଏବଂ ଶଶାଙ୍କ ଶେଖର ମହାପାତ୍ର। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30 ରହିଛି ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ମା କ୍ଷୀରର ଉପକାରିତା। ଭେଟଘାଟରେ ରହିଛି କାଇଗିନେ ଖମନର ଜୀବଜନ୍ତୁ ଗାଁ ଭିତରେ ଆଇଲାନି ସମ୍ପର୍କରେ।

ଏହାପରେ ସାକ୍ଷାତକାର ଶୁଣିବେ ମ୍ୟାଲେରିଆ ଜ୍ୱର ହେଲା ବୋଲି କେନ୍ତା ଜାନି ହେସି। ଅପରାହ୍ନ ପାଞ୍ଚଟାରେ ଯୁବବାଣୀ କାର୍ଯ୍ୟକ୍ରମ, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ପ୍ରଚାର କରିବୁ ଦିନ ଗୋଟାଏ ବଜେ 20 ମିନିଟ୍ରେ। ଏଥିରେ ଶୁଣିବେ ସାଇବର ସଚେତନତା, ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭରତାର ଏକ ମାଧ୍ୟମ ସମ୍ପର୍କରେ ସାକ୍ଷାତକାର, ପରିବାର ରହିଛି ସିକିଲ୍ ସେଲ୍ ରୋଗର କାରଣ ଓ ଏହାର ପ୍ରତିକାର ସମ୍ପର୍କରେ ସାକ୍ଷାତକାର ଶୁଣିଲେ। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ବିଦ୍ୟୁତ୍ ରାୟ।

ପର୍ଶୁରାମ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ କ୍ରିଷ୍ଣା। ଶ୍ରୀକାନ୍ତ ଗୌତମଙ୍କ ଗୀତ ସଙ୍ଗୀତ ମନ୍ମଥ ମିଶ୍ରା।

ଶେଷରେ ଶୁଣନ୍ତୁ କଳ୍କି ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନିଲେ ହ୍ୟୁମାନ ସାଗର ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା। ସଙ୍ଗୀତ ବିଭୂତି ଭୂଷଣ ଗଡ଼ନାୟକ।

ପ୍ରଚାର କଲୁ ସପ୍ତଧାରା କ୍ରମର କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ

ହାମ୍ଟି ଶର୍ମା କି ଦୁଲ୍ହାନିଆ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଅନୁଷ୍କା ଏବଂ ବେନି ଦୟାଲ। ଗୀତ ରଚନା କରିଛନ୍ତି ଶଶାଙ୍କ ଖେତାନ, ଗୀତ ସଚିନ ଚିଗର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଲୁକା ଛୁପି ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ହେଲେ କରଣ ସ୍ୟାମ୍ବି ଗୀତ ରଚନା କରିଛନ୍ତି ନିର୍ମାଣ ସଙ୍ଗୀତା ତାନିସ୍କ ବାଗ୍ଚି ଏବଂ ଗୋଲ୍ଡ ବୟ।

ନିଷ୍କ୍ୟ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ସନମଜିତ ତଲୱାର। ସଙ୍ଗୀତ ପାଲସ ମୁଛାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କେସରୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ଆଶିଷ କୌର। ନିଜ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତାନିସ୍କ ବାଗ୍ଚୀ।

ଗୁଣ୍ଡେ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ସାହିଦ ମାଲିଆ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ। ସଙ୍ଗୀତ ସୋହିଲ ସେନ।

ଶେଷରେ ଶୁଣନ୍ତୁ ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଶ୍ରେୟା ଘୋଷାଲ ଏବଂ ମୋହିତ ଚୌହାନ। ଗୁଲଜାରଙ୍କ ଗୀତ ସଙ୍ଗୀତ ଏ ଆର୍ ରେହମାନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ସାବଲୀଳ ଏବଂ ସ୍ୱତନ୍ତ୍ର ପରିବେଶକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ସାଥୀ ଲୀନାନନ୍ଦ। ନମସ୍କାର।

ଦେଇ ଆମେ ଆଗେଇ ଚାଲିଛେ ନୂଆ ଆଶା ନୂଆ ସମ୍ଭାବନା ନେଇ। ଆପଣମାନେ ଭଲ ଭାବେ ଜାଣିଛନ୍ତି ଏକଦା ନକ୍ସଲଙ୍କ ଗଡ଼ ଭାବେ ପରିଚିତ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲା। ହିଂସାରେ ଥରହର ହେଉଥିଲା ଦୁର୍ଗମ ଅଞ୍ଚଳ। ରାତି ପାହିଲେ ଅନେକ ନିରୀହଙ୍କ ଜୀବନ ଯାଉଥିଲା। ଏବେ ଆଉ ସେ ସ୍ଥିତି ନାହିଁ। ମାଓବାଦୀମାନେ ଫେରିଛନ୍ତି ମୁଖ୍ୟ ସ୍ରୋତକୁ। ମାଲକାନଗିରି ଜିଲ୍ଲାରେ ଏବେ ବିକାଶର ଧାରା ଆଗେଇ ଚାଲିଛି। ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଆଖ୍ୟା ପାଇଛି। ଏବେ ଏହି ଅଞ୍ଚଳ ରହିଛି ସରକାରଙ୍କ ସ୍ୱତନ୍ତ୍ର ଫୋକସରେ। ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁର୍ଗମ ଅଞ୍ଚଳର ଚିତ୍ର ବଦଳା ଯାଉଛି।

ହଁ ଶ୍ରୋତାବନ୍ଧୁ, ଆଗରୁ ଯେଉଁଠି ନକ୍ସଲ ସ୍ମାରକୀ ଥିଲା ଏବେ ସେଠି ଗଢ଼ି ଉଠିଛି ଧର୍ମାନୁଷ୍ଠାନ। ସଞ୍ଜ ନଇଲେ ଯେଉଁଠି ଲାଲ ସଲାମ ଶୁଭୁଥିଲା ଏବେ ସେଠି ପୂଜାପାଠ ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ରାସ୍ତାଘାଟ, ବିଜୁଳି ଆଲୁଅ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଛି ଅନେକ ଅନେକ ପରିବର୍ତ୍ତନ। ବିଶେଷ କରି ଗୁରୁପ୍ରିୟା ସେତୁର ନିର୍ମାଣ ମାଲକାନଗିରି ଜିଲ୍ଲା ପାଇଁ ପାଲଟିଛି ଲାଇଫ୍ ଲାଇନ୍।

ହଁ ଶ୍ରୋତା ବନ୍ଧୁ, କେବଳ ହିଂସା ନୁହେଁ, ଗଞ୍ଜେଇ ଚାଷ ପାଇଁ ଏକଦା କୁଖ୍ୟାତି ଅର୍ଜନ କରିଥିବା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବେ ଜାଫ୍ରା ଚାଷକୁ ଆପଣାଇଛି। ଜିଲ୍ଲା ପ୍ରଶାସନର ଜାଫ୍ରା ମିଶନ ଅଞ୍ଚଳବାସୀଙ୍କ ମଧ୍ୟରେ ସଞ୍ଚାର କରିଛି ସ୍ୱାବଲମ୍ବୀ ହେବାର ନୂଆ ଆଶା।

ହଁ ଶ୍ରୋତା ବନ୍ଧୁ, ଜାଫ୍ରା ଚାଷ ମାଧ୍ୟମରେ ବର୍ଷକୁ ପ୍ରାୟ 120 କୋଟି ଟଙ୍କାର କାରବାର ହେବାର ସମ୍ଭାବନା ରହିଛି। ଏଥିରୁ ବିଶେଷ କରି ସିନ୍ଦୁର ଓ ବିଭିନ୍ନ ରଙ୍ଗର ଉତ୍ପାଦନ ହୋଇପାରୁଛି। ବାହାର ବଜାରରେ ରହିଛି ଏହାର ଯଥେଷ୍ଟ ଚାହିଦା। ଜାଫ୍ରାକୁ ସାଧାରଣତଃ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ, ବସ୍ତ୍ର ରଙ୍ଗ, ପ୍ରାକୃତିକ ଖାଦ୍ୟ ରଙ୍ଗ ଏବଂ ରାସାୟନିକ ଶିଳ୍ପରେ ବ୍ୟବହାର କରାଯାଉଛି। ବଜାରରେ ଜାଫ୍ରା ଦର କେଜି ପିଛା ରହିଛି ପ୍ରାୟ 300 ଟଙ୍କା। ସବୁଠାରୁ ବଡ଼ କଥା ହେଲା, ଜାଫ୍ରା ଗଛ ଥରେ ଲଗାହେଲେ ଏହା ଆୟ ଦେଇଥାଏ 25-30 ବର୍ଷ ପର୍ଯ୍ୟନ୍ତ। ପ୍ରଶାସନ ଆଶା ରଖିଛି ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଏହା ନିଶ୍ଚିତ ରୂପେ ଆତ୍ମନିର୍ଭରଶୀଳ କରାଇବ।

ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ ଭାମାମଣି ଦିଦିଙ୍କ ଜୀବନ, ତାଙ୍କ ଭଳି ଏବେ ଚର୍ଚ୍ଚାରେ ରହିଛନ୍ତି ସେହି ନବରଙ୍ଗପୁର ଜିଲ୍ଲାର ଆଉ ଚାରିଜଣ ଶିକ୍ଷକ। ସେମାନେ ହେଲେ ଅଜିତ କୁମାର ଖୁରାନା, ମୃତ୍ୟୁଞ୍ଜୟ ବେହେରା, ରତିଓ ହରିଜନ ଏବଂ ଶ୍ରୀନିବାସ ସାହୁ, ଯେଉଁମାନେ ରାତି ପାହିଲେ ନିଜ ଜୀବନକୁ ବାଜି ଲଗାଉଛନ୍ତି ଇନ୍ଦ୍ରାବତୀ ଜଳଭଣ୍ଡାରରେ। ପାରି ହେଉଛନ୍ତି ଅକାତକାତ ପାଣି, ତା ପୁଣି ଏକ ଦେଶୀ ଡଙ୍ଗାରେ ନିଜେ ଆହୁଲା ମାରି ପହଞ୍ଚୁଛନ୍ତି ବିଚ୍ଛିନ୍ନାଞ୍ଚଳର ଏକ ଟାପୁରେ। ସେଠାରେ ଥିବା ଦୁଇଟି ସ୍କୁଲରେ ଗଢ଼ୁଛନ୍ତି ପାଞ୍ଚଟି ଗାଁର ପିଲାଙ୍କ ଭବିଷ୍ୟତ।

ତେନ୍ତୁଳିଖୁଣ୍ଟି ବ୍ଲକ ମାଞ୍ଚା ଗାଁ ପଞ୍ଚାୟତର ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରେ ରହିଛି ଏହି ଟାପୁ। ବୁଝିଲେ ଶ୍ରୋତାବନ୍ଧୁ, ସେଠାରେ ପହଞ୍ଚିବା ଲାଗି ଏକମାତ୍ର ମାଧ୍ୟମ ହେଉଛି ଜଳପଥ। ସବୁଠୁ ବଡ଼ କଥା ହେଲା, ସେଠାରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ନିଜ ଦରମାରୁ କିଣିଛନ୍ତି ଦେଶୀ ଟଙ୍ଗାଟିଏ, ଆଉ ଏହାରି ସାହାଯ୍ୟରେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ପହଞ୍ଚୁଛନ୍ତି ସ୍କୁଲରେ। 7 କିଲୋମିଟର ଜଳଭଣ୍ଡାର ପାର ହେବା ଲାଗି ଲାଗିଯାଉଛି ପ୍ରାୟ 3 ଘଣ୍ଟା। ପିଲାଙ୍କୁ ଶିକ୍ଷାଦାନ କରି କେବେ ଘରକୁ ଫେରିପାରୁଛନ୍ତି ତ ଆଉ କେବେ ଆଶ୍ରୟ ନେବାକୁ ପଡ଼ୁଛି ସେହି ଟାପୁରେ। ସେହିପରି ଶିକ୍ଷକମାନଙ୍କୁ ବାସ୍ତବରେ କୋଟି କୋଟି ନମନ।

ଆମକୁ ଆଗକୁ ବଢ଼ିବାର ବାଟ ଦେଖାନ୍ତି ଗୁରୁ, ଶିଖାନ୍ତି ଜୀବନରେ ସଫଳ ହେବାର ସୂତ୍ର। ସେଇଥିଲାଗି ସେମାନଙ୍କ ସ୍ଥାନ ସବୁଠୁ ଉପରେ। ଖାସ୍ ସେଇଥିଲାଗି ତ କୁହାଯାଇଛି, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ତେବେ ଆସନ୍ତୁ ନା ଜାଣିବା ସେହିପରି ଆଉ ଜଣେ ଚର୍ଚ୍ଚିତ ଗୁରୁଙ୍କ ସମ୍ପର୍କରେ, ମାଲକାନଗିରି ଜିଲ୍ଲାର ବିନାଶ ମିଶ୍ର, ଯିଏ ନିଜ ଜୀବନର ତମାମ ସୁଖ ଓ ସ୍ୱପ୍ନକୁ ପଛରେ ପକାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଗଢ଼ି ଚାଲିଛନ୍ତି ଅସହାୟ ପିଲାଙ୍କ ଭବିଷ୍ୟତ। ନିଜସ୍ୱ ଉଦ୍ୟମରେ ଗରିବ, ଅସହାୟ, ଅନାଥ ଏବଂ ଆଦିବାସୀ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

ଶିକ୍ଷା ସହିତ ମାର୍ଶାଲ ଆର୍ଟ ଓ ଜୁଡୋର ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି ଶିକ୍ଷକ ବିନାଶ। ଅନେକ ପିଲାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପହଞ୍ଚାଇ ପାରିଛନ୍ତି, ଯେଉଁମାନେ ତାଙ୍କ ସୂତ୍ର ଆପଣାଇ ବେଶ ସଫଳ ହୋଇଛନ୍ତି। 30 ସ୍ୱର୍ଣ୍ଣ ସହ 50ରୁ ଅଧିକ ପଦକ ହାସଲ କରି ମାଲକାନଗିରି ଜିଲ୍ଲା ସହ ରାଜ୍ୟର ଗୌରବ ବଢ଼ାଇଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କ ଖାଦ୍ୟ, ପୋଷାକ ଏବଂ ଅନ୍ୟାନ୍ୟ ସବୁ କଥା ମଧ୍ୟ ନିଜେ ହିଁ ବୁଝୁଛନ୍ତି। ନିଜେ ଅବିବାହିତ ରହି ସେମାନଙ୍କୁ ନିଜ ପିଲା ଭଳି ସ୍ନେହ ଆଦର ଦେଇ ପ୍ରତିଷ୍ଠିତ କରାଇପାରିଛନ୍ତି।

ହଁ ଶ୍ରୋତାବନ୍ଧୁ, ଯେଉଁମାନେ ଆମମାନଙ୍କୁ ଆଗକୁ ଆଗେଇବାର ବାଟ ଦେଖାଉଛନ୍ତି ସେମାନେ ବାସ୍ତବରେ ମାର୍ଗଦର୍ଶୀ। ଏଇ ଯେମିତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରହୁଥିବା ବିଶିଷ୍ଟ ସମାଜସେବୀ ବିଚିତ୍ରାନନ୍ଦ ପଣ୍ଡା ଦୀର୍ଘ ତିନି ଦଶନ୍ଧି ଧରି ଜିଲ୍ଲାରେ ନିଶା ନିବାରଣ ପାଇଁ ଚଲାଇ ଆସୁଛନ୍ତି ସ୍ୱତନ୍ତ୍ର ଅଭିଯାନ। ଏ ଭିତରେ ପ୍ରଶାସନର ସହାୟତାରେ ପାଞ୍ଚଟି ଦୁର୍ଗମ ଗାଁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିସାରିଛନ୍ତି। ବଣ ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ବୁଝାଇ ଆସୁଛନ୍ତି ଯେ ନିଶା

ନହିଁ ସେମାନଙ୍କ ସଂସାରକୁ ଛାରଖାର କରିଦେଉଛି। ନିଶାଠାରୁ ଦୂରରେ ରହି ଶିକ୍ଷାର ମାର୍ଗରେ ଆଗେଇଲେ ସ୍ୱାବଲମ୍ବୀ ଜୀବନ ଜିଇଁପାରିବେ। ଏଭଳି ବାର୍ତ୍ତା ହିଁ ବନବାସୀଙ୍କ ଜୀବନରେ ଆଣିଛି ଅନେକ ପରିବର୍ତ୍ତନ। ସେମାନେ ଏବେ ସ୍ୱାବଲମ୍ବୀ ଜୀବନ ଜିଇଁବା ଆରମ୍ଭ କରିଦେଲେଣି।

ଆପଣମାନେ ଗୀତ ଶୁଣୁଥାନ୍ତୁ, ହେଲେ ଏହି ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଆପଣଙ୍କ ସାଥୀ ଲୀନାନନ୍ଦକୁ ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଉପସ୍ଥାପନା ଦମୟନ୍ତୀ ବୈକାର। ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଲାଗି ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡ଼ିଓକୁ।

0: ହ୍ୟାଲୋ,
1: ଭଉଣୀ ନମସ୍କାର।
0: ନମସ୍କାର,
1: ଜୟ ଜଗନ୍ନାଥ। ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚତ୍ରିକା ବଜାର ଜଗତସିଂହପୁର।
0: ଆଚ୍ଛା, କେମିତି କଣ ଅଛନ୍ତି ଆପଣ? ଆପଣଙ୍କ ଫୋନ ବର୍ତ୍ତମାନ ପ୍ରଥମେ ଲାଗିଛି?
1: ନା ନା, ସେମିତି ଫାଷ୍ଟ ଲାଗୁ ଲାଷ୍ଟ ଲାଗୁ ସେଠି କିଛି ମତଲବ ନାହିଁ, କିନ୍ତୁ ମୁଁ ଲଗଉ ଲଗଉ ଆପଣଙ୍କ ନମ୍ବର ତ ୱେଟିଂ ଦେଖାଉଥିଲା, କିନ୍ତୁ ଲାଗିଗଲା କେମିତି ମା ଶାରଳାଙ୍କ କୃପାରୁ ଆଉ।
0: ଆଚ୍ଛା, ପ୍ରଥମେ ଫୋନ ଲାଗିଲେ ଆମ ଶ୍ରୋତା ମାନେ ଖୁସି ହେଇଯାନ୍ତି ସମସ୍ତେ?
1: ମୋର ସେମିତି ନାହିଁ, କାରଣ ଆମେ ହଉଛୁ ପ୍ରଫେସନାଲ କଲର, ପର ଡେ ମୁଁ 8-10 ରେଡିଓ ସେଣ୍ଟର ମତାମତ ଦିଏ।
0: ଆଚ୍ଛା,
1: ସେମିତି ନାହିଁ, ଫାଷ୍ଟ ଲାଗୁ ମଝିରେ ଲାଗୁ ଲାଷ୍ଟ ଲାଗୁ, କିନ୍ତୁ ମତାମତ ଦେବାର ଅଛି।
0: ବହୁତ ବଢିଆ। କଣ ସବୁ ଖବର କୁହନ୍ତୁ ରାଜେଶ।
1: ଖବର କଣ, 7 ଲକ୍ଷ ଯିବ ପୋଷା, ତେଣୁ ବର୍ତ୍ତମାନ ବିଲବାଡ଼ିରେ ଆଉ ପାଣି ନାହିଁ, କାରଣ ଲଗାତାର ବର୍ଷା ହଉଥିଲା, ଯୋଉ ଖରା ହଉଛି, ଆଉ ବର୍ତ୍ତମାନ 45 ଡିଗ୍ରୀ ପର୍ଯ୍ୟନ୍ତ ଭାବୁଛି, ଆଉ ସବୁ ତ ମାନେ ସାର ଫାର ଲୋକ ପକଉଛନ୍ତି ବିଲରେ। ଗତକାଲି ବି ମୁଁ ବି ଯାଇଥିଲି ସାର ପକେଇବାକୁ, ମୋ ମୁଣ୍ଡ ଏମିତି ବୁଲେଲା ଯେ ମୁଁ ଭାବିଲି ସଂସ୍କୃତ ହେଇଯିବ, ପଳେଇ ଆଇଲି ଜୀବନ ବିକଳରେ ଆଉ।
0: ଏଇ ବର୍ଷ ବେଶୀ ବର୍ଷା, ଲଘୁଚାପ ଜନିତ ବର୍ଷା, ଚାଷ ବି ସେଇ ଅନୁସାରେ ହେଇଥିବ ବୋଲି ଆମେ ସବୁ ମାନେ ଭାବୁଥିଲୁ, କିନ୍ତୁ ସବୁ ଓଲଟା ପାଲଟା ହେଇଯାଇଛି ଆପଣଙ୍କ କଥା ଶୁଣିଲା ପରେ ଲାଗୁଛି।
1: ନାଇଁ ନାଇଁ ଭଉଣୀ ଶୁଣନ୍ତୁ, ଯୋଉ ଆପଣ ଯୋଉ ଏଲ ନିନୋ ଯୋଉ ପ୍ରଭାବ ହେଇଛି, ତା ଦେହରେ ଆଗକୁ ତ କଣ ପ୍ରବଳ ଖରା ହବ ବୋଲି ତ ମାନେ କହୁଛନ୍ତି ପାଣିପାଗ ବିଜ୍ଞାନୀ। ଆଉ ଦ୍ୱିତୀୟ କଥା ହଉଛି କଣ, ଏଇ ଯୋଉ କେନାଲ ପାଣି ସବୁ ଆସିଥିଲା ଆମର, ଯୋଉ ସରକାର ଯୋଉ ସପ୍ଲାଇ କରୁଛନ୍ତି ଆମର 10B କେନାଲ, କେନାଲ ବର୍ତ୍ତମାନ ସବୁ ପୋତି ହେଇଗଲାଣି, ଅଳିଆ ଆବର୍ଜନା ଯିଏ ଯାହା ପାଇଲା ପକେଇଦେଲା, ଆଉ ତା ସାଙ୍ଗରେ ଯୋଉ ସାରୁ ଗଛ ବଣ ଗଛ ସବୁ ଉଠିଛି, ଏଗୁଡା ସବୁ ସଫା ସଫି ଠିକ ଭାବେ କରୁନାହାନ୍ତି, JCB ଲଗେଇ କରିଦଉଛନ୍ତି। ଆଉ ଯେମିତିକି ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ତାଙ୍କର ଗୋଟେ ମଧୁଚନ୍ଦ୍ରିକା ସରକାରୀ ତହବିଲରୁ କିନ୍ତୁ ବିଲ୍ କରି ଖାଇଦେବା, ଚାଷୀ ପଛେ ହଇରାଣ ହଉ କିନ୍ତୁ ସେମାନେ ଫାଇଦା ଉଠାଉଛନ୍ତି ଆଉ।
0: ଯଦି ଏମିତି ବେଶୀ ଦିନ ଚାଲିବ, ବହୁତ ବର୍ଷ ଚାଲିବ ରାଜେଶ, ଗୋଟେ ଚିତ୍ର ଆପଣ ଆଙ୍କନ୍ତୁ, ବର୍ତ୍ତମାନ କଣ ହବ ଆମର, ମଣିଷଙ୍କର କଣ ହବ ଏଇଭଳିଆ ବର୍ତ୍ତମାନ ଯୋଉ ସିଚୁଏସନ ଚାଲିଛି?
1: ଏବେ ଦେଖୁଥିବେ ଯେମିତିକି ମାନେ ନେପାଳରେ ଯୋଉ ହେଲା ମାନେ ସେମାନେ ବି ଡିମାଣ୍ଡ କରୁଛନ୍ତି, ଏମାନେ ସବୁ ଜଳବାୟୁ ପରିବର୍ତ୍ତନ ପାଇଁ ସବୁ ହଉଛି, ଚାଇନା ଭାରତ ଆମେରିକା ଏସବୁ କ୍ଷତିପୂରଣ ଦିଅନ୍ତି, ତେଣୁ ଏଇ ଟାଇପ୍ର କେତେବେଳେ କଣ ହବ କିଛି ତ କହି ହବନି। ଆମର ଉତ୍ତରାଖଣ୍ଡରେ ବି ଏଇ ଟାଇପ୍ର ହେଇଥିଲା, ହଜାର ହଜାର ଲୋକ ମରିଥିଲେ, ତେଣୁ କେତେବେଳେ ବନ୍ୟା ହଉଛି, କେତେବେଳେ ବାତ୍ୟା ମରୁଡ଼ି ଭୂମିକମ୍ପ ପ୍ରାକୃତିକ ବିପର୍ଯ୍ୟୟ ଯୋଉ ହିସାବରେ ହଉଛି, କୁଆଡେ କଣ ହବ କେତେବେଳେ କେହି ବି କିଛି କହିପାରିବେନି। ତାକୁ ଭଗବାନ ଯଦି ଚାହିଁବେ ବଞ୍ଚେଇବେ, ନହେଲେ ଆଜ୍ଞା ହଜାର ହଜାର ଜନଜୀବନ ଏମିତି ଅସ୍ତମିତ ହେଇଯିବ ଆଉ।
0: ଆଜ୍ଞା ଆଜ୍ଞା, ଏଭଳିଆ ଚିତ୍ର ବର୍ତ୍ତମାନ ସମସ୍ତେ ଦେଖିଲେଣି, ଇନ୍ ଫ୍ୟୁଚର ଆମର କଣ ହବ?
1: ଓଡ଼ିଶାରେ ବନ୍ୟା ମାନେ ମାସ ଦେଢ଼ ମାସ ହେଲାଣି ଗୋଟେ ସାଇଡ୍ରେ ଚାଲିଛି, ଆପଣ ଯାଜପୁର ଭଦ୍ରକ ସେପଟ ସାଇଡ୍ ଏବେ ବି ବନ୍ୟା ଚାଲିଛି ବାଲେଶ୍ୱର, କିନ୍ତୁ କୋଉପଟେ ପାଣି ମିଳୁନି ତ କୋଉପଟେ ବନ୍ୟାରେ ଆଜ୍ଞା ସବୁ ଚାଷ ଧୋଇଯାଉଛି, ଲୋକ ମୃତାହତ ହଉଛନ୍ତି, ତେଣୁ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଯଦି ଚାହିଁବା ଗଛ ବୃଛ ଲଗେଇବା, ପରିବେଶ ସନ୍ତୁଳନ ଠିକ ରଖିବା, ତାହେଲେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିପାରିବା, ନହେଲେ ଆଜ୍ଞା ସମସ୍ତେ ଏଇ ଟାଇପ୍ର ହୀନସ୍ଥା ହେବେ ଆଉ।
0: ଆଜ୍ଞା, ଏକଦମ ସତ କଥା ଆପଣ କହିଛନ୍ତି। ତେବେ ରାଜେଶ, ଆପଣ କେବଳ ଏଇ କାର୍ଯ୍ୟକ୍ରମକୁ ଫୋନ ଲଗାନ୍ତି, ଆହୁରି ବି ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ, ଭଲ ଭଲ କାର୍ଯ୍ୟକ୍ରମ ଆମ ଆକାଶବାଣୀ ଜୟପୁରରୁ ପ୍ରଚାରିତ ହୁଏ, ତାକୁ କେବେ ଆଗ୍ରହ ସହିତ ଶୁଣିଛନ୍ତି?
1: ଆଜ୍ଞା ନାଇଁ, ମୁଁ ଟିକେ କଣ ନା ଟିକେ ବ୍ୟସ୍ତ ଲୋକ, ତାପରେ ମୁଁ ଆପଣଙ୍କର ଆପ୍ ମାଧ୍ୟମରେ ଶୁଣେ, ପ୍ରାୟତଃ ଡାଇଲିନରେ ମୁଁ କଲ୍ କରେ, ଆଉ ଆପଣ ଯୋଉ ଗୀତ ଓଡିଆ ଗୀତ ଫର୍ମାଇଶ ସେଥିରେ ବି ମଝିରେ ମଝିରେ କଲ୍ କରେ, ମତେ ତ ସମୟ ମିଳେ ନିଶ୍ଚିନ୍ତ ଯୋଡି ହୁଏ, ଆଉ ଅନ୍ୟାନ୍ୟ ପ୍ରୋଗ୍ରାମ ଟିକେ ଶୁଣିବାକୁ ସମୟ ପାଏନି, ଫେରି ବି ଆପଣମାନଙ୍କ ପାଇଁ ଆମର ଭଲ ପାଇବା ଏମିତି ରହିଛି ଆଉ ରହିଥିବ ଆଉ।
0: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଆଜ୍ଞା ଆଜ୍ଞା।

0: ଆଜ୍ଞା ଭଲ ଅଛୁ ଆଜ୍ଞା
1: ବଢିଆ
0: ବର୍ଷା ପିଜିର ପାଚିର ନ ଆଜ୍ଞା ଟିକେ ଠିକ ନା
1: ଲାଗୁଥାଏ
0: ଆଜି ଦୁଇ ଦିନ ହେଲା ଖରା କରୁଛି ଆଜ୍ଞା ଆଉ ଯେନ୍ ଗରମ ଲାଗୁଛି ନାଇଁ କହୁନ ଆଜ୍ଞା ବହୁତ ଗରମ
1: ବର୍ଷା ହଉଥିଲା
0: ଖରା ତ ଶିବିକା ଲାଗିଯାଇଥିଲା ନ ଆଜ୍ଞା ଜାଗା ଜାଗାରେ ଭାଇରାଲ ଜ୍ୱର ମାନେ ବି ହଉଛି ଆଉ ମୋ ନାତୁଣୀକୁ ଜ୍ୱର ହଉଥିଲା ତିନ ଦିନ ହେଲା ନ ଆଜି ଭଲ ଲାଗୁଛି ଯେ ଟିକେ
1: ଜ୍ୱର ଛାଡିଗଲା ପରେ ଏଭଳିଆ ପ୍ରୋସେସ ଦେଖାଯାଏ ଶରୀରରେ ଟିକେ ଚିଡ଼ଚିଡ଼ିଆ ହେଇଯାନ୍ତି ପିଲାମାନେ ସାଧାରଣତଃ ତ ବର୍ତ୍ତମାନ ଆପଣଙ୍କ ଗାଁର କଣ ନଜାରା ବର୍ଷା ଛାଡି ଯାଇଛି ଖରା ଭୀଷଣ ହଉଛି କେମିତି କଣ ଆପଣଙ୍କର ଚାଷ ଜମି କେମିତି କଣ ହେଇଛି ଜଣେ ଭାଇ ଏବେ କହୁଥିଲେ ଯେ
0: ବର୍ଷାରେ ପୋକ ପୋକା ଲାଗିଥିଲେ ଏଟା ଇହାଦିନି ଉଷୋ ସ୍ପ୍ରେ କରବାର ପଡୁଛେ ଏଥର ଇନୁ ଇଆଡ଼କେ ଆଜ୍ଞା ଧାନଟା ଟିକେ ଭଲ ଦିଶବା ଆଉ ଏଟା ତ ନୂଆଖାଇ ପର୍ବ ଆସିଯିବା ଧାନ ମାନେ ବି ଏଥର ଗଏଠ ହେଇକିରି ଗର୍ଭଣୀ ହେବା ଆଜ୍ଞା
1: ନୂଆଖାଇ ପାଇଁ କେମିତି ପ୍ରସ୍ତୁତ ଚାଲିଛି ଆପଣଙ୍କର
0: ହଁ ଆଜ୍ଞା ନୂଆଖାଇ ଲାଗି ଆଜିନି ଆମର ସଜବାଜ ଚାଲିଲାନ ଆମେ କାଣା କରୁଛୁ ଆଜ୍ଞା ଆମର ତ ଏଇଟା ଗଣପର୍ବ ନୂଆଖାଇ ଆମର ବଡ ତିହାର ପଶ୍ଚିମ ଓଡ଼ିଶାର ଆଉ ଆମେ ସବୁ ବାସନ କୁସନ ତ ଧୁଆ ହେଇଛି ବାକି ଯେତେ ରଖବାର ଲାଗି ଯେନ୍ ଜିନିଷ ଘିନି ଆଣମୁ ରଖବାର ଲାଗି ଯେନ୍ ଭୁଗା ଟୁପା ଯେନ୍ ଡାଲିଆ ଫାଲିଆ ଯାହା ଅଛି ସବୁ ଧୁଇ ରେଞ୍ଚିକିରି ଡବା ଡୁବି ମାନେ ସଫା କରିକି ରଖା ହେଇଛି ସେନୁ ଯେନ୍ ଜିନିଷ ମାନେ ଘିନି ଆଣମୁ ଅଟା ଚିନି ଡାଲ ତେଲ ନୁନ ଯେନ୍ଟା ଅଣାଯିବା ବି ସେନ ସେ ଧୋଇଲା ଥି ରଖାଯିବା ଆଉ ତାହାକେ ଛିଆଁ ଥୁଆ ନାଇଁ କରୁ ଆଉ ସେ ନୂଆଖାଇ ଦିନ ସେଟା ସବୁ ବାହାର କରିକିରି ତିଆର ହେସି ପିଠାପଣା ତିଆର ହେବା ଝାଙ୍କର ଆଣିକିରି ନୂଆ ଧାନ ଦେବା ପହିଲା ତ ରାତି ସମଲେଇ ମାଙ୍କର ଠାନେ ଭୋଗ ଲାଗସି ନୂଆ ଧାନ ତାରପରେ ଆମେ ଗ୍ରାମ ଦେବତୀ ନ ସେଟା ନୂଆ ଲଗେଇକରି ଆମେ ଦିନର 11-12 ବଜେ ଭିତରେ ନୂଆ ଖାଇସୁ ଆଜ୍ଞା
1: ଆଜ୍ଞା ଆଜ୍ଞା ଏବେ ଆପଣ କହିଲେ ପଶ୍ଚିମ ଓଡ଼ିଶାର ବଡ ପର୍ବ କିନ୍ତୁ ନୂଆଖାଇଟା ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ସୀମିତ ହେଇକି ରହିନି ସବୁଆଡେ ସମସ୍ତେ ଜାଣିଲେଣି ଗୋଟେ ନୂଆଖାଇ ପର୍ବ ଅଛି ଆଉ ଘରେ ଘରେ ପୁରେ ପୁରେ ଯୋଉମାନେ ଆଗ୍ରହୀ ସେମାନେ ବି
0: ଆଗ ତ ଆମର ପର୍ସନାଲ ଥିଲା ପଶ୍ଚିମ ଓଡ଼ିଶାରେ ଆଜିନ ସରକାରୀ ଛୁଟି ବି
1: ଆଜ୍ଞା ସେଇ କଥା
0: ଫିକ୍ସଡ କରାହେଇଛି ଯେ ଗଣେଶ ଚତୁର୍ଥୀ ବାକି ଦିନ ନୂଆ ଖାଇମା ସଭି ଗୋଟେ ଲଗ୍ନରେ ସବୁଆଡେ ନୂଆ ଖାଇସୁ ଜାକ ଜମକରି ପାଳନ ହେସି ଆଜ୍ଞା
1: ଆଜ୍ଞା
0: ନୂଆ ଖାଇ ସାରିଲା ପରେ ଆମର ହଉଛି ବଡ ପର୍ବ ଜୁହାର ଆମେ ନମସ୍କାର ନାଇଁ କରୁ କି ଜୟ ସୀତାରାମ ନାଇଁ ବୋଲୁ ଆମେ ସିଧା ଜୁହାର ଆଜ୍ଞା ନୂଆଖାଇ ଜୁହାର ବଡ ମାନଙ୍କୁ ଜୁହାର ସାନ ମାନଙ୍କୁ ଆଶୀର୍ବାଦ ଏଇଟା ହଉଛି ଆମର ନୂଆଖାଇ ପର୍ବର ଗୋଟେ ମୁଖ ସାକ୍ଷୀ
1: ଆଜ୍ଞା ବହୁତ ବଢିଆ ମାନେ ବର୍ଷକର ଯୋଉ ପ୍ରଥମ ଅନ୍ନ ଆପଣ ଆପଣଙ୍କର ଇଷ୍ଟକୁ ସମର୍ପଣ କରନ୍ତି ତାଙ୍କୁ ମାନେ ସମ୍ମାନ ଜଣେଇବା ପାଇଁ ଇଷ୍ଟକୁ ପ୍ରଥମେ ବର୍ଷକର ପ୍ରଥମ ଶସ୍ୟ ଅର୍ପଣ କରାଯାଏ ତାପରେ ମଣିଷ ସମାଜ ନିଆଯାଏ ଏଇଟା ଗୋଟେ ବହୁତ ସୁନ୍ଦର ମାନେ ପରମ୍ପରା ବହୁତ ବଢିଆ ପରମ୍ପରା ଏଇ କଲଚରରେ ଅଛି ପଶ୍ଚିମ ଓଡ଼ିଶାରେ କଣ ସମସ୍ତେ ବର୍ତ୍ତମାନ ମନେଇଲେଣି ନୂଆଖାଇ ପର୍ବ
0: ଏବେ ଧୀରେ ମାନେ ପ୍ରଚାର ପ୍ରସାର ହେଲାନ ଆଜ୍ଞା ଆପଣମାନେ ବି ମାନିଲେ ନୂଆଖାଇ ପର୍ବ ଆଉ ଭଲ ମାନେ ତିହାରଟା ଭଲ ଲାଗ୍ସି
1: ଆଜ୍ଞା
0: ନୂଆ ପେଟ ସାର୍ଟ ଛୁଆ ମାନଙ୍କର ଲାଗି ନୂଆ ଡ୍ରେସ ଘରର ଯେତିକି ଲୋକ ସମ୍ପ୍ରୀ ଲାଗି ନୂଆ ଡ୍ରେସ ଆଜ୍ଞା
1: ଖାଦ୍ୟ ବ୍ୟଞ୍ଜନ ବି ସେମିତି ବନେଇଥିବ
0: ସବୁ ନୂଆ
1: ସେମିତି ଖାଇବା ବି ରୋଷେଇ ହେଇଥିବ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନାଇଁ ପିଠାପଣା ହେଇଥିବ ବିଭିନ୍ନ ପ୍ରକାର ଡାଲି ହେଇଥିବ ବହୁତ ସୁନ୍ଦର ସୁନ୍ଦର ଖାଇବା ରୋଷେଇ ହେଇଥିବ ବହୁତ ବଢିଆ ତେବେ ଆପଣ ସମସ୍ତେ ଏନ୍ଜୟ କରନ୍ତୁ ନୂଆଖାଇକୁ ବର୍ଷକୁ ଥରେ ଆସେ ବନ୍ଧୁବାନ୍ଧବ ଆସନ୍ତି ଘରର ସବୁ ସଦସ୍ୟ ଆସନ୍ତି ଏକାଠି ହୁଅନ୍ତି ସମସ୍ତେ ଏକାଠି ମିଶିକି ନୂଆ ଖାଆନ୍ତି ଏକାଠି ରୋଷେଇ ହୁଏ ଭଲ ଭଲ ଜିନିଷ ଖାଆନ୍ତି ନୂଆଖାଇ ତାର ମାନେ ସନ୍ଧ୍ୟାବେଳକୁ ଭେଟଘାଟ ହୁଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୁଏ ଏଇସବୁ ନେଇକି ନୂଆଖାଇ ତେବେ ବହୁତ ବଢିଆ ଆପଣ ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ଆପଣଙ୍କର ସମସ୍ତଙ୍କର ନୂଆଖାଇ ଭଲରେ କଟୁ ଶୁଭରେ କଟୁ ଧନ୍ୟବାଦ ଆପଣଙ୍କୁ
0: ଆଜ୍ଞା ଜୟ ସୀତାରାମ
1: ଆଜ୍ଞା

0: ନମସ୍କାର
1: ସବିତା।
0: କେତେ ଦିନ ପରେ ସବିତାଙ୍କର ସ୍ୱର ଶୁଣିବା ପାଇଁ ମିଳିଲା। ଡଲି, ଗୀତା ସମସ୍ତେ ସାଇଲେନ୍ସ ଅଛନ୍ତି, କଥା କଣ? ସବିତା ବି ସାଇଲେନ୍ସ ଥିଲେ। ଶୁଭୁନି, ଆପଣ ସମସ୍ତେ ସାଇଲେନ୍ସ ଥିଲେ, ସେଇ କଥା ମୁଁ କହୁଛି। କଣ କହିବେ, ବର୍ତ୍ତମାନ ସାରା ଭାରତ ବର୍ଷରେ ଠାଏ ଠାଏ ଓଡ଼ିଶାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜୁଛି। ନେପାଳ କଥା ଆମେ ଯଦି ଚର୍ଚ୍ଚା ହେବା, ମାନେ ହୃଦୟ ବିଦାରକ ଦୃଶ୍ୟ ସବୁ ଆମେ ଦେଖୁଛେ, ଟିଭିରେ ଦେଖୁଛେ, ଶୁଣୁଛେ, ଆମର ନ୍ୟୁଜରେ ଶୁଣୁଛେ, ଖବରକାଗଜରେ ପଢ଼ୁଛେ। ତ ଟିକେ ଆଗରୁ ଆମର ରାଜେଶ ଭାଇ କହୁଥିଲେ ଯେ ଆମେ ହିଁ ଦାୟୀ ପାଣିପାଗ, ଏ ଯେଉଁ ଚେଞ୍ଜେସ୍ ଆସୁଛି ପାଣିପାଗରେ, ଠାଏ ଠାଏ ବନ୍ୟା ହେଉଛି, ବାତ୍ୟା ହେଉଛି, ମରୁଡ଼ି ପଡୁଛି, ପୁଣି ଖରା ହେଇଯାଉଛି।
1: ଆମେ ଯଦି ନ କରିବା କିଏ କରିବ? ପଶୁ ପକ୍ଷୀ ଜୀବଜନ୍ତୁ ମାନେ ଗୁଡାକ କରିବେ? ଆମେ ହଉଛି ପ୍ରଥମ ଦାୟୀ ମଣିଷ ମାନେ। ଆମ ଦ୍ଵାରା ହିଁ ସବୁ ହଉଛି, ଆମେ କରୁଛୁ, ଆମେ ଭୋଗୁଛୁ। ଆମେ ମୁଁ ଆପଣଙ୍କୁ ଦେଖୁଦେବି, ଆପଣ କାହା ଦେଖୁଦେବି, ସେ ଅନ୍ୟ କାହା ଦେଖୁଦେବେ, କିନ୍ତୁ ପ୍ରକୃତରେ ସମସ୍ତେ ପ୍ରତିଟି ମଣିଷ ଦାୟୀ ପରିବେଶ ପ୍ରତି କି ପ୍ରକୃତି ପ୍ରତି କାହାରି ସମ୍ବେଦନଶୀଳ କେହି ନାହାନ୍ତି। ଆମ ସୁବିଧାକୁ ଆମେ ସବୁବେଳେ ଦେଖୁଛୁ, ଆମେ ଭଲରେ ରହିବୁ, ଭଲରେ ଖାଇବୁ, ଭଲରେ ଚାଲିବୁ, ଏଇଟାକୁ ଆମେ କଣ କଲେ ସମାଜର ମଙ୍ଗଳ ହବ କି ପରିବେଶର ମଙ୍ଗଳ ହବ ସେଇଟାକୁ ଆମେ କେହି ଦେଖୁନୁ। ତେଣୁ ଆମେ ଭୋଗ ପ୍ରସ୍ତୁତ ସମସ୍ତେ ଅଛନ୍ତି, ଭୋଗୁଛନ୍ତି ବନ୍ୟା ଦେଖୁଛନ୍ତି, ଗୋଟେ ସାଇଡ୍ ରେ ଆମର ଓଡ଼ିଶାରେ ଚାଲିଛି, ନେପାଳରେ ଯାହା ହେଲା ତାକୁ ଦେଖିକିରି ବି କେହି ବୁଝିପାରୁନାହାନ୍ତି, ଆମେ ବି କେତେବେଳେ ସେଇ ଅବସ୍ଥା ଆମକୁ ଅନୁଭବ କରିବା ବୋଲି।
0: ଡଲି, ଏସବୁର ମାନେ ଆମେ ଗୋଟେ ସାଧାରଣ ମଣିଷ, ଆମେ କେମିତି ସ୍ୱରୋତ୍ତୋଳନ କରିବା ଆହାରି ବିରୁଦ୍ଧରେ? ଆମର ପାଣିପାଗ ରେ ଗୋଟେ ନିୟମିତତା ଆସିବ, ସନ୍ତୁଳିତ ହେଇକି ରହିବ, ଆମେ ପ୍ରକୃତିକୁ କେମିତି ସେଭ କରିବା? ଗୋଟିଏ
1: ଶୁଣନ୍ତୁ, କେହି ଏକାଠି ହେବେନି କି କେହି ସ୍ୱର ଉତ୍ତୋଳନ କରିବେନି, ତେଣୁ ନିଜେ ବ୍ୟକ୍ତିଗତ ଭାବରେ ଯେତିକି ପାରିବା ସେତିକି କରିବା, କିନ୍ତୁ କେହି ଆ ପ୍ରତି କେହି ଆସିବେନି। ବର୍ତ୍ତମାନ କୁହନ୍ତୁ ଅନ୍ୟ କଣ ଗଭର୍ଣ୍ଣମେଣ୍ଟ ଗୋଟେ ଦଉନି, ତା ପାଇଁ ସମସ୍ତେ ମାରିଯିବେ, କିନ୍ତୁ ଦେଶର ହିତ ପାଇଁ କି ସମାଜର ହିତ ପାଇଁ କେହି ବାହାରିବେନି, କେହି ଆଗକୁ ବାହାରିବେନି
0: ନିହାତି। ତ ପ୍ରକୃତିକୁ ସନ୍ତୁଳିତ ରଖିବା, ଆମର ଜଳବାୟୁକୁ ସନ୍ତୁଳିତ ରଖିବା, ସମନ୍ୱୟ ଆଣିବା, ଏଇସବୁ ମଣିଷର ହିଁ ଗୁଣଧର୍ମ, ମଣିଷର ହିଁ ଧର୍ମ ସେଇଟା। କିନ୍ତୁ ତାକୁ ଆମେ ଏତେ ସବୁ ହେବା ସତ୍ତ୍ୱେ ବି ଆମେ ସେଥିପ୍ରତି ବିଲକୁଲ ବି ଧ୍ୟାନ ଦେଉନୁ। ଆମେ ଆମର ଗୋଟେ ଘରଟେ ସେପାରେଟ୍ଟେ ବନେଇକି ଆମେ ଆମର ଫ୍ୟାମିଲିକୁ ସେଇଠି ରଖିକି ଆମେ ମଜାରେ ରହୁଛୁ, ଯଦି ଗରମ ହେଉଛି ଭିତରେ ଏସି ଲଗେଇ ଦେଉଛୁ, ସରିଲା।
1: ଆମର ଆମେ ଆମ ସୁବିଧାଟାକୁ ଆମ ସ୍ୱାର୍ଥଟାକୁ ଦେଖୁଛେ, ସମାଜର ସ୍ୱାର୍ଥକୁ ଆମେ ଦେଖୁନୁ। ତେଣୁ ପ୍ରକୃତି ଆମ ପ୍ରକୃତି କି ଆମେ ଯେମିତି ଯଦି ସମ୍ମାନ ଦବା, ପ୍ରକୃତି ଆମକୁ ସମ୍ମାନ ଦବ, ପ୍ରକୃତି କି ଆମେ ଅବମାନନା କରୁଛେ, ପ୍ରକୃତି ଆମ ଉପରେ ଦାଉ ସାଧୁଛି, ପ୍ରକୃତି ତାର କାମ କରିବା କଥା କରୁଛି, ତେଣୁ ଆମେ ସେଟା ଭୋଗୁଛେ। ଯଦି ଆମର ଯୋଉ ନଈ ବଢି ହଉଛି କି କଣ ହଉଛି, ଯଦି ହେନ୍ତାଳ ବର୍ଣ୍ଣ କିଛି ଥାଆନ୍ତା ତାହେଲେ କିଛି ହୁଅନ୍ତାନି, ହେନ୍ତାଳ ବର୍ଣ୍ଣ ଆପଣ ଦେଖିବେ ନଈ ପାଖରେ କିଛି କାହିଁ ହଉ।
0: 1990
1: ଯୋଉ ମହାବାତ୍ୟା ହେଇଥିଲା, ମୁଁ ଦେଖିଛି ଶୁଣିଛି ବି, ଆମେ କିଛି ବଞ୍ଚିଗଲୁ ଜଗତସିଂହପୁର ଏପଟେ, କେବଳ ହେନ୍ତାଳ ବର୍ଣ୍ଣ ଦେଖୁଛି ଆସିପାରିବନି, ପାଣି କି ପବନ ବି ତାକୁ ଅଟେଇଛି ପବନକୁ, କିନ୍ତୁ ବର୍ତ୍ତମାନ ହେନ୍ତାଳ ବର୍ଣ୍ଣ ଦେଖନ୍ତୁ, ସେଇଟା ଏଇଟା କାହାର କାମ, ହେନ୍ତାଳ ବର୍ଣ୍ଣ ସୃଷ୍ଟି କରିବା କାହାର କାମ? ତମେ ଯଦି ଚେଷ୍ଟା କଲା ଆମେ କିନ୍ତୁ ରଖିବା ବିକ୍ରା କରିବା କି ନାହିଁ, କିନ୍ତୁ ଆମେ ସେଥିପାଇଁ ମନେ ଦଉଛୁ, ଆମେ ଆମ ସ୍ୱାର୍ଥକୁ ଜଗୁଛୁ ସମସ୍ତେ
0: ସମସ୍ତେ, କିନ୍ତୁ ଆମ ସମସ୍ତଙ୍କର ଦାୟିତ୍ୱ, ଆମେ ସମସ୍ତେ ଚାହିଁଲେ, ଆମେ ସମସ୍ତେ ଯଦି ଇଚ୍ଛା କରିବା କିଛି ନା କିଛି, ଆମେ ଭାବୁଛୁ ଆମ ପାଖରେ କିଛି ନାହିଁ, ଆମ ହାତରେ କିଛି ନାହିଁ, ଏସବୁ ଗଭର୍ଣ୍ଣମେଣ୍ଟ କରିବ, ଏସବୁ ବଡ଼ ବଡ଼ ଲୋକ କରିବେ, ଏଇ ପ୍ରକାର ମନୋଭାବ ଆମ ଭିତରେ ରହିଯାଉଛି
1: ରହିଯାଉଛି ଦେଖନ୍ତୁ ବିହାର ଜଣେ ପାଣି ନଥିଲା ବୋଲି ଗୋଟେ ପାହାଡ ଖୋଳିକିରି ପାଣି ଆଣିବା, ଆମ

0: ଟିକେ ଜଣେ ଅଛନ୍ତି ତାଙ୍କର ମନେ ପଡୁନି ତାଙ୍କ ନାଁଟା, ସିଏ ବି ଗୋଟେ କରିଥିଲେ, ସେମିତି କେହି ଜଣ ଅଛନ୍ତି? କେତେ ଜଣ ଏମିତି କରିବେ? କେହି ନାହାନ୍ତି ମ୍ୟାଡାମ, ସମସ୍ତେ ନିଜ ସ୍ୱାର୍ଥରେ ଅଛନ୍ତି, ମୁଁ ବି ମୋ ସ୍ୱାର୍ଥରେ ଅଛି, ତେଣୁ କେହି ସମାଜକୁ ଦେଖିବି କି କେହି ଚାହୁଁନାହାନ୍ତି।
1: एकदम सत कथा आपण कहिछंती सविता। वर्तमान आपण बहुत गुडी फेस्टिव आमे मनी सारिछे, फेस्टिवल सब आगो को भी आसुछि, केमिति सब गाँव रो माने वर्तमान परिस्थिति, सिद्धि विनायक प्रभु गणेश्वरंकर पूजा आसुछि, त केति माहौल सिठि अछि जगतसिंहपुर रे?
0: हां मैडम, ए त महानायक समस्तंकर ମଗ୍ର ପୂଜ୍ୟ ଗଣନାଥ ସମସ୍ତଙ୍କର, ସମସ୍ତଙ୍କ ଦ୍ୱାରା ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ସମସ୍ତେ ପୂଜା କରନ୍ତି, ତେଣୁ ମା ପୁରା ବଢିଆ ଅଛି। ଆମର ବି ଆମ ଗାଁରେ ହୁଏ, ପାଖ ଆଖରେ ବି ହୁଏ, ସ୍କୁଲ କଲେଜ କମ୍ପଲସରି କରିବା କଥା କରିବେ ଆଉ। ଆମର ବି ଏଠି ବଢିଆ ଗଣେଶ ପୂଜା ହୁଏ,
1: ବଜାର ଘାଟ ଏକଦମ ଗହଳି ଥିବ?
0: ହଁ ଗହଳି ଅଛି, କିନ୍ତୁ ଏଠି ତାପରେ ଥିବ ହୁଏ ସମସ୍ତେ କିଛି। ଆଜିକାଲି ତ ପିଲାମାନଙ୍କୁ ଲାଗିଛନ୍ତି ନା କଣ ଡିଜେ ବଜେଇକିରି,
1: ନିହାତି ବହୁତ ବଢିଆ ସବିତା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ ଏତେ ସମୟ କଥା ହେଲେ ଆମ ସହିତ,
0: ଧନ୍ୟବାଦ।
1: ନମସ୍କାର।

0: ଶୁଭ ମଧ୍ୟାହ୍ନ ନମସ୍କାର ବାପା
1: ଆଜ୍ଞା ନମସ୍କାର କୁହନ୍ତୁ
0: ମୁଁ ରେଡ଼ିଓ ସମ୍ରାଟ ମୁନା ପଣ୍ଡା କୋଟିଲ କନ୍ନପୁର ଜଗତସିଂହପୁର କହୁଥିଲେ
1: ଆଜ୍ଞା କଣ ଖବର ସବୁ
0: ଖବର ତ ବହୁତ ଭଲ ଅଛି ଆଶାଦୀ ମା ଶାଳଙ୍କ ଆଶୀର୍ବାଦରେ ଆପଣ ଭଲ ହେଇଥାନ୍ତୁ ପୋଷେଇଥାନ୍ତୁ ମା ଶାଳ ଆପଣ ମନ୍ଦ ଗୋଟେ ରଖିଥାନ୍ତୁ ଆଉ ଖବର ଯୋଉ କଥା କହିଲେ ଦେଖନ୍ତୁ ବାପା 30 ତାରିଖ ଆମ ବାପାଙ୍କ ବର୍ଷିକା ହେଇଥିଲା ସୁଦୂର ବଲାଙ୍ଗୀର ନୀଳାଞ୍ଚଳ ହୋଇ ତାଙ୍କ ମା ତାଙ୍କ ଭଉଣୀ ସବୁ ଆସିଥିଲା ଆମ ଘରକୁ ବର୍ଷିକାରେ ଯୋଗ ଦେବା ପାଇଁ ସେଇଟା ହଉଛି ସବୁଠୁ ବଡ ଖୁସି ଖବର ଆଉ
1: ଆଚ୍ଛା ଆପଣ ରେଡିଓ ମାଧ୍ୟମରେ ଫ୍ରେଣ୍ଡସିପ୍ କରିଛନ୍ତି ଘରକୁ ନିମନ୍ତ୍ରଣ କରୁଛନ୍ତି ସେଇ ଫ୍ରେଣ୍ଡ ମାନଙ୍କୁ ସେଇଟା ସବୁଠୁ ବଡ କଥା
0: ଦେଖନ୍ତୁ ରେଡିଓ ଆମକୁ ଏମିତି ଗୋଟେ ସମ୍ପର୍କ ସେତୁରେ ବାନ୍ଧି ଦେଇଛି ଯାହାକି ଦେଖ ବଲାଙ୍ଗୀର କାହିଁ ଜଳଯୋଗ ସେଠି ବି ନିମନ୍ତ୍ରଣ ରକ୍ଷା କରି ଆସିଥିଲେ କାରଣ ରେଡିଓ ହଉଛି ଗୋଟେ ସମ୍ପର୍କ ଗଢିବାର ଗୋଟେ ମାଧ୍ୟମ ଆଉ ରେଡିଓ ସହ ସମ୍ପର୍କ ଗଢିବା କିନ୍ତୁ ଅନ୍ୟ ମିଡିଆ ପକ୍ଷ ରେଡିଓ କେବଳ ସମ୍ପର୍କ ଗଢିଯାଏ ଯେମିତି ଆପଣ ଦେଖନ୍ତୁ ଏ ପ୍ରୋଗ୍ରାମ ରେ ବହୁତ ଶ୍ରୋତା ମାନଙ୍କୁ ଆମେ ଯୋଡି ପାରୁଛୁ ତାଙ୍କ ଭଲ ମନ୍ଦ କଥା ବି ଶୁଣିପାରୁଛୁ କେବଳ ରେଡିଓ ଏକମାତ୍ର ଯାହାକି ସମ୍ପର୍କ ଯୋଡିଆରେ କାମ କରେ ଯେମିତି ଗୀତା ଭାଗବତ ରାମାୟଣ ପଢିଲେ ଯେମିତି ମଣିଷ ଚରିତ୍ର ଗଠନ ସାହାଯ୍ୟ କରେ ରେଡିଓ ବି ସବୁ ପ୍ରକାର ଗୀତା ଭାଗବତ ଠୁ କହୁନେ କାହିଁକି ରେଡିଓରେ ଆମେ ଭଲ ମନ୍ଦ କିଛି ଜାଣିପାରୁଛୁ ନିଜକୁ ସଚେତନ ସତର୍କ କରିପାରୁଛୁ ସମ୍ପର୍କ ଯୋଡି ପାରୁଛୁ
1: ତେଣୁକରି
0: ମୁଁ ଭାବେ ରେଡିଓ ହଉଛି ଗୀତା ଭାଗବତ ରାମାୟଣ
1: ବହୁତ ବଢିଆ ଗୀତା ଭାଗବତ ରାମାୟଣ ଆମେ ସବୁ ପ୍ରଚାର ପ୍ରସାର କରୁଛୁ
0: ସବୁକିଛି ଆମେ ପାଇପାରୁଛେ ଗୋଟେ ରେଡିଓ ମାଧ୍ୟମରେ ଆଉ ରେଡିଓ ଗୋଟେ ଯନ୍ତ୍ର ହେଲେ ଆପଣମାନେ ହେଉଛନ୍ତି ସେଥିରେ ମୁଖ୍ୟ ପୁରୋଧା ଆଉ
1: ବହୁଜନ ସୁଖାୟ ବହୁଜନ ହିତାୟ ତାର ଲୋଗୋଟା ସେଥିପାଇଁ ନାଁ ଦିଆଯାଇଛି ସବୁ ପ୍ରକାର ଲୋକଙ୍କ ପାଇଁ ବିଭିନ୍ନ ଶ୍ରେଣୀର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ଯାଏ ସେମାନଙ୍କର ହିତ ପାଇଁ
0: ନେଇକି 60-70-80 ବର୍ଷ ପର୍ଯ୍ୟନ୍ତ ମାନଙ୍କ ପାଇଁ ସବୁ ପ୍ରୋଗ୍ରାମ ହେଉଛି ଛୋଟ ପିଲା ଯେମିତି ବାଲ୍ୟାବସ୍ଥା କିଶୋର ଅବସ୍ଥା ଯୁବକ ଅବସ୍ଥା ପଢୁ ଅବସ୍ଥା ପ୍ରତ୍ୟେକ ଅବସ୍ଥାରେ ପ୍ରତ୍ୟେକ ବର୍ଗ ଏମିତି ଜାତିଗତ ବର୍ଣ୍ଣ ବିଭିନ୍ନ ଧର୍ମନିରପେକ୍ଷ ଭଳିଆ ରେଡିଓ ଗୋଟେ କାମ କରାଯାଇଛି କାହାରିକି ପାତର ଅନ୍ତର ନାହିଁ ଯେ ଯେଉଁ ପ୍ରକାର ପ୍ରୋଗ୍ରାମ ଚାହିଁଛି ତାକୁ ସେ ମନ ଜାଣିକି ପ୍ରୋଗ୍ରାମ ଦିଆଯାଉଛି ଆଉ ବିଶେଷ କରି ଦେଖନ୍ତୁ ଏମିତିକି ମାନେ ନା ଖାଲି ଟିକି ରାଜା ଆମେ ବି ଶୁଣୁଛୁ ଯୁବାଣୀ ଯୁବକ ଶୁଣୁଛନ୍ତି ପୋଡ଼ ବି ଶୁଣୁଛନ୍ତି ମାନେ ନା କିନ୍ତୁ ସବୁ ବର୍ଗ ମାନଙ୍କ ପାଇଁ ପ୍ରୋଗ୍ରାମ ଅଛି ଆଉ
1: ବହୁତ ବହୁତ ବଢିଆ ବହୁତ ଧନ୍ୟବାଦ
0: ବୋଧେ ଅପାଙ୍କ ଦିଅ ଭଲ ନାହିଁ କାରଣ ଅପାଙ୍କ ଆଜି ସ୍ୱରଟା ଏତେ

0: ଲାଗୁନି ଆଉ ମାଆଙ୍କ ଆଗେ ପ୍ରାର୍ଥନା ତାଙ୍କ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ ଏବଂ ଆଗ ଭଳିଆ କଥାବାର୍ତ୍ତା କରନ୍ତୁ ଆମ ବହୁତ ଖୁସି ଲାଗେ ମାଆଙ୍କ ଆଗରେ ଏତିକି ପ୍ରାର୍ଥନା କରୁଛି
1: ଅପାଙ୍କ ଦେହ ଭଲ ନାହିଁ ଏସବୁ ଏଇ କାର୍ଯ୍ୟକ୍ରମରେ କୁହାଯାଏ ନାହିଁ କିଛି ନାଇଁ ଶୁଣନ୍ତୁ ନା ନା ଏଇ କାର୍ଯ୍ୟକ୍ରମ କେବଳ ଶ୍ରୋତାମାନଙ୍କ ପାଇଁ ଏଇ କାର୍ଯ୍ୟକ୍ରମ ନୁହଁ ଆମ ରେଡିଓର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶ୍ରୋତାଙ୍କ ପାଇଁ ଏଇଟା କୌଣସି ମାନେ ପର୍ସନାଲ ବିଷୟ ସେ ଡିସ୍କସନ୍ କରାଯାଏନି ଆଉ ଆପଣମାନଙ୍କୁ ବି ଅନୁରୋଧ ରହିଲା ବିଲକୁଲ ବି ପର୍ସନାଲ ଜିନିଷ ଏଠି କହିବେନି କେବଳ ଆପଣଙ୍କୁ ଯୋଉ ଟପିକ୍ ଦିଆହେଇଛି ସେ ଟପିକ୍ରେ କହିବେ ନହେଲେ ନିଜ କଥା କହିବେ ଏ ପ୍ରକାର କଲେ କାର୍ଯ୍ୟକ୍ରମ ଆଉ ଟିକେ ଭଲ ହବ ଧନ୍ୟବାଦ ଆପଣଙ୍କୁ ମୁନା ହଁ

0: ଆସିକି ଆସୁନି, ଆସିକି ଠିକ ରେ ଆସିନଥିଲା। ଆମର ସହିତ ଭାଇକି ସବୁ କିଛି ଲଗେଇକି ଦେବ, କହିଲେ ଭାଇ ଟିକେ ଅଛି ମୋବାଇଲ ଟା ଖରାପ, ସେଠି ଠିକ୍ ଆଉ ମୋର ତ ପୁରା ବାଛି ନାହିଁ, ମୋର ଆସୁନି କହିଲେ। ତେଣୁକରି ଏମିତି ମଧ୍ୟ ଟିକେ ଲଗେଇବି ସାର୍।
1: ମାନେ ମାଣିଆ ବନ୍ଧରେ କେତେ ଖଣ୍ଡେ ରେଡିଓ ଥିବ ଆପଣଙ୍କ ଜାଣିବାରେ ଲୋକେ ଶୁଣୁଛନ୍ତି?
0: ଦିଲୀପ ବେହେରା, ମୁଁ ଆମେ ଚାରି ଜଣ ଅଛି, ମୋର ବନ୍ଧୁ ହେବେ ସେ ସୁନି ସାହୁ, ମଧ୍ୟ ସାହୁ, ମାଣିଆ ମଧ୍ୟ ବଜାର ଭିତରେ ମାଣିଆ ମଧ୍ୟ ଜଣ ପ୍ରଶାନ୍ତ ବେହେରା, ପ୍ରତିଭା ମାଟି, ମାଟି ସମପୁଷ୍ଟି, ନିରାଧର ଆଉ ସୁଜ ମହାପାତ୍ର, ଏତିକି ଲୋକ ଯାହା ବି ଆମର ଫୋନ କରନ୍ତି, ସଂଗ୍ରାମ ପାତ୍ର, ଏମିତି ଆଉ
1: ବହୁତ ବଢିଆ। ଜାଣି ଖୁସି ଲାଗିଲା, ଅନ୍ୟମାନେ ବି ଶୁଣୁଛନ୍ତି ଆପଣଙ୍କ ଗାଁରେ। ତେବେ ରେଡିଓକୁ ଏମିତି ଭଲ ପାଉଥାନ୍ତୁ, ଆମକୁ ଫୋନ କରୁଥାନ୍ତୁ, ଆପଣଙ୍କର ହାଲଚାଲ ଆପଣ ଆମକୁ କହୁଥାନ୍ତୁ। ବହୁତ ଧନ୍ୟବାଦ ପ୍ରଫୁଲ୍ଲ ବାବୁ,
0: ରହିଲି ମ୍ୟାମ, ନମସ୍କାର,
1: ଜୟ ଜଗନ୍ନାଥ।

0: हेलो,
1: जय जगन्नाथ। नमस्कार।
0: नमस्कार, जय जगन्नाथ।
1: मु कहतली रेडियो नगर नारायण प्रधान बी ब्रह्मपुर बुगुडा जिला गंजाम।
0: आज्ञा, कौन सब खबर नारायण?
1: आज सब ठीक ठाक भल अच्छी। आमर गोटे कार्यक्रम हो
0: କେତେ ଜଣ ଶ୍ରୋତା ଗ୍ୟାଦରିଂ ହେବେ ଆପଣ ଭାବୁଛନ୍ତି? ବହୁତ ବଢିଆ। ଓଡିଶା ଭିତରେ ହିଁ କରୁଛନ୍ତି ନା ଓଡିଶା ବାହାର ବି ସବୁ ଶ୍ରୋତାଙ୍କୁ ଡାକୁଛନ୍ତି?
1: ନାଇଁ, ଏଇଟା ଓଡିଶା
0: ବହୁତ ବଢିଆ। ତ ଭିଲାଇରେ ବି ଆପଣଙ୍କୁ ଡାକରା ଆସିଥିଲା?
1: ଆଜ୍ଞା ଆଜ୍ଞା।
0: ଆପଣ ଯାଇପାରିଲେନି?
1: ତଥାପି 30ଟା ଖଣ୍ଡେ ନ୍ୟାସନାଲ ଭର୍ସ ଗ୍ରୁପରେ ମୁଁ ଅଛି। ତାପରେ ମୁଁ ଏମିତି ସତ ମୁଁ ବହୁତ ରେକର୍ଡ କରିଛି, ମାନେ 3-3 ଷ୍ଟେଟର ଅମୃତ ମହୋତ୍ସବ କୁ ଯିବେ, ଯେତେ ଉତ୍ତରାଖଣ୍ଡ, ଦେହରାଦୁନ, ଜେଟପୁନା, ଦିଲ୍ଲୀର। ତାପରେ ସ୍ୱତନ୍ତ୍ର ଉତ୍ତର ପ୍ରଦେଶ ପାଇଛି ମୁଁ ସୁପା ଜଙ୍କସନ ଆୱାର୍ଡ। ତାପରେ ଭାରତର ଦେଢ଼ କେନ୍ଦ୍ରରେ ମୋ ନାଁ ଟପ୍ ଅଛି, ଅର୍ଥନୈତିକ ରେଜିଷ୍ଟର ପୁଣି 20ଟା କଣ୍ଟ୍ରି, ଗୋଟେ ଦେଶର ମୋ ନାଁ ଟପ୍ ରେଜିଷ୍ଟର ଅଛି। ସମସ୍ତେ ତ ରେଡ଼ିଓ ଶୁଣନ୍ତି।
0: ଆଜ୍ଞା, ବହୁତ ବଢିଆ, ବହୁତ ବଢିଆ। ଆପଣ ରେଡିଓ ପ୍ରତି ସେତିକି ଆଗ୍ରହ ରଖିଛନ୍ତି, ରେଡିଓକୁ ଭଲ ପାଉଛନ୍ତି, ରେଡିଓର କାର୍ଯ୍ୟକ୍ରମ ଶୁଣନ୍ତି, କେବଳ ଆମ ଷ୍ଟେସନ ନୁହେଁ, ଓଡ଼ିଶା ଯାକର ସବୁ ଷ୍ଟେସନ।

0: ବର୍ତ୍ତମାନ ଆପଣ ଶୁଣନ୍ତି, ତ ସେଥିପାଇଁ ଆପଣଙ୍କୁ ଏତେ ସବୁ ଉପାଧି ମିଳିଛି, ଏତେ ସବୁ ଗ୍ରୁପରୁ ଆପଣଙ୍କୁ ଡାକରା ଆସୁଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ। ନାରାୟଣ, ହ୍ୟାଲୋ।
1: ହଁ ମ୍ୟାମ୍, ନମସ୍କାର।
0: ନମସ୍କାର,
1: କହୁଥିଲି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡ଼ା ଗାଁରୁ ସେବାରାମ ମେହେର।
0: ବହୁତ ଦିନ ପରେ ଆପଣ କହିଲେ, କଥା କଣ?
1: ନାଇଁ, ମୁଇଁ ତ ଟିକେ ଚାଷବାସ ଲାଗି ଆଉ ଶାଢୀ ବୁଣାଲେ ଟିକେ ବ୍ୟସ୍ତ ରହିଗଲି, ଆଉ ହେଥିଲେ ଫୋନ ଫୁଣା ନା କରୁଥିଲେ। ନା
0: ବର୍ତ୍ତମାନ ନୂଆଖାଇ ଆସୁଛି, ଟିକେ ଫ୍ରି ହେଇଗଲେ ନା କଣ?
1: ହଁ ନାନୀ,
0: କଣ ସବୁ ପ୍ରିପେରେସନ ଚାଲିଛି ସେବାରାମ?
1: ହଁ, ନୂଆଖାଇ ଲାଗି ଆମର ଦେଖୁନ ଯେ ଆମର ଘଷାଲିପା ଚାଲିଛେ, ତାପରେ ଘରର ସାମାନ ପତର ଏଇଟା ସବୁଆଡେ ସଫା ସୁଫି ଚାଲିଛି, ଧୋତି ପୋଟା କଜା କୁଚି ସବୁ ଚାଲିଛି, ଏଇଟା ପ୍ରସ୍ତୁତି। ନାନୀ,
0: ମାନେ କେତେ ଖଣ୍ଡେ ଖର୍ଚ୍ଚ ହୁଏ ବର୍ଷକୁ ଥରେ ନୂଆଖାଇ ଯେତେବେଳେ ଆସେ?
1: ନୂଆଖାଇ ତ ଦେଖୁନ ଆମର ଏଇଟା ଗୋଟେ ଭାଇଚାରାର ପର୍ବ, ଭାଇ ଭାଇ ଏଇଟା ଗୋଟେ ଆମର ଗଢି ଉଠିଛି ଏଇଟା ସମ୍ପର୍କଟା। ଆଉ ଯିଏ ଯେତେ ଦୂର ଥିଲେ ବି ତାମାନେ ସବୁ ଘରକେ ଆସନ, ଆଉ ସେ ଗୁଟେ ତାମାନେ
0: ସେ କଥା ତ ଆମେ ଜାଣିଛୁ, କିନ୍ତୁ ବଜେଟ୍ କଥା ଆମେ ପଚାରୁଛୁ। ଆପଣ ଆପଣଙ୍କର ସମ୍ପର୍କୀୟ ମାନଙ୍କୁ କିଛି ନୂଆ ଜିନିଷ ଉପହାର ଦେଉଥିବେ, କିମ୍ବା ଘରର ଖର୍ଚ୍ଚ, କିଏ ଆସିଲେ ତା ପାଇଁ ନୂଆ ଡ୍ରେସ୍ ହଉଥିବ, ନୂଆ ଶାଢୀ ହଉଥିବ, ଏଇସବୁ କେତେ ବଜେଟ୍ର ଆପଣ କରନ୍ତି, ସେଇ କଥା ମୁଁ ପଚାରୁଛି। ନୂଆଖାଇ ବାସୀକୁ ଆଉ ଟିକେ ଜାକଜମକରେ ମନାନ୍ତି, ନନଭେଜ ସବୁ ହେଇଥିବ ବିଭିନ୍ନ ପ୍ରକାର, ସେଇଟା ଟିକେ ଅଧିକା ଖର୍ଚ୍ଚ ହୁଏ ବୋଧେ ନାଇଁ? ହଁ, ତ କେତେ ଦିନ, ପ୍ରାୟ ଗୋଟେ ପାଞ୍ଚ ଛଅ ଦିନ ଧରିକି ମନାଉଥିବେ ଆପଣ ମାନେ?
1: ପଶ୍ଚିମ ଓଡ଼ିଶା ଏଇଟା ତ ଦୁଇ ଦିନ ଆମର ସରକାର ତରଫରୁ ଦୁଇ ଦିନ ଛୁଟି ହେଇଛି।
0: ତାପରେ କଲଚରାଲ ପ୍ରୋଗ୍ରାମ ସବୁ
1: ତିନି ଦିନ ଆମେ ମନାସୁ ନାନୀ।
0: ହଁ, କଲଚରାଲ ପ୍ରୋଗ୍ରାମ ବି ହୁଏ, କଲଚରାଲ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ହୁଏ, ନୂଆଖାଇ ଭେଟଘାଟ ହୁଏ, ବହୁତ ଗୁଡ଼େ ଜିନିଷ। ଆଗରେ କେବଳ ନୂଆ ଖାଉଥିଲେ, ତାପରେ ବାସି ମନାଉଥିଲେ, ଏବେ ବହୁତ ଗୁଡ଼େ ଜିନିଷ ବର୍ତ୍ତମାନ ଏଡ୍ ହେଇଗଲାଣି ସେ ନୂଆଖାଇ ଭିତରେ।
1: ଗାଁରେ ତ ହେସି ଆମର ଗୋଟେ ନୂଆଖାଇ ଭେଟଘାଟ, ଏଇ ବର୍ଷ ବେଶୀ କରି ସୋସିଆଲ କରାହେଇଛି,
0: ଆଜ୍ଞା,
1: ପାଞ୍ଚ ଛଅଟା ପ୍ରୋଗ୍ରାମ ରଖା ହେଇଛି ଆମର, ମାନେ କୁଇଜ ପ୍ରୋଗ୍ରାମ, ଗୀତ ନାଚ, ଚୁପ ଚିଆର, ତାପରେ ରଙ୍ଗୋଲି, ସବୁ ପ୍ରୋଗ୍ରାମ ରଖା ହେଇଛି ବର୍ଷ,
0: ଆଜ୍ଞା। ଧାନ କେମିତି,
1: ଡ୍ୟାନ୍ସ ପ୍ରୋଗ୍ରାମ, ସବୁ ଭଲ ପ୍ରୋଗ୍ରାମ ମାନେ ରଖା ହେଇଛି।
0: ବର୍ତ୍ତମାନ ଆପଣଙ୍କର ଧାନ କେମିତି ହେଇଛି ଜମିରେ?
1: ଏଇ ବର୍ଷ ତ ବର୍ଷା ବର୍ଷି ଭଲ ହବାରେ ଧାନ ମାନେ ଭଲ ହେଇଛି ନାନୀ,
0: ଆଜ୍ଞା। ନୂଆ ଧାନକୁ ଆଣିକି, କଷି ଧାନକୁ ଆଣିକି ଚୁଡା ପ୍ରସ୍ତୁତ କରାଯାଏ, ସେଇଠି ଗୁଡ଼ ଦିଆଯାଏ, ଏଇଟା ଗୋଟେ ଅନୋଖୀ, ମାନେ ବହୁତ ବଢିଆ ଲାଗେ ସେସବୁ, ଏଇସବୁ ରୀତିରିବାଜ ଗୁଡାକ। ନୂଆ ଧାନର ଗୋଟେ ଅଲଗା ବାସ୍ନା ଆସେ, ଆପଣ ତ ବହୁତ ବଢିଆ ଜାଣିଥିବେ ମୋଠୁ।
1: ହଁ, ଆମର ନୂଆ ଧାନଟା ଆମର ପହଲା ଯେନ୍ଟା ଚାଷର ପହଲା ନୂଆ ଧାନ, ସେଟା ଆମର ଇଷ୍ଟ ଦେବୀ ପହଲା ମାସ ମିଳିକି ଲାଗ୍ସି, ଆମର ସମ୍ବଲପୁରର ଇଷ୍ଟ ଦେବୀ,
0: ଆଜ୍ଞା।
1: ଆଉ ତାପରେ ସେ ଲଗ୍ନ ହିସାବେ ଆମେ, ସେ ତିଥି ହିସାବେ ଆମେ ସେ ନୂଆ ଧାନ କେ ଆଣିକରି ଆମେ ପହଲା ତ ଆମର ଗାଁର ଯିଏ ଥିସନ୍ ଆମର ଝାଙ୍କର ଝାଙ୍କର ବୁଢା, ସେ ଘରକେ ଘର ଘରକେ ଘର ତାମାନେ ଦେସନ୍ ନୂଆ ଧାନ।
0: ଆଚ୍ଛା,
1: ଆଉ ସେ ନୂଆ ଧାନ କେ ଚୁଡା କରିକରି ତାମାନେ ସେ ଘିଅ ଆଉ ମହୁ ଭଜା ହେସି, ଆଉ ସେଟା କୁରେ ପତର ବା ମହୁଲ ପତର ରେ ଏଇଟା ଦିଆ ହେସି ନାନୀ, ଆଉ ସମସ୍ତେ ଏଇଟା ପହଲା ଘରର ପୂଜା ନ ଅର୍ପଣ କରାହେସି, ଆଉ ସମସ୍ତେ ଠାନକେ ବସିକରି
0: କେବଳ ମଣିଷ ନୁହଁ ସେବାରାମ, ଆପଣ ଗୁହାଳରେ ବି ରଖନ୍ତି, ତାପରେ କୀଟ ପତଙ୍ଗ ଲାଗି ବି ଗୋଟେ ପତ୍ର ରଖାଯାଏ, ସେମାନେ ବି ନୂଆ ଖାଆନ୍ତି, ଏସବୁ ରିବାଜ ବି ଅଛି। ହଁ, ମାନେ ଗୁହାଳରେ ରଖାଯାଏ, ଗାଈମାନଙ୍କୁ ବି ଦିଆଯାଏ ନୂଆ ଧାନ,
1: ହଁ,
0: ଏସବୁ ରିବାଜ ଅଛି, ଆପଣ ଜାଣିଥିବେ ନିହାତି ଭାବରେ। ବହୁତ ବଢିଆ, ଆପଣଙ୍କର ସମସ୍ତଙ୍କର ନୂଆଖାଇ ବହୁତ ଭଲରେ କଟୁ, ବନ୍ଧୁବାନ୍ଧବ ଆସନ୍ତୁ, ମାଇଣ୍ଡ ଫ୍ରେସ୍ ହଉ, ବର୍ଷଯାକ ଆମେ ପରିଶ୍ରମ କରିବା, ଏ ନୂଆଖାଇ ଦିନ ଟିକେ ରିଲାକ୍ସ ହେଇଯିବା, ସେଥିପାଇଁ ନାଚ ଗୀତ ଜୁହାର ଭେଟ ସବୁ ହୁଏ, ବଡ଼ମାନେ ଆସନ୍ତି, ସାନମାନଙ୍କୁ ଆଶୀର୍ବାଦ ଦିଅନ୍ତି। ଏଇଟା ଗୋଟେ ବହୁତ ସୁନ୍ଦର ପର୍ବ, ଗୋଟେ ପରମ୍ପରା ରହିଆସିଛି, ସେ ଭିତରେ ଯେତିକି ନୀତି ରୀତି ଅଛି, ରିବାଜ ଅଛି, ସବୁ ମାନେ ଗୋଟେ ଆପଣଙ୍କୁ ଖୁସି ହିଁ ଦେବ। ବହୁତ ବଢିଆ, ସମସ୍ତଙ୍କର ନୂଆଖାଇ ଭଲରେ କଟୁ।
1: ହଁ
0: କୁହନ୍ତୁ।
1: ବହୁଲ ପତର କୁରେ ପତର ଖଲିଦନା ଟିପା ହେଲାନ ବତର, ବହୁଲ ପତର କୁରେ ପତର ଖଲିଦନା ଟିପା।

0: ନମସ୍କାର ଆଜ୍ଞା।
1: ହ୍ୟାଲୋ ନମସ୍କାର,
0: ମୁଁ ସମୀର ପଣ୍ଡା କହୁଛି ତେଲେଙ୍ଗାପିଣ୍ଡ କଟକ।
1: କେମିତି ଅଛନ୍ତି ଆପଣ ସମୀର?
0: ବହୁତ ଭଲ ଅଛି ଆଜ୍ଞା।
1: ହଁ, ଟିକେ ଉଦାସ ଉଦାସ ଆଜି ଅଛନ୍ତି, କଥା କଣ? ଆପଣଙ୍କ ସ୍ୱରରୁ ଜଣା ପଡୁଛି।
0: ନୁହେଁ, ମୋର ଖାଲି କହିବାକୁ ଗଲେ କଣ, ହସ୍ପିଟାଲ ଆସିଛି ଏଇଥିପାଇଁ। ଶୁକ୍ରବାର ଜନ୍ମାଷ୍ଟମୀ ଥିଲା ଆମ ଗାଁରେ, ଆମର ଆରାଧ୍ୟ ରାଧାକୃଷ୍ଣ ମନ୍ଦିର, କିନ୍ତୁ ସେଇ ଶୁକ୍ରବାର ଦିନ ଜନ୍ମାଷ୍ଟମୀରେ ଆମ ଘରକୁ ଶ୍ରୀକୃଷ୍ଣ ଆସିଛନ୍ତି। ମାନେ କହିବାକୁ ଗଲେ ମୋ ଭଣଜାର ଗୋଟେ ପୁଅ ହେଇଛି, ତିନି ଦିନ ଗତ ହେଇଗଲାଣି, ମୁଁ ଆସିପାରିନଥିଲି
1: ଯେହେତୁ
0: ଠାକୁରଙ୍କର କାର୍ଯ୍ୟ ଥିଲା। ଆଜି ଆସି 10ଟା ବେଳକୁ ପହଞ୍ଚିଯାଇଥିଲେ, ସମୟ ହେଇଗଲା 12ଟା, ପଦାକୁ ପଳେଇ ଆସିଲି କଥା ହବା ପାଇଁ ଆପଣଙ୍କ
1: ସହିତ।
0: ତେଣୁ ସେ ପ୍ଲେସ୍ଟା ମୁଁ ଟିକେ ଡିଷ୍ଟାନ୍ସ ହଉଛି ନା, ତେଣୁ ଗ୍ୟାଦରିଂ ଅଛି ଯେ ଲୋକମାନେ କହିବେ କଣ ଏଡେ ଜୋରେ ଲୋକ କଥା ହଉଛି,
1: ଟିକେ
0: ଡିଷ୍ଟାନ୍ସ ହେଇକା ଯାଉଛି।
1: ରୋଗୀମାନେ ବି ଥିବେ ଭିତରେ, ଡିଷ୍ଟର୍ବାନ୍ସ ହବ ସେମାନଙ୍କୁ। ଜନ୍ମାଷ୍ଟମୀର ମାହୋଲ ଥିଲା, ଆପଣଙ୍କ ଗାଁରେ ମନ୍ଦିର ଅଛି, କେମିତି ସବୁ ମାନେ ମନେଇଲେ ଜନ୍ମାଷ୍ଟମୀ, କୁହନ୍ତୁ ଆମ ଶ୍ରୋତା ମାନଙ୍କୁ।
0: ବହୁତ ଜାକଜମକରେ ଆମର ଆରାଧ୍ୟ କହିଲି ନା ପ୍ରଭୁ ରାଧାକୃଷ୍ଣ ମନ୍ଦିର, ଏବେ ତ 10-15 ବର୍ଷ ହେଲା ମନ୍ଦିର ହେଇଛି, କିନ୍ତୁ ଆବାହମାନ କାଳରୁ ଆମ ଜେଜେବାପା ଗୋସେଇଁ ବାପା ତାଙ୍କ ବାପାଙ୍କ ଅମଳରୁ ରାଧାକୃଷ୍ଣ ଦୋଳରେ ବିମାନରେ ବସି ଭୋଗ ଖାଆନ୍ତି, ବିଭିନ୍ନ ମେଲଣକୁ ଯାଆନ୍ତି, ଏବଂ ଯୋଉ ରହିଲା ଝୁଲଣ ଆମର 5 ଦିନ ହୁଏ, ଶ୍ରୀକ୍ଷେତ୍ରରେ 7 ଦିନ ଆମର ବଡ ଠାକୁରଙ୍କର ବଳଭଦ୍ରଙ୍କ ଜନ୍ମଦିନ ବା ରାକ୍ଷୀ ପୂର୍ଣ୍ଣମୀ ଦିନ ଉଦ୍ଯାପନ ହୁଏ, 5 ଦିନ ଝୁଲଣ ହୁଏ, ରାଧାକୃଷ୍ଣ ଝୁଲଣରେ ଝୁଲନ୍ତି, ଏବଂ କୃଷ୍ଣ ଜନ୍ମ ମଧ୍ୟ ମହାସମାରୋହରେ ପାଳନ ହଉଥିଲା, ଏବଂ ସୌଭାଗ୍ୟକ୍ରମେ ସମସ୍ତଙ୍କ ସହଯୋଗରେ ରାଧାକୃଷ୍ଣ ମନ୍ଦିର ଗୋଟେ ଭବ୍ୟ ମନ୍ଦିର ହେଲା ପରେ ମାନେ କାଫି ଉତ୍ସାହ ସହିତ ପୂର୍ବ ଦିନ ମନ୍ଦିର ଧୁଆଧୋଇ ସାହିର ସବୁ ପିଲାମାନେ ଲାଗି ଆମେ ତ ଠାକୁରଙ୍କ ସେବା ପୂଜାରେ ରହୁ, ଏବଂ ତା ପରଦିନ ବଡି ଭୋରୁ ରାତି 4ଟାରୁ ଉଠି ସ୍ନାନ କାର୍ଯ୍ୟ ସାରି ଠାକୁରଙ୍କୁ ନୂଆ ବସ୍ତ୍ର ପିନ୍ଧେଇ ଏବଂ ମନ୍ଦିରର ସାଜସଜା ପିଲାମାନେ କରିଦେଇଥାନ୍ତି, ଏବଂ ରାତି ସେଇଦିନ ରାତି 12ଟା ଯାଏ ଭକ୍ତଙ୍କର ସୁଅ ଛୁଟିଲା, ଦିନ ଯାକ ଯାହା ଆସିଲେ ସନ୍ଧ୍ୟା ସମୟରେ ମାନେ ଭୋଗ କରିବା ପାଇଁ ମନ୍ଦିର ଭିତରେ ମୁଁ ମୋ ପୁଅ ଏବଂ ମୋ ପୁତୁରା ତିନିଜଣ ଆମେ ସିରିଏଲି ଥାଉ, ମୁଁ ଏକଦମ ଠାକୁରଙ୍କ ପାଖରେ ଥାଏ, ଭୋଗ ସମସ୍ତେ ଥାଳିରେ ଆଣିକି ସାମ୍ନାରେ ଥୋଇଥାନ୍ତି, ତା ଭିତରେ ଗୋଟେ କଥା ହଉଥାଏ କଣ, ଜଣେ ଜଣେ ବ୍ୟସ୍ତ ହେଇଯାଉଛନ୍ତି ଯେ ଆମ ଭୋଗଟା ପଛରେ ରହିଗଲା, ତାଙ୍କର କାଇଁ ଆଗ କରିଦେଲ, ଆମେ ଗଲେ ଆମର ଦିନଯାକ ଉପାସ କରିଛୁ, ମୁଁ ଠିଆ ହେଇଯାଏ, ଏବଂ ତାଙ୍କ ପିଲାରେ ଠାକୁରଙ୍କ ସାମ୍ନାରେ ଯଦି ଅଧଘଣ୍ଟାଏ ରହିଯାଉଛନ୍ତି ଭଲ କଣ, ଖରାପ କଣ ହବ, ବରଂ ଭଲ ହବ ଯେ ତୁମେ ଠାକୁରଙ୍କ ସାମ୍ନାରେ ଅଛ, ତାଙ୍କୁ ଦେଖୁଛ, ସିଏ ତୁମକୁ ଦେଖୁଛନ୍ତି, ତେଣୁ ଏଠି 10 ମିନିଟ ଅଧଘଣ୍ଟେ ଘଣ୍ଟେ ଡେରି ହେଇଗଲେ କିଛି ବିଳମ୍ବର କିଛି ଅବକାଶ ନାହିଁ,
1: ବରଂ
0: ଖୁସି ହବା ଦରକାର ଆପଣମାନେ କାହିଁକି, ଏବଂ ଯିଏ ବିରକ୍ତ ହଉଥାନ୍ତି ସେମାନେ ନାଇଁ ନାଇଁ ଆଜ୍ଞା ଆମେ ଛିଡା ହଉଛୁ ଅପେକ୍ଷା କରୁଛୁ, ଏଭଳି ଭାବରେ ଖୁବ ଜାକଜମକରେ ପ୍ରଭୁଙ୍କର ଜନ୍ମଦିନ ଏବଂ ଜନ୍ମାଷ୍ଟମୀ ପାଳନ।
1: ଏ ଯୋଉ ଜନ୍ମାଷ୍ଟମୀ ଆସେ କିମ୍ବା ଆମେ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ପୂଜା କରୁ, ଶ୍ରୀକୃଷ୍ଣଙ୍କର ଅବତାର ମାନେ ଆମକୁ ବହୁତ କିଛି ଶିଖାଏ, ଗୋଟେ ସମ୍ପର୍କକୁ ନିଅନ୍ତୁ, କେତେ ଆଡେ ପ୍ରଭୁ ସମ୍ପର୍କ ବାନ୍ଧିଛନ୍ତି, ତାଙ୍କର ଦୁଇଟା ମା, ତାଙ୍କର ନିଜ ମା ଜଣେ ଆଉ ଯଶୋଦା ମା ଜଣେ, ତାଙ୍କର ଗୋଟେ ବନ୍ଧୁ କୃଷ୍ଣ ଯୋଉ ସୁଦାମା ବୋଲିକି ଆମେ ଜାଣୁ, ସେ ଗୋଟେ ତାଙ୍କ ସହିତ ସେ ବନ୍ଧୁତ୍ୱ କରିଥିଲେ, ତାଙ୍କର ପ୍ରେମିକା ଜଣେ, ତାଙ୍କର ପାଟରାଣୀ ବହୁତ ଗୁଡ଼େ, ଆପଣ ତାଙ୍କର ଶତ୍ରୁ ବହୁତ ଗୁଡ଼େ ରାକ୍ଷସକୁ ସେ ବଦ୍ଧ କରିଛନ୍ତି କଂସ ସହିତ।

0: ଗୋଟେ ରାକ୍ଷା, ଏଇ ଯୋଉ ସମ୍ପର୍କ ସେ ଯୋଡ଼ିଛନ୍ତି, କେତେ ସମ୍ପର୍କ ତାଙ୍କର ମାନେ ଗୋଟେ ବିସ୍ତାର ଭାବରେ ବିସ୍ତାର ହେଇଛି ତାଙ୍କର ସମ୍ପର୍କ
1: ଏଇଟା। ହଁ ମାନେ ସମାଜରେ କଣ କରିବା ଉଚିତ,
0: ହଁ
1: ଧର୍ମର ରକ୍ଷା କେମିତି କରାଯିବ, ଅଧର୍ମର କେମିତି ବିନାଶ କରାଯିବ, ସବୁକିଛି ଗୀତାରେ ଭଗବାନ ଶ୍ରୀ କୃଷ୍ଣ ବର୍ଣ୍ଣନା କରିଛନ୍ତି। ଏବଂ ଯେତେବେଳେ ସଖା ଅର୍ଜୁନ ମୋହଗ୍ରସ୍ତ ହେଇଯାଉଛନ୍ତି ସେ ସମୟରେ ବୁଝେଇ ଦେଇଛନ୍ତି। ଏବଂ ଗୀତା ପଢିଲେ ଆମକୁ କଣ କରିବା ଉଚିତ, କଣ ନ କରିବା ଉଚିତ, ପ୍ରଭୁଙ୍କ ମୁଖ ନିସ୍ତୃତ ବାଣୀ। ଏବଂ ଏଇ ପ୍ରସଙ୍ଗରେ ମୁଁ ଆଜି ଆପଣଙ୍କୁ ପଚାରିବି ବୋଲି ଆଗରୁ ପ୍ରି ପ୍ଲାନ କରିଛି। ଦେଖନ୍ତୁ, ଆଗେ ଯେତେବେଳେ ପିଲାଟି ଜନ୍ମ ହଉଥିଲା ସେଇ ଦିବସର ତାତ୍ପର୍ଯ୍ୟ ଅନୁସାରେ ପ୍ରଭୁଙ୍କ ନାଁ ଦିଆଯାଉଥିଲା, କିମ୍ବା ଯୋଉ ଡାକ ନାଁ ଥିଲା, ଧର ନିଅନ୍ତି କିଏ ବୁଧବାର ଜନ୍ମ ହେଇଛି ଆମେ କୌତୁକରେ ତାକୁ ବୁଧିଆ ଡାକି ଦିଅନ୍ତି। ଏବେ ସମୟ ବଦଳି ଯାଇଛି, ମତେ କହିଲେ ପୁଅଟିର ଆମର ନାଁ କଣ ଦବା, ମୁଁ କହିଲି ଯେହେତୁ ଜନ୍ମାଷ୍ଟମୀରେ ସେ ଜନ୍ମ ହେଇଛନ୍ତି ତାଙ୍କ ନାଁ ଦବା କୃଷ୍ଣ କେଶବ, ତାଙ୍କ ନାଁ ଦବା ପାର୍ଥସାରଥୀ ବା ଶ୍ରୀକୃଷ୍ଣଙ୍କୁ ନେଇ, ଏଇଟା ମୋ ମନ କଥା। କିନ୍ତୁ ତାଙ୍କ ବାବା ମା ତାଙ୍କର ବି ଗୋଟେ ଖୁସି ଅଛି, ସେମାନେ ଯାହା ଚାହିଁବେ ସେଥିରେ ମଧ୍ୟ ସେ ତାଙ୍କର ନାଁ ଦେଇଛି। କିନ୍ତୁ ଭଗବାନଙ୍କୁ ଆମେ ଆରାଧନା କରୁଛନ୍ତି, ବିଭିନ୍ନ ରୂପରେ ଠାକୁର ଆମକୁ ସାହାଯ୍ୟ କରୁଛନ୍ତି, ଠାକୁର ଆମକୁ ଆଶୀର୍ବାଦ କରୁଛନ୍ତି। ଠାକୁରଙ୍କର କଥା ବର୍ଣ୍ଣନା କରିବାକୁ ହେଲେ ଆମେ ତ ମନୁଷ୍ୟ ମାତ୍ର, ଯେମିତି ଆପଣ ଶ୍ରୀକୃଷ୍ଣଙ୍କ କଥା କହିଲେ କେତେ ରୂପରେ କେତେ ଅସୁରଙ୍କୁ
0: କେତେ ସମ୍ପର୍କ ସେ ବାନ୍ଧିଛନ୍ତି। କିନ୍ତୁ ଆଜିକାଲି ଆମେ କଣ ଏକାନ୍ନବର୍ତ୍ତୀ ପରିବାରରେ ରହିଯାଉଛେ, ଆମର ସନ୍ତାନ ସନ୍ତାନୀ ସ୍ୱାମୀ ସ୍ତ୍ରୀ ସନ୍ତାନ ସନ୍ତତି ଏଇଠିରେ ଆମର ମାନେ ସୀମିତ ହେଇଯାଉଛି ଆମ ସମ୍ପର୍କ। କିନ୍ତୁ ଶ୍ରୀକୃଷ୍ଣଙ୍କ ଠୁ ଆମେ କଣ ପାଉଛୁ, ତାଙ୍କଠୁ ପାଉଛୁ ସମ୍ପର୍କ କେମିତି ବନ୍ଧାଯାଏ, କେତେ ପରିବାର ତାଙ୍କର।
1: ଦେଖନ୍ତୁ, ପରାମର୍ଶଦାତା ହିସାବରେ ଦୁର୍ଯ୍ୟୋଧନ ପରାମର୍ଶଦାତା ବାଛିଥିଲେ ଶକୁନିଙ୍କୁ, ପାଣ୍ଡବ ମାନେ ବାଛିଥିଲେ ପରାମର୍ଶଦାତା ରୂପରେ ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କୁ। ତେଣୁ ଏଠି ମଧ୍ୟ ଆମକୁ ଏ କଥାର ଗୋଟେ ସୁନ୍ଦର ଅବତାରଣା ବା ସୁନ୍ଦର ଉଦାହରଣ ମିଳେ। ଜୀବନଚର୍ଯ୍ୟାରେ ବି ଜଣେ ଉଚିତ ସଠିକ ପରାମର୍ଶଦାତା ରହିଲେ ଆପଣଙ୍କର କୌଣସି କ୍ଷେତ୍ରରେ କିଛି ବ୍ୟତିକ୍ରମ ହେବ ନାହିଁ, କିମ୍ବା ଆପଣ କୌଣସି ଜାଗାରେ ପରାସ୍ତ ହେବେ ନାହିଁ।
0: ଆଜ୍ଞା ଆଜ୍ଞା, ସେଇଟା ପଞ୍ଚସଖା ସେ ବାନ୍ଧିଥିଲେ, ପଞ୍ଚ ପାଣ୍ଡବଙ୍କୁ ଧରିଥିଲେ, ତାଙ୍କୁ ତାଙ୍କ ଥ୍ରୋରୁ ସେ ଉପଦେଶ ଦେଲେ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ବୁଝେଇ, ତାଙ୍କର ଯେଉଁ ମୁଖ ନିସୃତ ବାଣୀ ତାହା ହିଁ ତ ଗୀତା ବର୍ତ୍ତମାନ ଆମେ ପଢ଼ୁଛେ ଜାଣୁଛେ। ଆଉ ତାକୁ ନିଜ ନୀତିଦିନିଆ ଜୀବନରେ ଆମେ ଯେତେବେଳେ ଆପ୍ଲାଏ କରିବା ଲଗେଇବା, ତାହେଲେ ତ ସରିଗଲା କଥା, ସମସ୍ତେ ଗୋଟେ ଗୋଟେ ଉତ୍ତମ ମଣିଷ ହିସାବରେ ଗଢ଼ି ଉଠିବେ। ଧନ୍ୟବାଦ ଧନ୍ୟବାଦ ସମୀର, ଆପଣ କଲ୍ କଲେ, ବହୁତ ସୁନ୍ଦର ବିଷୟରେ ଆଲୋଚନା କଲେ ଏଠି, ଆପଣଙ୍କୁ
1: ବହୁତ ଧନ୍ୟବାଦ। ହଁ ଜୟ ଶ୍ରୀ କୃଷ୍ଣ।
0: ଆଜ୍ଞା।

0: ଆମେ ତାଙ୍କୁ ଠାକୁରଙ୍କୁ ବାଧ୍ୟ କରୁଛେ ଯେ ଲଘୁଚାପ ଆଣନ୍ତୁ, ଏଇ ବନ୍ୟା ବାତ୍ୟା ଆଣନ୍ତୁ, ଲୋକଙ୍କୁ ହଇରାଣ କରନ୍ତୁ,
1: ମଣିଷ କରୁଛି। କର୍ମର ଫଳ ନିଜେ ଭୋଗିବାକୁ ପଡିବ, ଭଗବାନଙ୍କୁ କହିଛନ୍ତି ତମେ କରିବା ପାଇଁ। ଯାହା କର୍ମ କରିବେ ସେ ଫଳ ତ ଭୋଗିବା।
0: କେତେ ସୁନ୍ଦର ଗୋଟେ ପୃଥିବୀ, ମାନେ ଫଳ ଫୁଲ ଜଳ ଭରା ପୃଥିବୀ ଆମକୁ ସେ ଦେଇଛନ୍ତି, ଆମକୁ ଜୀବନ ଦେଇଛନ୍ତି, ଆମେ ତାକୁ ନଷ୍ଟ କରୁଛେ ନା? ଆଜ୍ଞା,
1: ପୃଥିବୀରେ ଜବରଦସ୍ତ ରହିଛି, ମଣିଷର କିଛି ସ୍ଥିତି ନାହିଁ ପୃଥିବୀରେ। କାରଣ ମଣିଷ ଯଦି ଆଜିକା ଡେଟରେ ମଣିଷ ଯଦି ଚାଲିଯାଏ ପୃଥିବୀରୁ, ଜୀବଜନ୍ତୁ ଚାଲିବ, ସବୁ ଜୀବଜନ୍ତୁ ବଞ୍ଚିବେ, ଯେମିତି ସେମିତି ଚାଲିବ। କିନ୍ତୁ ଯଦି କୌଣସି ଜୀବଜନ୍ତୁ ହୁଅନ୍ତୁ, ବୃକ୍ଷଲତା ହୁଅନ୍ତୁ ନଷ୍ଟ ହୋଇଯାଏ, ତାହେଲେ ମଣିଷ ବଞ୍ଚିପାରିବନି। ମଣିଷ ଜଷ୍ଟ ପୃଥିବୀରେ ଗେଷ୍ଟ ହିସାବରେ ଆସିଛି, ତାର ପରମାନେଣ୍ଟ ଜୀବନ ଅଛନ୍ତି, ସେମାନେ ତ ରହିବେ। ମଣିଷ ମରିଗଲେ ବି ସେଆଡ଼େ ବଞ୍ଚିବେ, ଜୀବ ଯଦି ଚାରିଆ ଚାଲିବ। କିନ୍ତୁ ଜୀବ ଯଦି ନଷ୍ଟ ହୋଇଯାଏ, ମଣିଷ ମରିଯିବ।
0: ଏକଦମ, ବହୁତ ବଢିଆ। ତ ପ୍ରକାଶ, ଆପଣ ଆକାଶବାଣୀ ଜୟପୁରରୁ କେବଳ ଏହି କାର୍ଯ୍ୟକ୍ରମକୁ ଫୋନ କରନ୍ତି ନା ଆଉ କଣ?
1: ଅଲଗା ଯୋଉ ଆମର ଓଡିଆ ଗୀତ ଆସୁଛି ଗୁରୁବାର ଦିନ, ରବିବାର ଦିନ ଫୋନ କରିପାରିନି, କାରଣ କାମ ବ୍ୟସ୍ତ ରହେ। ଠିକ ଟାଇମରେ ମୁଁ ସରିଯାଇଥିବ, ମୁଁ ଏପଟେ କାମରେ ବ୍ୟସ୍ତ ଥିବି,
0: ଆଉ
1: ବେଳେବେଳେ ମନେ ବି ପଡ଼େନି। ଆଉ ଅଲଗା ଟାଇମରେ ଗୀତ ଶୁଣାଇ ଲାଇଭ କଲେ ଏଟା ଶୁଣେ, ଆଉ ମଝିରେ ମଝିରେ ପ୍ରାୟ ଟାଇମ ମଝିରେ ଯୋଉ ଏଗାରଟା ସାଢେ ଏଗାରଟା ଗୀତ ଦିଏ ସେଗୁଡା ଶୁଣେ। ଆଉ ବେଶୀ ଭଲ ଲାଗେ ପୁରୁଣା ହିନ୍ଦୀ ଗୀତ, ଓଡିଆ ଗୀତ ଯୋଉ ବାଜେ ଭଲ ଲାଗେ।
0: ଆଚ୍ଛା, ଆପଣଙ୍କ ଫୋନରେ ଆପଣ ଶୁଣନ୍ତି ଆପ୍ରେ?
1: ଫୋନରେ ତ ଅଛି, ମୁଁ ଅଫିସରେ ପ୍ରାୟ ଟାଇମ ବସେ, ଅଫିସରେ ସିଷ୍ଟମରେ ଶୁଣେ।
0: ଆଚ୍ଛା,
1: ଫୋନ ତ ବେଶୀ ମଜା ହେବନି, କମ୍ପ୍ୟୁଟର ଲଗେଇଦେ, କମ୍ପ୍ୟୁଟର ସେଟା ବାଜୁଛି।
0: ବହୁତ ବଢିଆ, ବହୁତ ବଢିଆ। ଆପଣ ମନେ ପକେଇକି ଯୋଡ଼ି ହେଇଛନ୍ତି କାର୍ଯ୍ୟକ୍ରମ ସହ, ତାଠୁ ବଡ଼ କଥା ଆଉ କ'ଣ ଅଛି? ଆପଣମାନଙ୍କ ଭଳିଆ ଶ୍ରୋତା ଯଦି ଶୁଣିବେ ସବୁ କାର୍ଯ୍ୟକ୍ରମ, ତେବେ ତ ରେଡିଓ ରହିବ ନୁହଁ?
1: ହଁ, ରେଡିଓ ଏବେକା ଡେଟରେ ରେଡିଓ କାହିଁ ଆଉ ଲୋକ ତ କେହି ଶୁଣୁନାହାନ୍ତି। ମୁଁ ଶୁଣୁଛି, ମୋର ଜଣେ ସାଙ୍ଗ ଅଛି, ସେ ଅଛି ସାଇକେଲ ଦୋକାନ, ସିଏ ବି ଶୁଣୁଛି। ସିଏ ଆଗ ରେଡିଓ ରେଡିଓ ଥିଲା, ଅଛି ଏବେ, ତ ସେ ରେଡିଓରେ ଶୁଣେ। ସେ ଆମର ଏଠି ଯେହେତୁ ଆମର ଇଣ୍ଡଷ୍ଟ୍ରି ଏରିଆ, ଇଲେକ୍ଟ୍ରିକ ଟିକେ ପ୍ରୋବ୍ଲେମ ହଉଛି, ତ ରେଡିଓର ଫ୍ରିକ୍ୱେନ୍ସି ଠିକ ଆସୁନି, ସେ ସମସ୍ତ ବାଜୁନି ଠିକ ସେ। ଦିନେ ବହୁତ ମୁଁ କହିଲା ତୁ ମୋବାଇଲ ଶୁଣୁ, ତାକୁ ଶୁଣେ, ସେ ମୋବାଇଲ ଶୁଣେ। ଆଉ ତାହେଲେ କାହିଁକି ମୁଁ ଦେଖୁନି କେହି ମାନେ ଶୁଣିବାର ରେଡିଓ,
0: ଯିଏ ଶୁଣିବା କଥା ଶୁଣୁଛନ୍ତି ଗାଁ
1: କିଏ ଶୁଣୁଥିବେ କି କହିବନି। କାରଣ ମୁଁ ମାନେ ଆଗରୁ ଫିଜିକାଲି ଆମ ଘର ପାଖରେ ଜଣଙ୍କର ରହୁଥିଲା, ସେ ବୁଢା ଲୋକ ଜଣେ, ସେ ମରିଗଲାଣି,
0: ତାଙ୍କୁ
1: ରେଡିଓ ବାଜିଲେ ସେଟା ସେ ଏରିଆରେ ବାଜୁଥିବ, ସମସ୍ତେ ଶୁଣୁଥିବେ। ମୋର ବି ଥିଲା ଗୋଟେ ରେଡିଓ, ନଷ୍ଟ ହେଇଗଲା କୁଆଡେ କଣ ହେଇଗଲା। ଆଉ ଆଗରୁ ପ୍ରାୟତଃ ସବୁ ଗାଁରେ ରେଡିଓ ଥିଲା, ଘରେ ଘରେ ସମସ୍ତଙ୍କ ଘରେ ପ୍ରାୟତଃ ରେଡିଓ ଥିଲା, ସମସ୍ତେ ଶୁଣୁଥିଲେ। ମୋବାଇଲ ଆସିଲା ପରେ, ଟିଭି ଆସିଲା ପରେ ତ ରେଡିଓ ନଷ୍ଟ ହେଇଗଲା, ତାପରେ ମୋବାଇଲ ଆସିଲା ପରେ ଟିଭି ଗଲା। ତ ଏବେକା ଡେଟରେ ମୋବାଇଲ ଅଛି, କହିତ କିଏ ଶୁଣୁଥିବେ ମୁଁ କହିପାରିବିନି ଲୋକ। ଆଉ ବର୍ତ୍ତମାନ ତ ରେଡିଓ ବାଜିଲେ ସମସ୍ତେ ଶୁଣୁଥିଲେ, ଜାଣୁଥିଲେ, କି ଟିଭି ଲାଗିଲେ ଲୋକ ଆସି ପହଞ୍ଚୁଥିଲେ। ବର୍ତ୍ତମାନ ମୋବାଇଲ ପର୍ସନାଲ ହେଇଗଲା, ଟିକେ ତାର କୋଉଠି ବସିବାର ଇୟରଫୋନ ଲଗେଇ ଶୁଣୁଛି, ଆଉ ସେଟା କହିହବନି।
0: ବହୁତ ବଢିଆ,
1: ଶୁଣିଥାଇ ପାରନ୍ତି।
0: ଆଜ୍ଞା, ଧନ୍ୟବାଦ ପ୍ରକାଶ, ଫୋନ କଲେ ଏତେ ଦୂରରୁ, ଆପଣ କଥା ହେଲେ ଏତେ ସମୟ।
1: ଆଜ୍ଞା, ନମସ୍କାର।

0: ମିଶିକି ଖାଆନ୍ତି
1: ତ
0: ଆମେ ବି ସେମିତି କରିବୁ ଆଉ ସବୁ ତ ତାର ପ୍ରସ୍ତୁତି ଚାଲିଛି ମ୍ୟାମ୍ କି ନବାନ୍ନର ଯାହା ଘର ଦ୍ୱାର ସଫା ଲୁପା ପୋଷା ସବୁ କପଡା ପୋଷା କିଛି ସବୁ ସେମିତି ଚାଲିଛି ତାପରେ 15 ତାରିଖ ସମସ୍ତେ ମିଶି ପରିବାର ସହିତ ଭଲ ଭାବରେ ନୂଆଖାଇବୁ ଆଉ ଆମର ସେଇଟା ପଶ୍ଚିମ ଓଡ଼ିଶାର ଗଣପର୍ବ ବଡ଼ ପର୍ବ ଆଉ ଚାଷୀମାନଙ୍କର ଏଇଟା କୃଷି ଭିତ୍ତିକ ପର୍ବ ଯେହେତୁ ସେମାନେ ନୂତନ ଫସଲ ଯେଉଁ ହୋଇଥାଏ ଅମଳ ହୋଇଥାଏ ତାକୁ ପ୍ରଥମେ ମାଙ୍କ ନିଜ ନିଜ ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି ପରିବାରର ସମସ୍ତେ ଖୁସି ମନରେ ନାନା ପ୍ରକାର ପିଠା ପଣା କ୍ଷୀରି ନାନା ପ୍ରକାର ବ୍ୟଞ୍ଜନ ଏମିତି କରି ସମସ୍ତେ ଖୁସି ମନରେ ପାଳନ କରି ନେବେ।
1: ବା ବହୁତ ବଢିଆ। ତ ସୋନପ୍ରଭା କେତେଟା ଡ୍ରେସ ନା କେତେଟା ଶାଢୀ କରିଛନ୍ତି ଆପଣ ନୂଆଖାଇ ପାଇଁ?
0: ସେମିତି ନୂଆ ତ ଡ୍ରେସ ଅଛି ତ ଆଉ କଣ କରିବା ଅଛି ମୋର ଅଛି
1: ନାଇଁ ନାଇଁ ଅଛି କହିଲେ ହବନି। ଭାଇଙ୍କ ଠୁ ଭାଇମାନଙ୍କ ଠୁ ଭାଉଜ ମାନଙ୍କ ଠୁ ଡିମାଣ୍ଡ କରିବେ ମତେ ଏଇଟା ନୂଆଖାଇ ବଡ ପର୍ବ ସବୁ ଆମର ଏଇଟା ନୂଆଖାଇରେ ଏଇ ଡ୍ରେସ ଦରକାର ଏଇ ଶାଢୀ ଦରକାର ଡିମାଣ୍ଡ କରିବେ ନା?
0: ହଁ ସେଇଟା ବି ତ ଆମେ କରୁଛୁ ଡିମାଣ୍ଡ କରିବ ସେମାନେ ନ କଲେ ବି ଦେବେ ତ ସେମାନେ ତ ସବୁ ଦଉଛନ୍ତି ଆମକୁ ସବୁ କରୁଛନ୍ତି ତ ନିଶ୍ଚିତ ସେମାନେ ଦେବେ ଆଉ ତାପରେ ଏଇ ନୂଆଖାଇ ଉପରେ ଟିକେ ମୁଁ ଦ୍ୱିପଦ କବିତା କହିଦେଇଥିଲି
1: କୁହନ୍ତୁ।
0: ଭାଦ୍ରବ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରୁ ଆମେ ନୂଆଖାଇ ମିଳିମିଶି କରି ସଭି ଖାଇବୁ ଆନନ୍ଦ ଉଲ୍ଲାସ ହୋଇ ପଶ୍ଚିମ ବଡ ପର୍ବ ଅଟେ ଏହି ଆମ ନୂଆଖାଇ ଯିଏ ଯେଉଁଠି ଥିଲେ ଏହି ଦିନ ସମସ୍ତେ ଘରକୁ ଆସନ୍ତି ଭାଇ କୃଷି ଭିତ୍ତିକ ପର୍ବ ଅଟେ ଏହି ଆମ ନୂଆଖାଇ ଚାଷୀ ଅଟେ ପରା ଦେଶର ଗର୍ବ ସଭିଙ୍କୁ ଅନ୍ନ ଦିଏ ଗାଇ ମା ଇଷ୍ଟ ଦେବୀ ସମଲେଶ୍ୱରୀଙ୍କ ପାଖରେ ପ୍ରଥମ କରି ନୂଆ ଅନ୍ନ ଭୋଗ ଲଗାଇ ତାଙ୍କ ପାଦ ତଳେ ବୁହାରି କରିବା ସମସ୍ତଙ୍କୁ ରଖିଥିବି ଗୋ ମା ମୋ ପଣତକାନୀ ଉଢ଼େଇ ମୋ ପଣତକାନୀ ଉଢ଼େଇ ପରିବାରର ସମସ୍ତେ ମିଶି ଖୁସି ମନରେ ନବାନ୍ନ ଖାଇସାରି ଗୁରୁଜନ ମାନଙ୍କୁ ପ୍ରଣାମ କରିବା ତାଙ୍କ ପାଦ ଛୁଇଁ କରି ତାଙ୍କ ଆଶୀର୍ବାଦ କାମନା କରି ତାଙ୍କ ଆଶୀର୍ବାଦ କାମନା କରିମେ।
1: ବହୁତ ବଢିଆ। ନୂଆଖାଇ ଉପରେ କିଛି ସମ୍ବଲପୁରୀ ଗୀତ ଯଦି ଅଛି ଜାଣିଛନ୍ତି ଗାଇ ଦିଅନ୍ତୁ ଗୋଟେ ପଦ।
0: ନୂଆଖାଇ ଉପରେ ସମ୍ବଲପୁରୀ ଗୀତ ବୋଲେ ଆମର ଯେତେବେଳେ ପାଠ ପଢୁଥିଲୁ ସ୍କୁଲରେ ଆମ ଗୋଟେ ମାଷ୍ଟର ଥିଲେ ସେ ସ୍ୱର୍ଗତ ହେଇଗଲେଣି ସେ ଗୋଟେ ଗୀତ ଲେଖିଥିଲେ ଆମେ ସେଟା ବହୁତ ବଢିଆ ଲାଗେ ସେ ଗୀତଟା ହେଲା ହୀରାକୁଦର ହୀରାମୟୀ ହୀରା ଖଡ଼ି ଧୀରେ ମା ମୋ ସମଲେଇ ମା ମୋ ସମଲେଇ ରଞ୍ଜନ୍ତା ରୂପଚନ୍ତା ଗୋରସ ଭିତରେ ଧୀରେ ମା ମୋ ସମଲେଇ ମା ମୋ ସମଲେଇ।
1: ବହୁତ ବଢିଆ ବହୁତ ବଢିଆ। ସ୍ୱର୍ଣ୍ଣପ୍ରଭା ଆପଣଙ୍କର ନୂଆଖାଇ ବହୁତ ଭଲ ହଉ। ନୂଆଖାଇ ପାଇଁ ଆପଣ ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ଆଗୁଆ ଶୁଭେଚ୍ଛା ଜଣାଉଛୁ।
0: ସମସ୍ତଙ୍କୁ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣଙ୍କ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନବାନ୍ନର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ନମସ୍କାର ମ୍ୟାମ୍ ରହିଛି।
1: ଆଜ୍ଞା ଆଜ୍ଞା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ ନିର୍ଝରିଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ବିଜୟ କୁମାର।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ କଲରା ଚାଷ ବିଷୟରେ ଆମେ କିଛି ଆଲୋଚନା କରିବା। ଆମ ରାଜ୍ୟ ଓଡ଼ିଶାରେ ପରିବା ମଧ୍ୟରେ କଲରା ପ୍ରତି ଲୋକଙ୍କର ବିଶେଷ ଆଦର ଥାଏ। ସେଥିଯୋଗୁଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରାୟତଃ କଲରା ଚାଷ କରିବା ଲାଗି ଚାଷୀମାନଙ୍କର ବିଶେଷ ଆଗ୍ରହ ଦେଖାଦେଇଥାଏ। ଆମ ରାଜ୍ୟର ସମସ୍ତ ପ୍ରକାର ମାଟିରେ କଲରା ଚାଷ ହୋଇପାରୁଥିବାରୁ ଚାଷୀମାନେ କଲରା ଚାଷ କରିବାକୁ ପଛାନ୍ତି ନାହିଁ। ଜମି ଯଦି ଉର୍ବର ହୋଇନଥାଏ ତାହେଲେ ପ୍ରତି କଲରା ମଳାରେ ପ୍ରଚୁର ଖତ ଦେଇ କଲରା ଲଗାଇବାକୁ ହୋଇଥାଏ। ଜମି ଯଦି ନିଗିଡ଼ା ହୋଇଥାଏ ତାହେଲେ ସେପରି ଜମିରେ କଲରା ପ୍ରଚୁର ପରିମାଣରେ ଅମଳ ହୋଇଥାଏ। ବିହନ ପ୍ରସ୍ତୁତି କଥା ଯଦି କହିବା, ପ୍ରତି ଏକର ପିଛା ପ୍ରାୟ 2.5 କିଲୋଗ୍ରାମ ଭଲ କଲରା ମଞ୍ଜିର ଆବଶ୍ୟକ ପଡ଼ିଥାଏ। ଲଗାଇବା ଆଗରୁ 1 କିଲୋଗ୍ରାମ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନର ମଞ୍ଜିକୁ ବିଶୋଧନ କରିସାରି ମଞ୍ଜି ଲଗାଇବାକୁ ପଡ଼େ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଲରା ଲଗାଇବା ଲାଗି 1.5 ଫୁଟରୁ 2 ଫୁଟ ଗୋଲେଇର ଗୋଟିଏ ଗୋଟିଏ ମଳା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବର୍ଷାଦିନିଆ କଲରା ଲଗାଇଲେ 5 ଫୁଟ ବ୍ୟବଧାନରେ ଗୋଟିଏ ଗୋଟିଏ ମଳା ଖୋଳିବାକୁ ପଡ଼ିଥାଏ। ମଳାଠାରୁ ମଳାର ଦୂରତା 3-4 ଫୁଟ ବ୍ୟବଧାନ ରଖିବାକୁ ହେବ। ମଳା ଖୋଳା ସରିଲେ ମଳାରେ ସଢ଼ା ଗୋବର ଖତ ସହିତ ମାଟି ମିଶାଇ ପୂରଣ କରିବାକୁ ପଡ଼ିଥାଏ। ପ୍ରତି ମଳାରେ 5-7 ଗୋଟିଏ ଯାଏଁ।

0: ଲଗେଇବାକୁ ହେବ। ମଞ୍ଜି ଲଗେଇବା ପୂର୍ବରୁ ପ୍ରତି ଏକର ପିଛା ସୁପର ଫସ୍ଫେଟ୍ 100 କିଲୋଗ୍ରାମ, ପଟାସ ଏକର ପିଛା 20 କିଲୋଗ୍ରାମ, CAN ସାର 40 କିଲୋଗ୍ରାମ ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ। ଗଛ ହେବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାଗୁଡ଼ିକୁ କୋଡ଼ାଖୁସା କରିଦେବେ। କୋଡ଼ାଖୁସା କରିବା ସମୟରେ ମଳାରେ ଥିବା ଅନାବନା ଘାସ ସବୁକୁ ବାଛିଦେବେ। ଘାସ ବାଛି ସାରିବା ପରେ ଜମିରେ ସିଏମ୍ ଆମୋନିୟମ୍ ନାଇଟ୍ରେଟ୍ ମଳାରେ ପ୍ରୟୋଗ କରିବାକୁ ହୋଇଥାଏ। ଯଦି ଜଳସେଚନ କଥା ଚିନ୍ତା କରିବା, ମଞ୍ଜି ଲଗାଯିବା ପରେ 3 ସପ୍ତାହ ବ୍ୟବଧାନରେ ମଳା ସବୁକୁ 2 ଥର କୋଡ଼ାଖୁସା କରିଦେବାକୁ ପଡ଼ିଥାଏ। ଜମିର ବତର ଦେଖି ଜଳସେଚନ କରିବେ। କଲରା ଚାଷକୁ ପୋକମାନଙ୍କ ଦାଉରୁ ରକ୍ଷା କରିବାକୁ ହେଲେ ସେଭିନ୍ ପାଣିରେ ଗୋଳାଇ ସ୍ପ୍ରେ କରିବେ। ଏହାପରେ କଲରା ଚାଷରେ ସାଧାରଣତଃ ଅନ୍ୟ କୌଣସି ରୋଗ ହୋଇନଥାଏ। କଲରା ଚାଷକୁ ଯତ୍ନ ସହକାରେ କରାଯାଉଥିଲେ ପ୍ରତି ଏକର ପିଛା ସର୍ବାଧିକ 30 କ୍ୱିଣ୍ଟାଲ କଲରା ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ସେପ୍ଟେମ୍ବର ମାସ 9 ତାରିଖ ବୁଧବାର ଦିନ 1:20 ଘର ଓଖରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଓଖରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ସେପ୍ଟେମ୍ବର ମାସ 8 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ନମ୍ବରଟି ଆଉଥରେ କହି ରଖୁଛୁ 06854230690। ସମୟ 8 ତାରିଖ ଅର୍ଥାତ୍ ମଙ୍ଗଳବାର ଆସନ୍ତାକାଲି ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓଖରଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଯୋଗମାୟା ମହାପାତ୍ର ଏବଂ ବିଜୟଲକ୍ଷ୍ମୀ ପାଇକ।

0: ଶୁଭେଚ୍ଛା ଶ୍ରୋତା ଭଉଣୀ, ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଜଗମାୟା ମହାପାତ୍ର ଆଉ ମୋ ସହ ଅଛନ୍ତି
1: ମୁଁ ବିଜୟଲକ୍ଷ୍ମୀ ପାଇକ। ମୋର ମଧ୍ୟ ନମସ୍କାର।

0: ହଁ ଶ୍ରୋତା ଭଉଣୀ, ବର୍ତ୍ତମାନ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ, ହଁ ନା ବିଜୟଲକ୍ଷ୍ମୀ?
1: ହଁ ବା ଠିକ୍ କହିଲେ।
0: ଆଜିକାଲି ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍, ଡିଜିଟାଲ୍ ପେମେଣ୍ଟ ଓ ସୋସିଆଲ୍ ମିଡ଼ିଆ ଆମ ଦୈନନ୍ଦିନ ଜୀବନକୁ ଅତ୍ୟନ୍ତ ସହଜ କରିଦେଇଛନ୍ତି। ଆମେ ଘରେ ବସି ବ୍ୟାଙ୍କ କାରବାର କରିବା, ଟଙ୍କା ପଠାଇବା, ଜିନିଷ କିଣିବା, ଟିକେଟ୍ ବୁକ୍ କରିବା ଏବଂ ଅନେକ ସେବା ପାଇବା ସମ୍ଭବ ହୋଇପାରିଛି। କିନ୍ତୁ ପ୍ରଯୁକ୍ତିର ଏହି ସୁବିଧା ସହିତ କିଛି ଗୁରୁତର ସମସ୍ୟା ମଧ୍ୟ ବଢ଼ି ଚାଲିଛି। ସେଥିମଧ୍ୟରୁ ସାଇବର ଠକେଇ ଏକ ପ୍ରମୁଖ ସମସ୍ୟା ନା?
1: ହଁ ଅପା, ସାଇବର ଠକେଇ ହେଉଛି ଇଣ୍ଟରନେଟ୍, କମ୍ପ୍ୟୁଟର, ମୋବାଇଲ କିମ୍ବା ଅନ୍ୟ ଡିଜିଟାଲ ମାଧ୍ୟମ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା, ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ସୂଚନା କିମ୍ବା ଅନ୍ୟ ସମ୍ପତ୍ତି ଠକି ନେବା। ଆଜିକାଲି ଠକମାନେ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି, ତେଣୁ ସାଇବର ଠକେଇ ବିଷୟରେ ସଚେତନ ହେବା ଏବଂ ନିଜ ସୁରକ୍ଷିତ ରଖିବା ଅତ୍ୟନ୍ତ ଆବଶ୍ୟକ।
0: ହଁ ବିଜୟଲକ୍ଷ୍ମୀ, ଆଜିକାଲି ଏଇ ଯେଉଁ ଓଟିପି ନମ୍ବର, ୟୁପିଆଇ ନମ୍ବର, ପିନ୍ ନମ୍ବର, ଏଟିଏମ୍ ପିନ୍, ଏଇଭଳି ବିଭିନ୍ନ ପାସୱାର୍ଡ ଗୁପ୍ତ ତଥ୍ୟ କାହା ସହିତ ଆମେ ସେୟାର କରିବା ଉଚିତ ନୁହଁ। ବ୍ୟାଙ୍କ କର୍ମଚାରୀ ବୋଲି କହିଲେ ମଧ୍ୟ ଏହି ସବୁ ତଥ୍ୟ ଆମେ ସେମାନଙ୍କୁ ଦେବା ଉଚିତ ନୁହେଁ।
1: ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ କିମ୍ବା ଇମେଲ ମାଧ୍ୟମରେ ଆସୁଥିବା ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରିବା ଦରକାର। ନକଲି ୱେବସାଇଟ୍ ଦେଖିବାକୁ ଅସଲି ୱେବସାଇଟ୍ ପରି ହୋଇପାରେ।
0: ଆଉ ମୋବାଇଲ ଅପରେଟିଂ ସିଷ୍ଟମ ଓ ଆପ୍ସକୁ ସମୟ ସମୟରେ ଅପଡେଟ୍ କରିବା ମଧ୍ୟ ଜରୁରୀ। ଅପଡେଟ୍ କରିବା ଦ୍ୱାରା ଅନେକ ସିକ୍ୟୁରିଟି ୱିକ୍ନେସ୍ ଠିକ୍ କରାଯାଏ।
1: ହଁ ଅପା, ୟୁପିଆଇ ଦ୍ୱାରା ଟଙ୍କା ପଠାଇବା ଅତ୍ୟନ୍ତ ସହଜ, କିନ୍ତୁ ଅସାବଧାନତା ହେଲେ ଏହା ଠକେଇର ମାଧ୍ୟମ ମଧ୍ୟ ହୋଇପାରେ। ଠକମାନେ ନକଲି ପେମେଣ୍ଟ ରିକ୍ୱେଷ୍ଟ ପଠାଇ ପାରନ୍ତି କିମ୍ବା ଟଙ୍କା ପାଇବା ପାଇଁ ପିନ୍ ଦିଅନ୍ତୁ ବୋଲି ଭୁଲ କଥା କହିପାରନ୍ତି।
0: ଗୋଟେ କଥା ମନେ ରଖିବା ଦରକାର ଯେ ୟୁପିଆଇ ପିନ୍ ଟଙ୍କା ପଠାଇବା ସମୟରେ ଦରକାର ପଡ଼େ, କିନ୍ତୁ ଟଙ୍କା ଗ୍ରହଣ କରିବା ସମୟରେ ଏହି ପିନ୍ର କୌଣସି ବି ଆବଶ୍ୟକତା ପଡ଼ିନଥାଏ।
1: ବେକାର ଯୁବକ ଯୁବତୀମାନଙ୍କୁ ଟାର୍ଗେଟ୍ କରି ଠକମାନେ ନକଲି ଚାକିରିର ପ୍ରଲୋଭନ ଦେଇଥାନ୍ତି। ପ୍ରଥମେ ରେଜିଷ୍ଟ୍ରେସନ ଫିସ୍, ସିକ୍ୟୁରିଟି ଫି କିମ୍ବା ପ୍ରସେସିଂ ଫିସ୍ ନାମରେ ଟଙ୍କା ମାଗନ୍ତି। ଟଙ୍କା ଦେବା ପରେ ଠକମାନେ ଯୋଗାଯୋଗ ବନ୍ଦ କରିଦିଅନ୍ତି।
0: ଆଉ ଏଇ ଓଟିପି ଅର୍ଥ ହେଉଛି ୱାନ୍ ଟାଇମ୍ ପାସୱାର୍ଡ। ହଁ ବିଜୟଲକ୍ଷ୍ମୀ, ଏହି ଯେଉଁ ଓଟିପି ଆମେ ଯେଉଁ କହୁଛେ ତାହାର ଅର୍ଥ ହେଲା ୱାନ୍ ଟାଇମ୍ ପାସୱାର୍ଡ। ବ୍ୟାଙ୍କ କିମ୍ବା ଡିଜିଟାଲ କାରବାର ସମୟରେ ଓଟିପି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା କୋଡ୍, ଡିଜିଟାଲ କାରବାର ସମୟରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କୋଡ୍। ଠକମାନେ ଫୋନ୍ କରି ବ୍ୟାଙ୍କ କର୍ମଚାରୀ କିମ୍ବା ଅଧିକାରୀମାନେ ଅନ୍ୟ ପରିଚିତ ବ୍ୟକ୍ତି ବୋଲି କହି ଓଟିପି ମାଗିଥାନ୍ତି, କିନ୍ତୁ ଏହି ଓଟିପି କହିଦେଲେ ଏକାଉଣ୍ଟରୁ ଟଙ୍କାଟା ଚୋରି ହୋଇଯାଇଥାଏ।
1: ସାଇବର ଠକେଇ ଆଧୁନିକ ଡିଜିଟାଲ ଜୀବନର ଏକ ବଡ଼ ଚ୍ୟାଲେଞ୍ଜ। ପ୍ରଯୁକ୍ତି ନିଜେ ଖରାପ ନୁହେଁ, ଅସୁରକ୍ଷିତ ଓ ଅସାବଧାନ ବ୍ୟବହାର ହିଁ ବିପଦ ସୃଷ୍ଟି କରିଥାଏ। ତେଣୁ ଇଣ୍ଟରନେଟ୍ ଓ ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ସମୟରେ ସଚେତନତା ହେଉଛି ଆମର ସବୁଠାରୁ ବଡ଼ ସୁରକ୍ଷା।
0: ହଁ ଶ୍ରୋତା ଭଉଣୀ, ତେଣୁକରି ଆମେ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଏହି ମନ୍ତ୍ରଟିକୁ ଜୀବନରେ ଅନୁସରଣ କଲେ ସାଇବର ଠକେଇର ବିପଦକୁ ବହୁ ପରିମାଣରେ କମାଇ ଦେଇପାରିବା। ନିଜେ ସଚେତନ ହେବା।

0: ତା ସହିତ ପରିବାର, ବନ୍ଧୁ, ଆମ ସମାଜର ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
1: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ଏକ ଆଶାର ଆଲୋକ ଭାବେ ପ୍ରତିଷ୍ଠିତ ହୋଇଛି। ଅପା, ମୁଁ ତମକୁ କାଲି ଫୋନ୍ କରିଥିଲି ନା, ଫୋନ୍ କଲାବେଳେ କହିଲେ ଯେ ବ୍ୟାଙ୍କକୁ ଯାଇଛି, କ'ଣ ପାଇଁ ଯାଇଥିଲେ ବ୍ୟାଙ୍କ?
0: ହଁ ବିଜୟଲକ୍ଷ୍ମୀ, ମୁଁ କାଲି ତମେ କଲ୍ କଲାବେଳେ ମୁଁ ବ୍ୟାଙ୍କ ଯାଇଥିଲି। କାହିଁକି ବ୍ୟାଙ୍କ ଯାଇଥିଲି, ଆମେ ଆମ ସାହିର 10 ଜଣ ମହିଳା ଏକାଠି ହୋଇ ଆମେ ଗୋଟେ SHG ଗ୍ରୁପ୍ ଗଠନ କରିଛୁ। ଆଉ ସେଇ ଗ୍ରୁପ୍ ମାଧ୍ୟମରେ ଆମେ ଯୋଉ ଆଗ ଯୋଉ ଥିଲା ନା, ମହିଳାମାନେ ବ୍ୟାଙ୍କକୁ ଯାଇପାରୁନଥିଲେ କି ବ୍ୟାଙ୍କ କ'ଣ ସେମାନଙ୍କୁ ଜଣାନଥିଲା, ଏଇସବୁ ଯୋଉ ଥିଲା ତାହା ଦେଖୁଥିବ ତମେ ବର୍ତ୍ତମାନ ଏବେ ସେସବୁ କମିଯାଇଛି। ଆଜିକାଲି ତମେ ବ୍ୟାଙ୍କକୁ ଯଦି ଯିବ, ଲମ୍ବା ଲାଇନ୍ ଲାଗିଥିବ, ଆଉ ସେଇ ଲମ୍ବା ଲାଇନ୍ରେ କେହି ଜେଣ୍ଟସ୍ ନଥିବେ, ଖାଲି ଲେଡିଜ୍ ମାନେ ଖାଲି ମହିଳାମାନେ ହିଁ ବ୍ୟାଙ୍କରେ ଥାନ୍ତି। ଆଜିକାଲି ଏଇ ଯୋଉ ଆମର SHG ଗ୍ରୁପ୍ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରତି ସାହିରେ ସମସ୍ତେ ଏଇ SHG ଗ୍ରୁପ୍ କରିଛନ୍ତି, ଆଉ ଆମେ ବି କରିଛୁ। ସେଥିପାଇଁ ଆମେ ସମସ୍ତେ ଆମ ଗ୍ରୁପ୍ର ସବୁ ମହିଳାମାନେ ମିଶିକି ଆମେ ଯାଇଥିଲୁ ବ୍ୟାଙ୍କକୁ।
1: ଅପା, କ'ଣ ପାଇଁ ଯାଇଥିଲ ଯେ, କ'ଣ ସବୁ କଲ ଯେ?
0: ଆମେ ଯାଇଥିଲୁ ଆମର ଯୋଉ ଗ୍ରୁପ୍କୁ, ଆମେ ମାନେ ପ୍ରଥମେ ଲୋନ୍ ଆଣିଥିଲୁ, ସେଇ ଲୋନ୍ଟିକୁ ପୁରା ଆମେ ସୁଝିଦେଲୁ। ବର୍ତ୍ତମାନ ଆମକୁ ଆଉ ଥରେ ଟଙ୍କା ଆସିଛି ଆମ ଗ୍ରୁପ୍କୁ, ସେଇ ଟଙ୍କାକୁ ଉଠେଇବା ପାଇଁ ଆମେ ସମସ୍ତେ ଯାଇଥିଲୁ। ତମେ କ'ଣ ଗ୍ରୁପ୍ କରିନ କି ତମ ସାହିରେ?
1: ହଁ ବା, ଆମେ ମଧ୍ୟ କରିଛୁ। ଆମ ସାହିର ମହିଳାମାନେ ଯୋଉ ଅଛନ୍ତି ନା, ତାଙ୍କ ସହିତ ମିଶିକି ଆମେ ବି ଯାଇଥାଉଛୁ ନା ବ୍ୟାଙ୍କ।
0: ହଁ ବିଜୟଲକ୍ଷ୍ମୀ, ଏହି SHG ଗ୍ରୁପ୍ ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ଏକ ହେଉଛି ଆଶାର ଆଲୋକ ଭାବେ ଆଜିର ଯୁଗରେ ପ୍ରତିଷ୍ଠିତ ହୋଇଛି। ଅଳ୍ପ ଆୟ ଥିବା ମହିଳାମାନେ ସବୁ ଏକାଠି ହୋଇ ନିୟମିତ ଭାବରେ ସଞ୍ଚୟ କରନ୍ତି ଏବଂ ବିଭିନ୍ନ ଜୀବିକାମୂଳକ ଆର୍ଥିକ ଭାବରେ ସେମାନେ ସଶକ୍ତ ହେଉନାହାନ୍ତି, ବରଂ ସାମାଜିକ ଭାବରେ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ମଧ୍ୟ ସେମାନେ ସ୍ୱାଧୀନ ହୋଇପାରିଛନ୍ତି।
1: ଆତ୍ମନିର୍ଭରତାର ଅର୍ଥ ହେଉଛି ନିଜର ଆବଶ୍ୟକ ପୂରଣ ପାଇଁ ନିଜ ଉପରେ ନିର୍ଭର କରିବା। ମହିଳାଙ୍କ ପାଇଁ ଆତ୍ମନିର୍ଭରତା କେବଳ ଟଙ୍କା ରୋଜଗାର କରିବା ନୁହେଁ, ଏହାର ଅର୍ଥ ହେଉଛି ନିଜ ଆୟ ଥିବା ନିଜ ନିଷ୍ପତ୍ତି ନିଜେ ନେବା, ପରିବାରରେ ନିଜ ମତ ରଖିବା, ନିଜ ଅଧିକାର ସମ୍ପର୍କରେ ଜାଣିବା, ଆର୍ଥିକ ଭାବେ ସ୍ୱାଧୀନ ହେବା, ସାମାଜିକ ଭାବେ ସମ୍ମାନ ପାଇବା। ଏହିସବୁ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଶକ୍ତି ଦେଇଥାଏ।
0: ହଁ ଶ୍ରୋତା ଭଉଣୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ମହିଳାଙ୍କ ଆତ୍ମନିର୍ଭରତାର ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ପ୍ରମାଣିତ ହୋଇପାରିଛି। ଏହି ମହିଳାଙ୍କୁ କେବଳ ଆର୍ଥିକ ସହାୟତା ହେଉନାହିଁ, ବରଂ ତାଙ୍କର ଆତ୍ମବିଶ୍ୱାସ, ସଚେତନତା, ଦାୟିତ୍ୱଶୀଳ ଏବଂ ନେତୃତ୍ୱ ଦାୟୀ ମଧ୍ୟ ହୋଇପାରୁଛନ୍ତି ଏବଂ ଦାୟିତ୍ୱଶୀଳ ମଧ୍ୟ ହୋଇପାରୁଛନ୍ତି।
1: ଯଦି ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ, ତାହେଲେ ପରିବାର, ସମାଜ ଓ ଦେଶ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ। ତେବେ ଶ୍ରୋତା ଭଉଣୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟରେ ଆମେ ତ ଅଳ୍ପ ବହୁତ ଜାଣିଲେ, ଏ ବିଷୟରେ ଆଉ ଅଧିକା ଜାଣିବା ଏହି ସାକ୍ଷାତକାର ମାଧ୍ୟମରେ। ବିଷୟବସ୍ତୁଟି ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭରତାର ଏକ ମାଧ୍ୟମ।
0: ତେବେ ଶ୍ରୋତା ଭଉଣୀ, ଚାଲନ୍ତୁ ନା ସାକ୍ଷାତକାରଟି ଶୁଣି ନବା।
2: ଭଉଣୀ ନମସ୍କାର, ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଦିଅନ୍ତୁ।
3: ନମସ୍କାର, ମୋ ନାମ ହଉଛି ଜୟଶ୍ରୀ ସଙ୍ଗୀତା ଲେଙ୍କା, ମୁଁ ଜଣେ ଶିକ୍ଷୟିତ୍ରୀ, ତେଲିଗୁଡ଼ା ନିବାସୀ।
2: ଆଜିର ବିଷୟବସ୍ତୁଟି ହଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମନିର୍ଭରତାର ଏକ ମାଧ୍ୟମ। ତ ପ୍ରଥମେ କୁହନ୍ତୁ ଭଉଣୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ?
3: ହଁ, ଓଡ଼ିଶାରେ ନୂଆ ପ୍ରକାର ଜିନିଷ ବାହାରିଛି ଯୋଉଟା କି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଯାହାକୁ ଇଂଲିଶରେ ଆମେ କହୁଛୁ SHG ଗ୍ରୁପ। ତ ଏହା ଦ୍ୱାରା କଣ ହଉଛି, ମହିଳାମାନେ କେବଳ ଘରର ଦାୟିତ୍ୱ ନୁହେଁ, ବରଂ ଆମର ସମାଜ, ଦେଶ ଏସବୁ ବିକାଶରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେମାନେ। ତ ସେମାନେ SHG କଣ କି, ସେମାନେ ଗୋଟେ ଗୋଟେ ଗାଁର ହେଇଥିବେ ଅଥବା ଗୋଟେ ସାହିର ଲୋକ ହେଇଥିବେ, ମହିଳାମାନେ ଗୋଟେ 10 ରୁ 20 ଜଣ ମିଶିକି ଏଇ ଗୋଷ୍ଠୀଟି ଆରମ୍ଭ କରନ୍ତି। ସେମାନେ ମାତ୍ର ଗୋଟେ 100 କି 200 ଟଙ୍କାରେ SHG ଗ୍ରୁପ ବା ସ୍ୱୟଂ ସହାୟକ ଗୋଷ୍ଠୀଟା ଆରମ୍ଭ କରନ୍ତି, ଯୋଉଟା କି ତାଙ୍କୁ ଛୋଟ ଛୋଟ ଜିନିଷ ଯେମିତିକି ଆମର ଆଧାର କାର୍ଡ ହେଲା, 100 ରୁ 200 ଟଙ୍କା ହେଲା, ଏମିତିରେ ସେମାନେ ଗୋଟେ ବ୍ୟାଙ୍କ ଖାତା ଖୋଲନ୍ତି। ସେଥିରେ କଣ କରନ୍ତି, ଗୋଟେ ଅଙ୍ଗନବାଡ଼ି ଦିଦି ବା ମିଶନ ଶକ୍ତିର ଆମର CRP ମାନେ ଅଛନ୍ତି, ସେଇମାନଙ୍କୁ ଯାଇକି କୁହନ୍ତି ଯେ ଆମେ ଗୋଟେ SHG ଗ୍ରୁପ ଖୋଲିବୁ। କହିଲେ ସେମାନେ ଯାଇକି ସେ ମିଶନ ଶକ୍ତିରେ ସେ ଜିନିଷଟି ଦେଇକି ତାଙ୍କ ପାଇଁ

0: ସୁବିଧା ସୁଯୋଗ କରାହେଇଥିବ। ତ ସେମାନେ ଆତ୍ମନିର୍ଭରଶୀଳ କେମିତି ହେଇପାରୁଛନ୍ତି, ଯେମିତିକି ସେମାନେ ଅର୍ଥନୈତିକ ହଉ କି ସାମାଜିକ ହଉ କି ମାନସିକ ହଉ, ତିନି ପ୍ରକାର ସେମାନେ ଡେଭଲପ କରିଥାନ୍ତି। ଅର୍ଥନୈତିକ ଅବସ୍ଥା କେମିତି କି ବ୍ୟାଙ୍କ ଋଣ ତାଙ୍କୁ ମିଳିପାରିଲା, ସରକାରୀ ସହାୟତା ମିଳିପାରିଲା, ତାପରେ ନିଜ ନିଜ ଛୋଟ ଛୋଟ ବ୍ୟବସାୟ ସେମାନେ ଆରମ୍ଭ କରିପାରିଲେ। ଆଉ ସାମାଜିକ କହିଲେ, ଯୋଉ ନାରୀମାନେ ଘରୁ ବାହାରୁ ନଥିଲେ କି ସେମାନେ କିଛି ଜାଣି ନଥିଲେ, ଏଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସେମାନେ ନିଜ କଥା ନିଜେ କହିପାରିଲେ। ଗାଁ ମିଟିଂ ହେଲା କି କୋଉଠି ସେମାନେ ବସି ପାରିଲେ, ତାଙ୍କ ମନ କଥା ସେମାନେ କହିପାରିଲେ ଯେ ନାଇଁ ଆମେ କଣ କରିପାରିବୁ କଣ କରିପାରିବୁ, ସେମାନଙ୍କ ଚିନ୍ତାଧାରା ସେମାନେ ବ୍ୟକ୍ତ କରିପାରିଲେ। ତାପରେ ସେମାନେ ମାନସିକ ବିକାଶ କେମିତି ହେଲା, ଯେ ନିଜକୁ ଗୋଟେ କନଫିଡେଣ୍ଟ ଆସିଲା ଯେ ନାଇଁ ମୋ ଭିତରେ ବି କିଛି ଜିନିଷ ଅଛି ଯୋଉଟା ମୁଁ କିଛି ବି କରିପାରେ, ଏ ଆତ୍ମବିଶ୍ୱାସଟା ବି ସେମାନଙ୍କ ଭିତରେ ଏଇ ସ୍ୱୟଂ ସହାୟକ ଗୋଷ୍ଠୀଟା ଆରମ୍ଭ କଲା। ଏଇ ଯୋଉ ସାଧାରଣ ମହିଳାମାନେ ରହିଲେ, ସେମାନେ ଛୋଟ ଛୋଟ ଦଳରେ ଏଟାକୁ ଏକା ଗୋଟେ ଏମାଉଣ୍ଟ ସେମାନେ କରିଥିବେ ଯେ ସଞ୍ଚୟ କରିବା ଗୋଟେ ଜାଗାରେ, ଆଉ ସେମାନେ ନିଜ ନିଜ ଉପରେ ଡିପେଣ୍ଡ କରନ୍ତି। ମନେକର ଆଜି ୟାକୁ ଦରକାର ହେଲା ସେ ପଇସା ଦେବେ, ସେ କାଲି କାଲି ଜଣଙ୍କୁ ଦରକାର ହେଲା ସେ ପଇସା ଦେବେ, ସେଇମାନଙ୍କ ପଇସା ନେଇକି ଡିଭାଇଡ କରିବେ ସେଇମାନଙ୍କ ଭିତରେ, ଯେ ଜମା ଟଙ୍କା ଯାହାକୁ ଅସୁବିଧା ହେଲା ସେ ପଇସାକୁ ସେମାନେ ସଞ୍ଚୟ କରନ୍ତି, ତାପରେ ଆର୍ଥିକ ସାମାଜିକ ସହଯୋଗ ବି କରିଥାନ୍ତି। ସେମାନେ କଣ ଗୋଷ୍ଠୀ ମାଧ୍ୟମରେ ସଦସ୍ୟମାନେ ଋଣ ପ୍ରଶିକ୍ଷଣ ଏସବୁ ବିଭିନ୍ନ ସୁଯୋଗ ବି ପାଇଥାନ୍ତି।
1: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି?
0: ମହିଳା ସ୍ୱୟଂ ସହାୟକ ନିଜେ ଆତ୍ମନିର୍ଭରଶୀଳତା ହେଇପାରିଛନ୍ତି, ନିଜ ପାଦରେ ନିଜେ ଠିଆ ହେବାର ଗୋଟେ ସୁଯୋଗ ପାଇଛନ୍ତି। ସେମାନେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିକି, ଯେମିତିକି ହସ୍ତଶିଳ୍ପ ହେଲା, ମସଲା ବିଜନେସ ହେଲା, ଖାଦ୍ୟ ସାମଗ୍ରୀ, ତାପରେ ଆମର ମିଲେଟ, ଆଜିକାଲି ତ ପୁରା ଡିମାଣ୍ଡରେ ଅଛି ଯେ ମିଲେଟ ମାଣ୍ଡିଆ ଲଡୁ, ମିଲେଟର ଏମିତିକା ଡିମାଣ୍ଡ ଅଛି ଯୋଉଠି ଲୋକ ନେଇକି ଏତେ ସଚେତନ ହେଇଗଲେଣି ଯେ ମାଣ୍ଡିଆ ଜିନିଷ ଖାଇବା ପାଇଁ ଲୋକ ବହୁତ ଆଗଭର ଆଜିକାଲି ଅଲଗା ଜିନିଷଠୁ। କାରଣ ଅଲଗା ତେଲିଆ ଜିନିଷ କି କଣ ଖାଇଲେ, ଫାଷ୍ଟଫୁଡ୍ ଖାଇଲେ ଦେହ ଖରାପ ହଉଛି, ତ ମିଲେଟ ଚାଲ ଖାଇବା ଦେହ ସୁସ୍ଥ ଟିକେ ରଖିବା। ତ ସେ ଜିନିଷଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନେ ଜାଣି ସାରିଲେଣି ଯେ ନାଇଁ ମିଲେଟ ଉପରେ ଲୋକଙ୍କର ବହୁତ ମାନେ ଇଏ ଫୋକସ ରହୁଛି, ତ ସେମାନେ ମିଲେଟ ଉପରେ ନିଜର ବ୍ୟବସାୟଟା ଆରମ୍ଭ କରିଛନ୍ତି, ଯୋଦ୍ୱାରା ସେମାନେ ଆର୍ଥିକ ଭାବରେ ବଢିଆ ସେ ନେଇକି ଗୋଟେ ଧନୀ ହେଇପାରୁଛନ୍ତି, କିଛିରୁ ନହେଲେ ସେମାନେ ଲକ୍ଷ୍ୟପତି ହେଇଯାଉଛନ୍ତି ବର୍ତ୍ତମାନ। ତ ସେମାନେ ଖାଦ୍ୟ ସାମଗ୍ରୀ ହେଲା, ପାମ୍ପଡ ହେଲା, ପଶୁପାଳନ ହେଲା, ଚାଷ ହେଲା, ସିଲେଇ, ଏଇସବୁ ଜିନିଷରେ ସେମାନେ ନେଇକି ତାଙ୍କ ପଇସାଟା ଲଗଉଛନ୍ତି, ଯୋଦ୍ୱାରା ସେମାନେ ଆର୍ଥିକ ବ୍ୟବସ୍ଥା ତାଙ୍କର ସୁଧୁରି ଯାଉଛି। ମିଶନ ଶକ୍ତି କଣ, ସେମାନେ ମାଧ୍ୟମରେ ସେମାନେ 70 ଲକ୍ଷରୁ ଅଧିକ ବି ନେଇକି ସ୍ୱାବଲମ୍ବୀ ହେଇପାରୁଛନ୍ତି। ଗୋଟେ ଗୋଟେ ଏବେ ଅଛନ୍ତି ମହିଳାମାନେ ଯୋଉମାନେ କି ଲକ୍ଷ୍ୟପତି ଦିଦି ବୋଲି କହୁଛନ୍ତି, ତ ଏମାନେ କଣ କରନ୍ତି 100ରୁ 200 ଟଙ୍କା ରଖିକି 6 ମାସରେ ସେମାନେ ବ୍ୟାଙ୍କରେ ଯାଇକିନା ତାକୁ ଫଣ୍ଡକୁ ଦିଅନ୍ତି, ଯୋଉଟା ବ୍ୟାଙ୍କ ତାଙ୍କୁ ରିଟର୍ନ କରେ 15,000 ଟଙ୍କାରେ। ତାପରେ ଗୋଟେ ବର୍ଷ ଯେତେବେଳେ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ବୋଲି ଗୋଟେ ଅଛି, ସେଟା 1 ଲକ୍ଷ ଟଙ୍କା ଦିଏ। ତାପରେ ନେଇକି ବ୍ୟାଙ୍କ ଲିଙ୍କେଜ ଗୋଟେ ଅଛି, ଯୋଉଟାକି 6 ଲକ୍ଷ ପର୍ଯ୍ୟନ୍ତ ସେମାନଙ୍କୁ ବିନା ସୁଧରେ ସେମାନଙ୍କୁ 6 ଲକ୍ଷ ପର୍ଯ୍ୟନ୍ତ ପଇସା ଦିଏ, ଯୋଦ୍ୱାରା ସେମାନେ କଣ ହେଲେ, ପରିବାର ତ ତାଙ୍କର ସୁଧୁରିଲା ସୁଧୁରିଲା, ତାଙ୍କ ସାହି, ତାଙ୍କ ଗାଁ, ଆଉ ଗୋଟେ ସମାଜ ବି ସୁଧୁରିଲା। ଯୋଉ ଲେଡିଜ ମାନେ କିଛି ଜାଣି ନଥିଲେ ସେମାନେ ଆଗକୁ ଆସିକି ନେଇକି ନିଜ ଆର୍ଥିକ ସ୍ଥିତିକୁ ମାନେ ସୁଦୃଢ କରିପାରିଲେ। ତାପରେ ଆମର ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତି ନାଁରେ ପରିଚିତ, SHG ଗ୍ରୁପଟା ବର୍ତ୍ତମାନ ମିଶନ ଶକ୍ତି ନାଁରେ ପରିଚିତ। ତ ବହୁତ ଲେଡିଜ ଏବେ ଅଛନ୍ତି ଯୋଉ ମହିଳାମାନେ ଆଗଭର ହଉଛନ୍ତି ଯେ ଆମେ ମିଶନ ଶକ୍ତି କରିବୁ, ଆମେ ଗୋଟେ ନିଜ ଗୋଡରେ ନିଜେ ଠିଆ ହବୁ, ଆମେ ଏଇ ଜିନିଷ କରିବୁ, ଆଗକୁ ବାହାରିବୁ, ବହୁତ ପ୍ରୋତ୍ସାହନ ମିଳିଛି ବର୍ତ୍ତମାନ ସମୟରେ। ଆମେ ଯୋଉ କହନ୍ତି ଯେ ଆମେ କଣ ଏକା ଯଦି ଚାଲିବା ତ ଜଲ୍ଦି ଚାଲିବା କି ଶୀଘ୍ର ଯିବା, ସାଙ୍ଗ ହେଇକି ଗଲେ କଣ ହବ, ଦୂରକୁ ଯିବା, ତ SHG ଗୋଟେ ଏମିତିକା ଜିନିଷ, ସାଙ୍ଗ ହେଇକି ଦୂରକୁ ଯିବାର ଗୋଟେ ରାସ୍ତା, ଏଟା ଗୋଟେ କେବଳ ଟଙ୍କା ରୋଜଗାର କରିବା କି କଣ ବୋଲିକି ହଁ ଆତ୍ମନିର୍ଭରଶୀଳ ହେବୁ ସେଇଟା ନୁହଁ, କିନ୍ତୁ ଏଟା ଗୋଟେ ଏମିତିକା ଜିନିଷ ଯେ ହଁ ମୁଁ ପାରିବି, ଏମିତିକା ମନ୍ତ୍ର ଏଟା ଗୋଟେ ଗୋଟେ ଯୋଉମାନେ କିଛି ଜାଣିନାହାନ୍ତି ମହିଳାମାନେ ତାଙ୍କ ଭିତରେ ଗୋଟେ ଆତ୍ମବିଶ୍ୱାସ ଯେ ହଁ ମୁଁ ପାରିବି, ସେଇ ମନ୍ତ୍ରଟା ହଉଛି ଆମର ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ଗ୍ରୁପଟା।
1: ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ କିପରି ଆତ୍ମନିର୍ଭର କରିପାରେ ସେ ବିଷୟରେ ଅତି ସୁନ୍ଦର ଭାବରେ ଆମ ଶ୍ରୋତା ଭଉଣୀଙ୍କୁ କହିଥିବାରୁ ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏକଥା ଅକ୍ଷରେ ଅକ୍ଷରେ ସତ। ଜଣେ ମଣିଷ ସୁସ୍ଥ ରହିଲେ ନିଜ ପରିବାର, ସମାଜ ଓ ଦେଶର ଉନ୍ନତିରେ ସକ୍ରିୟ ଭାବରେ ଯୋଗଦାନ କରିପାରେ, କିନ୍ତୁ ବିଭିନ୍ନ ଜନ୍ମଗତ ଓ ସଂକ୍ରାମକ ରୋଗ ମଣିଷର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଜନ୍ମଗତ ରକ୍ତ ରୋଗ ହେଉଛି ସିକିଲ୍ ସେଲ୍ ରୋଗ।
3: ସିକିଲ୍ ସେଲ୍ ରୋଗ ଏକ ବଂଶଗତ ରକ୍ତଜନିତ ରୋଗ। ଏହି ରୋଗରେ

0: ରକ୍ତରେ ଥିବା ଲାଲ ରକ୍ତ କଣିକାର ଆକାର ଓ ଗୁଣରେ ପରିବର୍ତ୍ତନ ହୁଏ। ସାଧାରଣ ଲାଲ ରକ୍ତ କଣିକା ଗୋଲାକାର ଓ ନମନୀୟ ହୋଇଥାଏ, କିନ୍ତୁ ସିକିଲ୍ ସେଲ୍ ରୋଗରେ ଏହା ଅର୍ଦ୍ଧଚନ୍ଦ୍ର ଆକାର ଧାରଣ କରିପାରେ। ଏହି ପରିବର୍ତ୍ତିତ କଣିକା ରକ୍ତନଳୀରେ ଅଟକି ଯାଇ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ପହଞ୍ଚିବାରେ ବାଧା ସୃଷ୍ଟି କରିଥାଏ।
1: ହଁ ଶ୍ରୋତା ଭଉଣୀ, ଭାରତର କେତେକ ଅଞ୍ଚଳରେ ସିକିଲ୍ ସେଲ୍ ରୋଗ ଅଧିକ ମାତ୍ରାରେ ଦେଖାଯାଇଥାଏ। ଏହି ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା, ସମୟ ଉପଯୋଗୀ ପରୀକ୍ଷା, ଚିକିତ୍ସା ଓ ପରାମର୍ଶ ନିହାତି ଜରୁରୀ ଅଟେ। ତେବେ ଶ୍ରୋତା ଭଉଣୀ, ଏହି ସିକିଲ୍ ସେଲ୍ ରୋଗ କ'ଣ, ଏହା କେମିତି ହୋଇଥାଏ, ତେବେ ଏ ବିଷୟରେ ଆମେ ସାକ୍ଷାତକାରଟି ଶୁଣିଲେ ଭଲ ଥିବ। ତେବେ ଚାଲନ୍ତୁ ନା ଏ ବିଷୟରେ ଆମକୁ କହିବେ ଡାକ୍ତର ସିଦ୍ଧାର୍ଥ ମଲ୍ଲିକ ସାର। ତେବେ ଚାଲନ୍ତୁ ସେ କ'ଣ କହୁଛନ୍ତି ଶୁଣିବା।
2: ସାର୍ ପ୍ରଣାମ।
3: ହଁ ନମସ୍କାର
2: ସାର୍, ଆପଣଙ୍କୁ ଆମର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି।
3: ଧନ୍ୟବାଦ
2: ସାର୍। ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
3: ମୋ ନାଁ ଡକ୍ଟର ସିଦ୍ଧାର୍ଥ ମଲ୍ଲିକ, ମେଡିକାଲ ଅଫିସର, ରାମନାଗୁଡ଼ା, ରାୟଗଡ଼ା।
2: ଆଜ୍ଞା, ଆଜି ଆମର ବିଷୟବସ୍ତୁ ରହିଛି ସିକିଲ୍ ସେଲ୍ ରୋଗର କାରଣ ଓ ତାର ପ୍ରତିକାର। ତ ସାର୍ ପ୍ରଥମେ କୁହନ୍ତୁ ସିକିଲ୍ ସେଲ୍ କ'ଣ?
3: ବହୁତ ସୁନ୍ଦର କଥା। ସିକିଲ୍ ସେଲ୍ ଗୋଟେ ରକ୍ତହୀନତା, ଏହା ଏକ ବଂଶଗତ ରକ୍ତ ଜନିତ ରୋଗ। ଏଥିରେ ଆମର ରକ୍ତରେ ଥିବା ଲାଲ ରକ୍ତ କଣିକା ଗୁଡିକ ଅସାଧାରଣ ଭାବରେ ବୃଦ୍ଧି ପାଇଥାଏ, ଏବଂ ସେଗୁଡିକ ଶରୀରରେ ଯୋଉ ଅସାଧାରଣ ଭାବେ ତାର ବୃଦ୍ଧି ପାଇଥିବା ଯୋଗୁଁ ଅମ୍ଳଜାନ ପହଞ୍ଚେଇବାରେ ସେ ସମସ୍ୟା କରିଥାଏ, ଯୋଉଥିରେ କି ଆମର ରକ୍ତହୀନତାର ଶିକାର ହେଇଥାନ୍ତି ଲୋକ।
2: ଆଚ୍ଛା,
3: ଚିକିତ୍ସା ପଦ୍ଧତି ମୁଖ୍ୟ ହଉଛି, ୟାକୁ ଆମେ ଯେହେତୁ ବଂଶଗତ ରୋଗ ଏବଂ ଜିନ୍ରେ ତାର ଅଛି, ମୁଖ୍ୟ ତାକୁ ଚିକିତ୍ସା ନାହିଁ କହିଲେ ଚଳେ। ତାକୁ ତେଣୁ ୟାକୁ ସମ୍ପୂର୍ଣ୍ଣ ରୋକିବାର ସମ୍ଭବ ନୁହଁ, କିନ୍ତୁ ତାକୁ ଯଦି ଆମେ ସ୍କ୍ରିନିଂ କରିପାରିବା ଏବଂ କାଉନସିଲିଂ କରିପାରିବା ଏବଂ ଠିକ ଚିକିତ୍ସା କରିପାରିବା, ତାହେଲେ ପ୍ରଭାବଟାକୁ ଆମେ ଏଡେଇ ପାରିବା। ତ ଏଥିରେ ଆମେ ମୁଖ୍ୟ କଣ, ଯୋଉ ସ୍କ୍ରିନିଂ କଥା ଯୋଉ କହିଲି, ସ୍କ୍ରିନିଂ ରଥ ଏଥିରେ ଆମେ କଣ, ଆମ ବିବାହ ପୂର୍ବରୁ ଯୋଉ ଆମେ ଆଗକୁ ଜାତକ ଦେଖୁଥିଲୁ, ଜାତକ ମେଳକ କରୁଥିଲୁ, ତାଠୁ ମୁଖ୍ୟ ହଉଛି ବର୍ତ୍ତମାନ କଣ, ଆମେ ରକ୍ତରେ ପରୀକ୍ଷା କରିବା ତାକୁ ବିବାହ ପୂର୍ବରୁ, ଉଭୟ ପାର୍ଟନର ରକ୍ତ ପରୀକ୍ଷା କରିବା, ସେମାନେ ସିକିଲ୍ ସେଲ୍ର ସେମାନେ ଟ୍ରେଟେଡ୍ ଅଛନ୍ତି କି ନାହିଁ, ଆକ୍ରାନ୍ତିତ ହୋଇଛନ୍ତି କି ନାହିଁ, ତାଙ୍କର ବୋଥ ପାର୍ଟନର ବା ଯେକୌଣସି ପାର୍ଟନର ଭିତରେ ଯେକୌଣସି ଜଣେ ଯଦି ଅଛି, ଉଭୟ ପକ୍ଷ ଭିତରେ ଜଣେ ଯଦି ଅଛି, ତାହେଲେ ଆମେ ସେଟା ମଧ୍ୟ ପରୀକ୍ଷା କରିପାରିବା। ଦ୍ୱିତୀୟ ହଉଛି ଆମର ଜେନେଟିକ କାଉନସିଲିଂ କରିପାରିବା, ଯଦି ତାର ଯଦି ଜଣେ ଦି ଜଣ ଯାକ ବାହକ ହେଇଥିବେ, ତାହେଲେ ସେମାନେ ରୋଗ ହେବାର ସମ୍ଭାବନା ଥିବ, ତାହେଲେ ତାକୁ ଆମେ ଡକ୍ଟରଙ୍କ ପରାମର୍ଶ ନେଇକି ତାଙ୍କର ବଂଶ କଣ କରିବେ, ସେମାନେ ଛୁଆପିଲା କରିବେ କି ନାହିଁ ଭବିଷ୍ୟତରେ, ତା ଉପରେ ଆମେ କାଉନସିଲିଂ ଜିନିଷ ନେଇପାରିବା। ତୃତୀୟ କଥା ହଉଛି ଆମେ ଏଇ ରୋଗକୁ ନିରାକରଣ କରିବା ପାଇଁ ମଧ୍ୟ ବିଭିନ୍ନ ଜିନିଷ ଯାକ ଅଛି। ଏଇ ବିଭିନ୍ନ ଏ ଭିତରୁ ମୁଖ୍ୟ ହଉଛି ଆମେ ଯୋଉ ବର୍ତ୍ତମାନ ଚାଲିଛି ଅତ୍ୟଧିକ ମଦ୍ୟପାନ, ଧୂମପାନ, ଏ ସେବନରୁ ବିରତ ରହିବା, ପ୍ରଚୁର ପାଣି ପିଇବା, ଅତ୍ୟଧିକ ଗରମ ବା ଥଣ୍ଡାରୁ ସାବଧାନ ରହିବା, ଏଇଟା ହଉଛି ମୁଖ୍ୟ ଜିନିଷ। ଆମକୁ ବଡିଟାକୁ ଡିହାଇଡ୍ରେଟ କରିବାକୁ ହବ ନାହିଁ, ଡିହାଇଡ୍ରେସନ ହେଲା ମାନେ ଆମେ ହଇରାଣ ହେବାକୁ ଯିବ, ଆଉ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଟୀକା ଆଉ ଔଷଧ ନେବା, ନିୟମିତ ରକ୍ତ ପରୀକ୍ଷା କରିବା, ତା ସାଙ୍ଗରେ ଚିକିତ୍ସା ମଧ୍ୟ ଆମେ ନେବା।
2: ସାର୍ ଆଗରୁ ଯୋଉ ଆମର ଆପଣ କହିଲେ ଜାତକ ସୁଯାଇକି ବାହା ହଉଥିଲା, ବର୍ତ୍ତମାନ ଏଇ ମାନେ ଯୋଉ ଆମର ଟେଷ୍ଟ କରିକି ଯଦି ବ୍ଲଡ ଗ୍ରୁପ ମିଶୁଛି,
3: ଏବେ ଦେଖାଯାଉଛି ଆମେ ଯୋଉ ପୁରୁଣା ପାଠ ତ ଅଛି, ଠିକ କଥା, ଆମେ ତାକୁ ବି ସମ୍ମାନ ଦବା, କିନ୍ତୁ ଏବେ ଏ ମଧ୍ୟ ଦେଖିବା ଆମର ଯୋଉ ଆମେ ଯୋଉ ବାହା ହଉଛୁ, ଆମର ଆଗାମୀ ପିଢି ଯୋଉ ଆସିବେ ସେମାନେ ରୋଗାକ୍ରାନ୍ତ ହେବେନି, ତାହା ସେମାନେ କୌଣସି ମାନେ ଦେହ ଅସୁବିଧା ହବନି ତ, ସେମାନେ କୌଣସି ରୋଗରେ ଯନ୍ତ୍ରଣା ଅନୁଭବ କରିବେନି ତ, ସେମାନେ ଅସୁବିଧା କେମିତି ସମ୍ମୁଖୀନ ହେବେନି ତ, ରୋଗ ଜନିତ ସମସ୍ୟା ହେବେନି ତ, ସେ ବିଷୟରେ ଆମେ ଜାଣିବା ପାଇଁ ଆମେ ତାଙ୍କ ରକ୍ତ ପରୀକ୍ଷା କରିବା। କେବଳ ସିକିଲ୍ ସେଲ୍ର ରକ୍ତ ପରୀକ୍ଷା ପାଇଁ ନାହିଁ, ବିଭିନ୍ନ ରୋଗର ପରୀକ୍ଷା ପାଇଁ ମଧ୍ୟ ଏଇଟା ଆମକୁ ସାହାଯ୍ୟ କରିବ, ଯେମିତିକି ଏଚ୍ଆଇଭି ଅଛି କି ନାହିଁ, ଏଚ୍ଆଇଭି ଆଡ୍ସ ଅଛି କି ନାହିଁ, ଯୋଉ ଦୁଇଟା ପାର୍ଟନରକୁ ଯଦି ସେମାନଙ୍କର କୋଉ ପାର୍ଟନରକୁ ଅଛି, ତାହେଲେ ଆମେ ତା ପାଇଁ ପ୍ରିଭେନ୍ସନ୍ ବା ପ୍ରିକସନ୍ ନେଇପାରିବା। ଦ୍ୱିତୀୟ କଥା ହଉଛି ହେପାଟାଇଟିସ୍ ବି ଗୋଟେ ରୋଗ ଅଛି, ଯୋଉ ଭୟଙ୍କର ରୋଗ, ସେଇଟା ମଧ୍ୟ ଯଦି ପାର୍ଟନର ଭିତରେ କାହାକୁ ହେଇଛି ତାହେଲେ ମଧ୍ୟ ପ୍ରୋବ୍ଲେମ୍ ହବ, ଏବଂ ଦେଖୁଥିବେ ଆଜିକାଲି କମ୍ ବୟସରେ ମଧ୍ୟ ହାର୍ଟ ଆଟାକ୍ ସବୁ ହଉଛି, ଛୋଟ ଛୋଟ ପିଲାମାନେ 20-24 ବର୍ଷର ପିଲାମାନେ ମଧ୍ୟ ହାର୍ଟ ଆଟାକ୍ ହଉଛି, ତା ପାଇଁ ମଧ୍ୟ କିଛି ରକ୍ତର ପରୀକ୍ଷା ଅଛି, ଆମର କୋଲେଷ୍ଟ୍ରଲ ପରୀକ୍ଷା ଅଛି, ସେଇ ସବୁ ଜିନିଷକୁ ମଧ୍ୟ ଆମେ ପରୀକ୍ଷା ମାଧ୍ୟମରେ ଜାଣିପାରିବା, ଏବଂ ଆଗାମୀ ଦିନରେ ସେ ସବୁ ବିପଦ ଅଛି କି ନାହିଁ ଆମେ ତାକୁ ଚିହ୍ନଟ କରିପାରିବା, ତା ଅନୁସାରେ ଆମେ ପାର୍ଟନର ଚଏସ୍ କରିକି ଆମେ ବିବାହ କାର୍ଯ୍ୟ ଆମେ ସମାପନ କରିପାରିବା।
2: ସାର୍ ମନେ କରନ୍ତୁ ସିକିଲ୍ ସେଲ୍ ଜଣକୁ ଅଛି, ତ ସେ ସମ୍ପୂର୍ଣ୍ଣ ଭାବରେ ଭଲ ହେଇପାରିବେ କି ନାହିଁ? ସାର୍
3: ନାଇଁ, ସମ୍ପୂର୍ଣ୍ଣ ଭାବରେ ଭଲ ହେଇପାରିବେ ନାହିଁ, କିନ୍ତୁ ହଁ ଏବେ ନୂଆ

0: ପଦ୍ଧତି ପାଠ ଆସିଛି, ନୂଆ ପଦ୍ଧତିରେ ଆମେ ଆମର ଜିନ୍ ଟ୍ରାନ୍ସପ୍ଲାଣ୍ଟ କରିପାରିବା, ଆମର ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ କରିପାରିବା, ଯାହାଦ୍ୱାରା କି ଆମେ ତାକୁ ଭଲ କରିପାରିବା, କିନ୍ତୁ ସେଟା କଷ୍ଟ ଏଫେକ୍ଟିଭ ବହୁତ ଅଛି, ତାକୁ ଆମ ପାଖରେ ମଧ୍ୟ ସେଇଟା ଆମର ହାତ ପାହାନ୍ତରେ ଆମକୁ ଆଭେଲେବୁଲ ନୁହଁ, ତଥାପି ଆମେ ଚେଷ୍ଟା କରିବା ସେଇ ଜିନିଷ ଆମେ ସେଇ ଟ୍ରିଟମେଣ୍ଟ ମଧ୍ୟ ଆମେ କରାଇ ପାରିବା। ଆଉ ଆମେ ମୁଖ୍ୟତଃ କଣ ଯା ଏବେ ନିୟମିତ ଭାବରେ ଯଦି ଆମେ ଔଷଧ ସେବନ କରିବା, ଆମ ରକ୍ତ ପରୀକ୍ଷା ଯାଞ୍ଚ କରିବା ବା ପରୀକ୍ଷା କରାଇବା, ତା ସାଙ୍ଗରେ ଦରକାର ପଡିଲେ ଆମେ ଫଲିକ୍ ଏସିଡ୍, ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା, ଭିଟାମିନ ଡି ଖାଦ୍ୟ ଖାଇବା, କ୍ୟାଲସିୟମ ଥିବା ଖାଦ୍ୟ ଖାଇବା, ସେସବୁ ଜିନିଷ ମଧ୍ୟ ଆମେ ଯଦି ବ୍ୟବହାର କରିପାରିବା, ଏବଂ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଜାଗାକୁ ବା ଅତ୍ୟଧିକ ଶାରୀରିକ ପରିଶ୍ରମରୁ ବିରତ ରହିବା, ମଦ୍ୟପାନ ଧୂମପାନ ସେବନରୁ ବିରତ ରହିବା, ତାହେଲେ ମଧ୍ୟ ଆମେ କେତେକାଂଶରେ ଆମେ ଏଇ ରୋଗକୁ ଆମେ ରୋକିପାରିବା। ନିୟମିତ ଭାବରେ ଆମେ ଫଲିକ୍ ଏସିଡ୍ ଟାବ୍ଲେଟ୍ ସେବନ କରିବା, ଏଇସବୁ। ତାପରେ ଯୋଉ ମୁଁ ଆପଣଙ୍କୁ କହିଲି ବାରମ୍ବାର ସଂକ୍ରମଣ ଜନିତ ସମସ୍ୟା ଦେଖାଯିବ, ତ ଆମକୁ ସଂକ୍ରମଣରୁ ବଞ୍ଚିବା ପାଇଁ ଆମେ ସଂକ୍ରମଣ ତାର ପଦକ୍ଷେପ ନେବାକୁ ପଡିବ। ଯଦି ସଂକ୍ରମଣ କିଛି ଅଛି ତାହେଲେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଆମେ ଆମେ ଆଣ୍ଟିବାୟୋଟିକ୍ ଖାଇବାକୁ ପଡିବ। ଏବଂ ତା ସାଙ୍ଗରେ ଏବେ ଆମର ମୁଁ ତ ଆପଣଙ୍କୁ କହିଲି ଜିନ୍ ଟ୍ରାନ୍ସପ୍ଲାଣ୍ଟ କଥା କହିଲି, ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ କଥା କହିଲି, ତା ବାଦ ମଧ୍ୟ ଆମ ହାଇଡ୍ରୋକ୍ସିରିଆ ବୋଲି ଟାବ୍ଲେଟ୍ ଅଛି, ଆମେ ହାଇଡ୍ରୋକ୍ସିରିଆ ଟାବ୍ଲେଟ୍ ମଧ୍ୟ ଆମେ ସେବନ କଲେ ମଧ୍ୟ ସେଠୁ ଆମେ ଉପଶମ ପାଇପାରିବା।
1: ଆଜ୍ଞା ସାର୍, ଏଇ ସିକିଲ୍ ସେଲ୍ ରୋଗଟା ମାନେ ସାଧାରଣତଃ ତାର କଣ ବୟସ ସୀମା ଅଛି ନା ମାନେ ଯାହା ବି ହେଇପାରିବ ସେମିତି?
0: ନାଇଁ, ବୟସ ସୀମା କିଛି ନାହିଁ, ମା ପେଟରୁ ହିଁ ଯେହେତୁ ବଂଶଗତ ହେଇଥାଏ, ମଣିଷର ଜିନ୍ରୁ ଆସିଥାଏ, ତେଣୁ ଆମ ଉଭୟ ପାର୍ଟନର ଭିତରେ ଯଦି ଯେକୌଣସି ଜଣଙ୍କ ଯଦି ସେଥିରେ ଆଫେକ୍ଟ ହେଇଥାନ୍ତି ବା ଆକ୍ରାନ୍ତ ହେଇଥାନ୍ତି, ତାହେଲେ ତାଙ୍କର ପରବର୍ତ୍ତୀ ପିଢ଼ିକୁ ନିଶ୍ଚୟ ଆକ୍ରାନ୍ତ ହେବାର ଚାନ୍ସେସ ଥାଏ। ହଁ, ଗୋଟେ ଜିନିଷ ଅଛି, ଦୁଇ ଜଣ ପାର୍ଟନର ଅଛନ୍ତି, ଯଦି ବାହା ହେଇଛନ୍ତି ସେମାନେ ତାହେଲେ 50-50 ଚାନ୍ସେସ ଏମିତି ଅଛି, ଜଣେ ବାହକ ଅଛି ଜଣେ ରୋଗୀ ଅଛି, ମନେକର ଜଣେ ଯିଏ ରୋଗୀ ଅଛି ଏବଂ ଜଣେ ବାହକ ଅଛି, ସେ ଦୁଇଜଣ ଯଦି ବା ସୁସ୍ଥ ଲୋକ ଜଣେ ଅଛି, ଦୁଇ ପାର୍ଟନର ଜଣେ ସୁସ୍ଥ ଅଛି ଜଣେ ରୋଗୀ ଅଛି, ତାହେଲେ ସେଇଠି ଯଦି ସେମାନେ ବାହା ହୁଅନ୍ତି ତାଙ୍କ ପରବର୍ତ୍ତୀ ପର୍ଯ୍ୟାୟ ତାଙ୍କ ଛୁଆ ହୁଏ, ତାହେଲେ 50-50 ଚାନ୍ସ ଅଛି, ହୁଏତ ଯୋଉ ପିଲା ଜନ୍ମ ହବ ସେ ପିଲା ରୋଗୀ ହେଇପାରେ ବା ସେ ପିଲା ବାହକ ବି ହେଇପାରେ। ସେ ଯୋଉ ଯିଏ ବାହକ ହେଇଥିବ ତା ପାଇଁ ଭୟ ନାହିଁ, ମୃତ୍ୟୁର ଭୟ ନାହିଁ, କିନ୍ତୁ ସିଏ ଅନ୍ୟମାନଙ୍କୁ ତାର ଯେତେବେଳେ ବଂଶ ଆଗକୁ ଯିବ ସେ ସମୟରେ ସିଏ ପୁଣି ନୂଆରେ ଆସୁଛି, ନୂଆ ସିକିଲ୍ ସେଲ୍ ଆନିମିଆ ରୋଗୀଟେ ତିଆରି କରେ ଦେବାର କ୍ଷମତା ତା ପାଖରେ ଥିବ।
1: ସାର୍, ଏଇ ସିକିଲ୍ ସେଲ୍ ରୋଗ ଯଦି ଜଣଙ୍କୁ ହେଇଛି ତାହେଲେ ତାର ମାନସିକ ଭାବରେ ସେ ୱିକ୍ ହେଇଯାନ୍ତି ନା ସାର୍?
0: ହଁ, ନିଶ୍ଚୟ ମାନସିକ ଭାବେ ୱିକ୍ ରହିବ, କାହିଁକି ସେ ସବୁଥିରେ ନିଜକୁ ଭୟ ମନେ କରୁଥିବ, ସୁରକ୍ଷିତ ମନେ କରିବନି, ତାକୁ ରେଷ୍ଟ୍ରିକ୍ସନ ରହିଲା ବେଳେ ସବୁ କଥାରେ ସେ ନିଜକୁ ମାନେ ଖରାପ ଭାବୁଥିବ, ଅପମାନ ମଧ୍ୟ ଫିଲ୍ କରୁଥିବ, ଭୟ, ମୁଖ୍ୟତଃ ଭୟ, ମାନସିକ ଭୟ ତାକୁ ଆସୁଥିବ, ମୁଁ ଏଇ କାମ କରିବିନି, ସେ କାମ କଲେ ମତେ ଅସୁବିଧା ହବ, ଏଇ କାମ କଲେ ମତେ କଣ ଗୋଟେ ମୃତ୍ୟୁ ଆଡକୁ ଯାଇପାରେ, ଏଇସବୁ ମାନସିକ ଅଶାନ୍ତି ବା ଭୟରେ ସେ ସବୁବେଳେ ଗୋଟେ ଶଙ୍କା, ତା ମନରେ ଶଙ୍କା ପଶିକି ସେ ଜୀବନଯାପନ କରୁଥିବ। ନାଇଁ ନାଇଁ, ମୃତ୍ୟୁ ମୁଖରେ ପଡିବ ଯଦି ସିଏ ନିୟମିତ ଭାବରେ ଡକ୍ଟରଙ୍କର ପରାମର୍ଶ ଅନୁସାରେ ରେଗୁଲାରଲି ଚେକଅପ୍ କରେଇବ ନାହିଁ, ରକ୍ତର ଯାଞ୍ଚ ରକ୍ତ ପରୀକ୍ଷା କରିବ ନାହିଁ, ନିୟମିତ ଭାବରେ ଔଷଧ ସେବନ ଡକ୍ଟରଙ୍କ ପରାମର୍ଶ କ୍ରମେ ଖାଇବ ନାହିଁ, ତାପରେ ଆବଶ୍ୟକ ସ୍ଥଳେ ରକ୍ତ ଦେବା ନେବା ମଧ୍ୟ ଆମେ କରୁ, ରକ୍ତ ମଧ୍ୟ ଚଢାଯାଏ, ଯଦି ତାର ରକ୍ତ କଣିକା ତାର ମାନେ ରକ୍ତ କମିଯାଉଛି, ହେମୋଗ୍ଲୋବିନ କମିଯାଉଛି, ତାହେଲେ ଆମେ ତାକୁ ଦଉ, ଯଦି ତାର ବ୍ୟାକ୍ଟେରିଆ ଇନଫେକ୍ସନ କିଛି ଅଛି ତାହେଲେ ସେ ଇନଫେକ୍ସନ କାଟିବା ପାଇଁ ଆଣ୍ଟିବାୟୋଟିକ ମଧ୍ୟ ଦଉ, ଏବଂ ଯଦି ଇନଫେକ୍ସନ ଯଦି କଟିଲା ନାହିଁ, ଆମର ଯୋଉ କାମ ହଉଛି ରକ୍ତ କଣିକା ଯୋଉ ଆର୍ବିସି ଏକ ଅଛି, ସେ ଆର୍ବିସି ଅକ୍ସିଜେନ ନିଏ, ତାର ସେଲ୍ର ସେପ୍ଟାକୁ ଚେଞ୍ଜ କରେ, ପ୍ରତ୍ୟେକ ଯୋଉଟେ ସୁସ୍ଥ ରକ୍ତ କଣିକାଟେ ଅନ୍ତତଃ 90-120 ଦିନ ବଞ୍ଚି ରହେ, ଯେତେବେଳେ ଏଇ ରୋଗରେ ଆକ୍ରାନ୍ତ ଜଣେ ହୁଏ ତାହେଲେ ସେଇଟା 10-20 ଦିନ ଭିତରେ ନଷ୍ଟ ହେଇଯାଏ, ଏ ନଷ୍ଟ ହେବା ପଛରେ କଣ, ଯେତେବେଳେ ସେ ଅକ୍ସିଜେନ ରିଲିଜ କରେ ସେତେବେଳେ ଇଏ ଟାଣ ହେଇକି ନଷ୍ଟ ହେଇଯାଏ, ନଷ୍ଟ ଯଦି ହେଉଛି ତାହେଲେ ତାର ହେମୋଗ୍ଲୋବିନ ମାତ୍ରା କମିଯାଏ, ଦେହରେ ଯଦି ହେମୋଗ୍ଲୋବିନ ମାତ୍ରା କମିଯିବ ତାପରେ ରକ୍ତହୀନତାର ଶିକାର ହବ ଏବଂ ଇନଫେକ୍ସନ ହବ, ଇନଫେକ୍ସନ ହେଲା ମାନେ ଆମର ଯୋଉଟା ଇନଫେକ୍ସନ ପ୍ରିଭେନ୍ସନ ପାଇଁ ଯୋଉ ବ୍ୟାକ୍ଟେରିଆକୁ ଦେହରେ ଅଛି, ବ୍ୟାକ୍ଟେରିଆକୁ ମାରିବା ପାଇଁ ଯୋଉ ସ୍ପ୍ଲିନ୍ ଅଛି ଆମର କାମ କରୁଛି, ସେ ସ୍ପ୍ଲିନ୍ଟା ତାର କାର୍ଯ୍ୟକ୍ଷମ ହରାଇ ବସେ, ସ୍ପ୍ଲିନ୍ ହରାଇ ଯେତେବେଳେ ବସିବ ତାହେଲେ ଅଟୋମେଟିକାଲି ତା ବଡି ଉପରେ ଇନଫେକ୍ସନ ଯାକ ମାଡି ବସିବ ଏବଂ ନିଶ୍ଚୟ ସେ ମୃତ୍ୟୁ ମୁଖ ଆଡକୁ ଯିବ।
1: ଆଚ୍ଛା, ଠିକ ଅଛି ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ସିକିଲ୍ ସେଲ୍ ରୋଗର କାରଣ ଓ ତାର ପ୍ରତିକାର ବିଷୟରେ ଆପଣ ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ତେବେ ସାର୍, ଶେଷରେ ଗୋଟିଏ ପ୍ରଶ୍ନ, ଏଇ ରୋଗ ବିଷୟରେ କିଛି ବାର୍ତ୍ତା ଆପଣ ଆମ ଶ୍ରୋତା ଭଉଣୀଙ୍କୁ ଦେବା ପାଇଁ ଚାହିଁବେ କି?
0: ନିଶ୍ଚୟ, ଏଠି ଏଇ ରୋଗରେ କିଛି ଭୟ ହବା ଦରକାର ନାହିଁ, ରୋଗ ହେଇକି ମଧ୍ୟ ବହୁତ ଲୋକ ବଞ୍ଚିଛନ୍ତି, ବହୁତ ବର୍ଷ ମଧ୍ୟ ବଞ୍ଚିଛନ୍ତି, ସେମାନେ ନିୟମିତ ଭାବରେ ତାଙ୍କର ରକ୍ତ ପରୀକ୍ଷା କରୁଛନ୍ତି, ଡକ୍ଟରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରୁଛନ୍ତି, ଟୀକାକରଣ ନେଉଛନ୍ତି, ଆବଶ୍ୟକ ସ୍ଥଳେ ରକ୍ତ ମଧ୍ୟ ନେଉଛନ୍ତି, ଏବଂ ଯୋଉ ସରକାରଙ୍କର ମଧ୍ୟ ଯୋଉ ସୁବିଧା ମାନେ ଅଛି ସେମାନେ ମଧ୍ୟ କିଛି ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି, ଏସବୁ

0: ଇଚ୍ଛା ଏକ ତାଙ୍କୁ ଯଦି ନିୟମିତ ଭାବରେ ପାଇବେ ତାହେଲେ ସୁଖରେ ମଧ୍ୟ ଜୀବନଯାପନ କରିପାରିବେ। କିନ୍ତୁ ମୋର ଗୋଟେ ଅନୁରୋଧ, ଯେତେବେଳେ ବିବାହ କରୁଛନ୍ତି ପୁରୁଣା ପାଠକୁ ଖାଲି ଆଦରି ଧରି ନ ରହି ସେମାନେ ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରିବେ ଏବଂ ଜେନେଟିକ୍ କାଉନ୍ସିଲିଂ ନେବେ, ପ୍ରଚୁର ପାଣି ପିଇବେ, ଅତ୍ୟଧିକ ଗରମ ବା ଥଣ୍ଡାରୁ ସାବଧାନ ରହିବେ, ଶାରୀରିକ ପରିଶ୍ରମ ବେଶୀ କରିବେ ନାହିଁ ଏବଂ ନିୟମିତ ରକ୍ତ ପରୀକ୍ଷା କରିକି ଚିକିତ୍ସା ନେଉଥିବେ, ତାହେଲେ ସୁସ୍ଥ ହୋଇକି ରହିବେ।
1: ଠିକ ଅଛି ସାର୍, ଆପଣଙ୍କୁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ।

0: ଘର ଅଖରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାରେ 6 ଜଣଙ୍କ ମୃତ୍ୟୁ, ଅନ୍ୟ 6 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355କୁ ବୃଦ୍ଧି। ବାରାଣାସୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ନବମ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବକୁ ପ୍ରେସିଡେଣ୍ଟ କପ୍ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3 ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ମାର୍ଗର ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭଦୋଦରା ଓ ତଣ୍ଡା ରୋଡ୍ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ। ଏହାଦ୍ୱାରା ଭଦୋଦରା, ଛୋଟ ଉଦୟପୁର ଓ ଅଲିରାଜପୁର ଜିଲ୍ଲା ମଧ୍ୟରେ ଯାତ୍ରୀମାନଙ୍କ ଗମନାଗମନ ସହଜ ହୋଇପାରିବ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡା ରୋଡ୍ ନୂଆ ରେଳ ଲାଇନ୍ର ମଧ୍ୟ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହାବ୍ୟତୀତ 9,700 କୋଟି ଟଙ୍କା ସମ୍ଭଳିତ 3 ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,700 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3 ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର

0: ପ୍ରକଳ୍ପର ସ୍ଥାପନ କରିବେ। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶ୍ରୀ ମୋଦି ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026କୁ ମୁମ୍ବାଇଠାରେ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବେ। ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ବିଶ୍ୱସ୍ତରୀୟ ଅନ୍ତର୍ଭୁକ୍ତିମୂଳକ ଅର୍ଥବ୍ୟବସ୍ଥା ପାଇଁ ଏଜେଣ୍ଟିକ୍ ଏଆଇ, ଟୋକୋନାଇଜେସନ୍ ଓ କ୍ୱାଣ୍ଟମ୍ର ସମ୍ଭାବନା। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଗତକାଲି ଏକ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ପଦକ୍ଷେପ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭୁଷୁଡ଼ି ପଡ଼ିଥିବା କୋଠାର 80% ଭଙ୍ଗାରୁଜା ଅଂଶ ଘଟଣାସ୍ଥଳରୁ ଅପସାରଣ କରାଯାଇସାରିଛି। ଉଦ୍ଧାର କରାଯାଇଥିବା 12 ଜଣଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
1: लगभग 80% मलबा हट चुका है, केवल बेसमेंट जितना मलबा रहा है। अभी इसमें 12 लोग मिले हैं जिसमें से 6 डेड हैं और 6 अभी ठीक स्थिति में हैं। उन सभी के पेरेंट्स हमारे टच में हैं। हम पूरी कोशिश कर रहे हैं कि उनको किसी भी तरह की कोई परेशानी ना हो, बच्चों को ठीक इलाज मिल रहा है।
0: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ସରକାର ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିଥିବା କହିଥିଲେ। ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଶ୍ରୀମତୀ ଗୁପ୍ତା କହିଛନ୍ତି ସମ୍ପୃକ୍ତ କୋଠାର ମାଲିକଙ୍କ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ଘର ମାଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଥିବା ଅନ୍ୟ କୋଠାଗୁଡ଼ିକୁ ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
1: इस बिल्डिंग के मालिक पे कार्रवाई होगी और जो इसके आसपास की जितनी डेंजरस बिल्डिंग है उनको भी आइडेंटिफाइड करके ध्वस्त किया जाएगा। विशेष रूप से इस बिल्डिंग के बिल्कुल पीछे वाली बिल्डिंग को भी हमने खाली करवा दिया है और तुरंत प्रभाव में उसे भी डेमोलिश किया जाएगा।
0: ଘଟଣାରେ ଯେଉଁ ଅଧିକାରୀଙ୍କ ଅବହେଳା ରହିଥିବା ଜଣାପଡ଼ିବ ସେମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯିବା ସହ ଦଣ୍ଡବିଧାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ସମ୍ପୃକ୍ତ କୋଠାର ମାଲିକଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଛି। ଏଥିସହିତ ଦିଲ୍ଲୀରେ ବିନିୟମ ଭାବେ ନିର୍ମିତ 5 ମହଲା ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ସିଲ୍ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୋଆ ଗସ୍ତର ଶେଷ ଦିନରେ ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ କଲର ପ୍ରଦାନ କରିବେ। ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ତ୍ରୀ ଶ୍ରୀ ଶାହା ଏହି ସମ୍ମାନ ପ୍ରଦାନ କରିବେ। ପୁଲିସ୍ ବାହିନୀର ଅଦମ୍ୟ ଆତ୍ମବଳ ଏବଂ ପ୍ରଚେଷ୍ଟାକୁ ସମ୍ମାନ ପ୍ରଦାନ ପୂର୍ବକ ରାଷ୍ଟ୍ରପତିଙ୍କ ପୁଲିସ୍ କଲର ପ୍ରଦାନ କରାଯାଇଥାଏ। ସମାରୋହ ପୂର୍ବରୁ ମନ୍ତ୍ରୀ ଶ୍ରୀ ଶାହା ଜୋନାଲ ପରିଷଦ ବୈଠକରେ ଯୋଗଦେଇ ଆଞ୍ଚଳିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ତିବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355କୁ ବୃଦ୍ଧି ପାଇଥିବା ନେପାଳ ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିତୱନ ଜିଲ୍ଲାରେ ସର୍ବାଧିକ 363 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୂର୍ବ ନାୱାଲପାରସିରେ 222, ପଶ୍ଚିମ ନାୱାଲପାରସିରେ 221 ଏବଂ ରସୁଆରେ 169 ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ସଂସ୍ଥାଗୁଡ଼ିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷକରି ଭୋଟେକୋଶୀ ଓ ତ୍ରିଶୁଳୀ ନଦୀ କରିଡର ଅଞ୍ଚଳରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ସନ୍ଧାନ କାର୍ଯ୍ୟ ଜୋରଦାର କରାଯାଇଛି। ନେପାଳର ନିରପେକ୍ଷ ଶକ୍ତି ଉତ୍ପାଦକ ସଂଘର ସୂଚନା ଅନୁଯାୟୀ 11 ଜଳବିଦ୍ୟୁତ୍ ପ୍ରକଳ୍ପରେ ନିୟୋଜିତ 919 ଜଣ ଲୋକଙ୍କ ସହ ଗତ ସନ୍ଧ୍ୟାଠାରୁ କୌଣସି ଯୋଗାଯୋଗ ହୋଇପାରୁନାହିଁ। କେତୋଟି ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରୁ ସଫଳ ଭାବେ ଲୋକମାନଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଉପର ତ୍ରିଶୁଳୀରୁ 2 ଜଣ ନେପାଳୀ ନାଗରିକଙ୍କୁ ଏବଂ ତ୍ରିଶୁଳୀ 1 ପ୍ରକଳ୍ପରୁ ଜଣେ ଚୀନ୍ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି। ଏହି ଭୟଙ୍କର ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ନେପାଳରେ ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ, ଗତମାସ 26 ତାରିଖରେ ବରଫ ଚଟାଣ ଧସିଯିବା ଫଳରେ ଭୟଙ୍କର ବନ୍ୟାରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 ଆସନ୍ତା ବୁଧବାର ଦିନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବାରାଣସୀଠାରେ ଆରମ୍ଭ ହେବ। ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ପରିବର୍ତ୍ତିତ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ପୋଷଣ ମାସରେ ଗୁରୁତ୍ୱ ଦିଆଯିବ। ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଥମ ଥର ପାଇଁ ଗରମ ରନ୍ଧା ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମ ମେନୁ ମାଧ୍ୟମରେ ପଦକ୍ଷେପ ନିଆଯିବ। ପୋଷଣ ମାସ 2026 5 ପ୍ରମୁଖ ବିଷୟ ଉପରେ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଟୁ ଷ୍ଟେଟ୍ସ। ଗୀତଟିରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଶଙ୍କର ଏହସାନ ଏବଂ ଲୟ।

ପରବର୍ତ୍ତୀ କଥାଚିତ୍ର ଅମାବାସ ଗୀତଟିରେ କଣ୍ଠଦାନ କରିଛନ୍ତି ଆର୍ମାନ ମଲ୍ଲିକ ଏବଂ ପଲକ ମୁଚାଲ। ସନ୍ଦୀପ ନାଥଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସଞ୍ଜୀବ ଦର୍ଶନ।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି, ପରେ ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
2: ସବୁରି ଭାଷାରେ। କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ, ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର, ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜୀକରଣ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟାର ସମୟରେ ବିଦ୍ୟାର୍ଥୀଙ୍କ

0: ମାତ୍ର ସଫଳତାର ମାପକାଠି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ସମ୍ଭଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଡକ୍ଟର କମ୍ଭମ୍ ପାଟି କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ସରକାର ପାଠ୍ୟକ୍ରମରେ ନବସୃଜନ ଉଦ୍ଭାବନ ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହ ବିଦ୍ୟାର୍ଥୀଙ୍କ ପରିଶ୍ରମ ସାଧନା ଓ ପ୍ରତିଭାର ଉତ୍ସବ। ସମସ୍ତ ଉପାଧିପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ର ନିର୍ମାଣର ନୂତନ ଉଚ୍ଚତା ସ୍ୱର୍ଶ କରିବାକୁ ରାଜ୍ୟପାଳ କହିଛନ୍ତି। ସମ୍ଭଲପୁର ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧତାକୁ ପୂରଣ କରିବା ସହ ସ୍ୱଚ୍ଛ ଶକ୍ତି ଡିଜିଟାଲ୍ ସାକ୍ଷରତା ନିରନ୍ତର ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ପାରମ୍ପରିକ ଶିକ୍ଷା ଓ ଆଧୁନିକ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ ଭବିଷ୍ୟତର ଗବେଷଣାକୁ ଏକ ନୂତନ ଦିଗ ଦେଖାଇବ। ଜ୍ଞାନ ଓ କୌଶଳର ସମିଶ୍ରଣ ପ୍ରକୃତ ଦକ୍ଷତା ନିର୍ମାଣ କରି ଆଗାମୀ ଦିନରେ ରାଜ୍ୟ ଓ ଦେଶର ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ 65 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାକୁ ଭଙ୍ଗାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗିବା ପାଇଁ ପୂର୍ବରୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିଲା। ସହରରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପ୍ରକ୍ରିୟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
1: ମାନେ ସରକାରୀ ସ୍ତରରେ ଯେଉଁ କୋଠା ଆନସେଫ୍ ଅଛି ତାକୁ ଆମେ ଡିମୋଲିଶ କରିବୁ, ବାକି ଯେଉଁଗୁଡ଼ା ପ୍ରାଇଭେଟ୍ ଅଛି ସେମାନଙ୍କୁ ଦେଖିବୁ, ଯଦି ସେମାନଙ୍କର ସେମିତି କଣ୍ଡିସନ୍ ଥାଏ ଆମେ ସେମାନଙ୍କୁ ଚିଠି କରିବୁ, ସେଗୁଡ଼ାକୁ ଡିମୋଲିଶ କରିବା। ଅଲରେଡି ଆମେ ବହୁତ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଗୁଡ଼ା ଥିବ ପାଚେରୀ ଫାଚେରୀ ଏଗୁଡ଼ାକୁ ଆମେ ଅଲରେଡି ଅର୍ଡର୍ ଦେଇସାରିଛୁ ସେଗୁଡ଼ାକୁ ସବୁ ଡିମୋଲିଶ କରିବା ପାଇଁ। ସେମିତି ଟାଉନ୍ରେ ମଧ୍ୟ ଯେଉଁଗୁଡ଼ା ରହୁଛି ସେଭଳିଆ କଣ୍ଡିସନ୍ରେ ସେଗୁଡ଼ାକୁ ଡିମୋଲିଶ କରିବା ପାଇଁ କୁହାହୋଇଛି।
0: ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଦଶପଲ୍ଲା ଯାଉଥିବା ମେମୋ ଟ୍ରେନ୍ରେ ନିଆରା ଢଙ୍ଗରେ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବତଟ ରେଳପଥ ଓ ଭୁବନେଶ୍ୱରସ୍ଥିତ ୱାକିଂ ବୁକ୍ସ ପେୟାର୍ସ ସହଯୋଗରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ଅଭିଯାନ ଆୟୋଜିତ ହୋଇଛି। ମେମୋରେ ଆୟୋଜିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ 100 ଜଣ ପାଠକ ଲେଖକ ଓ ସାହିତ୍ୟପ୍ରେମୀ ସାମିଲ ହୋଇଥିଲେ। ଯାତ୍ରୀମାନଙ୍କୁ 200 ପୁସ୍ତକ ବଣ୍ଟନ କରାଯାଇ ସାହିତ୍ୟ ଆଲୋଚନା ଯାତ୍ରାକୁ ଆକର୍ଷଣୀୟ କରାଯାଇଥିଲା। ଏହି ଯାତ୍ରାରେ ପ୍ରଖ୍ୟାତ ଲେଖକ ତଥା ସାହିତ୍ୟିକ ଜେରି ପିଣ୍ଟୋ, ଶରତଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଶପଲ୍ଲାରେ ଟ୍ରେନ୍ ପହଞ୍ଚିବା ପରେ ରେଳ ଷ୍ଟେସନ୍ରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଓ ସାଂସ୍କୃତିକ ଜାଗରଣ ବିକଶିତ ଭାରତ ତଥା ସମୃଦ୍ଧ ଓଡ଼ିଶାର ସଂକଳ୍ପକୁ ସାକାର କରିବାର ପ୍ରକୃତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସନ୍ଥମାନଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଓ କଲ୍ୟାଣ ଯାତ୍ରାକୁ ଅଧିକ ଦିଗ୍ଦର୍ଶନ ପ୍ରଦାନ କରିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି ଆଧ୍ୟାତ୍ମିକ ବାଣୀ ଓ ମାର୍ଗଦର୍ଶନ ସର୍ବଦା ମନରେ ଭକ୍ତି, ଶାନ୍ତି, ସକାରାତ୍ମକ ଭାବନା ଜାଗ୍ରତ କରିଥାଏ। ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ପାଇଁ 21,42,000 ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବନ୍ୟା ପାଇଁ ପଞ୍ଜିକରଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା, ଆଜି ଏହି ପ୍ରକ୍ରିୟା ଶେଷ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ କହିଛନ୍ତି।
2: ଆପଣ ଗତକାଲି ସୁଦ୍ଧା 21,42,000 ଚାଷୀଙ୍କର ପଞ୍ଜିକରଣ ହୋଇସାରିଛି, ଆଜି ମଧ୍ୟ ଗୋଟିଏ ଦିନ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 2,97,000 ଟନ୍ ସାର ପାଇସାରିଲୁଣି। ଆମେ ପ୍ୟାକ୍ସ ଦେଇଛୁ 2,67,000, ଡିଲର ମାନଙ୍କୁ ଦେଇଛୁ 2,411 ଟନ୍, 20,400 ଟନ୍ ଆମ୍ପାର ଷ୍ଟକ୍ ଅଛି। ତେଣୁ ଚାଷ ପାଇଁ ଏ ବର୍ଷ ଯେଉଁ ସାରର ଗତ ବର୍ଷ ଟିକେ ଅଭାବ ହୋଇଥିଲା, ଏ ବର୍ଷ ତାକୁ ଆମେ କରିବାକୁ ଦେବୁ ନାହିଁ।
0: ଗତମାସ 6 ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବରଗଡ଼ ଜିଲ୍ଲାରୁ ସର୍ବାଧିକ 1,83,000 ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତ ଶନିବାର ପର୍ଯ୍ୟନ୍ତ ପ୍ରାୟ 2,00,000 ଅଧିକ ଚାଷୀ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉ

ଶଙ୍କର କାଳିଆ ଦଳନ ବେଶ ଓ ଧେନୁକାସୁର ବଦ୍ଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ସହ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟସ୍ଥ ପାଲିଙ୍କିରେ ବିଜେ କରାଇବେ। ପରେ ଠାକୁରମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଲୋକନାଥ ରୋଡ଼ରେ ଥିବା ଲବଣିକିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା ଶୀତଳଭୋଗ ଆଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀରେ ମହାପ୍ରଭୁଙ୍କ କାଳିଆ ଦଳନ ଲୀଳା ଅନୁଷ୍ଠିତ ହେବ। ଏହାପରେ ଶୀତଳ ଭୋଗ ବନ୍ଦାପନା ହୋଇ ମହାପ୍ରଭୁ ଦକ୍ଷିଣୀ ଦ୍ୱାର ଦେଇ ବିଜେ କରିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳିଆ ଦଳନ ବେଶରେ ସଜିତ କରାଯିବ। ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବା, ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରଦୂଷଣ ହ୍ରାସ କରିବା ଲାଗି ଆନ୍ତର୍ଜାତୀୟ ସ୍ତରରେ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦିବସ ପାଳିତ ହେଉଛି। 2019 ଡିସେମ୍ବର 19 ତାରିଖରେ ଏହି ଦିବସ ପାଳନ ନେଇ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସ୍ୱାସ୍ଥ୍ୟ, ଅର୍ଥନୀତି, ଉତ୍ପାଦକତା ଏବଂ ପରିବେଶ ଉପରେ ସ୍ୱଚ୍ଛ ବାୟୁ ପ୍ରଭାବର ଗୁରୁତ୍ୱ ରହିଛି। ଏଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସହ ସ୍ୱଚ୍ଛ ବାୟୁ ସମ୍ପର୍କିତ ଜ୍ଞାନ ନବସୃଜନର ଆବଶ୍ୟକତା ରହିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର 4 ସହରକୁ ପୁରସ୍କୃତ କରାଯାଇଛି। 3 କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସହର ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ମିଳିଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଳଚେର ତୃତୀୟ ସ୍ଥାନ ହାସଲ କରିଛି। 4 ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି। ଦେଶର ମୋଟ 132 ସହରକୁ ନେଇ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ କଠିନ ବର୍ଜ୍ୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ବର୍ଜ୍ୟ ପରିଚାଳନାକୁ 4 ବର୍ଗ, ଓଦା, ଶୁଖିଲା, ସାନିଟାରୀ, ସ୍ୱତନ୍ତ୍ର ଯତ୍ନ ବର୍ଗରେ ପୃଥକ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବର୍ଜ୍ୟର ପୁନଃ ବ୍ୟବହାର, ପୁନଃ ଚକ୍ରଣ ଓ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ସର୍କୁଲାର ଇକୋନୋମି ଓ ପଲ୍ୟୁଟର ପେସ୍ ପ୍ରିନ୍ସିପୁଲ୍କୁ ମଧ୍ୟ ସାମିଲ କରାଯାଇଛି। ନୂଆ ନିୟମରେ ବର୍ଜ୍ୟ ପରିଚାଳନା ପ୍ରକ୍ରିୟାର ଅନ୍ଲାଇନ୍ ଟ୍ରାକିଂ ଓ ନିରୀକ୍ଷଣ ଏବଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଆଜି ମା ମଝିଘରିଆଣୀ ମନ୍ଦିର ପରିସରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିବେଶ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ 152 ଅଭିଯୋଗର ଶୁଣାଣି କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 31 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆଜି 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ। ରାଜ୍ୟରେ ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର। ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ। ଏଥିରେ ସମ୍ପାଦକୀୟରେ ସ୍ଥାନ ପାଇଛି ଓଡ଼ିଆ ଭାଷାର ସୁରକ୍ଷାରେ ଯୁବପିଢ଼ିର ଦାୟିତ୍ୱ ଆଲୋଚନା, ସମୟ ବଡ଼ ବଳବାନ, ଆଲୋଚକ ବିକ୍ରମ ଶତପଥୀ। ଶେଷରେ ଶୁଣିବେ ସାକ୍ଷାତକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏବେ ରେଗିଂ ମୁକ୍ତ କି। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ମା କ୍ଷୀରର ଉପକାରିତା, ଭେଟ୍ଘାଟରେ କାଇକିନେ ଖମନର ଜୀବଜନ୍ତୁ ଗାଁ ଭିତରେ ଆଇଲାନି। ପରେ ପରେ ରହିଛି ଆଉ ଏକ ସାକ୍ଷାତକାର, ମେଲେରିଆ ଜ୍ୱର ହେଲା ବୋଲି କେନ୍ତା ଜାନି ହେସି। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ଯୁବଶକ୍ତି ସନ୍ଧ୍ୟା 6:30ରେ, ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55ରେ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାତି 8:00ରେ ଶୁଣିବେ ଓଡ଼ିଆରେ ଆଲୋଚନା। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:15ରେ। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଆଜି ଶୁଣିବେ ସନ୍ତୁର ପାଦନ, ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର ଶିବରଞ୍ଜନୀ। ରାତି 9:30ରେ ପ୍ରଚାର କରିବୁ ନାଟକ ସ୍ୱର୍ଣ୍ଣ ଚମ୍ପା, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଅଶୋକ ମିଶ୍ର। ପୁରୁଣା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:30ରେ। ଏଇଠି ଆପଣଙ୍କୁ ଆଉଥରେ କହି ରଖୁଛୁ, ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। ଏଥିରେ ଶୁଣିବେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ପାଦନ, ରାଗ ମିଶ୍ର ଶିବରଞ୍ଜନୀ। ନାଟକ ସ୍ୱର୍ଣ୍ଣଚମ୍ପା ଶୁଣିବେ ରାତି 9:30ରେ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:48।

ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆଜି ଅପରାହ୍ନ 5ଟାରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆମ ଦ୍ୱିତୀୟ ଅଧିବେଶନରେ। ସେତେବେଳେ ଯାଏ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସାଥୀ, ଜୀବନରେ ଆମେ ଅନେକ ଖୁସିର ମୁହୂର୍ତ୍ତ ସାଉଁଟି ଥାଉ, କିନ୍ତୁ ତା ସହିତ ଦୁଃଖ, ନିରାଶା, ଏକାକୀପଣ ଓ ମନର ବେଦନା ମଧ୍ୟ ଆମ ଜୀବନର ଅଂଶ ହୋଇଥାଏ।
1: କେତେବେଳେ ମୁହଁରେ ହସ ଥାଏ, କିନ୍ତୁ ମନ ଭିତରେ ଚାଲିଥାଏ ଅନେକ ପ୍ରଶ୍ନର ଝଡ଼। ନିଜ ମନର କଥା କାହାକୁ କହି ନ ପାରିଲେ ବେଦନା ଆହୁରି ବଢି ଯାଇଥାଏ।
0: ହଁ, କାହା ସହ ମନ ଖୋଲି କଥା ହେବା, ନିଜର ଅନୁଭବକୁ ସ୍ୱୀକାର କରିବା, ପସନ୍ଦର କାମରେ ନିଜକୁ ନିୟୋଜିତ କରିବା ଏବଂ ଆବଶ୍ୟକ ହେଲେ ବିଶ୍ୱସ୍ତ ବ୍ୟକ୍ତି କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ସହାୟତା ନେବା ଆମକୁ ମନର ଭାର ହାଲୁକା କରିବାରେ ସାହାଯ୍ୟ କରେ।
1: ଆମେ ମନେ ରଖିବା ଉଚିତ ଯେ ଅନ୍ଧାର ଆସିଲେ ଆଲୋକର ପଥ ବନ୍ଦ ହୁଏ ନାହିଁ, ମନ ଭାଙ୍ଗିଗଲେ ଜୀବନ ଶେଷ ହୁଏ ନାହିଁ। ଏହି ଆଶା ଓ ବିଶ୍ୱାସର ସହ ଚାଲନ୍ତୁ ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମକୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ତନୁଜା ଖଡ଼ଗରାୟ
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ।
2: ନମସ୍କାର।

0: ତେବେ ସାଥୀ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ। ଭାଗ୍ୟ ଉପରେ ତୁମେ ଯେତେ ବିଶ୍ୱାସ କରିବ ସେ ତୁମକୁ ସେତେ ନିରାଶ କରିବ, କିନ୍ତୁ କର୍ମ ଉପରେ ତୁମେ ଯେତେ ଜୋର ଦେବ ସେ ତୁମକୁ ତାର ଦୁଇଗୁଣ ପରିଶ୍ରମର ଫଳ ଦେବ।
1: ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିନେବା ଗୋଟିଏ ସୁନ୍ଦର ସମ୍ପାଦକୀୟ, ଯାହାର ବିଷୟ ରହିଛି ଓଡ଼ିଆ ଭାଷାର ସୁରକ୍ଷାରେ ଯୁବପିଢ଼ିର ଦାୟିତ୍ୱ। ସାଥୀ, ଭାଷା ହେଉଛି ଜାତିର ପରି

0: ପରିଚୟ, ସଂସ୍କୃତିର ବାହକ ଓ ଅସ୍ମିତାର ଆଧାର। ଆମ ଓଡ଼ିଆ ଭାଷାର ରହିଛି ଏକ ସମୃଦ୍ଧ ଐତିହ୍ୟ, ତେବେ ଆଧୁନିକତା, ଇଂରାଜୀ ଭାଷାର ବଢ଼ୁଥିବା ପ୍ରଭାବ ଏବଂ ଡିଜିଟାଲ ଯୁଗରେ ଓଡ଼ିଆ ଭାଷାର ବ୍ୟବହାର ଧୀରେ ଧୀରେ କିଛି କ୍ଷେତ୍ରରେ କମୁଥିବାର ଦେଖାଯାଉଛି। ଏପରି ସମୟରେ ମାତୃଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଯୁବପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆଜିର ଯୁବପିଢ଼ି ହେଉଛି ପ୍ରଯୁକ୍ତି ଓ ସୋସିଆଲ ମିଡିଆର ସବୁଠାରୁ ସକ୍ରିୟ ବ୍ୟବହାରକାରୀ। ସେମାନେ ଚାହିଁଲେ ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ ନୂଆ ରୂପରେ ପରିଚୟ ଦେଇପାରିବେ। ଓଡ଼ିଆରେ ଲେଖା କବିତା

0: ଭାଷା ସୁରକ୍ଷାର ଏକ ପ୍ରଭାବଶାଳୀ ପଦକ୍ଷେପ।
1: କେବଳ ଆଜି ଭାଷା ଦିବସ ପାଳନ କରିବା କିମ୍ବା ଭାଷା ସୁରକ୍ଷାକୁ ନେଇ ଭାଷଣ ଦେବା ଯଥେଷ୍ଟ ନୁହେଁ, ଘରେ, ବିଦ୍ୟାଳୟରେ, ସାଙ୍ଗସାଥୀମାନଙ୍କ ସହ ଓ ସାମାଜିକ ଜୀବନରେ ମଧ୍ୟ ଓଡ଼ିଆ ଭାଷାର ସମ୍ମାନଜନକ ବ୍ୟବହାର ଆବଶ୍ୟକ। ଓଡ଼ିଆ ସାହିତ୍ୟ ପଢ଼ିବା, ଓଡ଼ିଆ ପୁସ୍ତକ କିଣିବା, ନୂଆ ପିଢ଼ିକୁ ଓଡ଼ିଆ ଲେଖାପଢ଼ା ପ୍ରତି ଆଗ୍ରହୀ କରାଇବା ଏବଂ ହଜିଯାଉଥିବା ଓଡ଼ିଆ ଶବ୍ଦଗୁଡ଼ିକର ପ୍ରଚାର କରିବା ଯୁବପିଢ଼ିର ପ୍ରମୁଖ ଦାୟିତ୍ୱ ଅଟେ।
0: ଓଡ଼ିଆ ଭାଷାକୁ ଅନ୍ୟ ଭାଷାର ବିରୋଧୀ କରିବା ନୁହେଁ, ବରଂ ଅନ୍ୟ ଭାଷା ଶିଖିବା ସହ ନିଜ ମାତୃଭାଷାକୁ ସମାନ ଭାବେ ଗୁରୁତ୍ୱ ଦେବା ହିଁ ପ୍ରକୃତ ଆଧୁନିକତା। ନିଜ ଭାଷା ପ୍ରତି ଗର୍ବ ଓ ସମ୍ମାନ ରଖିବା ସହ ଏହାକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାର ସଂକଳ୍ପ ଯୁବପିଢ଼ି ନେବା ଆବଶ୍ୟକ।
1: ଆଚ୍ଛା ଶୁଣିଲ ଅସ୍ମିତା, ତୁମେ କେବେ ଭାବିଛ କି ଆମ ଜୀବନରେ ସମୟର ମୂଲ୍ୟ କେତେ ଅଧିକ?
0: ହଁ, ନିଶ୍ଚିତ ଭାବେ ତନୁଜା, ସମୟ ଥରେ ଚାଲିଗଲେ ଆଉ କେବେ ଫେରି ଆସେ ନାହିଁ। ଭଲ ସମୟ ଆସିଲେ ଜୀବନ ଖୁସିରେ ଭରିଯାଏ, ଆଉ ଦୁଃଖ ସମୟ ଆସିଲେ ତାହା ଆମକୁ ଅନେକ କିଛି ଶିଖାଇଯାଏ।
1: ଠିକ କହିଛ, କିନ୍ତୁ ସମୟର ଆଉ ଏକ ଗୁଣ ମଧ୍ୟ ରହିଛି ଯେ ଏହା ହେଉଛି ପରିବର୍ତ୍ତନଶୀଳ। ଆଜି ଯିଏ ସଫଳ ସେ ସବୁବେଳେ ସଫଳ ରହିନପାରେ, ଠିକ ସେହିପରି ଆଜି ଯିଏ କଷ୍ଟରେ ଅଛି ତାର ପରିସ୍ଥିତି ମଧ୍ୟ ସବୁଦିନ ସମାନ ରହିନାହିଁ, ଏହା ବଦଳିଥାଏ।
0: ହଁ ତନୁଜା, ସେଥିପାଇଁ ତ କୁହାଯାଏ ସମୟ ବଡ ବଳବାନ।
1: ଏକଦମ ଠିକ। ତେବେ ଆଜିର ଆଲୋଚନାରେ ଚାଲ ଶୁଣିବା ଏହି ବିଷୟରେ। ଆଲୋଚନା କରୁଛନ୍ତି ବିକ୍ରମ ଶତପଥୀ ଭାଇ।
2: ସମୟର ସ୍ରୋତ ଅତି ପ୍ରଖର, କେଉଁ ଅନାଦିକାଳରୁ ଏହି ସ୍ରୋତ ବହି ଚାଲିଛି, ଚାଲିବ, ହୁଏତ ଅନନ୍ତ କାଳ ପର୍ଯ୍ୟନ୍ତ, ଏହା କାହାରିକୁ ଅପେକ୍ଷା କରେ ନାହିଁ। ଇଂରାଜୀରେ କୁହାଯାଇଛି, ଟାଇମ୍ ଆଣ୍ଡ ଟାଇଡ୍ ୱେଟ୍ସ ଫର୍ ନନ୍। ସମୟ ଆଗରେ ମନୁଷ୍ୟର ଜୀବନକାଳ ଅତି ସଂକ୍ଷିପ୍ତ, ଜୀବନର ସଂକ୍ଷିପ୍ତ ସମୟ ଅଥବା ପରିସର ମଧ୍ୟରେ ତାକୁ ବିଭିନ୍ନ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼େ। ସମୟ କର୍ତ୍ତବ୍ୟ ପାଳନ କରୁଥିବା ମନୁଷ୍ୟକୁ ଜୀବନରେ ସର୍ବଦା ସଫଳ ଦେଇଥାଏ, ସେଇଥିପାଇଁ ସେ ସମୟକୁ ମାନିବା ଆବଶ୍ୟକ। ଯେଉଁ ମନୁଷ୍ୟ ସମୟର ମହତ୍ତ୍ୱକୁ ନ ବୁଝିପାରି ନିଜ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥାଏ, ସେ ମନୁଷ୍ୟ ସର୍ବଦା ଦୁଃଖ ଓ କଷ୍ଟରେ ନିଜର ଜୀବନ କାଳାତିପାତ କରିଥାଏ। ତେଣୁ ଜୀବନରେ ପ୍ରତ୍ୟେକ କର୍ମରେ ମନୁଷ୍ୟକୁ ସମୟାନୁବର୍ତ୍ତିତା ହେବା ଆବଶ୍ୟକ। ସମୟର ଅନୁବର୍ତ୍ତୀ ହୋଇ କୌଣସି କାର୍ଯ୍ୟ ସମ୍ପାଦନ କରିବା ହିଁ ସମୟାନୁବର୍ତ୍ତିତା। ସେଇଥିପାଇଁ କୁହାଯାଏ ସମୟ ବଡ଼ ବଳବାନ। ଆମ ବ୍ୟକ୍ତିଗତ ଜୀବନରେ ସମୟର ବହୁତ ମୂଲ୍ୟବାନ ସ୍ଥାନ ଗ୍ରହଣ କରେ। ସଂକ୍ଷିପ୍ତ ଜୀବନ କାଳ ମଧ୍ୟରେ ପ୍ରତିଟି ଦିନ ନେଇ ଆସିଥାଏ କିଛି ସୁଯୋଗର ଉପହାର। ଆମେ ଯଦି ଉକ୍ତ ଦିନର ପ୍ରତିଟି ମୁହୂର୍ତ୍ତକୁ ସଦ୍ବ୍ୟବହାର କରୁ ତେବେ ସେହି ସୁଯୋଗଗୁଡ଼ିକ ଆମ ହାତକୁ ଆସେ। ଆମେ ଯଦି ସେହି ଦିନଟିକୁ ଆଳସ୍ୟ ମଧ୍ୟରେ କଟାଇ ଦେଉ ତେବେ ସଂକ୍ଷିପ୍ତ ଜୀବନର ପରିସର ମଧ୍ୟରୁ ଉକ୍ତ ଦିନଟି ଆମ ପାଇଁ ଅତୀତ ହୋଇଯାଏ। ଯାହାକି ଆସନ୍ତାକାଲି କରିବାର ଅଛି ତାହା ଆଜି କର, ଯାହା ଆଜି କରିବାର ଅଛି ତାହା ବର୍ତ୍ତମାନ କର। ପ୍ରତିଟି ବର୍ତ୍ତମାନକୁ ଠିକ୍ ରୂପେ ବ୍ୟବହାର କରିବା ହିଁ ସମୟାନୁବର୍ତ୍ତିତା। ଆମେ ଯଦି ଆମ କାର୍ଯ୍ୟରେ ଅବହେଳା କରିବା ତେବେ ସୁଯୋଗ ସବୁ ଆମ ହାତ ଛଡ଼ା ହୋଇଯିବ। ସୁଯୋଗ ଥରେ ଚାଲିଗଲେ ଆଉ ଫେରିଆସେ ନାହିଁ, ତେଣୁ ପ୍ରତିଟି ବର୍ତ୍ତମାନକୁ କାର୍ଯ୍ୟରେ ଲଗାଇ ସେଥିରୁ ସର୍ବୋଚ୍ଚ ମୂଲ୍ୟ ଆଦାୟ କରିବା ଦରକାର। ଜାତିର ପିତା ମହାତ୍ମା ଗାନ୍ଧୀ ସମୟର ମୂଲ୍ୟ ଉପଲବ୍ଧି କରିଥିଲେ। ସେଥିରେ ଜଣେ ଇଂରାଜୀ ସାହେବ ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଥିଲେ, କିନ୍ତୁ ସାହେବଙ୍କ ବିଳମ୍ବ ହେବାରୁ ଗାନ୍ଧିଜୀ ତାଙ୍କୁ ଆଉ ଅପେକ୍ଷା ନକରି ସୂତାକଟାରେ ମନୋନିବେଶ କରିଥିଲେ। ସାହେବ ଡେରିରେ ଆସିଲେ, କିନ୍ତୁ ଗାନ୍ଧିଜୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାଦ୍ୱାରା ଗାନ୍ଧିଜୀ ସାହେବଙ୍କୁ ସମୟର ମୂଲ୍ୟ ଶିଖାଇଥିଲେ। ମନୁଷ୍ୟ ନିଜ ଜୀବନ ସୀମାକୁ ଦୁଇଟି ଭାବରେ ପରିଗଣିତ କରିଥାଏ, ଗୋଟିଏ ଭଲ ସମୟ ଓ ଅନ୍ୟଟି ଖରାପ ସମୟ। ଭଲ ସମୟଟି ସମସ୍ତଙ୍କୁ ପସନ୍ଦ, କାରଣ ଏହି ସମୟଟି ମନକୁ ଖୁସି ଦେଇଥାଏ ଓ ସୁଖ ସ୍ୱଚ୍ଛନ୍ଦରେ ଅତିବାହିତ ହୋଇଥାଏ। କିନ୍ତୁ ଦୁଃଖ ଓ ଖରାପ ସମୟଟି କାହାରିକୁ ଭଲ ଲାଗେ ନାହିଁ। ଦେଖିବାକୁ ଗଲେ ଖରାପ ସମୟ ହିଁ ମନୁଷ୍ୟକୁ ଜୀବନର ମୂଳ ଉଦ୍ଦେଶ୍ୟ ଓ ଜ୍ଞାନ ପ୍ରଦାନ କରିଥାଏ। ଯେଉଁ ମନୁଷ୍ୟ ନିଜ ଜୀବନର ଖରାପ ସମୟରେ ନିଜ ଭାଗ୍ୟକୁ ଦୋଷ ଦେଇ କ୍ରନ୍ଦନ କରିଥାଏ, ସେହି ମନୁଷ୍ୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏକ ପ୍ରମୁଖ ଜ୍ଞାନରୁ ବଞ୍ଚିତ ରହେ। କିନ୍ତୁ ଯେ ମନୁଷ୍ୟ ଖରାପ ସମୟରେ ନିଜ ଧୈର୍ଯ୍ୟ ଓ ସଠିକ୍ ଚିନ୍ତାଧାରାକୁ ଆପଣେଇ ନିଜ କର୍ମପଥରେ ଆଗେଇଥାଏ, ସେହି ମନୁଷ୍ୟ ନିଜ ଜୀବନରେ ସର୍ବଦା ସଫଳ ହୋଇଥାଏ। ତେଣୁ ସମୟର ସଦୁପଯୋଗ କରିବା ଆବଶ୍ୟକ। ସମୟର ପ୍ରତିକୂଳ ହେଲେ ମନୁଷ୍ୟକୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ସମୟ ଜ୍ଞାନର ଅଭାବରେ ପ୍ରତିଟି କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୁଏ। ଜଣେ ଛାତ୍ର ଶ୍ରେଣୀରେ ଠିକ୍ ସମୟରେ ଯୋଗ ନ ଦେଲେ ତାହାର ପଢ଼ା ପ୍ରତି ଆଗ୍ରହ ନଷ୍ଟ ହେବ। ଜଣେ କର୍ମଚାରୀ ଅଫିସକୁ ଡେରିରେ ଆସିଲେ ଅଫିସ କାମରେ ବାଧା ସୃଷ୍ଟି ହେବ। ଦେଶର ନେତାଗଣ ସମୟ ରକ୍ଷା ନ କରିପାରିଲେ ଜନସାଧାରଣଙ୍କ ବିଶ୍ୱାସ ହରାଇବେ। ଯଦି ଆମେ ଇତିହାସକୁ ଦେଖିବା, ନେପୋଲିଅନ ଭଳି ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ୱାଟରଲୁ ଯୁଦ୍ଧରେ ପରାସ୍ତ ହୋଇଥିଲେ, କାରଣ ତାଙ୍କ ସହଯୋଗୀ ସେନାପତି ଗ୍ରୋଚି ଠିକ୍ ସମୟରେ ନିଜ ସୈନ୍ୟବାହିନୀ ନେଇ ତାଙ୍କ ସହ ଯୋଗ ଦେଇପାରିନଥିଲେ। ଜୀବନର ସୀମିତ ପରିସର ମଧ୍ୟରେ ପ୍ରତ୍ୟେକ ମନୁଷ୍ୟକୁ ଅନେକ କାମ କରିବାକୁ ହୋଇଥାଏ, ତେଣୁ ସମୟର ସୁବିନିଯୋଗ ନ କଲେ କ୍ଷତି ଅବଶ୍ୟ ହୋଇଥାଏ। ଏହାଦ୍ୱାରା ସେ ନିଜ କର୍ତ୍ତବ୍ୟ ଭୁଲିଯାଏ ଓ ନିଜ ଲକ୍ଷ୍ୟସ୍ଥଳେ ପହଞ୍ଚିବାରେ ବ୍ୟର୍ଥ ହୁଏ। ଏ ପରିପ୍ରେକ୍ଷୀରେ ରବର୍ଟ ଫ୍ରଷ୍ଟଙ୍କ କବିତାର କେତୋଟି

0: ସେମାନଙ୍କୁ ଡରେଇ ଧମକେଇକି ସେମାନଙ୍କ ସହିତ ବର୍ବରତା ସହିତ ଶାରୀରିକ ଦୁଷ୍କର୍ମ ସହିତ ମାନସିକ ମାନସିକତା ପକ୍ଷରେ ସେମାନଙ୍କୁ ମଧ୍ୟ ରାଗିଂ କରାଯାଇଥାଏ। ଏହାକୁ ଦୂରେଇବା ପାଇଁ ଆଉ ଚିହ୍ନଟ କରିବା ପାଇଁ ପ୍ରଥମ ଚିହ୍ନଟ କରିବା ଦରକାର ଯେ କେତେବେଳେ କି ବିଶ୍ୱବିଦ୍ୟାଳୟ ମଧ୍ୟରେ ଅଣଛାତ୍ର ପ୍ରବେଶ କରୁଛନ୍ତି କି ଅଲଗା ପିଲା ୟୁନିଫର୍ମ କଣ ପିନ୍ଧିକି ଆସୁଛନ୍ତି କି ବିଶ୍ୱବିଦ୍ୟାଳୟକୁ। ତା ସହିତ ପ୍ରଥମତଃ ଯେବେ ଆସୁଛନ୍ତି ସେମାନଙ୍କୁ ଚେକିଂ କରି ସେମାନଙ୍କୁ ଡିଟେକ୍ଟ କରିବା ଦରକାର। ଡିଟେକ୍ଟ କରିକି ସେମାନଙ୍କୁ ନିୟରେଷ୍ଟ ଥାନା ଯେଉଁ ଟାଉନ ଥାନା ତା ସଦର ଥାନାରେ ସେମାନଙ୍କୁ କିଛି ରିପୋର୍ଟ ଦେଇଦେବା ଦରକାର, ଇନଫର୍ମେସନ ଦେଇଦେବା ଦରକାର। ପୋଲିସ ମାନେ ସେମାନଙ୍କୁ ବୁଝାଇବା ଦରକାର ଯେ ଆପଣ କାହିଁକି ଜିନିଷ କରୁଛନ୍ତି, ଆଉ ଆପଣ କରିଲେ ଆପଣଙ୍କର କ୍ୟାରିୟର ମଧ୍ୟ ନଷ୍ଟ ହୋଇପାରେ ଆଉ ଆପଣ ଜେଲ୍ ବି ଯାଇପାରନ୍ତି। ଏହିସବୁ ଜିନିଷ ସେମାନଙ୍କୁ ବୁଝାଇବା ଦରକାର।
1: ତେବେ ଭାଇ, ରାଗିଂ କରୁଥିବା ବରିଷ୍ଠ ଛାତ୍ରଛାତ୍ରୀଙ୍କ ବିରୋଧରେ କେବଳ କ୍ୟାମ୍ପସରୁ ବହିଷ୍କାର ନୁହେଁ, ବରଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ କି?
0: ହଁ, ଆପଣ ଯୋଉ କ୍ୱେଶ୍ଚିନ୍ ପଚାରିଲେ ଯେ ସେମାନଙ୍କ ପ୍ରତି କଠୋର ଦଣ୍ଡ ଦେବା ଦରକାର, ଆଇନଗତ ଅପରାଧ ଯୋଉ କରିଛନ୍ତି ସେମାନେ ସେମାନଙ୍କୁ ଦଣ୍ଡ ଦେବା ଦରକାର, ଆଉ ଏହା ଯେତେ ଜଲ୍ଦି ସମ୍ଭବ ହବ ସେତେ ଜଲ୍ଦି କରିବା ଦରକାର, ଯାହାଦ୍ୱାରା ଅନ୍ୟ ପିଲାମାନେ ନୂଆ ପିଲାମାନେ ଯେତେବେଳେ କଲେଜ କ୍ୟାମ୍ପସ ଆସିବେ ସେମାନେ କେବେ ମାନସିକ ଆଉ ଶାରୀରିକ ଉତ୍ପୀଡ଼ନ ଲାଭ କରିବେନି।
1: ତେବେ ଭାଇ, ଆମର ସବୁ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଗୁଡିକ ଥାଏ, ତ ହଷ୍ଟେଲ ଗୁଡିକରେ ରାଗିଂ ହେବାର ସମ୍ଭାବନା ଅଧିକ ଥାଏ। ହଷ୍ଟେଲ ୱାର୍ଡେନ ଏବଂ ସୁରକ୍ଷା କର୍ମୀଙ୍କ ଭୂମିକା ଏଠାରେ କିପରି ରହିବା ଦରକାର?
0: ବର୍ତ୍ତମାନ ଆମେ ଦେଖୁଥିବା ଯେ ବିଶ୍ୱବିଦ୍ୟାଳୟରେ ଶୁକ୍ର ବିଶ୍ୱବିଦ୍ୟାଳୟ ମଧ୍ୟରେ ଯୋଉ ହଷ୍ଟେଲ ଅଛି ସେଥିରେ ସୁପରିନଟେଣ୍ଡେଣ୍ଟ ରହୁନାହାନ୍ତି, କେବେ କେବେ ଆମର ୱାର୍ଡେନ ରହିନଥାଉଛନ୍ତି, କେୟାର ଟେକର ଯିଏ ରହୁଛନ୍ତି ସେମାନେ ରହିନଥାଉଛନ୍ତି। ତ ସେମାନେ ବୋଲେ ଛାତ୍ରଛାତ୍ରୀ ମାନେ କିଛି ନିଜେ ହିଁ ରହନ୍ତି ଆଉ ନିଜେ ଡର ବି ଅନୁଭବ କରନ୍ତି। କେବଳ ହଷ୍ଟେଲ ମଧ୍ୟରେ ଅଣଛାତ୍ର ମଧ୍ୟ ପ୍ରବେଶ କରି ସେମାନଙ୍କ ରୁମ୍ରେ ବି ରହିଯାଉଛନ୍ତି। ତ ଏସବୁ ଗୁଡିକୁ ପ୍ରଥମେ ସିଷ୍ଟମ ଇନଷ୍ଟଲ କରିବା ଦରକାର। ଯେତେବେଳେ ଆମେ ଦେଖୁ ଯେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଉତ୍କଳମଣି ଛାତ୍ରାବାସ ଉତ୍କଳ ଗୌରବ ଛାତ୍ରାବାସ ଅଛି, ସେତେବେଳେ ସିସିଟିଭି କିଛି ନାହିଁ ସେଠାରେ, ଆଉ ସିସିଟିଭି ସେଠାରେ ଇନଷ୍ଟଲ କରିବା ଦରକାର ଆଉ ସେମାନଙ୍କୁ ଡିଟେକ୍ଟ କରିବା ଦରକାର ଯେ ଅଣଛାତ୍ର କେତେବେଳେ ପ୍ରବେଶ କରୁଛନ୍ତି। ସେମାନଙ୍କୁ ସୁପରିନଟେଣ୍ଡେଣ୍ଟ ନଜର ରଖିବା ଦରକାର, ଆଉ ନଜର ରଖିବା ସହିତ ପିଲାମାନଙ୍କର ଭବିଷ୍ୟତ ଆଉ ସେମାନଙ୍କର ମାନସିକ ଆଉ ଶାରୀରିକ କେମିତି ସେମାନେ ଉତ୍ପୀଡ଼ନ ନ ହେବେ ତା ପ୍ରତି ଦୃଷ୍ଟି ଦେବା ଦରକାର, ଆଉ ସେମାନଙ୍କୁ କିଛି କଠୋର ଦଣ୍ଡ ଦେବା ଦରକାର ଯେଉଁମାନେ ପ୍ରବେଶ କରୁଛନ୍ତି।
1: ତେବେ ଭାଇ, କ୍ୟାମ୍ପସରେ ବରିଷ୍ଠ ଏବଂ କନିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସୁସ୍ଥ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢି ତୋଳିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ?
0: ଆମେ ଦେଖୁ ଯେତେବେଳେ ଆମେ ଫ୍ରେସର୍ସ କରୁ ପିଲାମାନଙ୍କର, ସେତେବେଳେ ସିନିୟର ମାନେ ଜୁନିୟରକୁ ଫ୍ରେସର୍ସ ଦେଇଥାନ୍ତି, ସେତେବେଳେ ଫେୟାରୱେଲ ହୁଏ ଜୁନିୟର ମାନେ ସିନିୟରକୁ ଫେୟାରୱେଲ ଦେଇଥାନ୍ତି। ତ ସେମିତି ସବୁ କିଛି କାର୍ଯ୍ୟକ୍ରମ ନିଜ ନିଜ ଡିପାର୍ଟମେଣ୍ଟରେ କରିବା ଦରକାର, ତା ସହିତ କ୍ୟାମ୍ପସରେ ମଧ୍ୟ ସେମିତି କିଛି କାର୍ଯ୍ୟକ୍ରମ ଯେମିତିକି ଜୟନ୍ତୀ ପାଳନ କରିବା କି ଆମେ ଅମ୍ବେଦକର ଜୟନ୍ତୀ ପାଳନ କରିବା କି ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରିବା, ତ ସେଥିମଧ୍ୟରେ ପିଲାମାନଙ୍କୁ କମ୍ପିଟିସନ କିଛି କରିବା ଆମେ ପିଲାମାନଙ୍କ ମଧ୍ୟରେ, ଆଉ କ୍ରିକେଟ ମ୍ୟାଚ୍ ଯେମିତି କରିବା ଯେମିତି ଜୁନିୟର ଆଉ ସିନିୟର ମଧ୍ୟରେ, ତ ଏସବୁ ଗୁଡିକ ସେମାନଙ୍କୁ ବନ୍ଧୁତ୍ୱ ଭାବ ବଢାଇ ପାରିବ, ଆଉ ସେମାନଙ୍କୁ କିଛି ଫ୍ରେଣ୍ଡସିପ ଡେରେ କିଛି ପ୍ରୋଗ୍ରାମ କରିବା ଦରକାର। ରକ୍ଷାବନ୍ଧନ ଦିନ କିଛି ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କଲେଜ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଦ୍ୟାଳୟ କ୍ୟାମ୍ପସରେ ଏସବୁ ଜିନିଷ କରିବା ଦରକାର, ଯାହାଦ୍ୱାରା ଜୁନିୟର ଆଉ ସିନିୟର ବରିଷ୍ଠ ଆଉ କନିଷ୍ଠଙ୍କ ମଧ୍ୟରେ ସମ୍ପର୍କ ବଢିପାରିବ ଆଉ ରେଗିଂ ରେଗିଂ ଅଭିଯୋଗ କମିଯାଇପାରିବ।
1: ତେବେ ଭାଇ, ରାଗିଂ ସଂସ୍କୃତିକୁ ସମ୍ପୂର୍ଣ୍ଣ ଶେଷ କରିବାରେ ଛାତ୍ର ସଂସଦ କିମ୍ବା ଛାତ୍ର ନେତାମାନଙ୍କର କି ଦାୟିତ୍ୱ ରହିଛି?
0: ଏବେ ଦେଖୁଥିବା ଯେ 8 ବର୍ଷ କି 9 ବର୍ଷ ହବ ଆମର ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଅଛି, ଯାହାଦ୍ୱାରା ଛାତ୍ର ନେତାମାନେ ମଧ୍ୟ ବାହାରୁ ନାହାନ୍ତି, ନେତୃତ୍ୱ ନେବା ପିଲା ବି କିଏ ବାହାରୁ ନାହାନ୍ତି, ଯିଏ ଯାହାର ଘରେ ଅଛନ୍ତି ଆଉ କିଏ ନେତୃତ୍ୱ ନେବା ପାଇଁ ଇଚ୍ଛା ମଧ୍ୟ କରୁନାହାନ୍ତି। ଯେତେବେଳେ ଛାତ୍ର ସଂସଦ ନିର୍ବାଚନ ହବ ଇଲେକ୍ସନ ହବ ପିଲାମାନଙ୍କ ମଧ୍ୟରେ, ସେତେବେଳେ ଯାଇକି ଗୋଟେ ଛାତ୍ର ନେତା ବାହାରି ପାରିବ ଏବଂ ଏହାର ସମାଧାନ କରିପାରିବ। ଏଇ ଯୋଉ କଲେଜ ମଧ୍ୟରେ ଯାହା ଅସୁବିଧା ଅଛି ପିଲାମାନଙ୍କର ମୌଳିକ ସୁବିଧା ନଥାଉଛି, ବିଦ୍ୟାଳୟରେ ଯେମିତି ମୌଳିକ ସୁବିଧା ନଥାଉଛି, ସେମିତି ପାଇଁ ଗୋଟେ ଛାତ୍ର ନେତା ଆବଶ୍ୟକ ଆଉ ଯୁବ ନେତା ଗୁଡିକ ଆବଶ୍ୟକ, ଯିଏକି ଏଇ ସମସ୍ୟାକୁ ଆଗକୁ ନେଇକି ଉପରିସ୍ଥ ଅଧିକାରୀ ମାନଙ୍କୁ ପହଞ୍ଚେଇ ପାରିବେ। ତ ଏଥିପାଇଁ ସେମାନଙ୍କର ଭୂମିକା ରହିବା ଦରକାର ଯେ ସେମାନେ କେମିତି ପିଲାମାନଙ୍କର ଅସୁବିଧାକୁ ଚିହ୍ନଟ କରିବେ, ଅସୁବିଧା ଚିହ୍ନଟ କରି କିଛି ଆପ୍ଲିକେସନ ମେମୋରାଣ୍ଡମ ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ଯେ ଆମର ଏଇ ସମସ୍ୟା ଅଛି, ଏଇ ଭାଇଙ୍କର ଏଇ ଭଉଣୀଙ୍କର ଏଇ ହଷ୍ଟେଲର ସମସ୍ୟା ଅଛି, କଲେଜ କ୍ୟାମ୍ପସରେ ଭିତ୍ତିଭୂମିର ସମସ୍ୟା ଅଛି। ଏଇସବୁ ଜିନିଷକୁ ସେମାନେ ଚିହ୍ନଟ କରି ସେମାନଙ୍କର ଭୂମିକା ରହୁଛି ଯେ ସେମାନେ କିଛି ବି ଅସୁବିଧା ହଉଛି ଛାତ୍ରଛାତ୍ରୀ ମାନଙ୍କର ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେବା ଦରକାର।
1: ନିଶ୍ଚୟ ଭାଇ, ତେବେ ରାଗିଂ ବିଷୟରେ ସଚେତନତା ସୃଷ୍ଟି କରିବାରେ ଅଭିଭାବକ ଏବଂ ସମାଜର କଣ ଭୂମିକା ରହିଛି?
0: ଆମେ ଖାଲି କଲେଜ କ୍ୟାମ୍ପସରେ କି ଟିଚର ଆଉ ଉପରିସ୍ଥ ଅଧିକାରୀ ମାନଙ୍କୁ ଆଡମିନିଷ୍ଟ୍ରେଟିଭ ସେମାନଙ୍କୁ ଖାଲି ଦେଖିବା ନାହିଁ, ଏଥିରେ ଅଭିଭାବକ ମାନଙ୍କର ବହୁତ ଏଥିରେ ମୁଖ୍ୟ ଭୂମିକା ଅଛି ଯେ ସେମାନେ ନିଜେ ଘରେ ପିଲାମାନଙ୍କୁ ଜଣାଇବା ଦରକାର ଯେ କିଛି ବି ଅସୁବିଧା ହଉଛି ସେମାନେ ଆପ୍ରୋଚ କେମିତି କରିବେ।

0: ମାନେ କାହାକୁ କହିବେ, ସେମାନେ କାହାକୁ ଜଣେଇବେ, ଅନ୍ୟ ପିଲାମାନଙ୍କୁ ନ ଡରି ଏବଂ ଏଇ ପ୍ରତିକୂଳ ପରିସ୍ଥିତିକୁ ନ ଡରି ସେମାନେ କେମିତି ଆଗକୁ ବଢିବେ ସେ ଜିନିଷ ଅଭିଭାବକ ମାନେ ଡିସାଇଡ୍ କରିବେ। ଆଉ ତା ସହିତ ଗୁରୁଜନ ମାନଙ୍କୁ ସେମାନଙ୍କୁ ପିଲାମାନଙ୍କୁ ପଚାରିବା ଦରକାର ଯେ କଲେଜରେ କଣ ହେଉଛି, ବିଶ୍ୱବିଦ୍ୟାଳୟରେ କଣ ହେଉଛି, ବିଦ୍ୟାଳୟରେ କଣ ହେଉଛି। ସେ ପଚାରିବା ଦ୍ୱାରା ସେ ପିଲା ମଧ୍ୟ କହିପାରିବ, ଆଉ ଅଭିଭାବକ ମାନେ ଜାଣି ମଧ୍ୟ ପାରିବେ ଯେ ପିଲାଙ୍କ ଦ୍ୱାରା କଣ ହେଉଛି, ସେମାନେ ମାନସିକ ପରିସ୍ଥିତି କଣ ଅଛି, ସେମାନଙ୍କ ସନ୍ତୁଳନ ଠିକ ଅଛି କି ନାହିଁ। ତ ସେସବୁ ପିଲାମାନଙ୍କୁ ପଚାରିବା ଦରକାର ଓ ପିଲାମାନେ ମଧ୍ୟ ସେମାନଙ୍କୁ ଜଣାଇ ଦେବା ଦରକାର। ତ ଏଥିରେ ଗୁରୁଜନ ମାନଙ୍କର ଅଭିଭାବକ ମାନଙ୍କର ଏହିଭଳି ମୁଖ୍ୟ ଭୂମିକା ଅଛି।
1: ଖୁବ ସୁନ୍ଦର ଭାଇ। ତେବେ କ୍ୟାମ୍ପସ କୁ ସମ୍ପୂର୍ଣ୍ଣ ଭାବେ ରାଗିଂ ମୁକ୍ତ କରିବା ପାଇଁ ଆପଣଙ୍କ ନିକଟରେ ସବୁଠାରୁ ପ୍ରଭାବଶାଳୀ ସମାଧାନ କ'ଣ ଅଛି?
0: ଆମ ପାଖରେ ପ୍ରଭାବଶାଳୀ ସମାଧାନ କହିବାକୁ ଗଲେ, ଯେମିତି ଆମର ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ରହୁଛି, ତା ପାଇଁ ଗୋଟେ ଯେମିତି ଆମର FDP ପ୍ରୋଗ୍ରାମ ହଉଛି, ଫାକଲ୍ଟି ମାନଙ୍କର ଡେଭଲପମେଣ୍ଟ ପ୍ରୋଗ୍ରାମ ହଉଛି, ସେମିତି ପିଲାମାନଙ୍କୁ ନେଇକି ଗୋଟେ ହଲ୍ରେ ଗୋଟେ ଅଡିଟୋରିୟମରେ ସେମାନଙ୍କୁ ଆୱେରନେସ୍ କରିବା ଦରକାର ଯେ ଏହି ନମ୍ବର ଆଉ ଗୋଟେ ହେଲ୍ପଲାଇନ୍ ନମ୍ବର ଜାରି କରିବା ଦରକାର କି ଏହି ନମ୍ବର ଆପଣ ଏହି ଆପଣଙ୍କୁ ଯେତେବେଳେ ରେଗିଂ ହଉଛି ଆପଣ ତୁରନ୍ତ ସମାଧାନ ପାଇଁ ଏହି ନମ୍ବରକୁ କଲ୍ କରନ୍ତୁ। ତା ସହିତ ଯଦି ସେଠି ସମାଧାନ ହେଇପାରୁନାହିଁ, ଆଉ କାହାକୁ ବରିଷ୍ଠ ଅଧିକାରୀ ଯିଏ ଅଛନ୍ତି, ଉପରିସ୍ଥ ଅଧିକାରୀ ଅଛନ୍ତି, ତାଙ୍କୁ କଲ୍ କରିବା ଦରକାର ଓ ପିଲାମାନଙ୍କ ମଧ୍ୟରେ ସଚେତନତା କରାଇବା ଦରକାର ଯେ ଏମିତି ଆମକୁ ଯେତେବେଳେ ଅସୁବିଧା ହେଉଛି ଆମେ କେମିତି ଆପ୍ରୋଚ୍ କରିବା, ଆମେ କେମିତି ତୁରନ୍ତ ତାର ସମାଧାନ କରିବା। ତା ସହିତ ଗୋଟେ ହେଲ୍ପଲାଇନ୍ ନମ୍ବର ଜାରି କରିବା ଦରକାର ଯାହାଦ୍ୱାରା ରେଗିଂ ମୁକ୍ତ ହେଇପାରିବ।
1: ନିଶ୍ଚୟ ଭାଇ, ବହୁତ ସୁନ୍ଦର କହିଲେ ଆପଣ। ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ସାଥୀ, ଶୁଣିଲେ ତ ସାକ୍ଷାତକାରଟି? ଆଶା କରୁଛି ସାକ୍ଷାତକାରରୁ ଆପଣମାନେ ଜାଣିପାରିଥିବେ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ରାଗିଂ ମୁକ୍ତ।
3: ତେବେ ସାଥୀ, କାର୍ଯ୍ୟକ୍ରମର ଶେଷରେ ଶୁଣିବା ଆଗାମୀକାଲିର ଆକର୍ଷଣ।
2: ଆସନ୍ତାକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ସାଥୀ ଆପଣମାନଙ୍କ ପାଇଁ ରହିଛି ସମ୍ପାଦକୀୟ, ଯାହାର ବିଷୟ ରହିଛି ନିରକ୍ଷରତା ଏକ ସାମାଜିକ କଳଙ୍କ। ତାପରେ ସାଥୀ ଆପଣମାନଙ୍କ ପାଇଁ ରହିଛି ଏକ ସାକ୍ଷାତକାର ଏବଂ ଖେଳ ପରିକ୍ରମା।
3: ତେବେ ସାଥୀ, ଆଜି ତ ସମୟ ଇସାରା ଦେଲାଣି, ପୁଣି ଥରେ ଭେଟିବା ଏକ ସୁନ୍ଦର ସନ୍ଧ୍ୟାରେ। କିନ୍ତୁ ହଁ ସାଥୀ, ଆଜିର କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ଦେବାକୁ ଯେପରି ନ ଭୁଲନ୍ତି। ମତାମତ ଦେବା ପାଇଁ ଆମର ଫୋନ ନମ୍ବରଟି ହେଉଛି
2: 9438268568
3: ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com।

0: ତେବେ ସାଥୀ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
1: ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ଅସ୍ମିତା ଷଡ଼ଙ୍ଗୀ
0: ଆଉ ମୁଁ ତନୁଜା ଖଡ଼ଗ୍ରାଏ।
1: ରହିଲୁ ସାଥୀ,
2: ନମସ୍କାର।

ଏଥର ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଦିବାସୀ ଭାଇ ଏବଂ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ।

ಅಲೆ ಅಲೆ ಕ್ವಾ ನಾಯಿ ನಾಯಿ ನಾಯಿ ಕ್ವಾ ನಾಯಿ.

0: ଜଙ୍ଗଲ ମିଶା ସୁରକ୍ଷା ହେଇଛି। ଜନ୍ତୁ ମନକେ ମାରବା ପାଇଁ ବୋଲେ ଆମର ଗାଁର ଲୋକ ମନକେ ମିଶା କହିଲିନି, ଆମର ଆଦିବାସୀ ଲୋକ ମିଶା ମୁଇଁ ଶୁଣିଲାଇନି ବୋଲେ କହିଲିନି ବାବୁରେ। ଆମର ପରିବେଶ କେ ଆମେ ଜାଗ୍ରତ କରୁ, କାଲିର ଦିନ କେ ଆମର ପିଲା ଟୋକି କେନେ କୁକୁରା ଦେଖବୁ, ଭାଲୁ ଦେଖବୁ, ଦୁର୍ଗା ଦେଖବୁ ବୋଲେ ନଇ ନିଆ ଛାପା ଲୋକ ଦେଖାଇବା କଥା, ଏତେ ବାବୁ ଇଟା ଆମର ଜଙ୍ଗଲ ରେଲା ବୋଲି।
1: ଏମନ କେ କାଇସେ ଜନ ବାଘ ଅଛେ ବୋଲି ଆମର ପିଲାରେ ବାର ଦାୟିତ୍ୱ ବାଘ ମନ ଦେଖିଲୁ, ଏବେ ତାରି କାନ୍ତି ଖୋଜି ବୁଲି ମିଶେ ବାଘ ନ ମିଳିଲାନି,
0: ଛାପା ଆଗା ଦେଖବା କଥା ନି ବାବୁ। ମାତ୍ର ମାରି ଗୋଟେ ସତ କଥା, ନିରାଟ ସତ କଥା, ଆରି କେତେ ବର୍ଷ ଗାଲେ ଏମତି ଏକା ହିଣ୍ଡଲେ ତ ଆର ନାଇ ଯେ ଜଙ୍ଗଲ ଜନ୍ତୁ ମନକେ ଆର ଦେଖି ନାହିଁ ବାବୁ।
1: ନାଇ ଏବେ ବନ ବନ ଦେଖାଇବାର ଅଛେ ବୋଲେ ପିଲା ମନକେ ଧାରି କରି କାଇସେ ଛୁଟି ଦିନେ କଣ ହେଲେ ଦୂରକେ ଯିବାକେ ପଡ଼ଲାନି,
0: ଦୂରକେ ଯିବାକେ ପଡ଼ଲାନି
1: ହେଲେ କାଇସେ ଜୀବ ଜନ୍ତୁ କେ ରକ୍ଷା କରିବାର ଦାୟିତ୍ୱ ମିଶା ମନୁଷ୍ୟ ଲଗେ ଆସେ। ଭଲ କଥା ବାବୁ ନିମାନ କଥା କହିଦେଲା, ସାରି ଗୋଟେ ଦିନ ବେଲକା ଲାଗିଲେ ବୈଠକ ଲଗେ ତମ ସଙ୍ଗେ କଥା କରୁ।
2: ନିମାନ କଥା ସତ କଥା ତ ସେ ବାବୁ କହିଦେଲା, ହେଲେ ସେ ବାବୁ କେ ମିଶା ସାରଦା କଲା ପରେ ଗୋଟେ ଗୀତ ଶୁଣାଇ ଦଉ ମାମା।
3: ତୋକେ ଗୀତ ବୋଲେ ତୋକେ ଗୋଟେ କାମ କରବାର ଅଛି, ତୋର ଘରେ ସେ ଆମ ରେଡ଼ ଖେଇ ନେଇକରି ସଗାଇ ଦେବାର ଅଛି।
2: ଗୀତ ନାଟ ତୋର
3: ସାଦା ଲାଗବା ଗୀତ ବୋଲେ ସୋମବାର ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ଶନିବାର ସବୁଦିନେ ତୋକେ ଗୀତ ଆଖା ଲଗାଇ ଦେବାର।
2: ଗୀତ ଖଣ୍ଡେ ରେଲେ ସେ ନିକ ଲାଗସି ନି ଆରି
3: ଆଲେ ଶୁଣତେ ଗୀତ
2: ଆଲେ।

0: ମୁଁ ହଉଛି ମହିଳା ସ୍ୱାସ୍ଥ୍ୟ କର୍ମୀ ବୋଲେ ଏଏନଏମ ବୋଲି କହିଲେ ସବୁ ବୁଝିବେ।
1: ଆଲେ ଆଲେ
0: ଆମର ଜୟପୁର ଅର୍ବାନ ଅଣ୍ଡରରେ ଅଛି।
1: ପାଣି ଦିନ ହେଲା କି ନାଇଁ ଦିଦି?
0: ହଇ ହଇ ହଇ
1: ଜବର ରୋଗ ବାତିଲେ ସେଇ ଭିତରେ ଜ୍ୱର ମାନେ ଦୁକା ମନ ଧରଲାନି ହେଲେ ପାଣି ଦିନେ କାଇ ଜ୍ୱର ମନେ ହେଲାନି ଆର କେନ୍ତା ଜାଣବା ସେଟା ହେଲେ ବୁଝେଇ ଦିଆ କାଇ।
0: ମେନ୍ ଜ୍ୱର ହେଲେ ତ ଆମେ ଫାଷ୍ଟରେ ସମସ୍ତଙ୍କୁ ଟେଷ୍ଟ କରିବା ପାଇଁ କହୁଛୁ, ଯଦ୍ୱାରା କି ଯେମିତିକି ଆମର ଗାଁ ମନରେ ଲେବଲରେ ଆଶା ଦିଦି ରହୁଛନ୍ତି ଫାଷ୍ଟ ତାଙ୍କ ପାଖେ ବି ଟେଷ୍ଟ ପାଇଁ ଯାଉଛନ୍ତି। ଯୋଉଟାକି ଆର୍ଡିକେ ମ୍ୟାଲେରିଆ ଟେଷ୍ଟ ପାଇଁ ବୋଲି ଗୋଟେ ଅଛି, ଯୋଉଟା କି ଟେଷ୍ଟ କଲେ ଜଣା ପଡିଯିବ ବି ଯେ ତମର ମ୍ୟାଲେରିଆ ଅଛି କି ନାହିଁ। ଯଦି ତାର ବାଦେ ତମକୁ ଯଦି ନାଇଁ ଖାଲି ଜ୍ୱର ବୋଲି ଭାବୁଥିଲେ ସେମିତି ହେଳା ହେବାରନି। ଆଜିକାଲି ମୁଣ୍ଡ ବଥା ହେଲେ ବି ଟେଷ୍ଟ କଲେ ବି ଯେ ମ୍ୟାଲେରିଆ ପଳେଇ ଆସୁଛି, ତାଠୁ ଅଧିକ ମ୍ୟାଲେରିଆ ଯଦି ପଜିଟିଭରେ ନ ବାହାରିଲେ ତମର ଯଦି କିଛି କମୁ ନାହିଁ ଜ୍ୱର ବୋଲେ ତମେ ବୋଲେ ପାଖାପାଖି ବଡ ମେଡିକାଲ ପାଖେ ଗଲେ ତମ ରକ୍ତ କାଢିକିନା ନେଇକିନା ଟେଷ୍ଟ କଲେ ତାହିଁରେ ଜଣା ପଡିଯିବ ତମକୁ କି ରୋଗ ଅଛି।
1: ଆଲେ ଆଲେ ଇଲେ କାଇ ବୋଲେ ଜ୍ୱର କେତେଦିନ ହେଲେ ନ ଛାଡ଼ିଲେ ଦିଦି ଏଇ ଟେଷ୍ଟ ମାନ କରବାର କି ଜ୍ୱର ହେଲେ ଏକା ଯାଇକରି ଟେଷ୍ଟ କରିଦବା?
0: ଆ ଜ୍ୱର କୁ କେତେ ଦିନର କିଛି ସମୟ ନାହିଁ, ତମେ ଜ୍ୱର ଯେତେବେଳେ ହେଲା ଗୋଟେ ଦିନ ହେଲା ବୋଲି କହିଲେ ପାରାସିଟାମଲ ଖାଇଲ କମିଲା ନାହିଁ ବୋଲି କହିଲେ ତମେ ସାଙ୍ଗେ ସାଙ୍ଗେ ଟେଷ୍ଟ କରିଦେବାର ଅଛି। ତାକୁ କୁ ଏମିତି ନାହିଁ ଯେ ଦୁଇ ଦିନ ଗଲେ ଆକା ଟେଷ୍ଟ କଲେ ମ୍ୟାଲେରିଆ ବାହାରିବ ତିନି ଦିନ ଏମିତି ବୋଲି ନାହିଁ। ତମେ ଫାଷ୍ଟ ଦିନ ଯଦି ତମର ଜ୍ୱର କମୁ ନାହିଁ ମେଡିସିନ ଖାଇଲା ବାଦେ ବି ସାଙ୍ଗେ ସାଙ୍ଗେ ଯାଇକିନା ଆମର ନିକଟସ୍ଥ ତମର ପାଖରେ ତ ଆଶା ଦିଦି ମାନେ ଥିବେ ନା, ତାଙ୍କ ପାଖରେ ଯାଇକି ଫାଷ୍ଟ ବ୍ଲଡ ଟେଷ୍ଟ କରିଦବ ଯୋଉଟା କି ମ୍ୟାଲେରିଆର ଜଣା ପଡିବ। ଆଉ ସେଠି କିଛି ଅଲଗା ଟାଇଫଏଡ ଡେଙ୍ଗୁ କିଛି ଆଇବ ନାହିଁ। ତମେ ସେଠୁ ଯଦି ତମର ମ୍ୟାଲେରିଆ ବାହାରି ନାହିଁ ବୋଲି ଜଣା ପଡବ ତାହେଲେ ତମେ ଆହୁରି ବି ଜ୍ୱର କମୁନି ଆଶା ଦିଦିରୁ ମେଡିସିନ ନବ କି ଏଏନଏମ ଦିଦିରୁ ମେଡିସିନ ନେଲା ପରେ ବି ଯଦି କମିଲା ନାହିଁ ବୋଲେ ତମେ ପାଖାପାଖି ଯୋଉ ବଡ ମେଡିକାଲ ଅଛି ସେଠି ଯିବ ତମ ରକ୍ତ ଦେବା ପାଇଁ, ରକ୍ତରୁ ଟେଷ୍ଟ କରା ବୋଲେ ଯୋଉ ଏମିତି ତମର ସିରୋରେ ନେବେ
1: ଯେଲେ ଦିଦି ମ୍ୟାଲେରିଆ ଜ୍ୱର ହେଲା ବୋଲି ଆମେ କେମିତି ଜାଣିବୁ? ଆରି ମ୍ୟାଲେରିଆ ଜ୍ୱର କାଇ କାଜ ହେଇଛି ଦିଦି? ହେଲେ ଗୁଣ୍ଡି ଚାପ ହେଇଛି କି ଏମିତି ସେ କାଇ କାଜ ହେଇଛି ଦିଦି?
0: ମ୍ୟାଲେରିଆ ଜ୍ୱର ମେନ୍ ମଶା ପାଇଁକା ହବ, ତାହିଁ ପାଇଁ ବୋଲି ଆମକୁ ଚାରିଆଡେ ସଫା ସୁତୁରା ରଖବାର ଅଛି। ତମ ନିଜ ଘର ଯେମିତି ସଫା ରଖବାର ଅଛି ଘର ଚାରିପଟେ ବି ତମେ କୋଉଠି ଟାୟାର ଜମେଇ ଦେଇଥିବ କୋଉଠି ମାନେ ଏମିତି ଅଳିଆ ଗଦେଇ କରିଥିବ କି ପାଣି ଜମା ଥିବ, ମ୍ୟାଲେରିଆ ହଉ କି ଡେଙ୍ଗୁ ହଉ ମଶା ଦ୍ୱାରା ହିଁ ହବ। ତମେ ଜାଣିପାରିବ ନାଇଁ କି ଯେ ଏଇଟା ଭାବୁଥିବ ଏଇଟା ମ୍ୟାଲେରିଆ ନାହିଁ ବୋଲି ଭାବୁଥିବ, ହେ ମୁଣ୍ଡ ବଥଉଛି ଟିକେ ଜ୍ୱର ମାତ୍ର ଟେଷ୍ଟ କଲେ ପଳେଇ ଆଇବ ସେଟା। ତମେ ଭାବ ନାହିଁ ଯେ ଟିକେ ତ ଜ୍ୱର ହଉଛି କାହିଁକି ମ୍ୟାଲେରିଆ ଟେଷ୍ଟ କରିବି ବୋଲି, ମ୍ୟାଲେରିଆ ଟେଷ୍ଟ ତ ପୁରା ଫ୍ରିରେ ହଉଛି ନା, ସାଙ୍ଗେ ସାଙ୍ଗେ କରେଇଦବ।
1: ହେଲେ ଆମର ସବୁ ବୋଲେ ଇ ଯୋଉ ଗୁଣ୍ଡି ଚାବଲାନି ମଶା ଚାବଲାନି ଦିଦି, ହେଲେ ମଶାରି ତ ଗୋଡାଇକିରି ଶୋଇବାର ଅଛି ଏକା ବୋଲା?
0: ତମେ ଭାବୁଥିବ ମଶାରିଟା ଖାଲି ରାତିରେ ଘୋଡେଇବା ପାଇଁ, ନାଇଁ ମଶାରିଟା ଦିନରେ ମିଶା ଘୋଡେଇକି ଶୋଇବ ତମେ,
1: ଦିନ ରାତି ମିଶା ଗୁଣ୍ଡି ଚାପସି ଏକା ଆମକେ ଜରେଇସି
0: ଏବେ ଦିନରେ ମଶା ଚୋବଉଛି ନା, ଦିନରେ ମଶା ଯୋଉଟା ଚୋବେଇବ ସେଟା ଡେଙ୍ଗୁ ହେଇପାରେ, ରାତିରେ ମଶା ଯୋଉଟା ଚୋବେଇବ ସେଟା ମ୍ୟାଲେରିଆ ହେଇପାରେ।

0: ଆଉ ଟାଇଫଏଡ ଏଇଟା ସବୁ ପାଣି ପାଇଁ, ସବୁ ପାଣି ସଫା ସୁତୁରା, ଏବେ ବର୍ଷା ଦିନ ହେଉଛି,
1: ହଇ
0: ଉଷୁମ
1: ହଇ
0: ପାଣି ବ୍ୟବହାର କରିବ, ଉଷୁମ ପାଣି ଗାଧେଇବ, ଭଲ
1: ହଁ
0: ଉଷୁମ ଖାଦ୍ୟ ଖାଇବ।
1: ହଇ ହଇ ହଇ
0: କେତେ ଜଣ କଣ କରୁଛନ୍ତି, ଭାତଟା ରଖି ଦେଇଥିବେ, ପରେ ନେଇକି ସେଠି ମଶା ମାଛି ପଡିଲେ ଆଉ ଥରେ, ଏବେ
1: ହଁ
0: କଣ କରୁଛନ୍ତି, ପିଲାଟା ଖାଇଲା ପୁରା ଭାତ, ଅଧାଟା ରଖିଦେଲା, ଅଧା ଭାତ ଖାଇଲା ଅଧା ଭାତ, ସେଟାକୁ ତାଙ୍କେ ଉପରେ ରଖି ଦେଇଥିବ ତମେ, ପରେ ଆଉ ଥରେ ସେ ପିଲାଟା ମାଗିଲା ବେଲେ ସେଟା ଏକା ଦେଇଦବ।
1: ହଇ ସେଠି
0: କାଇଁ ସେ
1: ମାଛ
0: ତମେ
1: ସେ ବସ୍ତ୍ରେସି ହଁ
0: ହଁ ଆମକୁ ଦିଶିବ କି, ଆମେ ସବୁବେଳେ ସେ ଭାତକୁ ଜଗିକି ରହିପାରିବା କି?
1: ନାଇଁ ନାଇଁ ହଁ
0: ହଁ ସେଟା ହଉଛି କଥା।
1: ହଁ
0: କାହିଁକୁ ଆହୁରି ତମେ ଯେତେବେଳେ ବି ଘରେ ଚାରିପଟ ନିଜ ଘର ସଫା କରିବ, ଚାରିଆଡେ ସଫା ରଖିବ, ତମେ
1: ହଁ
0: ନିଜେ ବି ରୋଷେଇବାସ କଲାବେଳକୁ ହାତ ଧୁଆ, ଯେମିତି କରୋନା ଟାଇମରେ ବାରମ୍ବାର ହାତ ଧୋଉଥିଲ,
1: ହଇ ହଇ
0: ସେଟା ଏବେ ଭୁଲି ଗଲଣି।
1: ହଁ ସତ କଥା ଦିଦି
0: ଏବେ ଲିପୁଥିବ, ଏବେ ପିଲା ଭାତ ମାଗିଲେ ଦେଇଦବ
1: ହଁ
0: ସେ ହାତକୁ ପୁଛିକିନା, ମେନ୍ ସାବୁନରେ କି ହ୍ୟାଣ୍ଡ ୱାଶ ଯୋଉଟା ଥିବ ତାହିଁରେ ହାତ ଧୋଇବାର ଅଛି,
1: ବୋଲେ ସବୁ ତାନେ ମୂଳର କାରଣ ନେଲାନି ସଫା ସୁତୁରା ରହିବାର
0: ସଫା
1: ଅଛି
0: ସୁତୁରା,
1: ଦିଦି, ଘର
0: ହଁ
1: ଯା ଘର ଯେମିତି ସଫା ସୁତୁରା ଆରେ ଆମର
0: ଦାଣ୍ଡ
1: ରାଗ
0: ବି
1: ପଇସା
0: ସଫା
1: ହଁ
0: ରଖବାର,
1: ସେମିତି ରହିବାର ଅଛି, ତାର ପଛେ ଆରେ ଉଷୁମ ଖାଦି ଆରେ ସଜ ଖାଦି
0: ମଶାରି
1: ଖାଇବାର
0: ବ୍ୟବହାର
1: ହଁ
0: ରାତିରେ ଖାଲି ନାହିଁ, ଦିନରେ ବି ମଶାରି ବ୍ୟବହାର କରିବାର ଅଛି,
1: ହଁ
0: କୁଆଡେ ଗଲେ ଚପଲ ପିନ୍ଧିବାର ଅଛି
1: ହଁ
0: ଘରେ, ଆଜିକାଲି ତ ଘର ଘରକୁ ଲାଟ୍ରିନ୍ ବାଥରୁମ୍ ହେଲାଣି, ସେଟା
1: ହଇ
0: ବ୍ୟବହାର କରିବାର ଅଛି,
1: ହଁ
0: ସବୁଆଡୁ ଦେଖିଲେ ଯାଇକିନା ଆମେ ଏ ଦାଇରୁ ରକ୍ଷା ପାଇପାରିବା।
1: ହଁ ହେଲେ ଇମେଲ ରେ ଜୋର ପରାଟା ଆମର ପିଲାଟା ନୁ ଆରମ୍ଭ କରିକିରି ଡଗରା ଡଗରି ବଡ଼ ଲୋକ ମାଇଛି
0: ସବୁକୁ
1: ମାନେ ସବୁକେ ଆଇଛି ନେଇ କି ଦିଦି
0: ସବୁକୁ ସେଟା କି ସାନ ପିଲା, ଏଇଟା ବଡ ପିଲା ବୋଲି ଦେଖବ ରେ ମଶା,
1: ହଁ
0: ଏବେ ଗୋଟେ ମଶା ତମକୁ ମ୍ୟାଲେରିଆ ହେଲା, ସେ ତାର ରକ୍ତରେ ଯଦି ମ୍ୟାଲେରିଆ ଅଛି ଜୀବାଣୁ, ତାର ମଶା ଅନ୍ୟ ଜଣଙ୍କୁ ଚୋବେଇଲା ବୋଲି ତାକୁ ତ ମ୍ୟାଲେରିଆ ହବ ଆକା,
1: ହଇ ହଇ ହଇ
0: ସେଥିପାଇଁ ତମେ ଭାବ ନାହିଁ ଯେ ବଡ ଲୋକ ଦିନବେଳେ ମଶାରି ଘୋଡେଇବାର ନାହିଁ କି ସାନ ପିଲାକୁ ଘୋଡେଇବାର ନାହିଁ, ନିଶ୍ୱାସ ବନ୍ଦ ହେଲା ପରେ କେତେ ଜଣଙ୍କୁ କହିବେ, ସେଟା ମାନେ ନାହିଁ, ସେଟା ଆଗରେ କଣ ଥିଲା ଆମେ ତ ଜାଣିନୁ, ମାତ୍ର ଏବେ ସବୁ ଚେଞ୍ଜ ଚାଞ୍ଜ ହେଇଗଲାଣି, ଆଗେ ପିଲା ଜନ୍ମ ହେଇ ଗାଧେଇ ଦଉଥିଲେ, ଏବେ ଗାଧଉଛନ୍ତି କି?
1: ନାଇଁ ନାଇଁ ହଁ ହେଲେ ମ୍ୟାଲେରିଆ ଜ୍ୱର ପରାଟା ଯେତେବେଳେ ଚିହ୍ନା ପଡ଼ୁଛି ଦିଦି ତାର ରସ ଖାଇକିରି ଖାଇଲେ ଛାଡି ଯାଇସି ଗଲା ନାଇଁ କି
0: ହଁ, ତାର ଔଷଧ ଡୋଜେସ ଯେମିତି ତମକୁ ବେଶୀ ମୁଣ୍ଡ ବଥା ହବ, ଦେହ କମ୍ପ ହବ ମାନେ ଥରିବ ହେଲା, ଆଉ ଜଣ ଜଣଙ୍କୁ ବାନ୍ତି ଫାନ୍ତି ଲାଗିଲା ପରି ଲାଗିବ
1: ହଇ
0: ବୋଲେ ଜାଣିବ ଯେ ମ୍ୟାଲେରିଆ ହେଇଛି, ଗୋଟେ ଗୋଟେ ଜଣଙ୍କୁ ସେମିତି କିଛି ନଥିଲେ ବି ଚଲାବୁଲା କରୁଥିବ ସବୁ କରୁଥିବ, ମାତ୍ର ନେଇକି ମ୍ୟାଲେରିଆ ବାହାରି ପଡ଼ିବ, ଯୋଉଠି କି ବେଶୀ ମ୍ୟାଲେରିଆ ରେଜିଷ୍ଟାନ୍ସ ଏରିଆ ମାନେ ଲୋକମାନେ ହେବିଟେଡ ହେଇଗଲେଣି,
1: ହଇ ହଇ
0: ତାଙ୍କ ମାନେ ଅଭ୍ୟାସ ହେଇଗଲେଣି, ସେମିତି ଜାଗାରେ ନେଇକି ତମକୁ ଜ୍ୱର ପରେ ଲାଗୁଥିବ, କାମ ଧାମ କରେ ଟିକେ ଜ୍ୱର ପୁରା ଗଲା ବେଳକୁ ଟେଷ୍ଟ କଲେ ପଜିଟିଭ ବାହାରେ,
1: ହଇ ଦିଦି
0: ଆଉ ତାର ମେଡିସିନ ଅଛି ଡୋଜେସ ତମେ ଖାଇଲ, କଣ୍ଟିନ୍ୟୁ 3 ଦିନ ଖାଇବ, ରେଷ୍ଟ ନବ, ଖାଇବା ପିଇବା ଠିକ କର, ଛାଡ଼ିବ, ଆଉ ଗୋଟେ ଦିନ ଖାଇ ଗୋଟେ ଦିନ ଛାଡ଼ିଦେଲ ବୋଲେ ଆଉ
1: ଆରେ
0: ହବନି,
1: ନ ଛାଡ଼େ ନି
0: ଆହୁରି
1: ଦିଦି ହଁ
0: ଛାଡ଼ିବ ନାହିଁ, ଫାଷ୍ଟ ଟେଷ୍ଟ କରିବା ପାଇଁ ଆମର ଆଶା ଦିଦି ପାଖେ ଟେଷ୍ଟ କରିବ,
1: ହଁ
0: ଯଦି ତାର ଯଦି ମ୍ୟାଲେରିଆ ବାହାରିଲା ରୋଗ
1: ହଁ
0: ବୋଲି କହିଲେ ସେ ଆଶା ଦିଦି ଆମକୁ ଜଣେଇବ, ଆମେ ତାକୁ ମେଡିସିନ ଦବୁ, ଯଦି ଟାଇମ ଦ୍ୱାରା ବି ଯଦି କମୁନି ବୋଲେ ବଡ ମେଡିକାଲ ପଠାହବ, ତାକୁ ଇଞ୍ଜେକ୍ସନ ଦିଆହବ
1: ଦିଦି ଆର ସବୁ
0: ହେଲା,
1: ଯାକ ଆମକେ ଲୋକ ମାନକେ ସବୁ ସ୍ୱାସ୍ଥ୍ୟ ସୁବିଧା ସବୁ ମାହାଳିଆ ସେ ଯୋଗାଇଲା ଆସିନି ନେଇ କି
0: ମାହାଳିଆ ସବୁ ମାହାଳିଆ ଲୋକ କଣ ଆଜିକାଲିର, ଏବେ ବୁଲିବାକୁ ହାଟ ଗଲେ ଭାରି ପଡୁଛନ୍ତି ସିନା ମେଡିକାଲ ଯିବାକୁ ଠକ,
1: ହଇ ଦିଦି ସତ କହିଲା,
0: କାହିଁକି ସବୁବେଳେ ଆମ୍ବୁଲାନ୍ସ ଆଭେଲେବଲ ହେବ ବୋଲେ ଆମ୍ବୁଲାନ୍ସ କୁ ଫୋନ କର, ଏତିକି ସମୟ ବୋଇଲା ବେଳକୁ ଲେଟ୍ ହେଇଯିବ ନା,
1: ଆରି ଅଧିକ
0: କାହିଁକି
1: ମରିମୁରା ମିଶା ଯିବା କି ନାଇଁ ଲୋ
0: ହଁ ହଁ ମ୍ୟାଲେରିଆ କୁ ଯଦି ତମେ କେୟାରଲେସ୍ କଲ ଜୀବନ ମଧ୍ୟ ଯିବ, କିଛି ଇଏ ନାହିଁ ସେଇଟା,
1: ହଁ ଭଲ କଥା ଦିଦି, ମ୍ୟାଲେରିଆ ବିଷୟ ଭଲସେ ବୁଝେଇ ଦେଲା, ସେ ଆମର ପାଇବେ ନିମନ୍ତେ ଜାଗ୍ରତ ହେବା ଏବର୍ନୁ, ତମକେ ଧନ୍ୟବାଦ ଲାଗ,
0: ଧନ୍ୟବାଦ, ତମେ ଆମକୁ ଏତିକି ମାନେ ଇଏ କଲ, ଆମର କଥା ଶୁଣିଲ, ଶୁଣିକି ତାର ବ୍ୟବହାର କର, ଯେମିତି ଆମେ ଯେମିତି କହିଲୁ ସେମିତି ରୁହ, ରହିଲେ ତମେ ଭଲ ରହିବ।
2: କାଟା କହିଲା ମାମା ଶୁଣିଲୁ କି?
3: ନାଇଁ ମୁଇଁ କାନ ଭିତରେ ତୁଲା ଦେଇ ଦେଲି ତ, ଏଠି ବସି କରି କାନ ବନ୍ଦ କରି କରି ଆଖି ଲିମି କରି ଶୋଇ ଦେଇଲି ମୁଇଁ,
2: ଏଲେ ଯେବେ ଜାଣିଲୁ ତ ମ୍ୟାଲେରିଆ କାଇ କାଜ ହେଲାନି, କାଇ କରବାର କେମିତି କାଇବାର ସେ ଦିଦି ବୋଲ କରି କହିଦେଲା କି ନାଇଁ?
3: ନାଇଁ କହିଲା ଅଛି କି ନାଇଁ, ତୁଇ ଶୁଣବାର ଲୋକ ତୁଇ ପଚାରବାର ଲୋକ, ହେଁ ମକେ ମ୍ୟାଲେରିଆ ଜ୍ୱର ନହେଲେ ଗାଲା, ମକେ ଅସ ଲଡା ନାଇଁ ଜ୍ୱର ଲଡା ନାଇଁ,
2: ହେଲେ ସେମିତି ସେ ଜାଗ୍ରତ ରହିବାର ଅଛେ,
3: ପିଲା ଟୁକି ମନକେ ଜାଗ୍ରତ ରହିବାର ଅଛି, ପାନି ମାରବା ଦିନ ଭିତରେ ମଶାରି ବାନ୍ଧି କରି ଶୋଇଲେ ଆଖା ଗାଗଡ଼ନି କରେଇଛି, ଆରେ କାତା ନ ଲମା ଉଇତି ନହେଲେ ତୁଇ ଏତି ଗୋଟେ କାଇସି ଆଠ ସାରି ଯାଇଛି ତୋର ସାଙ୍ଗେ କାତା କରିବୁ ବୋଲି।
4: ଶେଷ ହେଲା ଜୟତି ଜନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6 ପାଇଁ ଯାଉଛି, ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରେଲିଓ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଧୀରେ ସମ୍ଭାଷ ଶୁଣିଲେ ରିଲିଫ୍ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ୍ ଯୋଗେ ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ଚଳିତ ସେପ୍ଟେମ୍ବର ମାସର 9 ତାରିଖ ଅର୍ଥାତ୍ ବୁଧବାର ଦିନ 1:20 PM ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତାଭଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ

ସମ୍ପର୍କୀୟ ସୂଚନା। ଚଳିତ ସେପ୍ଟେମ୍ବର ମାସର 9 ତାରିଖ ଅର୍ଥାତ୍ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଚଳିତ ସେପ୍ଟେମ୍ବର ମାସର 8 ତାରିଖ ଅର୍ଥାତ୍ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 0685423060। ସୂଚନା ଡିଟି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଅନ୍ୟ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଚଳିତ ସେପ୍ଟେମ୍ବର ମାସର 12 ତାରିଖ ଶନିବାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ଆଦେଶକ୍ରମେ ନବରଙ୍ଗପୁର କୋଡିଙ୍ଗା ଉମରକୋଟ ରାଇଗଡ଼ ଚନ୍ଦାହାଣ୍ଡି ଏବଂ ଝରିଗାଁଠାରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ଫୌଜଦାରୀ ବା ସାଲିସ ଯୋଗ୍ୟ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବ୍ୟାଙ୍କ ଋଣ ବିଦ୍ୟୁତ୍ ଓ ଜଳ ଯୋଗାଣ ପାରିବାରିକ ଜମି ଅଧିଗ୍ରହଣ ଶ୍ରମ ବିବାଦ ଚେକ୍ ବାଉନ୍ସ ଇତ୍ୟାଦି ମାମଲାର ଅପସହମତିରେ ସହଜ ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ ବରଂ ପ୍ରାକ୍ ମକଦ୍ଦମାସ୍ତରୀୟ ଯାହାକି ମକଦ୍ଦମାକୁ ଯିବା ପୂର୍ବରୁ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ ବିଜୁଳି ବା ଜଳଯୋଗାଣ ଦେୟ ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ ଶ୍ରମ ବିବାଦ ଇତ୍ୟାଦିର ଅପସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତାଲୁକ ଆଇନସେବା କମିଟି ଉମରକୋଟ ଚନ୍ଦାହାଣ୍ଡି ଏବଂ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜଣାଇଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛି ସମୟ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରାତି 7:25 ଜେଲ୍ ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରାତି 7 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ରାତି 7:30 ଶୁଣିବେ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ସମନ୍ୱିତ ଚାଷ ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଧାନ ଓ ମକା ଚାଷର ଯତ୍ନ ସମ୍ପର୍କରେ ବିନୋଦ କୁମାର ଜେନାଙ୍କ ସହ ସାକ୍ଷାତକାର। ଆଜିର ଚାଷୀ କ୍ରମରେ ଶୁଣିବେ ଉମାକାନ୍ତ ଦାସଙ୍କ ସହ କଥାବାର୍ତ୍ତା। ଆଲୋଚନା ମାନବ ସେବା ହିଁ ମାଧବ ସେବା ଆଲୋଚକ ପଣ୍ଡିତ ମୃତ୍ୟୁଞ୍ଜୟ ଦାସ। ରାତି 8:15 ଶୁଣିବେ ପଲ୍ଲୀ ଗୀତ ଶିଳ୍ପୀ ନେଲେ ଶ୍ୟାମାମଣି ଦେବୀ ସଂଯୁକ୍ତ ମହାନ୍ତି ଏବଂ ଶଶାଙ୍କ ଶେଖର ମହାନ୍ତି ମହାପାତ୍ର। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30 ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ। ରାତି 9:30 ଶୁଣିବେ ନାଟକ ସ୍ୱର୍ଣ୍ଣଚମ୍ପା ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ଅଶୋକ ମିଶ୍ର। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଚଳିତ ଅଧିବେଶନର। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିରୁ କିଛି। ଆସନ୍ତାକାଲି 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ରାମଚରିତ ମାନସ ଶୁଣିବେ 6:25। ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ 6:45। ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମଙ୍ଗଳି ସିସା ଏବଂ ସାଥୀ। 6:25 ଶୁଣିବେ ମହ୍ଲାର ଏଥିରେ ଗାଁ କାହାଣୀରେ ଶୁଣିବେ କୁମ୍ଭାରପୁଟ ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ବର୍ଷା ଦିନେ ବନ ବିଭାଗ ଦ୍ୱାରା ବୃକ୍ଷରୋପଣ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଚଳିତ ଅଧିବେଶନର ଏବଂ ଆସନ୍ତାକାଲିର କିଛି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଲତା ମଙ୍ଗେସ୍କର ଏବଂ ସମୀର କୁମାରଙ୍କୁ ଶୁଣନ୍ତୁ କଥାଚିତ୍ର ପ୍ୟାର ଝୁକ୍ତା ନାହିଁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଥାଚିତ୍ର ମର୍ଥ। ଶିଳ୍ପୀମାନେ ହେଲେ ଆଶା ଭୋସଲେ, ମମତା ଜିଜ୍ ଏବଂ ସାଥୀ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପୁଣିଥରେ ଶୁଣିବେ ଆଜି ରାତି 10:30। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 199ତମ ଭାଗ।

ଜୟ ଓ ବିଜୟ ଚତୁଃସେନାଙ୍କ କୋପ ଫଳରେ ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ ନାମରେ ଜନ୍ମ ହୋଇ ବିଷ୍ଣୁଙ୍କ ପ୍ରତି ବୈର ଆଚରଣ କଲେ। ବିଷ୍ଣୁଙ୍କ ଦ୍ୱାରା ହିରଣ୍ୟାକ୍ଷବଧ ଏବଂ ମାତା ଦିତିଙ୍କର ପୁତ୍ର ଶୋକରେ ଘାରି ହେବା କଥା ଶୁଣି ପରୀକ୍ଷିତ ଶୁକଙ୍କୁ ପଚାରିଲେ, ଏହା ଭଗବାନଙ୍କର ଦେବତାମାନଙ୍କ ପ୍ରତି ପକ୍ଷପାତ ନୀତି ନୁହେଁ କି? ଉତ୍ତରରେ ଶୁକ କହିଲେ, ଭଗବାନଙ୍କ ମହିମା ଅଦ୍ଭୁତ। ସେ ସ୍ୱଭାବତ ନିର୍ଗୁଣ, ଅଜନ୍ମା ଏବଂ ଅବ୍ୟକ୍ତ, କିନ୍ତୁ ଲୀଳାରେ ସତ୍ୱଗୁଣକୁ ଆଶ୍ରୟ କରି ଦେବତା ଋଷି ରୂପରେ ସୃଷ୍ଟି ପାଳନ କରନ୍ତି, ଅସୁରବଳ ସଂହାର କରି ଦେବତାଙ୍କର ପ୍ରିୟ କର୍ମ କରନ୍ତି।

0: ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 190ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
1: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହେଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବ ନାହିଁ। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ ଦରକାର, ଦେଶପ୍ରେମ ଦରକାର ଏବଂ ମୋଟିଭେସନ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯୋଉ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏମାନେ ତାଙ୍କର ଡେଡିକେସନ ଦ୍ୱାରା ଦେଶପ୍ରେମ, ଉତ୍ସର୍ଗ, କାମ କରିବାର ଯୋଉ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା କୁହନ୍ତୁ ବା ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ ଅପଡେଟ୍ ନୁହେଁ, ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯେଉଁମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦେଉଛନ୍ତି, ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ, ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି। କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି, ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି, ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ ଭାବରେ ବ୍ୟବହାର, ସଠିକ ସମୟରେ ବ୍ୟବହାର, ସଠିକ ଟାର୍ଗେଟରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଅଛି ଏବଂ ଯୋଉମାନେ ଏନ୍ସିସି ନେଉଛନ୍ତି, ଟ୍ରେଣ୍ଡ ହେଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ ଏନ୍ଡିଏ ଯୋଉମାନେ ପରୀକ୍ଷା ପାଉଛନ୍ତି, ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି। ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତିକୁ ମୋଟିଭେଟ୍ କରି

ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯେଉଁ ପ୍ରବଣତା ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର ମୋଟିଭେସନ କାମ କରିବାର ଯେଉଁ ପ୍ରବଣତା ଇଚ୍ଛା ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ ବିଭିନ୍ନ ଯୁଦ୍ଧର ଯେଉଁ ଅନୁଭୂତି ଅଛି ଭାରତ ବର୍ଷରେ, କେବଳ ଭାରତ ଭିତର ନୁହେଁ, ଆମର ଯେଉଁମାନେ ପିସ୍ କିପିଂ ଫୋର୍ସ ଇଣ୍ଟରନ୍ୟାସନାଲ ପିସ୍ କପି ଜାତିସଂଘର ଆମର ଶାନ୍ତି ସେନା ଯେଉଁଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି। ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯେଉଁ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ ଅଂଶ ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି ଏବଂ ଯେଉଁ ଯେଉଁ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତା ଅର୍ଥ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବଶକ୍ତି ବିନା ଶକ୍ତିଶାଳୀ ହୋଇପାରିବ ନାହିଁ, କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ଏବଂ ଇଫେକ୍ଟିଭ ଫଳପ୍ରଦ ହୋଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି ପ୍ରଶିକ୍ଷିତ ହେଇକି ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏ ସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ ଶକ୍ତିଶାଳୀ ରାଷ୍ଟ୍ର ହାତରେ ବା ଯାହାକୁ ଆମେ ଇଂରାଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯେଉଁ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହୋଇଛି। ତା ସହିତ ଯୁବଶକ୍ତି ଯେଉଁ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ ଏବଂ ବିଶ୍ୱର ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ ସାମରିକ ଶକ୍ତି ବାଦରେ ଆବଶ୍ୟକତା ମଧ୍ୟ ଭାରତ ବର୍ଷର ଅଭିଧ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ। ଏ ହେଉଛି ବାସ୍ତବତା, ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। कार्यक्रम को एठी रखुछु। नमस्कार।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଅନୁଭବ ନେତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ।

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତିନୋଟି ଯାକ ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁ ସେନା ପାଇଁ ଯୁଦ୍ଧ ବିମାନ, ପରିବହନ ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। ନୌସେନା ପାଇଁ ରାଡାର କ୍ରୟ, ବିକଶିତ ସାମୁଦ୍ରିକ ଗ୍ୟାସ୍ ଟର୍ବାଇନ୍, ଅରୁଦ୍ର ରାଡାର କ୍ରୟ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥଳସେନା ପାଇଁ ଉଚ୍ଚ ଗତିଶୀଳତା ସମ୍ପନ୍ନ ଯାନବାହନ, ଉନ୍ନତ ହାଲୁକା ହେଲିକପ୍ଟର, ଟ୍ରଲ ଟ୍ୟାଙ୍କ ଏବଂ ଉନ୍ନତ ସେତୁ ବ୍ୟବସ୍ଥା ଉପକରଣ ଅଧିଗ୍ରହଣ କରାଯିବ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପକ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭାମ୍ପାଡି କହିଛନ୍ତି। ସମ୍ଭଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଡିଜିଟାଲ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଉନ୍କକ୍ତ ହେଉଛି। ଏହି ସମସ୍ତ ସୁଯୋଗର ସଦୁପଯୋଗ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସମ୍ଭଲପୁର ହସ୍ତଶିଳ୍ପର ପ୍ରଶଂସା କରି ଶ୍ରୀ କୁମ୍ଭାମ୍ପାଡି କହିଛନ୍ତି, ଜିଲ୍ଲାର ପରମ୍ପରା ଓ ସ୍ଥାନୀୟ କଳାକାରଙ୍କ ପ୍ରତିଭା ବର୍ତ୍ତମାନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଶକ୍ତି ସୁରକ୍ଷା ଜାତୀୟ ସୁରକ୍ଷା ସହ ଜଡ଼ିତ। ପେଟ୍ରୋଲ ଓ ଡିଜେଲର ବ୍ୟବହାରକୁ ସୀମିତ ରଖି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବର୍ତ୍ତମାନର ପିଢ଼ି ନୂତନ ଇତିହାସ ସୃଷ୍ଟି କରିପାରିବେ ବୋଲି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ବିଶ୍ୱର ସର୍ବାଧିକ ଯୁବଗୋଷ୍ଠୀ ଭାରତରେ ରହିଥିବା ବେଳେ ପୂର୍ବ ଭାରତରେ ଏମାନଙ୍କ ସଂଖ୍ୟା ସର୍ବାଧିକ। ଯୁବକଙ୍କ ଆକାଂକ୍ଷା ଏବଂ ବିଭିନ୍ନ ଆହ୍ୱାନକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟ କରୁଛନ୍ତି। ରୋଜଗାର, ମୂଲ୍ୟବୋଧ, ନୈତିକତା ଏବଂ ସାମାଜିକ ଦାୟିତ୍ୱ ନିର୍ବାହକୁ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ 1,30,00,000 ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ରାକେଶ କୁମାର ଯାଦବ ଏହି ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଇତିହାସର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ କର୍ମଶାଳା ଆୟୋଜନ କରାଯାଇଛି। ଦିଗ୍ଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ସେପ୍ଟେମ୍ବର 21-25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡ଼ିଶା ଏଜୁକେସନ୍ ରୁଲ୍, ପୋଷୋ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ବ୍ଲକ୍ ଓ ପୌର ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ୟା ଥିବା ବୁଥ୍ଗୁଡ଼ିକର ସୁଧାର ନେଇ କାର୍ଯ୍ୟ କରାଯିବ। ଏଥିସହିତ ସାମାଜିକ ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଜରିଆରେ ଅପପ୍ରଚାରକୁ ରୋକିବା ପାଇଁ ପଦକ୍ଷେପ ସହ ଅଭିଯୋଗ ଆସିଲେ ସାଇବର କ୍ରାଇମ୍ରେ ତଦନ୍ତ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟକୁ ସରକାର ଅକ୍ଟୋବର 31 ସୁଦ୍ଧା ଶେଷ କରିବେ। ଭୋଟର ତାଲିକା ଫେବୃୟାରୀ 10 ସୁଦ୍ଧା ଚୂଡ଼ାନ୍ତ ହେବା ସହ ସମସ୍ତ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟରେ ଆଗାମୀ ଦିନରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ ବୋଲି ଗଣଶିକ୍ଷା ସଚିବ ଏନ୍ ତିରୁମଲ ନାୟକ କହିଛନ୍ତି। ପୂର୍ବରୁ ଥିବା ଦୁଇଟି ବୋର୍ଡକୁ ମିଶାଇ ଗୋଟିଏ ଏକୀକୃତ ବୋର୍ଡ ଗଠନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପରୀକ୍ଷା ପଦ୍ଧତିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ଏବଂ ନୂଆ ବୋର୍ଡ କାର୍ଯ୍ୟାଳୟ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ସହ ନୂତନ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଥିଲା। ରାଜ୍ୟରେ ଆସନ୍ତା 15 ତାରିଖର ମାସେ ବ୍ୟାପୀ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ। ଏନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି, ସମସ୍ତ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ, ଚିକିତ୍ସାଳୟଗୁଡ଼ିକରେ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ

0: ଓ କର୍ମଶାଳାମାନ ଆୟୋଜନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 44ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପପତ୍ରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପରିଷଦର ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦ୍ୱିଗୁଣିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠ ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା 15 ତାରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିର ସକାଳ 8:45ରୁ 10:15 ମଧ୍ୟରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ମା' ଭୈରବୀଙ୍କ ପୀଠରେ ନବାନ୍ନ ଲାଗିବା ପରେ ଅନ୍ୟ ଦେବାଦେବୀଙ୍କଠାରେ ନବାନ୍ନ ଅର୍ପଣ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଦେବଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାରେ ଅସୁରକ୍ଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଅଭିଯାନ ଜାରି ରହିଛି। ରଣପୁର ନୟାଗଡ଼ ଇଟାମାଟି ଓ ମାଛିପଡ଼ା ଅଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ 120 କିଲୋଗ୍ରାମ ଅସୁରକ୍ଷିତ ଖାଦ୍ୟକୁ ନଷ୍ଟ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଫ୍ରି ଷ୍ଟାଇଲ୍ ଓପନ୍ ନ୍ୟାସନାଲ୍ ର୍ୟାଙ୍କିଙ୍ଗ୍ ଚାମ୍ପିୟନ୍ସିପ୍ 2026 ଉଦ୍ଯାପିତ ହେଉଛି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର୍ସମାନେ ଯୋଗ ଦେବା ସହ ସେମାନଙ୍କର ଦକ୍ଷତା ଏବଂ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଗତ 5 ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ଉପକୂଳ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶୁଣାଣି ଶିବିରରେ 17ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଦେବଗଡ଼ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 41ଟି ଅଭିଯୋଗ ଗ୍ରହଣ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶୁଣାଣି ଶିବିରରେ 69ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 52ଟି ଅଭିଯୋଗର ଶୁଣାଣି କରାଯାଇଛି। ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଣାଣି ଶିବିରରେ 44ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୁଣାଣି ଶିବିରରେ 90ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ରାଜ୍ୟ ସରକାର ଅଟଳ ନେଟୱାର୍କ ଫର୍ ନଲେଜ୍ ଅର୍ବାନାଇଜେସନ୍ ଆଣ୍ଡ ରିଫର୍ମ ଅଙ୍କୁର ମାଧ୍ୟମରେ ପୌର ସଂସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରୁଛନ୍ତି। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିନ୍ତାଧାରାରୁ ଅନୁପ୍ରାଣିତ ହୋଇ 2025 ମେ 28 ତାରିଖରେ ଆରମ୍ଭ ହୋଇଥିବା ଅଙ୍କୁର ସହରୀ ସମସ୍ୟା ଓ ସମାଧାନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ସହରାଞ୍ଚଳ ସ୍ଥାନୀୟ ସମସ୍ୟା ଚିହ୍ନଟ କରିବା, ସଠିକ୍ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇବା ସହ ନୂତନ ପଦ୍ଧତି ଆପଣାଇବା, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି କରିବା ଏବଂ ସଫଳ ସମାଧାନଗୁଡ଼ିକ ବିଭିନ୍ନ ସହରରେ ପ୍ରସାରିତ କରିବାରେ ଅଙ୍କୁର ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଅଙ୍କୁର ସହରଗୁଡ଼ିକର ଆବଶ୍ୟକତାକୁ ସଠିକ୍ ଜ୍ଞାନ, ବିଶେଷଜ୍ଞତା ଓ ସମାଧାନ ସହ ସଂଯୋଗ କରୁଛି। ଏହି ପଦ୍ଧତି ମାଧ୍ୟମରେ ବର୍ତ୍ତମାନ ଡିଜିଟାଲ୍ ଶାସନ, ପରିବେଶ ପରିଚାଳନା, ନିୟମାବଳୀର ସଂସ୍କାର, ଦକ୍ଷତା ବିକାଶ, ପରିମଳ, ଜୀବିକା ଓ ନାଗରିକ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ ମିଳୁଛି। ସମୃଦ୍ଧ ଓଡ଼ିଶା 2036 ଲକ୍ଷ୍ୟ ହାସଲ ଦିଗରେ ଅଙ୍କୁର ସରକାରଙ୍କ ସାମର୍ଥ୍ୟକୁ ଆହୁରି ମଜବୁତ କରୁଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ 10ମ ଓ 12ମ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା। ବନିଗଲା ବଜେଟ୍? ହଁ, 5,000 ବଞ୍ଚିଗଲା। ତ ନୂଆ ଶାଢୀ ନେଇଯିବା? ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ

0: ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର ଆଉ ଟଙ୍କାକୁ ବଢିବାର ଦେଖ ଦେଖେଇ ହଉଛି ଏବେ ଯାଅ ଭାଇ
1: RBI କହେ
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
3: ଆଜିର ପ୍ରସଙ୍ଗ ବାୟୁ ପ୍ରଦୂଷଣ ବିରୋଧରେ ସଂକଳ୍ପବଦ୍ଧ ଅଭିଯାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ ବାୟୁ ପ୍ରଦୂଷଣ ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ୱାନ କେବଳ ପରିବେଶଗତ ସମସ୍ୟା ଭିତରେ ସୀମିତ ନ ରହି ଏହା ମାନବ ସମାଜର ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି କ୍ଷେତ୍ର ପାଇଁ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି 2019 ଜାତିସଂଘ ସାଧାରଣ ପରିଷଦ ବୈଠକରେ ସେପ୍ଟେମ୍ବର 7 ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା 2020 ଏହି ଦିବସ ପାଳିତ ହୋଇ ଆସୁଛି ବାୟୁ ଗୁଣବତ୍ତାକୁ ଉନ୍ନତ କରିବା ସହ ପରିବେଶକୁ ସୁରକ୍ଷିତ ରଖିବାରେ ମିଳିତ ପ୍ରୟାସ ଉପରେ ଏହି ଦିବସ ଗୁରୁତ୍ୱ ପ୍ରଦାନ କରୁଛି ଚଳିତ ବର୍ଷ ଜଳବାୟୁ ଆଧାରିତ କାର୍ଯ୍ୟ ପାଇଁ ସ୍ୱଚ୍ଛ ବାୟୁ ପ୍ରସଙ୍ଗରେ ଏହି ଦିବସ ପାଳନ କରାଯାଉଛି ବିଭିନ୍ନ ପ୍ରକାର କାରଣ ପାଇଁ ବାୟୁ ପ୍ରଦୂଷିତ ହୋଇଥାଏ ସେଗୁଡ଼ିକ ମଧ୍ୟରେ ଯାନବାହନ ଏବଂ ଶିଳ୍ପ ନିର୍ଗମନ ନିର୍ମାଣ ଧୂଳି ସଡ଼କପଥ ତଥା ଖୋଲା ଅଞ୍ଚଳ ଶସ୍ୟ ବର୍ଜ୍ୟକୁ ପୋଡ଼ିବା ବନାଗ୍ନି ଏବଂ ପ୍ରତିକୂଳ ପାଣିପାଗ ଅନ୍ତର୍ଭୁକ୍ତ ତେବେ ଅଧିକାଂଶ କାରଣ ମନୁଷ୍ୟକୃତ ବୋଲି ଜଣାପଡ଼ିଛି ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସମାଜର ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ବିଭିନ୍ନ ରୋଗର କାରଣ ମଧ୍ୟ ଏହା ହୋଇଥାଏ ତେଣୁ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଆବଶ୍ୟକ ଏପରିକି ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ମାମଲାର ଶୁଣାଣି ବେଳେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସମ୍ଭିଧାନର ଧାରା 21 ଅନୁଯାୟୀ କୋର୍ଟ ସ୍ୱଚ୍ଛ ବାୟୁକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି ପ୍ରତ୍ୟେକ ନାଗରିକଙ୍କର ସ୍ୱଚ୍ଛ ବାୟୁ ଏବଂ ପ୍ରଦୂଷଣମୁକ୍ତ ପରିବେଶ ପାଇବା ମୌଳିକ ଅଧିକାର ପ୍ରଦୂଷଣ କାରଣରୁ ନାଗରିକଙ୍କ ଜୀବନ ବିପନ୍ନ ହେବା ସମ୍ଭିଧାନ ପ୍ରଦତ୍ତ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି ଏପରିକି ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥା ସଂଗଠନ ପ୍ରତିଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏହି ସଂଗୃହୀତ ଅର୍ଥକୁ ପରିବେଶର ସୁଧାର କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ଜାତୀୟ ସବୁଜ ନ୍ୟାୟାଧିକରଣ ମଧ୍ୟ ବାୟୁ ପ୍ରଦୂଷଣକୁ ଏକ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି ଦିଲ୍ଲୀ ତଥା ଏନ୍ସିଆର୍ ସମେତ ଉତ୍ତର ଭାରତରେ ଶୀତଦିନେ ଅଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଥାଏ ଏହାର କାରଣ ହେଉଛି ଶସ୍ୟର ଅବ୍ୟବହୃତ ଅଂଶ ପୋଡ଼ିବା ପ୍ରଦୂଷଣ ମାତ୍ରା ନିରୀକ୍ଷଣ କରି ଆବଶ୍ୟକ ସ୍ଥଳେ ନିର୍ମାଣ କାର୍ଯ୍ୟ ଓ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଉଛି ଏପରିକି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସମୟକ୍ରମେ ସାମୟିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥାଏ ସମସ୍ୟାର ସ୍ଥାୟୀ ସମାଧାନକୁ ଦୃଷ୍ଟିରେ ରଖି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷିତ ସହରଗୁଡ଼ିକରେ ବାୟୁ ଗୁଣବତ୍ତାର ସୁଧାର ଆଣିବା ଏଥିପାଇଁ 12 ବାୟୁ ପ୍ରଦୂଷକ ଗୁଣବତ୍ତା ମାନଦଣ୍ଡ ପ୍ରସ୍ତୁତ କରାଯାଇଛି 2015 ସରକାର ବାୟୁ ଗୁଣବତ୍ତା ସୂଚକାଙ୍କ କାର୍ଯ୍ୟକାରୀ କରିଥିଲେ ସହରାଞ୍ଚଳ ବାୟୁ ପ୍ରଦୂଷଣ ମୁକାବିଲା ଲକ୍ଷ୍ୟ ନେଇ 2019 ମିଶନ ମୋଡ୍ରେ ଦେଶର 131 ସହରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଲାଗୁ କରାଯାଇଛି ରାଜ୍ୟ ସରକାର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ଦିଲ୍ଲୀ ଏବଂ ଏନ୍ସିଆର୍ ଅଞ୍ଚଳରେ 2021 ଆଇନ ଅଧୀନରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ CAQM ପ୍ରତିଷ୍ଠା କରାଯାଇଛି ଏହି ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ସୁଦ୍ଧା 40% ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଯୋଜନାରେ ସାମିଲ ହୋଇଥିବା ସହରଗୁଡ଼ିକ ମଧ୍ୟରେ ଓଡ଼ିଶାର 6 ସହର ରହିଛି ସେଗୁଡ଼ିକ ହେଉଛି ଭୁବନେଶ୍ୱର କଟକ ରାଉରକେଲା ସମ୍ବଲପୁର ବାଲେଶ୍ୱର ଏବଂ ତାଲଚେର ଏପରିକି ବାୟୁ ଗୁଣବତ୍ତା ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ସରକାର ପ୍ରାଣ ପୋର୍ଟାଲର କାର୍ଯ୍ୟକାରୀ କରିଛନ୍ତି ଫଳରେ ବାୟୁ ପ୍ରଦୂଷଣ ସମ୍ପର୍କରେ ସାଧାରଣ ଜନତା ତଥା ବିଭିନ୍ନ ପ୍ରତିଷ୍ଠାନ ଅବଗତ ହେବା ସହ ଏ ଦିଗରେ ସମାଧାନମୂଳକ ପନ୍ଥା କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆମ

ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିଲେ। ରିଲେଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ମନ ରହିଗଲା ସାତସୁରରେ, ଶିଳ୍ପୀ ହେଲେ ବିଷ୍ଣୁମୋହନ କବି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୋନୁ ନିଗମ ଏବଂ ପାମେଲା ଜୀଙ୍କ କଣ୍ଠରେ କଥାଚିତ୍ର, ତୋ ଆଖି ମୋ ଆଇନା।

ଶେଷରେ ମୋ ଦିଲ୍ କହେ ଇଲୁ ଇଲୁ ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ସମୟ ରାତି 7:15 ପାଇଁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ କୋଠା ଭୁଷୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଟିଏ ଲୋକସଭା ଏବଂ 5 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା, ବୁଧବାର ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଏବଂ ନେପାଳ ତିବ୍ଦତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ଚୀନ୍ସ୍ଥିତ ଭାରତୀୟ ଦୂତାବାସର ଅନୁରୋଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ

0: କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର ତିନୋଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ମାର୍ଗର ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡା ରୋଡ଼ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ। ଜୋବାଟ ତଣ୍ଡା ରୋଡ଼ ନୂଆ ରେଳ ଲାଇନ୍ର ମଧ୍ୟ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହା ବ୍ୟତୀତ 9,700 କୋଟି ଟଙ୍କା ବ୍ୟୟ ଅଟକଳରେ ତିନୋଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ନୂଆଦିଲ୍ଲୀର ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ କୋଠାର ନିର୍ମାଣ ଅନୁମତି ବୈଧତା ଯାଞ୍ଚ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି ଅବସରରେ ସମସ୍ତ ପେଇଂ ଗେଷ୍ଟ ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକର ଏକ ସପ୍ତାହ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ବିଫଳତାକୁ ମଧ୍ୟ ଦାୟୀ କରିବାକୁ କୋର୍ଟ କହିଛନ୍ତି। ପ୍ରତ୍ୟେକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ବେସରକାରୀ ପିଜି ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପିଜି ଆବାସଗୁଡ଼ିକରେ ରହୁଥିବା ଛାତ୍ରଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ସହ ସେଗୁଡ଼ିକର ବୈଧତା ଅନୁମତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି। ନାମ ଲେଖାଉଥିବା ଦିଲ୍ଲୀ ବାହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ସ୍ଥାନ ଉପଲବ୍ଧତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ କୋର୍ଟ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଏହି ଆବେଦନର 10 ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 25 ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ କୋଠାର ମାଲିକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଗର ନିଗମର ଡେପୁଟି କମିଶନର, ଅଧିକରଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ 5 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଦିଲ୍ଲୀରେ ବେଆଇନ ଭାବେ ନିର୍ମିତ 5 ମହଲା ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କରାଯାଇଛି। ଗୋଆର ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଧ୍ୱଜା ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଗୋଆ ପୁଲିସ୍ର ସେବା, ବୃତ୍ତିଗତ ଦକ୍ଷତା, ସାହସ ଏବଂ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଭ୍ୟନ୍ତରୀଣ, ଉପକୂଳ ସୁରକ୍ଷା ଏବଂ ପର୍ଯ୍ୟଟନ ଅର୍ଥନୀତିକୁ ସୁରକ୍ଷିତ ରଖିବାରେ ଗୋଆ ପୁଲିସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
1: 8 ଦଶକୋ କି ଗୌରବଶାଳୀ ଗୋଆ ପୁଲିସ କି ସେବା ରାଷ୍ଟ୍ରପତି ଜୀ କେ ଦିଏ ହୁଏ ନିଶାନ କେ ସାଥ ଦେଶ ଭର କି ପୁଲିସ କି କତାର ମେ ଖଡ଼ି ହୈ। ଏ ଗୌରବ ଜିନ ଜିନ ରାଜ୍ୟ କି ପୁଲିସ କୋ ମିଲା ଓ ପୁଲିସ କେ ଗୌରବଶାଳୀ ଇତିହାସ, ସାହସ, ଅନୁଶାସନ ଓର ସମର୍ପଣ କେ କାରଣ ହି ରାଷ୍ଟ୍ରପତି ମହୋଦୟ ନେ ଗୋଆ କୋ ପ୍ରେସିଡେଣ୍ଟ କଲର ସେ ସମ୍ମାନିତ କରନେ କା କାମ କିଆ ହୈ।
0: କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ପୁଲିସ୍ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶାହା ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସାମର ନାଗାଓଁ ଲୋକସଭା ଆସନ ସମେତ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର 2ଟି ଲେଖାଏଁ ଏବଂ ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାକନ୍ତମ୍ ଏବଂ ଧାରାପୁରମ୍ ଆସନ, ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚାୱାଡି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଦିନ ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ତାରିଖରେ ଭୋଟ୍ ଗ୍ରହଣ କରାଯିବ।

0: 9 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ବିଶ୍ୱ ଫାର୍ମାସି କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଫାର୍ମା ମାକ୍ଟେକ୍ ଏବଂ ଲାବ୍ ନେକ୍ସଟ ଏକ୍ସପୋ 2026କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଗୋୟଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ଦ୍ଧିତ ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସୁଯୋଗ ନେବାକୁ ଶ୍ରୀ ଗୋୟଲ ଫାର୍ମା କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସୁଯୋଗ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଚିକିତ୍ସା ଉପକରଣ ଆଦି କ୍ଷେତ୍ରଗୁଡ଼ିକରେ ରହିଥିବା ବ୍ୟାପକ ସୁଯୋଗ ଉପରେ ମନ୍ତ୍ରୀ ଶ୍ରୀ ଗୋୟଲ ସୂଚନା ପ୍ରଦାନ କରିଛନ୍ତି। ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ନିଖୋଜ ଭାରତୀୟ ନାଗରିକଙ୍କ ପରିବାରକୁ ଅନୁରୋଧ କରାଯାଇଛି। ଚୀନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତ୍ତିରେ ଏହି ଅନୁରୋଧ କରାଯାଇଛି। ଇଚ୍ଛୁକ ପରିବାରଗୁଡ଼ିକୁ ଆନ୍ତର୍ଜାତିକ ସ୍ୱୀକୃତିପ୍ରାପ୍ତ ଫର୍ମାଟ୍ କୋଡିସ୍ ମାଧ୍ୟମରେ ଭାରତୀୟ ଦୂତାବାସକୁ ଡିଏନ୍ଏ ନମୁନା ସଂଗ୍ରହ ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏହି ତଥ୍ୟକୁ ସମ୍ପୃକ୍ତ ଚୀନ୍ କର୍ତ୍ତୃପକ୍ଷଙ୍କୁ ପଠାଯିବ। ଡିଏନ୍ଏ ମେଳକ କ୍ଷେତ୍ରରେ ସମ୍ପୃକ୍ତ ପରିବାରକୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସବିଶେଷ ତଥ୍ୟ ଜାଣିବା ପାଇଁ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ଘର ଏବଂ ଇମେଲ୍ ଜାରି କରାଯାଇଛି। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତିନୋଟିଯାକ ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁସେନା ପାଇଁ ଯୁଦ୍ଧ ବିମାନ, ପରିବହନ ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପକ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ତ୍ୱରିତ ଓ ସୁଲଭ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଲୋକ ଅଦାଲତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4444, 2331-0481 ଏବଂ 2371-7106 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ କହିଛନ୍ତି ସ୍ୱଚ୍ଛ ବାୟୁ ମାନବ ସମାଜ ପାଇଁ ଏକ ମୌଳିକ ଆବଶ୍ୟକତା। ନୂଆଦିଲ୍ଲୀରେ ଆଜି ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଏକ ସମାବେଶକୁ ସମ୍ବୋଧନ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହା କହିଛନ୍ତି। ସେ କହିଛନ୍ତି ସୁସ୍ଥ ଜୀବନଶୈଳୀ ପାଇଁ ସ୍ୱଚ୍ଛ ବାୟୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମାଜର ବିଭିନ୍ନ ବର୍ଗ ବାୟୁ ପ୍ରଦୂଷଣ ବିନା ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରିବା ଅତ୍ୟନ୍ତ ଜରୁରୀ। ବାୟୁ ପ୍ରଦୂଷଣର ଉତ୍ସଗୁଡ଼ିକ ଉପରେ ଆଲୋକପାତ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହାକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଟିଏ ଲୋକସଭା ଏବଂ 5ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା। ବୁଧବାର ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଏବଂ ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ଚୀନ୍ ସ୍ଥିତ ଭାରତୀୟ ଦୂତାବାସର ଅନୁରୋଧ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ଭାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମାଲକାନଗିରି ଜିଲ୍ଲାରେ ପୁଣି ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ରୋଗୀଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ସହ ନିରାକରଣ ପଦକ୍ଷେପ ଜାରି ରହିଛି। ଜିଲ୍ଲାରେ ଏଯାବତ୍ 4,15,000

0: 1000 ମଶାରୀ ବଣ୍ଟନ କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ କହିଛନ୍ତି,
1: ମାଲକାନଗିରି ମ୍ୟାଲେରିଆ ପ୍ରବଣ 2016 ମସିହାରେ ଆମେ 40,439 ମ୍ୟାଲେରିଆ ରୋଗୀ ଚିହ୍ନଟ କରିଥିଲୁ। ଯଦି ଦେଖିବେ 2026 ମସିହାରେ ଖସି ଆସିଥିଲୁ। ତ ଦେର୍ ଇଜ୍ ଏ ଗ୍ରେଟ୍ ଆଚିଭମେଣ୍ଟ ଇନ୍ ରିଡ୍ୟୁସିଂ ଦ ମ୍ୟାଲେରିଆ କେସେସ। କିନ୍ତୁ ଏବେ ଆମର ଦେଖୁଛୁ କିଛି ଜାଗାରେ ଆମର ମ୍ୟାଲେରିଆ ବଢ଼ିଛି। ଯୋଉ ଜାଗାରେ ଆମର ସର୍ଭିଲେନ୍ସ ଠିକ୍ ନଥିଲା, ଆମେ ସେ ଏରିଆ ଗୁଡ଼ାକ ଚିହ୍ନଟ କରିକି ଯେତେବେଳେ ସେଠି ଆମେ ଲୋକମାନଙ୍କର ଟେଷ୍ଟ କଲୁ, ଲୋକମାନେ ପଜିଟିଭ ଆସିଲେ। ତା ବ୍ୟତୀତ ଯେତେବେଳେ ଆମେ ଆକ୍ଟିଭିଟି ବଢ଼େଇବା, ନିଶ୍ଚୟ ଆମର କେସେସ ବାହାରିବେ। ଆମର ରୁଟିନ୍ ସର୍ଭିଲେନ୍ସକୁ ଆମେ ଷ୍ଟ୍ରେଙ୍ଗଥେନ୍ କରୁଛୁ। ତା ବ୍ୟତୀତ ଦମନ ଆକ୍ଟିଭିଟି କରୁଛନ୍ତି ବର୍ଷକୁ 2 ଥର, ମାସ୍କ ସ୍କ୍ରିନିଂ କରୁଛନ୍ତି ଆମର ଯେତିକି ରେସିଡେନ୍ସିଆଲ ସ୍କୁଲ ଅଛି। ତ ଏସବୁ ଆକ୍ଟିଭିଟି କରିବା ବାଦ ମଧ୍ୟ ଆମର ଏମ୍ଏଚ୍ଟି ଟିମ୍ ଏବଂ ଆମର ଅଲ୍ଟରନେଟ୍ ଏପ୍ଟିଡି, ଯୋଉ ଗାଁ ମାନଙ୍କରେ ଆଶା ପହଞ୍ଚି ପାରୁନାହାନ୍ତି ଆମେ ଅଲ୍ଟରନେଟ୍ ଏପ୍ଟିଡି ଚିହ୍ନଟ କରିଛୁ। ତ ତାଙ୍କମାନଙ୍କ ଦ୍ୱାରା ମଧ୍ୟ ଆମେ ରୁଟିନ୍ ସର୍ଭିଲେନ୍ସ କରୁଛୁ। ଏସବୁ ଜିନିଷ କରିବା ଦ୍ୱାରା ଆମର ଜ୍ୱର ରୋଗୀ ସଂଖ୍ୟା ବଢ଼ିଛନ୍ତି। କିନ୍ତୁ ଇଟ୍ ଇଜ୍ ଏ ଗୁଡ୍ ଥିଙ୍ଗ୍ ଦାଟ୍ ୱି ହାଭ୍ ଡିଟେକ୍ଟେଡ୍ 7,239 କେସେସ୍ ଆଣ୍ଡ ୱି ହାଭ୍ କମ୍ପ୍ଲିଟ୍ଲି ଟ୍ରିଟେଡ୍ ଦେମ୍। ମୃତ୍ୟୁ 3 ଜଣଙ୍କର ହେଇଛି, ଦୁଃଖଜନକ କଥା। ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଛନ୍ତି, ଷ୍ଟେଟ୍ ଟିମ୍ ଆସୁଛନ୍ତି। ଆଉ କ'ଣ ଅଧିକା କରାଯାଇପାରିବ ବା ଆମେ କ'ଣ ଇନୋଭେଟିଭ୍ ନେବା ବା କ'ଣ ଆକ୍ଟିଭିଟି ଗୁଡ଼ା କଣ୍ଟିନ୍ୟୁ କରିବା ଯାହାଦ୍ୱାରା କି ଆମେ ଆଗାମୀ ଦିନରେ ମ୍ୟାଲେରିଆକୁ କଣ୍ଟ୍ରୋଲ କରିପାରିବା ଏବଂ ଡେଥ୍ ଜିରୋ କରିପାରିବା। ଆମର ଲକ୍ଷ୍ୟ ହେଉଛି ଡେଥ୍ ଜିରୋ। ମ୍ୟାଲେରିଆ କେସ୍ ବଢ଼ିବାଟା ଗୋଟେ ବଡ଼ କଥା ନୁହେଁ। ଡେଫିନେଟ୍ଲି ୱେନ୍ ଦ ଆକ୍ଟିଭିଟିଜ୍ ୱିଲ୍ ବି ଡନ୍, କେସେସ୍ ୱିଲ୍ ଇନ୍କ୍ରିଜ୍। ଯଦି ମୋର କିଛି ନ କଲି ବି କେସ୍ ମୋର ଆପେ କମିଯିବ, କିନ୍ତୁ ଡେଥ୍ ହେବ। କିନ୍ତୁ ମୋର ମେନ୍ ଜିନିଷ ହେଉଛି ଡେଥ୍ ହବାର ନାହିଁ। ଆମର 4-5 ମୁଖ୍ୟ ଜିନିଷ ରହୁଛି, ଯେମିତି ପ୍ରଥମ କହିଲି ଇଡିସିଟି, ଏର୍ଲି ଡାଇଗ୍ନୋସିସ୍ ଆଣ୍ଡ୍ କମ୍ପ୍ଲିଟ୍ ଟ୍ରିଟମେଣ୍ଟ। ଟ୍ରିଟମେଣ୍ଟ କମ୍ପ୍ଲିଟ୍ଟା କମ୍ପ୍ଲିସନ୍ଟା ଆମର ଆଶା ଦିଦିମାନେ ଏବଂ ଆମର ଏଏନ୍ଏମ୍ ଦିଦିମାନେ ଫିଲ୍ଡରେ ତଦାରଖ କରୁଛନ୍ତି। ତା ବ୍ୟତୀତ ଆମର ଯୋଉ ଔଷଧୀୟ ମଶାରୀ ଦିଆହେଇଛି ସେଟାକୁ ସମସ୍ତେ ଟାଣିକି ଶୋଇବା ପାଇଁ ଆମେ ଅନୁରୋଧ କରୁଛୁ ଆପଣମାନଙ୍କୁ। ଆପଣମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ହେଉ ଏବଂ ଲୋକମାନେ ମଶାରୀ ଟାଣିକି ଶୁଅନ୍ତୁ। ତା ବ୍ୟତୀତ ଆମେ ଆଭ୍ୟନ୍ତରୀଣ କୀଟନାଶକ ସିଞ୍ଚନ 2 ଥର କରୁଛୁ, ଅକ୍ଟୋବର ମାସରେ ମଧ୍ୟ ଏବେ କରାଯିବ। ତା ବ୍ୟତୀତ ଆମର ଦମନ କାର୍ଯ୍ୟକ୍ରମ ଆମେ କରୁଛନ୍ତି, ଯୋଉ ଯୋଉ ଭିଲେଜ୍ ଗୁଡ଼ାକ ଆମେ ପହଞ୍ଚି ପାରୁନାହାନ୍ତି ବା ଫରେଷ୍ଟ ଭିଲେଜ୍ ଅଛି, ଇନ୍ଆସେସିବଲ୍ ଭିଲେଜ୍ ଅଛି, ସେଇଠି ଆମେ ଦମନ ଆକ୍ଟିଭିଟି କରୁଛନ୍ତି।
0: ସ୍ୱାଭିମାନ ଅଞ୍ଚଳର ନାକାମା ମୁଡ଼ିରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ସଚେତନତା ସଭା ହୋଇଛି। ନିଶା ଓ ବେଆଇନ ଚାଷରୁ ଦୂରେଇ ଚାଷୀ ଓ ଯୁବପିଢ଼ିଙ୍କୁ ବିକଳ୍ପ ଜୀବିକା ଆପଣାଇବାକୁ ଆହ୍ୱାନ ଦିଆଯାଇଛି। ଶତାଧିକ ମହିଳା, ଚାଷୀ ଓ ଯୁବକ ନିଶାମୁକ୍ତ ସମାଜ ପାଇଁ ଶପଥ ନେଇଥିଲେ। ମାଥିଲି ଆଇଟିଆଇରେ 8 କୋଟି ଟଙ୍କା ବ୍ୟୟରେ ସେଣ୍ଟର ଅଫ୍ ଏକ୍ସେଲେନ୍ସର ଶିଳାନ୍ୟାସ ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଧୁନିକ ଦକ୍ଷତା, ଶିକ୍ଷା ଓ ରୋଜଗାର ସୁଯୋଗ ମିଳିବ। ମାଲକାନଗିରିରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପତାକା ଉତ୍ତୋଳନ କରି ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏ ଅବସରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଉଲ୍ଲେଖ ସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜିଲ୍ଲାରେ କୋରାପୁଟ କଫିକୁ ପ୍ରୋତ୍ସାହନ ଦେବା ପାଇଁ କଫି କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଥିସହ ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ପାଇଁ ଚଳନ୍ତା ଚକ୍ଷୁ ପରୀକ୍ଷା ଯାନର ଶୁଭାରମ୍ଭ ହୋଇଛି। ଏହା ବିଭିନ୍ନ ଗାଁରେ ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ପ୍ରଦାନ କରିବ। ମାଲକାନଗିରିରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବରେ 500ରୁ ଅଧିକ କର୍ମୀ ବିଜେପିରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ। ଦୁର୍ଗମ ବଣ୍ଡା ଅଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ମୁଦୁଲିପଡ଼ାରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ 20 ଜଣ ବଣ୍ଡା ମହିଳାଙ୍କୁ ମାଳି ଓ ଗହଣା ତିଆରି ତାଲିମ ଦିଆଯାଉଛି। ପାରମ୍ପରିକ କଳାକୁ ବଜାର ସହ ଯୋଡ଼ିବା ସହ ରୋଜଗାର ସୁଯୋଗ ବୃଦ୍ଧି ଏହାର ଲକ୍ଷ୍ୟ। ରକ୍ଷାବନ୍ଧନ ଅବସରରେ ମାଲକାନଗିରିରେ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ କରାଯାଇଛି। ଜିଲ୍ଲାର 1,40,000ରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ହସ୍ତାନ୍ତର ହୋଇଛି। ଶେଷରେ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରରେ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଛି। ଜିଲ୍ଲାର 51,866 ଜଣ ଚାଷୀ ଏହି ଯୋଜନାରେ ଉପକୃତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ।

0: ଭାଇ ଜୁହାର ଜୁହାର
1: ଜୁହାର ଭାଇ ଜୁହାର
0: ଭାଇ ଯୋଉ ପ୍ରକାର ରେଟ୍ ବାଟ ହେଲାଣି ଆଉ ଚଳି ହବନି ଭାଇ ନା
1: ବାବୁ ଇଲେ ଚଳି ହବନି ବୋଲି ତ କହିଲେ ବଡ଼ ଦୁଃଖର କଥା
0: କଣ କରିବା ଭାଇନା ଦେଖୁନାହାନ୍ତି ଏ ଆଳୁ ରେଟ୍ ପିଆଜ ରେଟ୍ ଏବେ ଦେଖୁଛ ଚିନି କେମିତି ରେଟ୍ ହେଲାଣି
1: ସେଟା ବୋଇଲେ ଦେଖ ଏବେ ଆଖୁ ଚାଷ ଧୀରେ ଧୀରେ କମିଗଲା ସବୁ ଶସ୍ତା ଓ ସୁବିଧା ଚାଷ ଆଡ଼କୁ ପଳେଇ ଗଲାଣି ଏବେ ପନିପରିବା ରେଟ୍ କଥା କହିଲେ ସେଟା ପାଇଁ ଆମେ ଏକା ଦାୟୀ ବୋଲିବା କଥା କାହିଁକି ବୋଇଲେ ଏବେ ବର୍ଷା ନାହିଁ ବୋଲା ଆଡୁ ଯେମିତି କୁଟକୁଡା ବର୍ଷା ହେଲା
0: ଭାଇନା
1: ଏଥିରେ ଆମର ପନିପରିବା ମାନେ ଯେତେ ସବୁ ଚାଷୀ ଭାଇମାନେ କରିଥିଲେ ସବୁ କୁଇଁ ଗଲାଣି
0: ସତ କଥା
1: ହେଲେ ଅଳ୍ପ ଯଦି ବାହାରିବ ରେଟ୍ ତ ବେଶୀ ହବ ତୁଇ ନେ ମୁଇଁ ନେ ଯେତେ ହେଲେ ମିଶା ନେବାର ହବ ହେଲେ ଜବର ଯଦି ହେଇଥାନ୍ତା ସମସ୍ତଙ୍କର ଚାଷୀମାନଙ୍କର ଯାହା ସବୁ ଚାଷ କରିଥିଲେ ଅମଳ ଆସିଥାନ୍ତା ତାହେଲେ ବଜାର ମିଶା ଚାହିଦା ଯେତିକି ଦରକାର ସେତିକି ହେଇଥାନ୍ତା ମାତ୍ର ଏଥିରେ ଆମେ ମିଶା ଦାୟୀ ଅଛେ ବୁଝିଲେ ସରକାର ବିଭିନ୍ନ ପ୍ରକାର ସବୁ ଯୋଜନା କରିଛନ୍ତି ଯୋଉ ଚାଷୀ ଭାଇମାନେ ଛାୟା ଘର କରିଥିବେ ସେଟା ପାଇଁ ସରକାର ସବସିଡି ଦଉଛନ୍ତି ବାରମ୍ବାର କହୁଛନ୍ତି ବାବୁ ତମର ଆଡେ କେତେବେଳେ ଜବର ବର୍ଷା ହେଇଯାଉଛି କେତେବେଳେ ଜବର ଖରା ମିଶା ହେଇଯାଉଛି ସେଟା ପାଇଁ ଚାଷ କରିବା ଯୋଉ ଫସଲ ସିଏ ବେଶୀ ବର୍ଷା ସମ୍ଭାଳି ପାରୁନି କି ବେଶୀ ଖରା ସମ୍ଭାଳି ପାରୁନି ସେଟା ପାଇଁ ଲସ୍ ହେଇଯାଉଛି ହେଲେ ତମେ ଯଦି ଛାୟା ଘର ଗୋଟେ କରିଥାନ୍ତ ତାର ଭିତରେ ଯେମିତି ତମେ ନିଜକୁ ରଖିବା ପାଇଁ ବା ନିଜକୁ ସୁହାଇଲା ପରା ଜାଗା ଖୋଜୁଛ ଗରମ ଦାଉରୁ ବର୍ଷା ହେଲେ ଛତା ଧରୁଛ ନହେଲେ ନିଜେ ରହିବା ପାଇଁ ଭଲ ଘର ଗୋଟେ ସୁନ୍ଦରରେ ତିଆରି କରୁଛ ଘର ଭିତରେ ରହିଗଲେ ତମକୁ ଯେମିତି କେତେବେଳେ ପବନ ଦରକାର କେତେବେଳେ ଗରମ ଦରକାର ବୋଲି ନିଜ ସୁବିଧା ଯେମିତି କରୁଛ ସେମିତି ସୁବିଧା ଫସଲ ପାଇଁ ମିଶା କରିବାର ଅଛି
0: କାରଣ
1: ଏ ଜଳବାୟୁ ପରିବର୍ତ୍ତନରେ ସବୁଆଡେ ସବୁକିଛି ପରିବର୍ତ୍ତନ ହଉଛି ଚାଷବାସରେ ତେଣୁ ଆମକୁ ଯଦି ପରିବର୍ତ୍ତନ ହେବା ନାହିଁ ତାହେଲେ ଏମିତି ଏକା ରେଟ୍ ଧରିକିରି ଆମେ କିଣିବା ଚାଷୀ ଭାଇ ଯେତେ ଚାଷ କଲେ ମିଶା ହେଇଟି ଏବେ ତ ଏତେ ପଇସା ଖର୍ଚ୍ଚ କରିଥିଲି ସବୁ ନଷ୍ଟ ହେଇଗଲା କୁଇଁ ଗଲା ବୋଲି ହେବା କଥା
0: ଖାଲି ଏବେ କଣ ଆହୁରି ଚାଉଳ ଫାଉଳ ହେଲେ କଣ ରେଟ୍ ବଢିବ ଏମିତି କଣ ଶୁଣାଶୁଣି ମିଳୁଛି ଭାଇନା
1: ସବୁ ରେଟ୍ ବଢିବ ମାତ୍ର ଆଜିକାଲି କିସ ଯାହା ଚାଷବାସ କରିବ ତାର ଯତ୍ନଟା ଠିକରେ ନେବାର
0: ଅଛି
1: ଏବେ ଆମେ ଖୋଲାମେଲାରେ ଚାଷ କରୁଛେ ବୋଲ ତ ଧାନ ଚାଷ ପାଇଁ ଆମକୁ ସେ ଛାୟା ଘର ଦରକାର ନାହିଁ ଯଦି ପନିପରିବା କରିଥାନ୍ତେ ବା କନ୍ଦା ଜାତୀୟ ଫସଲ କରିଥାନ୍ତେ ସେଟା ପାଇଁ ବୋଲେ ଆମକୁ ଛାୟା ଘର ସମାନ ରେଟ୍ ହେଲା ଆଡୁ ଇଆଡେ ଜବରଟାକୁ ମିଳିଥା ହେଲେ ଆଜିକାଲି ଆମର ଭାଇମାନେ କେତେ ସବୁ ଧାନ ଫସଲ କରିଛନ୍ତି କେତେ ସବୁ ମକା ଫସଲ କରିଛନ୍ତି ସେଟା ମାନେ ମତେ ବାଟରୁ ଆସୁ ଆସୁ ପଚାରୁଥିଲେ ବାବୁ ଏବେ ତ ଆମେ କରିଦେଲୁ ହେଇଟି ଗଛ ମାନେ ଛିଡା ହେଇଗଲା ରୂପା ମାନେ ସରିଲାଣି ମକା ଗଛ ମିଶା ପୁଡା ଧରିଲାଣି ତାର ଯତ୍ନ ମାନେ ଆମେ କେମିତି ନେବାର ଅଛି ମୁଁ କହିଲି ବାବୁ ବେଡ଼ାରେ ପାଣି ଜମୁଛି କି ନାଇଁ ଧାନ ଚାଷ କଲେ ମାତ୍ର ଗୋଟେ ଜମିରେ ବାରମ୍ବାର କଲେ ଅମଳ କମ ରହୁଛି ହେଲେ ଆମେ କିସ କରିବୁ ଆଜିକାଲି ଧାନ ମକା ଦେଖିଲେ ମକାରୁ ପୁଣି ଜବର ଲାଭ ମିଳୁଛି ହେଲେ ସେଟା ପାଇଁ ତାର ଯତ୍ନ ନେବାର ଅଛି ହେଲେ ଲଗାଣ ବର୍ଷା ହଉ ବା ଜବର ଖରା ହଉ ତାର ପାଇଁ ମକା ଆଉ ଧାନ ଫସଲର ଯତ୍ନ ଆମ ଚାଷୀ ଭାଇମାନେ କେମିତି ନେବେ ଆମର ଆଜିର ଏଇ ଚାଷୀଙ୍କୁ ଦ୍ୱିପଦୀୟ କଥା ଯୋଉ ବୈଠକରେ ରହିଛି ସେ ଉପରେ ଶୁଣିଦେବା ହେଲା ତାର ପରେ କି ଚାଷ ଦେଖିବା
0: ଦେଖିବା
2: ସାର୍ ଆପଣ ପରିଚୟ ଟିକେ ଦିଅନ୍ତୁ ସାର୍
3: ମୁଁ ବିନୋଦ କୁମାର ଜେନା କୃଷି ବୈଜ୍ଞାନିକ କି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା
2: ଅବିଭକ୍ତ କୋରାପୁଟ ଜିଲ୍ଲା ଯଦି କହିବା ରାୟଗଡ଼ା କୁହନ୍ତୁ ବା ନବରଙ୍ଗପୁର କୁହନ୍ତୁ ବା କୋରାପୁଟ କୁହନ୍ତୁ ପାଣିର ସୁବିଧା ଯୋଉଠି ରହିଛି ରବି ଆଉ ଖରିଫ ଧାନ ଚାଷ କରୁଛନ୍ତି ତ ଗୋଟିଏ ପରେ ଗୋଟିଏ କଣ୍ଟିନ୍ୟୁ ଧାନ ଚାଷ କରିବା ଏବଂ ଅମଳକୁ ଅଧିକ ଆଶା କରିବା ଚାଷୀ ପାଖରେ କୋଉଠି ନା କୋଉଠି ଟିକେ ପ୍ରତିବନ୍ଧକ ସୃଷ୍ଟି ହେଉଛି ଏହା ପାଇଁ କଣ କରିବାକୁ ପଡିବ
3: ଆମେ ତ ଜାଣିଛନ୍ତି ସାଧାରଣ ଭାବରେ ଯେ ଗୋଟିଏ ଫସଲ ଗୋଟିଏ ଜମିରେ ବାରମ୍ବାର କଲା ମାନେ କାହିଁକି ସେ ସମାନ ଉପାଦାନ ସଦାବେଳେ ମାଟିକୁ ଗ୍ରହଣ କରିବ ସେଥିଲାଗି ଧୀରେ ଧୀରେ ତାର ଉପାଦାନ ଗ୍ରହଣର ଦକ୍ଷତା କମିଯିବ ତେଣୁକରି ଫସଲର ଅମଳ ନିହାତି କମିବ କିନ୍ତୁ ବିଭିନ୍ନ ରୋଗ ହବ ତାର ସାର ତତ୍ତ୍ୱ ମଧ୍ୟ କମିବ ଯାହା ଫସଲ ହବ

0: ଆଜ୍ଞା
1: ସେଥିଲାଗି ଆମକୁ ସେଥିରେ ଯଦି ଆମେ ଜୈବିକ ପଦ୍ଧତିରେ ଯିବା ମାନେ ହଉଛି ମାଟିରେ ଆମର ଜୈବିକ ପଦାର୍ଥ ଦରକାର ଚାଷ ଲାଗି ଯଦି ଆମେ ଗଛ ଯେତିକି ଜୈବିକ ପଦାର୍ଥ ଗଛ ଗ୍ରହଣ କରୁଛି ମାଟିରୁ ଯଦି ଆମେ ସେତିକି ପୁଣି ମାଟିକି ଦେଇପାରିବା ତାହେଲେ ପୂର୍ବ ଭଳି ସଦାବେଳେ ସମାନ ଭାବରେ ଆମେ ଚାଷ କରିପାରିବା ତେଣୁକରି ଆମେ ସେଥିଲାଗି ପ୍ରଥମେ କଣ କରିବା ଆମେ ଯୋଉ ଫସଲ କରୁଛନ୍ତି ସେ ଫସଲର ହଉଛି ଯୋଉଟା ମୁଖ୍ୟ ଅମଳ ଜିନିଷ ମନେକର ଧାନ କଲେ ଧାନର କେଣ୍ଡା କାଟିଦେବା କେଣ୍ଡା କାଟିନେଲେ ଇଏ କେଣ୍ଡା ଧାନ ମିଶିକରି ହେବ କେତେ 15% ଆଉ 85% ଯୋଉ ଗଛ ରହିଲା ସେଟାକୁ ଯଦି ଆମେ ଚାଷ କରି ମାଟିରେ ମିଶିବା ତାହେଲେ ଆମର ହଉଛି 85% ଜୈବିକ ପଦାର୍ଥ ମାଟିରେ ମିଶିଗଲା ଆଉ 15% ଯୋଉ ବାକି ରହିଲା ସେଟା ଆମେ ବିଭିନ୍ନ ହଉଛି ଧର୍ମୀ କମ୍ପୋଷ୍ଟ ହଉ ଆଉ ଜୈବିକ ଖତ ପିଡ଼ିଆ ଆଉ ଆଜୋଲା ଏଇସବୁ ଚାଷ କରି କିମ୍ବା ଛଣି ଯୋଉଟା ଜୈବିକ ସାର ଚାଷ କରି ଆମେ ତାକୁ ମାଟିରେ ଭରଣ କରିପାରିବା ତେବେ ଯାଇ ଆମେ ମାଟିର ଜୈବିକ ପଦାର୍ଥ ଅଂଶ ଠିକ ରହିପାରିବ ଜୈବିକ ପଦାର୍ଥ ଅଂଶ ଠିକ ରହିଲେ ଆଉ ବର୍ତ୍ତମାନ ଆମର ଯୋଉ ସମସ୍ୟା ଦେଖାଯାଉଛି ବର୍ଷା ହେଲା ମାନେ ଜମିରେ ପାଣି ଯାଉନି ଆଉ ବର୍ଷା ଛାଡ଼ିଗଲା ପରେ ଜମିରେ ପାଣି ରହୁନି ଏଟା ହଉଛି ମାଟି ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଖରାପ ହେଇଗଲାଣି ଯଦି ତାର ଗୋଟିଏ ସମାଧାନ ହେଲା ଆମେ ଯଦି ମାଟିର ଜୈବିକ ପଦାର୍ଥ ଅଂଶ ଠିକରେ ରହିବ ସନ୍ତୁଳନ ଠିକ ରହିବ ଏ ସମସ୍ୟା ଆଗକୁ ହେବ ନାହିଁ
0: ତାମାନେ ଏବେ ଏଇ ସମସ୍ୟାଟା ଚାରିଆଡେ ଦେଖିବାକୁ ମିଳୁଛି ଚାଷୀଙ୍କ ଜମିରେ ତ ୟାକୁ ସମ୍ପୂର୍ଣ୍ଣ ଭାବେ ସାର ଖତ ସାର ଦେଇକିରି ତାକୁ ଉର୍ବର କରିବା ଆବଶ୍ୟକତା ରହିଛି ଚାଷୀ ପାଖରେ ତେବେ ସାର ଏଥିରେ ବର୍ତ୍ତମାନ ସମୟରେ ଯେଭଳି ବର୍ଷା ଚାଲିଛି ରହି ରହି ବର୍ଷା ହଉଛି ଚାଷୀଙ୍କ ଜମିରେ ରୁଆ ପରେ ଠିକ ପରିମାଣ ମଧ୍ୟ ସେମାନେ ଖତ ସାର ଦେଇପାରି ନାହାନ୍ତି କେତେକ ଭାଇ ଚାଷ ସମୟରେ ଖତ ସାର ଦେଇଥିଲେ ବର୍ଷା ପାଣିରେ ଧୋଇ ନେଇ ପଳେଇଲା ତ ବର୍ତ୍ତମାନ ଏବେ କଣ କରିବେ ସେମାନେ ଯାହାର ସବୁ ଘାସ ବଛା ସମୟ ପଳେଇ ଆସିଲାଣି ଧାନ ଚାଷରେ
1: ଏବେ ତ ଯାହା ହଉଛି ମକା ଚାଷ ହଉ କିମ୍ବା ଧାନ ଚାଷ ହଉ ଯେହେତୁ ଫସଲ ଆମର ଲାଗି ସାରିଛି ସେଥିରେ ବର୍ତ୍ତମାନ ଘାସ ବାଛିକରି କୁଡା ଖୋସା କରିବାକୁ ପଡିବ ଆଉ ଯେହେତୁ ସେ ଯୋଉ ଘାସ ଗୁଡାକ ଆମେ ଉପାଡୁଛନ୍ତି ସେଗୁଡାକ କିଛି ଶୁଖିଗଲା ପରେ ଗଛ ମୂଳରେ ଦେଲେ ସେ ହଉଛି ଜଳୀୟ ଅଂଶକୁ ମାଟିରେ ଥିବା ଜଳୀୟ ଅଂଶକୁ ଧରି ରଖିବ ତାପରେ ସେଟା ପରେ ଯୋଉ ବର୍ଷା ପରବର୍ତ୍ତୀ ବର୍ଷାରେ ସଢି କରି ଗଛ ମୂଳକୁ ସାର ଦେବ ଆଉ ତାପରେ ପୁନର୍ବାର ଘାସ ମଧ୍ୟ ହବନି ଗଛ ମୂଳରେ ସେଥିରେ ତିନିଟି ବ୍ୟବସ୍ଥା ହେଇପାରିବ ଆଉ ଯେହେତୁ ଆମର ଫସଲ ଲାଗି ସାରିଛି ଆମକୁ ସେଇ ଅନୁସାରେ ଖତ ପକେଇ ନାହାନ୍ତି ହେଲେ ଆମକୁ କିଛି ପରିମାଣରେ ସାର ପକେଇବାକୁ ପଡିବ ମାନେ 50% ସାର ପକେଇଲେ ବି ଚଳିବ
0: ଆଜ୍ଞା ତାପରେ ଯଦି ଆମେ ଯେଉଁ ଘାସ ବାହାରୁଛି ବା ଅନାବନା ଗଛ ବାହାରୁଛି ତାକୁ ସେଥିରେ ଆମେ ସାର ହିସାବରେ ବ୍ୟବହାର କରିପାରିବା ଜୈବିକ ସାର ହିସାବରେ ସାର୍ ଆଉ ଗୋଟେ ରହିଲା ଆମର ଅନେକ ଚାଷୀ ଭାଇ ସବୁ ପ୍ରଶ୍ନ ପଚାରିଛନ୍ତି ଯେ ମକା ଚାଷ ଆମେ ଖରିଫ ସମୟରେ କରିଛୁ ଆମେ କେତେ ଥର ସାର ଦେବୁ ଗୋଟିଏ ଥର ସାର ଦେଇଥିବୁ ଏବେ ଆଉ ଦେଇ ନାହୁଁ ତ ଏଭଳି ସ୍ଥିତିରେ ଆମେ କଣ କରିବୁ ଗଛ ବଡ ହେଇଗଲାଣି କଣ କହିବେ ସାର୍
1: ଆମର ହଉଛି ସାଧାରଣ ରୁଲ ହିସାବରେ ମକା ଚାଷରେ ଆମେ 21 ଦିନରେ ଘାସ ବାଛି କରି କୁଡା ଖୁଦା କରିବା ସେଇ ଟାଇମରେ ହଉଛି ପ୍ରଥମ ଧାନ ମକା ଲଗେଇବାର ସେଇ ଟାଇମରେ ଆମେ ପ୍ରଥମ ସାର ପକେଇବା ହଉଛି ୟୁରିଆ ଫସ୍ଫରସ୍ ପଟାସ୍ ଭାଗ ଭାଗ ଅଛି ତାପରେ ହଉଛି ପୁଣି ତାପରେ 42 ଦିନରେ ପୁଣି ଖୋସା କଡା କରି ଗଛ ମୂଳକୁ ଯୋଉ ମାଟି ଟେକାଯାଏ ପଣି କରାଯାଏ ସେଇ ଟାଇମରେ ପୁଣି ଦ୍ୱିତୀୟ ସାର ପକାଯାଏ ଆଉ ହାଇବ୍ରିଡ୍ ମକା ଲଗାଇଥିଲେ ତାପରେ ଯେତେବେଳେ ଆମର ଆସି ବାଳି ଯେତେବେଳେ ଧାନି ଆସେ ତା ପୂର୍ବରୁ 5-10 ଦିନ ପୂର୍ବରୁ ଯେତେବେଳେ ଟିକେ ଟିକେ କୋଉଠି ଜଣା ପଡିବ ବାଳି ଆସିବାର ଧାନି ଆସିବାର ସେଇ ଟାଇମରେ ଆମେ ସାର ପକେଇ ପାରନ୍ତି ପ୍ରାୟ ସେ ଟାଇମ ଲାଗି ସମୟ ନଥାଏ ସେଥିରେ 21 ଦିନ ଆଉ 42 ଦିନରେ ଆମେ ସାର ପକେଇଲେ ମକାର ଅମଳ ଠିକ ଠିକ ଆସିବ କିନ୍ତୁ ଦିନ 21-42 ଏଇଟା ହଉଛି ଡେଫିନେଟଲି ମନେ ରଖିବା ଦରକାର ଦିନ ଗଡିଗଲେ ଅମଳ କମିବ କାହିଁକି ନା ମକା ହଉଛି ଗୋଟେ କପ୍ ମାତ୍ର ହଉଛି ସେ ସରୁ ହେଇଯିବ ଆଉ ଦାନା ବି କମିଯିବ
0: ଠିକ ସମୟରେ ସେଥିରେ ଆମେ ସାର ଦେବା କଥା ସାର ସାର ବଦଳରେ ତାକୁ କିଛି ସ୍ପ୍ରେ କଲେ ହେଇପାରିବ କି ଅନ୍ୟ କୌଣସି ଏମିତି ଖାଦ୍ୟ ପଦାର୍ଥ ବା ସାର କିଛି
1: ଆପଣ ସ୍ପ୍ରେ କରିବା ଲାଗି ହେଲେ ଥାର୍ଡ ଟାଇମ ଆମେ ଯୋଉ ସାରଟା ଦେଇପାରୁନାହାନ୍ତି ସେଇ ଟାଇମରେ ମାନେ ଧାନ ବାହାରିବା ପୂର୍ବରୁ ଆପଣ ଜିଙ୍କ ସ୍ପ୍ରେ କରିପାରିବେ ମାନେ ଅମଳ ତାର ଅଧିକା ହବ ଭଲ ଦାନା ହବ ଜିଙ୍କଟା ଆମର ହଉଛି ଖାଦ୍ୟ ପଦାର୍ଥ ମାନେ ଆମର

0: ଭଲ ଦାନ ହବ, ସେଥିଲାଗି ଆମେ ଜିଙ୍କ ସ୍ପ୍ରେ କରିପାରିବା, ଜିଙ୍କଟା ଜିଙ୍କ ସଲଫେଟ୍ ହିସାବରେ ସ୍ପ୍ରେ କରିପାରିବା।
1: जाओ सर, धन्यवाद आप मूल्यवान समय दे। वर्तमान समय रे जो चाषी भाई मक्का चाष कर धान चाष कर कौन सार देवे एवं माटी रो उर्वरता रक्षा करने कौन सब से पद्धति अवलंबन करें से सब संपर्क में आप चाषी भाई मानकर अनेक प्रश्न रो उत्तर देते हैं। आकाशवाणी तरफ आपको अनेक अनेक धन्यवाद।
2: मन पाइला कि नहीं?
3: मन पाइला भाई ना।
2: ବୋଇଲେ ତମେ ଯଦି ଗୋଟିଏ ଜମିରେ ବାରମ୍ବାର ଧାନ ଚାଷ କରିବ, ଅମଳ କମିବାଟା କମିବା
3: ସେମିତି ହେଉଛି ଭାଇ ନା? ମୋର ଜମିରେ ସେମିତି
2: ସେଟା ପାଇଁ ଆମକୁ ଚାଷରେ ସବୁବେଳେ ବଦଳେବାର ଅଛି। ଗୋଟେ ଜମିରେ ମକା କଲେ ଗୋଟେ ଜମିରେ ଧାନ କରିବାର ଅଛି, ତାର ଆର ବର୍ଷକୁ ଆଉ ଥରେ ଗୋଟେ ଜମିରେ ଯୋଉଟା ମକା କରୁଥିଲେ ସେଠି ଧାନ କଲେ ଆଉ ଗୋଟେ ବାଟରେ ମକା କରିବାର ଅଛି। ଏମିତି ବଦଳେଇଲେ ଫସଲ ମିଶା ଭଲ ହବ, ରୋଗ ପୋକ ହବ ନାହିଁ ଏବଂ ଦୁଇ ପଇସା ଭଲ ଲାଭ ମିଳିବ। ହେଲେ ଭାଇ, ଏଇଟା ତ ବୈଠକର କଥା, ଖାଲି ତମର ଆମର କଥା ନାହିଁ। ହେଲେ ବି ଗୀତ ବାଜନା ଟିକେ ଶୁଣିଦେବା, ବୈଠକର ପରମ୍ପରା ଅଛି,
3: ପରମ୍ପରାକୁ ଆଉ ଭାଙ୍ଗି ହବ ଭାଇନା,
2: ଶୁଣିଦେବା
3: ଶୁଣିବା।

0: ସମାନ ମନ ଶ୍ରଦ୍ଧା କଲା ପରା ହେଇଗଲା ଆଗା ନେଇକି ହେଲେ କି ଆମେ ତ ଚାଷୀ କୂଳ ସବୁବେଳେ ଜମି ବାଟେ ଯାଇକିରି ଦିନ ସାରା ରହିବାଟା ସନ୍ଧ୍ୟାବେଳୁ ଆଇଲେ ଏମିତି ଟିକେ ଗୀତ ବାଜନା ଭଲ କଥା ମାନେ ଆମରଟା ଶୁଣିଦେଲେ ମନ ଟିକେ ଶ୍ରଦ୍ଧା ହେଇଯାଉଛି। ଯଦି କିଛି ଭୁଲ ଥିବ ବୋଲେ ଯାଇକିରି ମିଶା ଆମେ ସୁଧରି ଦେବାର ହବ ବୁଝିଲେ କି ନାଇଁ। ହେଲେ କି ଆଜିକାଲି ତ ସବୁଆଡେ ଖାଲି ଯାହାକୁ ଦେଖିଲେ ତାକୁ ଖାଲି ରୁଆ ବାଟେ ମାତି ଯାଇଥିଲେ। ଏବେ ସାର କୋଉଠୁ ଆଣିବି, କେମିତି ସାର ଦେବି, କୋଉଠି ଲଟା ହେଇଗଲା, କୋଉଠି ଘାସ ହେଇଗଲା, ଏଇଟା ଚିନ୍ତା ମାନେ ଚାଲିଛି। ହେଲେ ଏଇଟା ମାନେ ତ ଆମର ତ ସବୁବେଳେ ଖାଲି ବେଡ଼ାକୁ ଯିବାଟା ହଉ କି ବାହାରକୁ ଯିବାଟା ହେଲେ ତ ସାଙ୍ଗସାଥି ଗୋଟେ ଦରକାର ପଡୁଛି ଆକା ବୁଝିପାରିଲନି। ହେଲେ ବୈଠକରେ ମିଶା ଏମିତି ଆମର କାର୍ଯ୍ୟକ୍ରମ ରହିଛି କି ନା ସାଙ୍ଗସାଥି କଥା
1: ଗୋଟେ ଅଛି।
0: ହେଲେ ଆଜି ତମେ ଆକା ଟିକେ ପଚରା ଉଚରା କରିଦିଅ, ତାପରେ କିଛି ଅଛି ଦେଖିବା
1: ଭାଇନା।
2: ପ୍ରଥମେ ଆପଣଙ୍କର ପରିଚୟଟା ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଦେଇଦେବେ।
3: ନମସ୍କାର ସାର୍, ମୋ ନାଁ ହଉଛି ଉମାକାନ୍ତ ଦାସ, କୁନ୍ଦ୍ରା ବ୍ଲକ ବିକାପୁର ଗ୍ରାମ ପଞ୍ଚାୟତ ଚେରକାପୁଟରେ ମୁଁ ରୁହେ।
2: ଆଚ୍ଛା, ଆପଣ କଣ ସବୁ ଚାଷ କରନ୍ତି?
3: ମୁଖ୍ୟତଃ ମୋର ଏଇ ବର୍ଷ ମାନେ କଦଳୀ ଆଉ ଛେଳିରେ ମୁଁ ଟିକେ ଗୁରୁତ୍ୱ ଦେଇଛି ସାର୍। ମୁଁ ତ ସବୁ ଚାଷ କରେ, ମାଛ ବି କରେ, କିନ୍ତୁ କଦଳୀ ଆଉ ଛେଳି ଚାଷରେ ମୁଁ ଏଇ ବର୍ଷ ପୁରାପୁରି ଗୁରୁତ୍ୱ ଦେଇଛି।
2: ହେଲେ ଆପଣଙ୍କର ଏ ଯୋଉ ଚାଷବାସ କେବେଠୁ କରୁଛନ୍ତି ଆପଣ?
3: ମୁଁ ହେଇଗଲା ସାର୍ 20 ବର୍ଷ ହେଲା ମୋର ଚାଷରେ, 20-25 ବର୍ଷ ହେଇଗଲା ଚାଷରେ ମୋର ଇଣ୍ଟରେଷ୍ଟ ନେଇକି ଚାଷ କରୁଛି ଆଉ।
2: ହେଲେ ଆପଣ ଯୋଉ କହିଲେ ଯେ ଛେଳି ଚାଷ କରୁଛନ୍ତି, ଛେଳି ଚାଷରେ କେମିତି କଣ ଛେଳି ଚାଷ କରିହୁଏ ଆଉ ତା ପାଇଁ କେତେ ଇନଭେଷ୍ଟ କରିବାକୁ ପଡେ? ପ୍ରଥମେ ଯଦି କିଏ ଗୋଟେ ଛେଳି ଚାଷ ଆରମ୍ଭ କରିବ ତାହେଲେ କେମିତି ସେ ଚାଷକୁ ଆରମ୍ଭ କରିବ ସେ ବିଷୟରେ ଟିକେ ଆମର ଚାଷୀ ଭାଇମାନଙ୍କୁ କହିଦେବେ
3: ସାର୍। ପ୍ରଥମେ ତ ମୁଁ ନିଜେ ଛେଳି କୌଣସି ସୁବିଧା ନଥାଉଣୁ 10-12 କରୁଥିଲି, ପରେ ଶୁଣିବାକୁ ପାଇଲି ମୁଖ୍ୟମନ୍ତ୍ରୀ ଗୋସୁଗମ ଯୋଜନା ବୋଲିକିରି ଗୋଟେ ଯୋଜନାରେ ଛେଳି ପାଇଁ ରିହାତି ମିଳୁଛି 40% ମାନେ ଛାଡ଼, ମାନେ ମୁଁ ଏବେ 34 ଲକ୍ଷ ଟଙ୍କାର ଛେଳି ଫାର୍ମଟେ କରିଛି, ତାହେଲେ ମୋର ପାଖାପାଖି 15 ଲକ୍ଷ ଟଙ୍କା ମୋତେ ଛାଡ଼ ମିଳିଛି ସାର୍। ବର୍ତ୍ତମାନ ମୋ ପାଖରେ 209 ଛେଳି ଆଣିଥିଲି, ଏବେ ବଢ଼ିକିରି 300 ଖଣ୍ଡେ ହେଇଗଲେଣି, ଭଲ ଲାଭ ହେଉଛି ଛେଳିରେ ବି।

0: ସବୁ ଚାଷରେ ସରକାର ଅନେକ ପ୍ରକାର ସୁବିଧା ରହିଛି ସାର୍। ଆଉ ଭେଟନେରୀ ବାଲା ଆସିକି ସମସ୍ତ ରୋଗ ଇଏର ଔଷଧ ମାଗଣାରେ ଦିଅନ୍ତି, ସପ୍ତାହ ଭିତରେ ଚେକିଂ କରନ୍ତି, ବହୁତ ମାନେ ବହୁତ ସୁବିଧା ଅଛି, ସରକାରଙ୍କର ସହଯୋଗ ବି ମିଳୁଛି।
1: ହେଲେ ଯଦି କିଏ ଜଣେ ଛେଳି ଚାଷ ଆରମ୍ଭ କରିବାକୁ ଚାହୁଁଛି, ଛେଳି ଫାର୍ମ କରିବାକୁ ଚାହୁଁଛି, ତ ପ୍ରଥମେ ତାକୁ କ'ଣ କରିବାକୁ ପଡିବ, କେମିତି ସିଏ ଆରମ୍ଭ କରିବ?
0: ସେ ଯଦି ନିଜ ପଇସାରେ ଆରମ୍ଭ କରିବ ଭଲ କଥା, ଯେହେତୁ ଇଏ ନାହିଁ, ଯଦି ସରକାର ସୁବିଧା ପାଇବାକୁ ଇଚ୍ଛା, MKGY ମୁଖ୍ୟମନ୍ତ୍ରୀ ସୁଗମ ଯୋଜନା, ତାହିଁରେ ଯାଇକିରି ସେ ପଞ୍ଜୀକରଣ କରିବାର ଅଛି। କଲା ପରେ ସ୍ଥାନୀୟ ଯିଏ ଅଛି ଭେଟେନାରୀ ଡିପାର୍ଟମେଣ୍ଟରେ VS ଯାହା କୁହନ୍ତି, VS ସାଙ୍ଗରେ ଯୋଗାଯୋଗ କଲେ VS ସବୁ ରାସ୍ତା ବତାଇ ଦେବେ ସାର୍। ପ୍ରଥମେ ତ ନିଜେ କିଣିବାକୁ ପଡ଼ିବ, କିଣି ସାରିଲା ପରେ CDVO VS ସମସ୍ତେ ମିଶିକି ତାଙ୍କର ଗୋଟେ ଜଏଣ୍ଟ ଚେକିଂ କରନ୍ତି, ଜଏଣ୍ଟ ଚେକିଂ କଲା ପରେ ସମସ୍ତ ସୁବିଧା ଆଉ ସହଯୋଗ ଯୋଗାଇ ଦିଅନ୍ତି।
1: ହେଲେ ଯେତେବେଳେ ଜଣେ ପ୍ରଥମେ ରେଜିଷ୍ଟ୍ରେସନ କରିବ, ତାକୁ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର ପଡୁଛି, ଆଉ କୋର୍ଟ ଯାଇକିନା କେମିତି ରେଜିଷ୍ଟ୍ରେସନ କରିବାକୁ ପଡୁଛି?
0: ଡକ୍ୟୁମେଣ୍ଟ କିଛି ନାହିଁ ଆଜ୍ଞା, ଖାଲି ନିଜ ନାଁରେ ଜାଗା ଥିବା ଦରକାର, ଯେତିକି ଛେଳିର କରିବା। ମୁଁ ଏବେ କରିଛି 34 ଲାକ୍ସର, ମାନେ 209ଟା ଛେଳି, ତେଣୁକରି ମୋତେ ଅଧ ଏକର ଜାଗା ମାଗିଲେ। ଯଦି ଆପଣଙ୍କର 20 ସେଣ୍ଟ ଅଛି, ଆପଣ 15 ଲକ୍ଷ 20 ଲକ୍ଷ ଭିତରେ ଛେଳିର କରିପାରିବେ।
1: ହେଲେ
0: ଛେଳି ରହିବା ପାଇଁ ଘରଟେ ପ୍ରଥମେ ବନେଇବାକୁ ପଡ଼ିବ, ଘର ବନେଇଲା ପରେ ସେମାନେ ଆସି ଦେଖିବେ, ଦେଖିଲା ପରେ ତାହିଁରେ ଯୋଉ ଏବେ ତ ଛେଳି ଆଗ ଭଳିଆ ଆଉ ଯୋଉ ତଳେ ରହୁନାହାନ୍ତି, ମାନେ ରୋଗ ହଉଛି, ମାନେ ତାଙ୍କୁ ଗୋଟେ ମେଟ୍ ଆସୁଛି, ଏବେ ମୁଁ ଭୁବନେଶ୍ୱରରୁ ମଗେଇଥିଲି, ମେଟ୍ ଉପରେ ଛେଳି ରୁହନ୍ତି, ଯାହାକି ତାଙ୍କର ଯୋଉ ଝାଡା ପରିସ୍ରା ସବୁ ତଳୁ ଖସି ପଡେ, ଆଉ ଭବିଷ୍ୟତରେ ଛେଳି ମାନଙ୍କୁ କୌଣସି ପ୍ରକାର ରୋଗ ହୁଏନି।
1: ହେଲେ ଏ ଯୋଉ ଛେଳି ଚାଷ ଯୋଉ ରହିଛି, ଏ ଛେଳି ଚାଷରେ କେମିତି ପ୍ରଫିଟ୍ ହୁଏ, ମାନେ ଚାଷୀମାନେ କ'ଣ କରିକି ନିଜର ଲାଭ ପାଇପାରିବେ?
0: ସାର୍ ଛେଳି କହିଲେ ସାଧାରଣତଃ ଆମର ଦେଶୀ ଛେଳି ରଖିଲେ ତ ଲାଭ ହୁଏ ପ୍ରଚୁର ନାହିଁ, କିନ୍ତୁ ଯଦି ଆମେ ବାହାରୁ ଛେଳି ରଖିପାରିବା, ଯେମିତି ରାଜସ୍ଥାନ ବ୍ରିଡ୍ ଅଛନ୍ତି, ସିରୋହି, କୋଟା, ବିଟଲ, ସୁଜତ, ଆଉ ରହିଲା ଯମୁନାପାରି, ତୋତାପୁରୀ, ବ୍ଲାକ୍ ବେଙ୍ଗଲ, ଏଇଭଳିଆ ଛେଳି ମାନେ ଗୋଟେ ଗୋଟେ ବ୍ରିଡ୍ ଯଦି ରଖିବା, ମାନେ ଉନ୍ନତ ମାନର ଛେଳି ଛୁଆ ଜନ୍ମ ହୁଅନ୍ତି। ମାଇ ସାଧାରଣତଃ ଦେଶୀ ବି ରହିଲେ ଚଳିବ, କିନ୍ତୁ ଯଦି ବ୍ରିଡ୍ଟା ଆମେ ଯୋଉଟା ମାନେ ଅଣ୍ଡରାଟା ଗାଡ୍ରା ବୋଲି କୁହନ୍ତି ଆମ ଭାଷାରେ, ଗାଡ୍ରା ଯଦି ଆଣିବା ବିହନ ପାଇଁ, ସେ ଯଦି ବାହାରୁ ଆଣିବା ଭାରି ଭଲ ହୁଏ ସାର୍। ମୋର ସେମିତି ଥିଲେ ବାହାରୁ ଥିଲେ ଗୋଟେ ଗୋଟେ ପ୍ରାୟ ଛେଳି ପ୍ରାୟ 50ରୁ 60 କିଲୋ ଆସନ୍ତି ସାର୍। ସେଟା ଆମେ ଓଜନ ହିସାବରେ ଅଧିକ ପାଇପାରିବା, ଆଉ ବଢିବାରେ ଶୀଘ୍ର ବଢିବେ, ଆଉ ମାନେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ତାଙ୍କ ଠାରୁ ଅଧିକ ଥାଏ ସାର୍।
1: ହେଲେ ଏ ଯୋଉ ଛେଳି କିଣୁଛନ୍ତି, କିଣିବା ପାଇଁ ବୋଲି ସରକାର କ'ଣ ସୁବିଧା ସୁଯୋଗ ଦଉଛନ୍ତି, ନା ନିଜେ ଯାଇକି କିଣିବାକୁ ପଡୁଛି?
0: ନା ନା, ନିଜେ ଫାର୍ଷ୍ଟ କିଣିବାକୁ ପଡିବ, ନହେଲେ ବ୍ୟାଙ୍କକୁ ମଧ୍ୟ ସରକାର ଚିଠି କରିଦେବେ, ଯିଏ ଯଦି ଲୋନ୍ ନେବାକୁ ଚାହିଁବ ବ୍ୟାଙ୍କ ପଇସା ଦେଲେ କିଣିହେବ, ଯାହାର ହାତରେ ପଇସା ଅଛି ସେମାନେ କିଣିପାରିବେ। କିନ୍ତୁ ଏବେ ଗୋଟେ ସରକାର ଗୋଟେ ଯୋଜନା କରିଛନ୍ତି ସୁବିଧା, ସେ ହାତ ପଇସାରେ ହବ ନାହିଁ ସାର୍, ଅନଲାଇନ୍ ଟ୍ରାନ୍ଜାକ୍ସନଟା ସରକାରକୁ ଦେଖେଇବା ଯେତିକି ଟଙ୍କାର, ତାହିଁରୁ ଆମେ ରିହାତି ପାଇପାରିବା। ଶତକଡ଼ା ଲେଡିସ୍ ଲୋକ 50 ଭାଗ, ଆଉ ଜେଣ୍ଟସ୍ ଲୋକ ନାଁରେ କଲେ 40% ରିହାତି। ଯଦି ଆମେ ମନେକର 20 ଲକ୍ଷର ଫାର୍ମ କରିଛେ ସାର୍, 10 ଲକ୍ଷ ଲେଡିସ୍ ଲୋକ କଲେ ନଗଦ ମିଳିଯିବ, ଯଦି ଆମେ ଜେଣ୍ଟସ୍ ଲୋକ କଲେ, ଆମେ ପୁଅ ପିଲା ଯଦି କରିବା ଆମ ନାଁରେ, ତେବେ ଆମକୁ 8 ଲକ୍ଷ ଟଙ୍କା 20 ଲକ୍ଷରେ ସରକାର ହାତାହାତି ବ୍ୟାଙ୍କକୁ ପଠାଇ ଦେବେ।
1: ବହୁତ ଭଲ କଥା ଭାଇ, ଆପଣ ବହୁତ ଭଲ କହିଲେ ଯେ ଗୋଟେ ନୂଆ ପ୍ରକାରର ସୁବିଧା ଯୋଗାଉଛନ୍ତି ଆମର ସରକାର।
0: ଖାଲି ସେତିକି ନୁହେଁ ସାର୍, ସେମାନଙ୍କୁ ଯେତିକି ଯୋଗୁ ଯୋଉ ବର୍ଷକୁ ଥରେ ଗୋଟେ ଦିଆହଉଛି ଭ୍ୟାକ୍ସିନଟା, ସେଇଟା ମାଗଣାରେ ତାଙ୍କେ ନିଜେ ଲୋକ ଆସି ଯୋଗାଇବେ। ଆଉ ଯଦି କାହାକୁ ଝାଡ଼ା ହେଲା, କାହାକୁ ବାନ୍ତି ହେଲା, କାହାକୁ ରୋଗ ହେଲା, ଆଉ ସରକାରର ଗୋଟେ ସୁବିଧା ମଧ୍ୟ ରହିଛି, ପ୍ରତ୍ୟେକ ଛେଳିର ଇନ୍ସୁରାନ୍ସ ରହୁଛି, ଯଦି ଛେଳି ମରିଯାଏ କୌଣସି ପ୍ରକାର ଯୋଉ କାନରେ ଥିବ ତାଙ୍କର ଟେକ୍, ସେ ଟେକ୍କୁ ନେଇକିରି ଗଲେ ଆମକୁ ପଇସା ମଧ୍ୟ ମିଳିଯାଉଛି, କୌଣସି ପ୍ରକାର ଲସ୍ ନାହିଁ। ଛେଳି ମଲେ ପଇସା, ବଞ୍ଚିଲେ ପଇସା ସାର୍, କିନ୍ତୁ ତାକୁ ଠିକ୍ ଢଙ୍ଗରେ କରିପାରିବା ଉଚିତ। ଆଉ ଯାହାର ମୁଁ ତ ଚାଷୀ ଭାଇମାନଙ୍କୁ ଗୋଟିଏ କଥା କହି ରଖିବାକୁ ଚାହେଁ, ଯଦି ଯାହା ପାଖରେ ଜଙ୍ଗଲ ଅଛି, ଯାହାର ପାଖ ତଳରେ ଚରିବାକୁ ମାନେ ଛେଳି ବୁଲିବା ପାଇଁ ଭଲ ଜାଗା ଅଛି, ସେ ତ ମୁଁ ତ କହିବି, ଯଦି ଅଜା ବାକି ଥିବା ଋଣ ମଧ୍ୟ ଛେଳି ପୋଷିକିରି ସୁଝିବାକୁ ସୁଝି ହେବ, ତେଣୁ ଛେଳି ଚାଷଟା ବହୁତ ଲାଭଦାୟକ। ତାପରେ ଆଉ ଗୋଟେ ଚାଷ ମୁଁ କରୁଛି ସାର୍, କଦଳୀ ଚାଷ, ସେ ବି ଏଇଭଳିଆ ସରକାର ଯଦି ଅଧିକ

0: ଲଗେଇଲେ 20,000 ଟଙ୍କା ଦଉଛନ୍ତି, ମାଗଣାରେ ଚାରା ଦଉଛନ୍ତି, ଆସିକିରି ମଝିରେ ମଝିରେ ହର୍ଟିକଲଚର ବାଲା ତଦାରଖ ମଧ୍ୟ କରୁଛନ୍ତି କି ଭଳିଆ କରିବେ କଣ। ସରକାରର ଅନେକ ପ୍ରକାର ସୁବିଧା ରହିଛି, ଆମ ଚାଷୀ ଭାଇମାନଙ୍କୁ ଖାଲି ଏଇଟା ଆୱାରନେସ ହବା ଦରକାର, ସଚେତନ ହେଇକିରି କୋଉ ଭଳିଆ କିଏ କରିଛି। ଏବେ ମୁଁ କରିଛି ଛେଳି ଚାଷ, କଦଳୀ ଚାଷ, ମାଛ ଚାଷ, ମତେ 4 ଚାଷୀ ପଚାରିକିରି ମତେ ଅନୁଧ୍ୟାନ କରିକିରି ଯଦି ଯିବେ ଲାଇନରେ, ନିଶ୍ଚିତ ଭାବରେ ତାଙ୍କ ପାଇଁ ସରକାର ସବୁ ସୁବିଧା କରିଛନ୍ତି। ଆଉ ଲୋକଙ୍କ ପାଇଁ ବହୁତ କିଛି ଅଛି କରିବାର, ନିଜେ ଆମେ ଚାଷୀ ଭାଇ ପାଇଁ ବହୁତ ସବୁ ସୁବିଧା ରଖିଛନ୍ତି ସରକାର।
1: ବହୁତ ହିଁ ଭଲ କଥା ସାର୍, ଆପଣ ଚାଷ କରୁଛନ୍ତି ଏବଂ ସରକାରଙ୍କର ବହୁତ ସୁବିଧା ସୁଯୋଗ ଉପଲବ୍ଧ କରୁଛନ୍ତି। ଆମେ ଆଶା କରିବୁ ଯେ ଆଜିର ଏହି ସାକ୍ଷାତକାର ଶୁଣି ଆମର ଚାଷୀ ଭାଇ ଭଉଣୀ ମାନେ ଯୋଉ ରହିଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଭାବରେ ଭଲ ଭାବରେ ଚାଷ କରିବେ ଏବଂ ସରକାରଙ୍କର ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିପାରିବେ। ଆପଣଙ୍କ ସହିତ କଥା ହେଲୁ, ଆପଣ ଆମକୁ ସମୟ ଦେଲେ, ତେଣୁକରି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
2: ଏଇଠି କିଛି ନାହିଁ କିଛି ନାହିଁ ବୋଲୁଥିଲ, ମାତ୍ର ଜବର କଥା ଏକା ପଚାରି ପକେଇଛ
3: ହୋ। ହଁ ଭାଇ, ନା
2: କି ସବୁବେଳେ ସାଙ୍ଗ ଗୋଟେ ମିଳିଗଲେ ଏ କଥା ସରିବ ନାହିଁ, ବୁଝିଲ କି ନାହିଁ? ଏଠି ଶୁଣିବାର କୁମିଶା ଶ୍ରଦ୍ଧା, ତାର ଘର କଥା କିସ କହୁଛି, ସେ କିସ କାମ କରୁଛି, ତାଟା ଶ୍ରଦ୍ଧା କି ନାହିଁ?
3: ତାପରେ ଆହୁରି ଭାଇନା, ତମେ କହିଲା ଭଳିଆ ସବୁବେଳେ ଯୋଉ ଧାନ ଇଏ ସିଏ କରିକିନା ଲାଭ ନାହିଁ ନା, ତ ସେଇଥିପାଇଁ ଆମର ଯୋଉ ଭାଇ ଯୋଉ ଥିଲେ ଛେଳି ଚାଷ କରୁଛନ୍ତି, ଛେଳି ଚାଷରେ କେମିତି ଲାଭ?
2: ଆରେ ସେଟା ତ ଶୁଣୁଥିଲୁ ଜବର ଲାଭ ଛେଳି ଚାଷରେ, ଛେଳି ଟିକେ ପାଳନ କରୁଥିବ, ଚାଷ ଟିକେ ଇଆଡେ ଧାନ ଚାଷ ମାନେ କରୁଥିବ, ଗାଈ ଦୁଇଟା ରଖିଥିବ ବୋଲେ ଆଉ ଲୋଡ଼ା ନାହିଁ ପୁଣି ଇଆଡେ ଆମକୁ ଯୋଉ ଚାକିରି ପଛରେ ଦବୁଡୁଛନ୍ତି ସେଟା ମିଶା ଲୋଡ଼ା, ତା ଡୁଆରେ ଜବର ଡାବୁ ମିଳିବ ଆଉ ଶାନ୍ତି ପୁଣି। ହେଲେ ଭାଇ, ଆମର ଏ ବୈଠକରେ କେତେ କଥା ମନେ ଅଛି, ମାତ୍ର ଏଠି ବେଳ ତ ହେଇଗଲାଣି ହେଲେ ଏଇଟା ମାନେ ରଖିଦିଅ, ପରା ଗଲା ଆଡୁ ଟିକେ ଦେଖି ଦେଇକି ଯିବା, ଆରୁ କି ସେ ଥିବ ବୋଲେ ନାଇଁ ବୋଲେ ଆହୁରି ଗୋଟେ ବୈଠକକୁ ଶୁଣିବା।
3: ଉଠିବା ଭାଇନା, ଯିବା ଯିବା।

0: ଏଥର ଯାଇ ଶୁଣୁଥିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ।
1: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
2: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
1: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथंती तबे मासिक अटल पेंशन सहित तीनोटी ग्यारंटेड सुविधा विषय जानिबा पई आपण को बैंक शाखा सह जोगाजोग करंतु।
0: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଲୋଚନା, ମାନବ ସେବା ହିଁ ମାଧବ ସେବା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପଣ୍ଡିତ ମୃତ୍ୟୁଞ୍ଜୟ ଦାସ।
3: ନମୋ ବ୍ରହ୍ମଣ୍ୟ ଦେବାୟ ଗୋବ୍ରାହ୍ମଣ ହିତାୟ ଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ଜଗତର ହିତ ପାଇଁ ଯେଉଁମାନେ ସତତ ଚେଷ୍ଟା କରି ଆସିଛନ୍ତି ସେମାନେ ହିଁ ବ୍ରହ୍ମଣ୍ୟ ବ୍ରହ୍ମଜ୍ଞ ବା ବ୍ରହ୍ମଜ୍ଞାନୀ। ବିଭିନ୍ନ ସମୟରେ ସେମାନେ ଜଗତର ସ୍ରଷ୍ଟା ସୃଷ୍ଟି ବିଷୟକୁ ଚିନ୍ତା କରି ସିଦ୍ଧାନ୍ତରେ ଉପନୀତ ହୋଇ କହିଛନ୍ତି ଯେ ଗଚ୍ଛତି ଇତି ଜଗତ୍ ବା ସମ୍ୟକ୍ ସରତି ଇତି ସଂସାର ବୋଲି ପ୍ରତିପାଦନ କରିଛନ୍ତି। ସେହି ଜଗତର ସ୍ରଷ୍ଟା ବିଷୟରେ ମଧ୍ୟ କୁହାଯାଇଅଛି, ପରମାତ୍ମା ପରମେଶ୍ୱର ପରମବ୍ରହ୍ମ ଜ୍ୟୋତିର୍ମୟ ଜ୍ୟୋତିଷ୍ମାନ। ଋଗ୍ବେଦର ପ୍ରଥମ ସୂକ୍ତି ବା ମନ୍ତ୍ରରେ କୁହାଯାଏ।

ಚಿ ಓಂ ಅಗ್ನಿಮಿಳೇ ಪುರೋಹಿತಂ ಜಜ್ಞಸ್ಯ ದೇವಮೃತ್ಯುಜಂ ಹೋತಾರಂ ಸತಧಾಮ ಚ. ಪುನಶ್ಚ ಸೂರ್ಯ ನಮಸ್ಕಾರ ಪ್ರಸಂಗರೆ କୁହାଯାଇଛି ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍ ପ୍ରସୂତି ସ୍ଥିତିନାଶହେତବେ ତ୍ରୟୀମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ. ପୁନଶ୍ଚ ଗାୟତ୍ରୀ ମନ୍ତ୍ରରେ କୁହାଯାଇଛି ଓଂ ଭୂଃ ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିଓ ଜୋନଃ ପ୍ରଚୋଦୟାତ୍. ଏହି ତିନୋଟି ମନ୍ତ୍ରରେ ସଂକ୍ଷେପରେ କୁହାଯାଇଛି ଯେ ତ୍ରିଭୁବନ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ପରମାତ୍ମା ପରମେଶ୍ୱର ବ୍ରହ୍ମ ବା ପରମବ୍ରହ୍ମ ଆଦିଦେବ ସ୍ରଷ୍ଟା ପାଳନକର୍ତ୍ତା ସର୍ବତ୍ର ସମଦୃଷ୍ଟି ପ୍ରଦାନ କରିଥାନ୍ତି, ତେଣୁ ସେ ପୂଜ୍ୟ ନମସ୍ୟ ଅଟନ୍ତି। ବିବର୍ତ୍ତନବାଦୀଙ୍କ ମତରେ ସେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟନ୍ତି। ଭଗବାନଙ୍କ ସୃଷ୍ଟିରେ 56 କୋଟି ଜୀବ କୀଟପତଙ୍ଗଠାରୁ ଆରମ୍ଭ କରି ବୃହତ୍କାୟ ହସ୍ତୀ ତିମି ପର୍ଯ୍ୟନ୍ତ ସମସ୍ତ ଜୀବଜଗତ ତଥା ଅଣୁ ପରମାଣୁଠାରୁ ହିମାଳୟ ପର୍ଯ୍ୟନ୍ତ ସମସ୍ତ ପର୍ବତ ନଦନଦୀ ବୃକ୍ଷଲତା ଆଦିରେ ପରମାତ୍ମାଙ୍କର କର୍ତ୍ତୃତ୍ୱ ବା ସତ୍ତା ଉପଲବ୍ଧି ହୁଏ। ଜୀବଜଗତ ମଧ୍ୟରେ ମାନବ ଶ୍ରେଷ୍ଠ ଜୀବ ଅଟେ, ଯାହାର ଜ୍ଞାନ ବୁଦ୍ଧି ଓ ବିବେକ ଅଛି। ବିଭିନ୍ନ ପ୍ରାକୃତିକ ବିପଦରୁ ସେ ନିଜକୁ ରକ୍ଷା କରିପାରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ମନୁଷ୍ୟ ଆଜି ବିଜ୍ଞାନ ବଳରେ ଗ୍ରହ ଗ୍ରହାନ୍ତରରେ ପ୍ରବେଶ କରିବା ପାଇଁ ପ୍ରୟାସ ଜାରି ରଖିଛି। ତଥାପି ଦୁଃଖର ବିଷୟ ଏହି ଯେ ସୃଷ୍ଟିର ଆରମ୍ଭ କେବେ ହେଲା ତାହା କହିବା ଅତୀବ କଷ୍ଟସାଧ୍ୟ ହୋଇପଡ଼ିଛି। ମନୁଷ୍ୟ ନିଜର କର୍ତ୍ତବ୍ୟକୁ କଦା କଦା ଭୁଲି ନିପଥଗାମୀ ହେବା ଲକ୍ଷ୍ୟ କରାଯାଉଛି। ତେଣୁ ମହାପୁରୁଷମାନେ ଯୁଗେ ଯୁଗେ ଅବତାର ନେଇ ମାନବର ଧର୍ମ ତଥା ମାନବ ଚରିତ୍ରକୁ ସୁଧାରିବା ପାଇଁ ପ୍ରୟାସ କରି ଆସୁଛନ୍ତି। ତେଣୁ କଥାରେ ଅଛି, ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ। ତେଣୁ ଏଠାରେ ମାନବ ଧର୍ମ ଉପରେ କିଛି ଆଲୋକପାତ କରିବା ବାଞ୍ଛନୀୟ। ନିଜ ଧର୍ମ ବା କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାର ସାମ୍ନା କରିବା ବିଧେୟ, କର୍ତ୍ତବ୍ୟରୁ ବିରତ ହେବା କଦାପି ଉଚିତ ନୁହେଁ। ଧର୍ମର ଅର୍ଥ ହେଲା ପୁଣ୍ୟକର୍ମ, ସଦାଚାର ବା କର୍ତ୍ତବ୍ୟ। କିନ୍ତୁ ଆଜି ଧର୍ମକୁ ବିରାଟ ଗଣ୍ଡି ମଧ୍ୟରେ ବାନ୍ଧି ଆମେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟ, ବୌଦ୍ଧ, ଜୈନ ଆଦି ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ରଖିବା କେତେଦୂର ଯୁକ୍ତିସଙ୍ଗତ? ଏହା କେବଳ ସଂକୀର୍ଣ୍ଣ ମନୋଭାବର ପରିଚୟ ମାତ୍ର। ଏହାଦ୍ୱାରା ଆମ୍ଭେମାନେ ପରସ୍ପରଠାରୁ ପୃଥକ୍ ହୋଇ କେବଳ ସମୟ ସମୟ ଯୁଦ୍ଧନ୍ଦେହି ଡାକରା ଦେଉଛୁ। ଅହମ୍ଭାବ, ହିଂସା, ଦ୍ୱେଷ, ଘୃଣା, ଈର୍ଷା ଆଦି ଦୋଷରେ ପରିପୂର୍ଣ୍ଣ ହୋଇ ଆଜି ଜୀବଶ୍ରେଷ୍ଠ ମାନବ ଅହଙ୍କାରୀ, ଦ୍ୱେଷୀ, ହିଂସ୍ର, ଘୃଣୀ, ଈର୍ଷାଳୁ ହୋଇ ସାଧାରଣ ଅଜ୍ଞାନ ଅବିବେକ ପଶୁ ପକ୍ଷୀଠାରୁ ମଧ୍ୟ ଅତି ଘୃଣ୍ୟ କର୍ମ କରିବାକୁ କୁଣ୍ଠାବୋଧ କରୁନାହିଁ। ଆମର ଏହି ଦେଶ ଭାରତ ଦିନେ ପୃଥିବୀରେ କଳା, କୌଶଳ, ଧର୍ମ, ରାଜନୀତି, ଅର୍ଥନୀତି ଆଦିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। କିନ୍ତୁ ଆଜି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଆଦି ଜାତିରେ ବହୁଧା ବିଭକ୍ତ ହୋଇ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ସମୂହ ଭାରତବର୍ଷରେ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଉଚ୍ଚ ନୀଚ, ଜାତି ସବର୍ଣ୍ଣ ଅସବର୍ଣ୍ଣ, ଆଦିବାସୀ ହରିଜନ, ଯାଦବ ବ୍ରାହ୍ମଣ ଆଦି ନାନା ଭାବରେ ବିଭକ୍ତ ହୋଇ ବିଭିନ୍ନ ସମ୍ପ୍ରଦାୟ ମୁଣ୍ଡ ଟେକି ଉଠିଛି, ଯାହାକି ସ୍ୱାଧୀନ ଭାରତ ପାଇଁ କଦାପି ଶୁଭଙ୍କରୀ ନୁହେଁ। ବିଦ୍ୟା, ବୁଦ୍ଧି, କୌଶଳ, ବିଦବତ୍ତା, ଗୁଣ, ଗରିମା ଆଦିର ମୂଲ୍ୟାୟନ ହୋଇପାରୁନାହିଁ, ଯଦ୍ୱାରା ଦିନ ଆସିବ ସେତେବେଳେ ଭାରତରେ ଗୁଣିଗଣଙ୍କ ଅଭାବ ପରିଲକ୍ଷିତ ହେବ। ତେଣୁ ବେଳେ ହୁଁ ସଜାଗ ନହେଲେ ପରିଣାମ ପାଇଁ ଆମେ ହିଁ ତାର ସୁଫଳ ହେଉ ବା କୁଫଳ ହେଉ ଭୋଗ କରିବା। ଆଜି ଏହି ସ୍ୱାଧୀନ ଭାରତରେ ନାରୀ ଜାତି ବା ମାତୃଜାତିର ସ୍ୱାଧୀନତା ବା ନାହିଁ କି ସୁରକ୍ଷା ନାହିଁ। ଜଣେ ସାଧାରଣ ଛୋଟ ବାଳିକାଠାରୁ ଆରମ୍ଭ କରି ବୃଦ୍ଧା ନାରୀର ଚରିତ୍ରର ସୁରକ୍ଷା ନାହିଁ, ତାହାର ଇଜ୍ଜତ ଆଜି ସ୍ଥାନେ ସ୍ଥାନେ ଭୁଲୁଣ୍ଠିତ ହେବା ଅତି ସାଧାରଣ ବିଷୟ ହୋଇ

ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ। କେତେକ ପରିବାରରେ ପୁରୁଷଙ୍କ ଅପେକ୍ଷା ନାରୀମାନେ ଯଥା ଶାଶୁ ନଣନ୍ଦ ଯା ମାନେ ବଧୂ ନିର୍ଯାତନା ଦେଇ ନବାଗତା ବୋହୂକୁ ଅକଥନୀୟ ଶୋଷଣ କରୁଛନ୍ତି, ଯାହାକି ସମ୍ବାଦ ଥରାବରାହ ପ୍ରକାଶିତ ଏବଂ ପ୍ରଚାରିତ ହେଉଛି। ଯେଉଁ ଦେଶରେ ପୂର୍ବେ ପ୍ରଚଳିତ ଥିଲା ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାହା, ପ୍ରାୟ ସମସ୍ତ ପରିବାରରେ ନାରୀମାନଙ୍କ ସ୍ଥାନ ଅତି ଉଚ୍ଚରେ ଥିଲା, ଆଜି ସେହି ଉକ୍ତି ଅପଳାପ ପରି ମନେ ହେଉଛି।

ଯାହା ସବୁ ଉଲ୍ଲେଖ ଅଛି ତାହା କାହାକୁ ଅଛପା ନାହିଁ। ସେମାନଙ୍କ ଚରିତ୍ର ଚିତ୍ରଣ କରିବା ଅନାବଶ୍ୟକ। ଆଜିର ଏହିସବୁ ଅବସ୍ଥା ପାଇଁ କେବଳ ପୁରୁଷ ନୁହନ୍ତି, କେତେକ ସ୍ଥଳରେ ସ୍ତ୍ରୀମାନେ ମଧ୍ୟ ସମପରିମାଣ ଦାୟୀ ଅଟନ୍ତି। ସ୍ତ୍ରୀମାନଙ୍କର ଚାଲିଚଳନ, ପୋଷାକ ପରିଚ୍ଛଦର ସୌଜନ୍ୟ ରହିବା ଉଚିତ। ବର୍ତ୍ତମାନ ଭାରତରେ ଏତାଦୃଶ ଅବସ୍ଥା ପାଇଁ ଆମର ଶିକ୍ଷାନୀତି, ପାରିପାର୍ଶ୍ୱିକ ଅବସ୍ଥା, ସର୍ବସାଧାରଣ ନାଗରିକ ତଥା ସରକାର ମୁଖ୍ୟତଃ ଦାୟୀ। ଏକ ସ୍ୱାଧୀନ ଭାରତରେ ଶିକ୍ଷାର ପ୍ରସାର ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ି ଉଠିବା ବାଞ୍ଛନୀୟ। ତତ୍ ସଙ୍ଗେ ସଙ୍ଗେ ଶିକ୍ଷା ଉପଯୋଗୀ ଗୃହ, ଆଦର୍ଶ ପ୍ରଶିକ୍ଷଣ ପ୍ରାପ୍ତ ଉପଯୁକ୍ତ ଶିକ୍ଷକ ଏବଂ ସେମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପାରିଶ୍ରମିକ ଦେବା ନିତାନ୍ତ ପ୍ରୟୋଜନ, କିନ୍ତୁ ଆଜି ତାହା ହୋଇପାରିନାହିଁ। ଏଣୁ ଶିକ୍ଷାର ମାନ ହ୍ରାସ ହେଉଛି। ତତ୍ସହିତ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ଅନୁକୂଳ ନୁହେଁ, ଯଦ୍ୱାରା ପଠନ ପାଠନରେ ନାନା ବାଧାବିଘ୍ନ ସୃଷ୍ଟି ହେଉଅଛି। ଦ୍ୱିତୀୟତଃ ସର୍ବସାଧାରଣ ନାଗରିକ ଶିକ୍ଷାନୁଷ୍ଠାନ ଗଠନ କରିବା ପାଇଁ ଯେତେ ଆଗ୍ରହୀ, ତାହାର ସୁପରିଚାଳନା ପାଇଁ ସେତିକି ପ୍ରଯତ୍ନଶୀଳ ନୁହନ୍ତି ଏବଂ ନିଜର ସନ୍ତାନମାନଙ୍କ ପଠନ ପ୍ରତି ପ୍ରାୟ ଦୃଷ୍ଟି ଦେଉନାହାନ୍ତି। ଦ୍ୱିତୀୟତଃ ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ସମୟରେ ଉପଯୁକ୍ତ ତ୍ୟାଗୀ, ପରୋପକାରୀ, ଦେଶଭକ୍ତ ନେତା ନିର୍ବାଚନ କରିପାରୁନାହାନ୍ତି, ତେଣୁ ଦେଶରେ ସୁଦୃଢ଼ ସ୍ଥାୟୀ ସରକାର ଗଠିତ ହୋଇପାରୁନାହିଁ। ସର୍ବୋପରି ଆମର ଏହି ଧର୍ମନିରପେକ୍ଷ ଭାରତରେ ଜାତି ଧର୍ମ ଭେଦ ଭାବ ଭୁଲି ପରସ୍ପର ମଧ୍ୟରେ ଏକାତ୍ମତା ଭାଇଚାରାର ସମ୍ପର୍କ ରଖି ଏକସ୍ତରରେ କହିବା, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କସ୍ତି ଦୁଃଖଭାଗ ଭବେତ୍। ଏହା ସହିତ ଆଦି ଭାରତ କାହିଁକି ପୃଥିବୀର ଅନେକ ସମସ୍ୟା ମୁଣ୍ଡ ଟେକି ମାନବ ସମାଜକୁ ଗ୍ରାସ କରିବାକୁ ବସିଛି, ସେହି ସମସ୍ୟାଗୁଡ଼ିକ ହେଲା ପିତୃମାତୃ ଦୁଃଖ, ତମାଖୁ ଭକ୍ଷଣ ସମସ୍ୟା, ପରିବେଶ ସୁରକ୍ଷା ସମସ୍ୟା, ବିଶ୍ୱ ଖାଦ୍ୟ ସମସ୍ୟା, ଅସହନଶୀଳ ସମସ୍ୟା, ଏଡ୍ସ ସମସ୍ୟା, ଭିନ୍ନକ୍ଷମ ସମସ୍ୟା, ଜନସଂଖ୍ୟା ବୃଦ୍ଧି ସମସ୍ୟା, ଆନ୍ତର୍ଜାତିକ ପ୍ରବାସୀ ସମସ୍ୟା, ଶ୍ରମିକ ସମସ୍ୟା, ଆଇନ ସହାୟକ ସମସ୍ୟା, ସଡ଼କ ସୁରକ୍ଷା ସମସ୍ୟା ତଥା ବନୀକରଣ ସମସ୍ୟା, ବିଭିନ୍ନ ସମସ୍ୟା ପୃଥିବୀର 204 ଦେଶରେ 700 କୋଟି ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କିନ୍ତୁ ଆମେ ସମସ୍ତ ସମସ୍ୟା ପ୍ରତି ସଚେତନ ହୋଇନାହୁଁ। ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ସଚେତନ କରାଇବା ପାଇଁ ଉଦ୍ୟମ କରାଯାଉଛି। ପ୍ରତ୍ୟେକ ସଚେତନ ମାନବ ଏବଂ ସରକାର ଚେଷ୍ଟା କରୁଛନ୍ତି, ତଥାପି ସମସ୍ୟା ଗୁଡ଼ିକର ସମାଧାନ ହୋଇପାରୁନାହିଁ, କାରଣ କେତେକ ରକ୍ଷକ ହିଁ ଭକ୍ଷକ ହୋଇଯାଉଛନ୍ତି। ତେଣୁ ଆମେ 2 ବାକ୍ୟରେ ସେହି ନୀତିକୁ ଅନୁସରଣ କଲେ ଏବଂ ଅନ୍ୟମାନଙ୍କୁ ଅନୁସରଣ କରାଇପାରିଲେ ବିଶ୍ୱ ମାନବ ସମାଜର ଅଶେଷ କଲ୍ୟାଣ ହୋଇପାରିବ। 9 ଦୋଷକୁ ତ୍ୟାଗ କରିବାକୁ ହେବ, ଯଥା ଷଡ଼ଦୋଷା ପୁରୁଷେନେହ, ହାତବ୍ୟା ଭୂତିମିଚ୍ଛତା, ନିଦ୍ରା ତନ୍ଦ୍ରା ଭୟଂ କ୍ରୋଧ ଆଳସ୍ୟଂ ଦୀର୍ଘସୂତ୍ରତା। ପୁନଶ୍ଚ କୁହାଯାଇଛି, ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନ, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଉପରିଯୁକ୍ତ 9 ଦୋଷଯୁକ୍ତ ମନୁଷ୍ୟ ସର୍ବଦା ଅପକର୍ମ କରି ଅଶେଷ ଦୁଃଖ କଷ୍ଟ ଅର୍ଜନ କରି ନିନ୍ଦନୀୟ ହୁଏ, ତେଣୁ ସର୍ବଦା ନିଜର କ୍ଷତିକାରକ ଅଷ୍ଟକର୍ମକୁ ଦୂରରେ ରଖିବା ପାଇଁ ଚେଷ୍ଟା କରିବା ଉଚିତ। ପ୍ରତ୍ୟେକ ମାନବ ଏପରିକି ପ୍ରତ୍ୟେକ ପ୍ରାଣୀର ଆତ୍ମାଙ୍କୁ ନ ବାଧିଲା ପରି ଅପକର୍ମ ନ କରି ପ୍ରତ୍ୟେକ ପ୍ରାଣୀ, ବିଶେଷ କରି ପ୍ରତ୍ୟେକ ମାନବ ପରମାତ୍ମାଙ୍କ ଅଂଶବିଶେଷ ମନେ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହୋଇ ଚଳିଲେ ପରମାତ୍ମା ବା ମାଧବ ପରମ ସନ୍ତୁଷ୍ଟ ଲାଭ କରିବେ। ତେଣୁ କୁହାଯାଏ ଯେ ମାନବ ସେବା ହିଁ ମାଧବ ସେବା। ଯେଉଁମାନେ ମାନବ ସେବା କରନ୍ତି ସେମାନେ ହିଁ ପରମାତ୍ମା, ପରମଯୋଗୀ ବା ସାଧୁ ପୁରୁଷ ଅଟନ୍ତି। ସେମାନେ ଏହି ଜନ୍ମରେ ପରମ ଶାନ୍ତି ଲାଭ କରି ପରଜନ୍ମରେ ମୃତ୍ୟୁ ପରେ ଇତିହାସରେ ଅମର ହୋଇ ରହନ୍ତି। ସମାଜ ସେମାନଙ୍କୁ କଦାପି ଭୁଲିପାରେ ନାହିଁ।

0: ତାଙ୍କୁ ଜଗଜନ୍ମା କହି ସେମାନଙ୍କ କୀର୍ତ୍ତିକଳାପକୁ ସ୍ମରଣ କରି ଯଶଗାନ କରେ। ଏଣୁ କୁହାଯାଏ ଯଶ କୀର୍ତ୍ତି ହି ସଜୀବତି। ଏଣୁ ମାନବ ସେବା କର, ମାନବ ସେବା ଦ୍ୱାରା ମାଧବ ବା ପରମେଶ୍ୱର ସନ୍ତୁଷ୍ଟ ହେବେ। ଅତୀତରେ ବହୁ ଯୋଗଜନ୍ମା ଏହି ଓଡ଼ିଶା ତଥା ଭାରତରେ ଜନ୍ମଲାଭ କରି ଇତିହାସରେ ଅମର ହୋଇଥାନ୍ତି। ସଂକ୍ଷେପରେ କିଛି ମାତ୍ର କହିବା, ମାନବଙ୍କ ସେବା ମାଧବଙ୍କ ସେବା ଠାରୁ ଅତି ମହି ଅଛି। ମଧୁ ଗୋପବନ୍ଧୁ ଦୀନଜନ ବନ୍ଧୁ ଉତ୍କଳେ ରଖିଛି ଖ୍ୟାତି। ମଧୁ ଗୋପବନ୍ଧୁ ଦୀନଜନ ବନ୍ଧୁ ଉତ୍କଳେ ଅଛି ଯା କ୍ଷତି। ସଦାଶିବ ବାବୁ ବିଶ୍ୱନାଥ ବାବୁ କୃଷ୍ଣଚନ୍ଦ୍ର ଗଜପତି ତାଙ୍କ କ୍ଷତିରାଜି ବନିକେ ପାରିବ ଲେଖିଲେ ହୋଇବ ପୁଥି ବା କହିଲେ ହୋଇବ ପୁଥି। ଦୁଃଖୀଙ୍କର ସେବା ପାଇଁ ବିସର୍ଜିଲେ ପରିବାର ପୁତ୍ର ପତ୍ନୀ ଜୀବନୀ ପଢ଼ିଲେ ବୁଝିବ ସମସ୍ତ ଲେଖୁନି ଭାଇ ତ ଏଠି। ମହାତ୍ମା ଗାନ୍ଧୀ ଶାସ୍ତ୍ରୀ ନନ୍ଦା ଆଜି ବିନୋବା ଭାବେଙ୍କ ରୀତି କଥାକୁ ସ୍ମରିଲେ ନିଦ୍ରା ହଜିଯିବ ଦିବସ ହୋଇବ ରାତ୍ରି। ମଦର ଟେରେସା ଜଗତ ବିଖ୍ୟାତ ସେ ଯେ ସମସ୍ତଙ୍କ ମାତା ସେବା ବଳେ ସେହି ବିଖ୍ୟାତ ହୋଇଲେ ପାଦେ ନମୁଅଛି ମଥା। ଦୁଷ୍ଟ ପିତା ମାତା ବ୍ୟଥିତ ଜନତା ଦୁଃଖେ ଯେ ନ କରେ ସେବା ସେପରି ପ୍ରବକ୍ତା ସମାଜ କଳଙ୍କ ପିନ୍ଧାଅ ତାବେକେ ଜୋତା। ଶିକ୍ଷା ଆୟତନ ଶିକ୍ଷାନୀତି ଆଜି କଳୁଷିତ ହୋଇଅଛି ତାର ଭିତ୍ତିଭୂମି ପଙ୍କରେ ନିର୍ମିତ ଶୁଣିଲେ ଭୟ ଲାଗୁଛି। ବିଳହୁଁ ସଜାଗ ନ ହୋଇଲେ ଭାଇ ଦେଶ ଆମ ଭାସି ଯିବ ମାନବ ସେବା ତ ସପନ ହୋଇବ ରଖି ନ ପାରିବେ ଶିବ। ଓଂ ଶାନ୍ତି ଶାନ୍ତି ଶାନ୍ତି। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚି ଦୁଃଖ ବାଗ୍ ଭବେତ୍।
1: ଏଥର ଯେ ଶୁଣୁଥିଲେ ଆଲୋଚନା ମାନବ ସେବା ହିଁ ମାଧବ ସେବା, ଆଲୋଚକ ଥିଲେ ପଣ୍ଡିତ ମୃତ୍ୟୁଞ୍ଜୟ ଦାସ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶ୍ୟାମାମଣି ଦେବୀ।

ଶୁଣି ଲେଖେ ତଟି ପଲ୍ଲୀ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ର ଶିବରଞ୍ଜନୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ନାଟକ ସ୍ୱର୍ଣ୍ଣଚମ୍ପା, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଅଶୋକ ମିଶ୍ର। ତାହେଲେ ଶୁଣନ୍ତୁ ନାଟକ ସ୍ୱର୍ଣ୍ଣଚମ୍ପା।

0: ସଂସ୍କାରରେ ଅଛି, ଏଇଟା କଣ ଧର୍ମହାନିର ଉଦାହରଣ ନୁହେଁ ବାପୁ?
1: ଅଭିଷ୍ଟ ସ୍ୱର୍ଣ୍ଣନାଗ ତ ଯଥାସ୍ଥାନରେ ଅଛି, ଆଉ ତମ ଗଣିତଟା କେମିତି ଗଣି ଗଣି ଯାଇ ନେତି ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା? ଅଜା, ତମେ ଯେମିତି ଗୋଟା ଭଣ୍ଡ, ତମ ଗଣିତ ଜ୍ୟୋତିଷ ଶାସ୍ତ୍ର ବି ତାଠୁ ଆହୁରି ବେଶୀ ଭଣ୍ଡ।
2: କଣ କହି ଚାଲିଗଲା ଭଣ୍ଡ? ମୁଁ ପୁଣି ଭଣ୍ଡ? ହଉ ହଉ ରେ ପୁଅ, ସମୟ ଦେଖି ଦେଖି ଦେବେ ମୁଁ ଉଡେଇ ନ ଦେଇଛି ତ ମୁଣ୍ଡ, ତାହେଲେ ମୁଁ କି ରାଜଦର୍ଶୀ ମାର୍କଣ୍ଡ ମିଶ୍ର? ଆରେ ଗୋଟେ ଭଣ୍ଡ।
3: ଆଲୋ ଏ ନେତି, ପଛେ କାମ କରିବୁ ମ, ଆଗ ଗୀତଟିଏ ଗାଇଲୁ।
4: ନା ବାବା ନା, ଏ ପଞ୍ଜୁରୀ କାମଟା ନ ସରିଲା ଯାଏ ଗୀତ ବି ତ ମୁଁ କିଛି ଗାଇବିନି।
3: ଆଲୋ ନେତି, ଏତେ ତର ତର କିଏ ଆଗିଲ? ମେଳା ବସିବାକୁ ତ ଆହୁରି କେତେ ଦିନ ବାକି ଅଛି, ଆଗ ଗୀତଟିଏ ଗାଇଲୁ।
5: ଆରେ ଏଇ ତ ନେତି
3: ହେଇଟି ଲୋ, ବଜେଇ ବେଣୁ ବେଳ କାଣ ଜାଣି କଡ଼ିଲେ କାନୁ। ଚାଲ ପୁନେଇ, ଏଥର ଆମେ ଯିବା, ଆମେ ଏଠି ରହିଲେ ନେତିକି ଆଉ ଜମା ଭଲ ଲାଗିବନି।
4: ରହଲ, ମୁଁ ବି ଯିବି ତମ ସାଙ୍ଗରେ। ବା, ମୁଁ ନାଳକୁ ପାଣି ପାଇ ଯାଉଛି।
6: ଆଲୋ ମା ନେତି, ଟିକେ ସଳ ସଳ ଫେରି ଆସିବୁ।
5: କଣ ନେତି, ନାଳକୁ ପାଣି ପାଇ ଯାଉଛୁ?
4: ନାଇଁ ରେ, ପାଣି ମାଠିଆଟାକୁ ନାଳ ଅଜାଡି ଦେବା ପାଇଁ ଯାଉଛି।
5: ତୋର ଏ ରାଗ ଘରର ଛୋଟ ଆଉ ଠାଣିଟା ତ ମତେ ପାଗଳ କରିଦେଇଥିଲେ ନେତି, ନହେଲେ ମୁଁ କାହିଁକି ତୋ ପଛରେ ଲାଗିଛି?
7: ନେତି ନେତି ନେତି କୁଆଡ଼େ ଗଲା?
5: ତମେ ଏଠି କାହିଁକି ଆସିଛ?
7: କାମ ଅଛି।
5: ଏଇ ଅଛବ ଘରେ ତମର ସବୁବେଳେ କି କାମ?
7: ସେ କଥା ମୁଁ ଜାଣେ, ନେତି ଜାଣେ।
5: ଭଲରେ ଭଲରେ ଏଠି ଚାଲିଯାଅ କହୁଛି,
7: ନଗଲେ
5: ଏ ଟାଙ୍ଗିଆରେ ତମକୁ ଖଣ୍ଡ ଖଣ୍ଡ କରି ହାଣି ଫିଙ୍ଗି ଦେବି।
8: ଗୌରା, କାହା ଉପରକୁ ଟାଙ୍ଗିଆ ଉଠଉଛୁ ତୁ?
5: ଦାଦି, ତତେ ସାବଧାନ କରିଦେଉଛି, ଆଉ ଥରେ ଯଦି ମୁଁ ଏ ଲୋକଟାକୁ ଏଠି ଦେଖେ ନା, ତେବେ ସେତେବେଳେ ଯାଇ ଦେଖି ମୋର ଅସଲ ରୂପ।
1: ଇଏ କିଏ କିରେ ଦାମା?
9: ଏଇ ଆମ ସାହିର ଗୌରା ସାନ୍ତେ, ମୁଁ ତାକୁ ନେତି ପାଇଁ ବାଛିଛି।
10: ଓ ଆଚ୍ଛା, ହଁ, ଯୋଉ ସୁନା ନାଗଟା ଚୋରି ଯାଇଥିଲା ସେଇଟା ମିଳିଯାଇଛି।
9: ଏ କଥା କ'ଣ ସତ ସାନ୍ତେ?
10: ଆରେ ଦାମା, ମୋତେ ଆଉ ନେତିକି ସିନା ସମସ୍ତେ ଦୋଷ ଦେଉଥିଲେ, ହେଲେ ଆମେ ଦୋଷୀ କି ନିର୍ଦ୍ଦୋଷ ସେ କଥା ଏବେ ସମସ୍ତେ ଜାଣିଗଲେଣି।
9: ଯାହା ହଉ ସାନ୍ତେ, ଅରକ୍ଷିତକୁ ଦୈବ ସାହା ହେଲେ।
10: ଆଚ୍ଛା ନେତି କାହିଁ, ତାକୁ ବି ଟିକେ ଏ ଶୁଭ ଖବରଟା ଶୁଣେଇ ଦେଇଥାନ୍ତେ।
9: ସେ ନାଇଁ, ନାଳକୁ ପାଣି ପାଇଁ ଯାଇଛି।
10: ହଉ ତେବେ, ମୁଁ ଆଉ କେତେବେଳେ ସମୟ ଦେଖି ଆସିବି।
9: ଆଚ୍ଛା ସାନ ସାନ୍ତେ, ମୋ ହାତ ଯୋଡ଼ି ନଉରା ହଉଛି, ତମେ ଆଉ ଏଠିକି କେବେ ଆସିବନି।
10: କାହିଁକି?
9: ମୋ ଜାତିରେ ହୀନ ଅଛବ, ତମେ ଆମ ଦୁଆରକୁ ଆସିଲେ କିଏ କେତେ ପ୍ରକାର କହିବେ, ଘରେ ମୋର ଭୁଆଶୁଣୀ ଝିଅ।
10: ଜାତି ଜାତି ଜାତି, ରାଜମହଲଠୁ ଆରମ୍ଭ କରି ଏଇ ବସ୍ତି ପର୍ଯ୍ୟନ୍ତ ସମସ୍ତେ ଖାଲି ସେ ଜାତି ପଛରେ ପାଗଳ। ମୁଁ ବୁଝିପାରୁନି ଦାମା, ମଣିଷ ଭିତରେ ଏତେ କୁସଂସ୍କାର ରହିଛି କାହିଁକି?
9: ଛୋଟ ମୁହଁରେ ମୁଁ ତାର ଉତ୍ତର ଦେଇପାରିବିନି ସାନ୍ତେ, ହେଲେ ନେତିକୁ ମୁଁ ଥରକୁ ଥର ମନା କରୁଛି, ତୁ ସେ ଦିଅଁ ପାଖକୁ ଯାଆନା, ଦେବତା କଥା ପାଟିରେ ଧରନା, ତାଙ୍କ ପାଖ ପଶନା, ହେଲେ ସିଏ କଣ ମୋ କଥା ଶୁଣୁଛି?
10: କାହିଁକି ଶୁଣିବ, ଯୋଉ ଦେବତା ତାକୁ ଜନ୍ମ ଦେଇଛନ୍ତି ସେଇ ଦେବତାଙ୍କର ପୂଜା କରିବାକୁ ତାର କଣ ଅଧିକାର ନାହିଁ?
9: ଅଧିକାର ଥିଲେ ତାକୁ ମାଡ଼ ମାରି ଦେଉଳ ଦୁଆରୁ ବାହାର କରିଦେଇଥାନ୍ତେ ସାନ୍ତେ, ସୁନା ନାଗଟା ମିଳିଗଲା ବୋଲି ସିନା, ନହେଲେ ଆମ ବାପ ଝିଅଙ୍କ ଅବସ୍ଥା କଣ ଯେ ହେଇଥାନ୍ତା?
10: ସେଇଥିପାଇଁ ତୁ ଜମାରୁ ଭୟ କରନି ଦାମା, ତୋ ପାଇଁ ମୁଁ ଅଛି, ମୁଁ ଏଇ ସଦାଶିବ ଫାଶୀ କାଠରେ ଝୁଲିବ ପଛେ, କିନ୍ତୁ ଅନ୍ୟାୟ ଅଧର୍ମକୁ କଦାପି ପ୍ରଶ୍ରୟ ଦେଇପାରିବନି। ଆଚ୍ଛା ମୁଁ ବର୍ତ୍ତମାନ ଆସୁଛି।
9: ହେ ଦେବ ଦେବ ମହାଦେବ, ଏସବୁ କଣ ହଉଛି ପ୍ରଭୁ?
4: ରହ ରହ ରେ ପୁଅ, ପଳେଇ ତ ଗଲୁ, ନହେଲେ ନେତି କଣ ତତେ ସହଜରେ ଛାଡି ଦେଇଥାନ୍ତା।
9: କଣ ହେଲା ବା?
4: ମୋର ନୂଆ ପାଣି ମାଠିଆଟାକୁ ଭାଙ୍ଗି ଦେଲା।
9: କିଏ?
4: ସେ ଲୋକଟା ମୋ ବା, ମୁଁ ପାଣି ମାଠିଆ ଧରି ଆସୁଥିଲି, ହୁଦସ୍ତେ ସେ ଘୋଡ଼ାଟାକୁ ଝପଟେଇ ମୋ ଆଡ଼କୁ ମାଡ଼ି ଆସିଲା।
9: ସେଇଠୁ
4: ଅଳ୍ପକେ ବଞ୍ଚିଗଲି ମୋ ବା, ହେଲେ ମୁଁ ତାକୁ ଭଲ କରି ଦେଖିପାରିଲିନି, ପବନ ବେଗରେ ତ ସେ ଘୋଡ଼ା ଦୌଡ଼େଇ ଚାଲିଗଲା, ନହେଲେ ମାଠିଆଟାର ଦାମ ଆଦାୟ ନ କରି ମୁଁ କଣ ତାକୁ ସହଜରେ ଛାଡି ଦେଇଥାନ୍ତି। ହାରେ
9: ହଉ, ଯାହା ତ ହେଲା ହେଲା, ଯା ମା, ଓଦା ଲୁଗାଟାକୁ ବଦଳେଇ ଦେ, ମାଠିଆ ତ ଭାଙ୍ଗିଗଲାଣି, ଗୋଟେ ପାଟିତୁଣ୍ଡ କଲେ କଣ ସେଇଟା ଆଉ ଫେରି ଆସିବ କି?
11: ପ୍ରାଣ ବାୟୁଟା ଉଡିଯିବା ଉପରେ ଓହୋ ବଥ ହଉଛି।

0: ସାନ୍ତେ କଣ ହେଲା ସାନ୍ତେ?
1: ଘୋଡ଼ା ଘୋଡ଼ା
0: ଘୋଡ଼ାରୁ କଣ ପଡ଼ିଗଲେ କି ସାନ୍ତେ?
1: ନାଇଁ ନାଇଁ ରେ ବାପ, ଘୋଡ଼ା ଉପରୁ ଆସ୍ତେ କିନା ଡେଇଁ ପଡ଼ିଲି। ଓରେ ଗଜମୂର୍ଖ ପୋକାଙ୍କ ଭଳି ମୁଠୁ ମୁଠୁ ଚାହିଁଛୁ କଣ? ଯା ପାଣି ଟିକେ ଆଣେ, ପାଣି ଟିକେ ଆଣେ। ଓହୋ, ଶୋଷରେ ତଣ୍ଟିଟା ଶୁଖିଗଲାଣି।
0: ବସି ଟିକେ କମ ମାର ସାନ୍ତେ, ପାଣି ଅଣେଇ ଦଉଛି। ଆଲମା ନେତି, ଟିକେ ପାଣି ଆଣିଲୁ?
1: ଆରେ କି ସୁନ୍ଦର କହଳିଆ କଥାରେ ଇରେ, ଏଟା ମଣିଷ ନା ଶାରୀ ରେ?
0: ମୋ ଝିଅ ସାନ୍ତେ।
1: ତାହେଲେ ନିଶ୍ଚୟ ତା ନାଁ ରତି ହେଇଥିବ।
0: ନା ସାନ୍ତେ, ତା ନାଁଟା?
1: ତା ନାଁଟା ମୋ ନାଁ କନ୍ଦର୍ପ ବୋଲି ସବୁ ଝିଅଙ୍କ ନାଁ କଣ ରତି ହେଇଥିବ। ଆରେ ପାଣି କାହିଁ? ପାଣି ପାଣି
2: ନିଅନ୍ତୁ,
1: ଦିଅନ୍ତୁ ଦିଅନ୍ତୁ। ନା ନା, ଆହା କି ସୁଖ, ଓ କି ଶାନ୍ତି, କି ଆନନ୍ଦ। ହେଲେ ହେଲେ ତମକୁ ମୁଁ ଘୋଡ଼ାରେ ବସି ଗଲାବେଳେ ଦେଖିଲି ନା କଣ?
2: ଓ ତାହେଲେ ଆପଣ ସେଇ?
1: ମୁଁ ସେଇ କନ୍ଦର୍ପ କୁମାର ରଥ। ଘୋଡ଼ାଟା ଟିକିଏ କେମିତି ହୁରୁଡ଼ି ଗଲା ଯେ,
2: ତା ବୋଲି ଏକାଥରକ ମଣିଷ ଉପରକୁ ମଡ଼ି ଆଣିବେ ନା କଣ?
1: ଓହୋ, ତମ ଉପରେ ମାଡ଼ିନି ହେ, ଏ ଓଲଟି ମୁଁ ତଳେ ଛେଚି ହେଇ ପଡ଼ିଗଲି। ଏଠି ଜୋରେ ମାଡ଼ ବାଜିଲା ଯେ, ତମେ ଟିକେ ପାଣି ନ ଦେଇଥିଲେ।
0: ଯା ହଉ ଶାନ୍ତେ, ଏଇ ଅଛବ ଘର ପାଣି ଆଜି।
1: କଣ ଅଛବ ଘର କିରେ, କୋଉଟା?
0: ଆମେ ତ ଜାତିରେ ଅଛବ ଶାନ୍ତେ।
1: ହଇରେ, ତୁଟା ଅଛବ ବୋଲି ମତେ ଆଗରୁ କହିଲିନୁ କାହିଁକି? ହେ ପ୍ରଭୁ ମଶାଣୀ ବାବା, ଦେଖ ମୋର ଦୋଷ ଘେନି ମନିଟି, ଅଜ୍ଞାନ ବଶତ ଏ ଅଛବ ଘରେ ଜଳପାନ।
3: କନ୍ଦର୍ପ କନ୍ଦର୍ପ,
1: ଏଇଠି ସରିଗଲା ମୋ ଭୋଗ, ଆହୁରି ସରିଗଲା। ଯୁବରାଜ ଶଶାକାଶୀ ଏଠି ପହଞ୍ଚିଲେଣି। ହେ ପ୍ରଭୁ ମଶାଣୀ ବାବା, ହେ ପ୍ରଭୁ।
3: କନ୍ଦର୍ପ, ତମେ ଆସି ଏଠି, ଅଥଚ ମୁଁ ତେଣେ ଏ ଝିଅଟା?
0: ମୋ ଝିଅ ହଜୁର।
3: ତମର ଝିଅ? ବେଶ ସୁନ୍ଦର ଝିଅଟିଏ ତ।
1: ହେଲେ କଣ ହବ ଛାମୁ, ସେ ତ ଗୋବର ଗଦାର ପଦ୍ମ,
3: ସେଥିରେ ହିଁ ତ ସୌନ୍ଦର୍ଯ୍ୟର ସୁରଭି ଥାଏ କନ୍ଦର୍ପ। ଆଚ୍ଛା ତମ ନାଁଟା?
0: ଦାମା, ମୁଁ ଜାତିରେ ଅଛବ।
3: ତୁମେ ଜାତିରେ ଅଛବ, ଅଥଚ
1: ଛାମୁ ଲଙ୍କାରେ ହରି ଶବ୍ଦ ଶୁଣି ହନୁମାନ ଯେମିତି ଆଶ୍ଚର୍ଯ୍ୟରେ ଭକୁଆ ହେଇଯାଇଥିଲା।
3: ନା ନା ନା ନା, ସେମିତି କିଛି କଥା ନାହିଁ କନ୍ଦର୍ପ। ଆଚ୍ଛା ଚାଲ ଯିବା,
1: ଚାଲନ୍ତୁ।
2: ବା ସେ କଣ ଯୁବରାଜ? ସେ ଖୁବ ଭଲ ନା ବା?
0: ହଁ ବା, କେମିତି ଆମ ଘରେ ଆଜି ତାଙ୍କ ପାଦ ପଡ଼ିଲା କେଜାଣି।
2: ହେଲେ ତାଙ୍କ ରାଇଜ ଲୋକେ ମଣିଷକୁ ଏମିତି ଘୃଣା କରୁଛନ୍ତି କାହିଁକି? ଆମେ ଅଛବ ବୋଲି କଣ ମଣିଷ ନୁହଁ?
0: ତୁନି ହ ମା, ତୁନି ହ, ସବୁ ତ ସେଇ ଠାକୁରଙ୍କ ବରାଦ।
2: କାହିଁକି ତୁନି ହେବି? ମଣିଷ ଯେତିକି ସ୍ୱାର୍ଥପର, ତାଠୁ ଆହୁରି ସ୍ୱାର୍ଥପର ହଉଛି ତ ଠାକୁର।
0: ନେତି,

0: ଆପଣ ଟିକେ ସଦାଶିବକୁ ବୁଝି ସତ୍ପଥକୁ ଆଣିବାକୁ ଚେଷ୍ଟା କରନ୍ତୁ। ବ୍ରାହ୍ମଣ ପୁତ୍ର ସେ ଦେବତାଙ୍କ ଉପରେ ଭକ୍ତି ଆଉ ବିଶ୍ୱାସ ରଖିବା ପରିବର୍ତ୍ତେ ତାଙ୍କୁ ଉପହାସ କରିବା ଆଦୌ ଉଚିତ ନୁହେଁ।
1: ବର୍ତ୍ତମାନ ସଦାଶିବ ରାଜ ଦରବାରରେ ବିଚାରାଧୀନ। ବିଚାରରେ ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ ମୋର ପିତୃତ୍ୱର ମମତା ତାକୁ କଦାପି କ୍ଷମା ଦେଇପାରିବନି। ଅନ୍ତତଃ ଜଣେ ନିଷ୍ଠାପର ରାଜମୁଖ୍ୟ ଉପରେ ଆସ୍ଥା ରଖି ଆପଣ ମୋର ଶେଷ ନିଷ୍ପତ୍ତିକୁ।
0: ଆପଣଙ୍କ ଉପରେ ମୋର ସେ ବିଶ୍ୱାସ ଅଛି ଗୁରୁଦେବ, କିନ୍ତୁ ଜଳସ୍ନାନ ଉତ୍ସବ ପାଇଁ ମୁଁ ବିଶେଷ ଚିନ୍ତିତ।
1: ଆପଣ ଚିନ୍ତା କରନ୍ତୁନି, ପରମ୍ପରା ଅନୁଯାୟୀ ଜଳସ୍ନାନ ମହୋତ୍ସବ ଏ ବର୍ଷ ମଧ୍ୟ ନିଶ୍ଚୟ ପାଳନ କରାଯିବ।
0: ଶିବ ମନ୍ଦିର ଭିତରେ ଦିନକୁ ଦିନ ଯେ ବିଭ୍ରାଟ ବଢି ଚାଲିଛି, ନୂପୁର ଆଉ କିଙ୍କିଣୀର ଶବ୍ଦ ସାଙ୍ଗକୁ ମାୟା କୁହୁକ ଭଳି ମନ୍ଦିରର ଗୋଟାଏ ଗୋଟାଏ ଜିନିଷ ହଠାତ୍ ଅଦୃଶ୍ୟ ହୋଇଯାଉଛି, କିନ୍ତୁ ପର ମୁହୂର୍ତ୍ତରେ ପୁଣି ତାହା ପୂର୍ବବତ୍ ଯଥାସ୍ଥାନରେ ଦେଖିବାକୁ ମିଳୁଛି କିପରି।
1: ଏସବୁ ଦେବକୁଟ ଭଳି ମନେ ହୁଏ ରାଜମାତା।
0: ଦେବକୁଟ? ତେବେ ବର୍ତ୍ତମାନ ପରିସ୍ଥିତିରେ ଆମର କର୍ତ୍ତବ୍ୟ କ'ଣ?
1: ଜଳସ୍ନାନ ମହୋତ୍ସବକୁ ପାଳନ କରି

0: ଦେବ ଦେବ ମହାଦେବଙ୍କୁ ସର୍ବଦା ସନ୍ତୁଷ୍ଟ କରି ରଖିବା।
1: ତେବେ କାଲିଠାରୁ ଆରମ୍ଭ କରନ୍ତୁ ଦେବସ୍ନାନ ମହୋତ୍ସବ। ମନ୍ଦିର ବେଢ଼ରେ ଧାଡ଼ି ଧାଡ଼ି ହୋଇ ଜଳି ଉଠୁ ସହସ୍ର ଦୀପାଳି, ଦେବ ଦେବ ମହାଦେବଙ୍କ ଜୟ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁ ଧରିତ୍ରୀ।
0: ତାହେଲେ ମୁଁ ବର୍ତ୍ତମାନ ଯାଇ ସମସ୍ତ ଆୟୋଜନ କରେ।
1: ଆସନ୍ତୁ।

0: ପଞ୍ଜୁରୀ ବାଲି, ଶୁଣ ଶୁଣ, ଦେଖି ଦେଖି ପଞ୍ଜୁରୀଟା ଦେଖି, ବା କି ଚମତ୍କାର, ତମେ ତିଆରି କରିଛ ଭଉଣୀ?
1: ହଁ,
0: ତମେ ଏତେ ସୁନ୍ଦର କାମ ଜାଣ?
1: ଏ ତ ଆମ କୁଳ ବ୍ୟବସାୟ, ବାଉଁଶରେ ଭଳିକି ଭଳି ଦରବ ତିଆରି କରିବାରେ।
0: ବା ଚନ୍ଦନନଗରର ଶିଳ୍ପକଳା ଦେଖି ମୁଁ ଖୁବ୍ ଖୁସି ହେଲି। ଏଇ ରାଇଜର କୁଟୀର ଶିଳ୍ପ ଯେ ଏତେ ଉନ୍ନତ, ଏ ଧାରଣ ମୋର ନଥିଲା।
1: ତମ ଘର କେଉଁଠି ଭଉଣୀ?
0: ମୁଁ ମାୟାନଗରରୁ ଆସିଛି ମହାଦେବଙ୍କର ଜଳସ୍ନାନ ଉତ୍ସବ ଦେଖିବା ପାଇଁ। କି ଚମତ୍କାର ମେଳା ସତେ! କାନରେ ଯାହା ଶୁଣିଥିଲି, ଆଖିରେ ଦେଖି ନିଜକୁ ଧନ୍ୟ ମନେ କଲି।
1: ଉତ୍ସବର ଆରମ୍ଭ ଦେଖି ତ ତମେ ଏମିତି ଅଥୟ ହୋଇପଡ଼ୁଛ ଭଉଣୀ, ହେଲେ ଯେଉଁଦିନ ବଡ଼ ଉତ୍ସବ ହବ,
0: ୟାଠୁ ବଳି ଆହୁରି ବଡ଼ ଉତ୍ସବ ହବ, ଆହୁରି ଲୋକ ଜମା ହେବେ।
1: ସେଇଦିନ ଠାକୁରଙ୍କ ଦର୍ଶନ ପରା, ଆଉ ଲୋକ ଜମା ହେବେନି କେମିତି?
0: ତେବେ ଆମେ ଦୁହେଁ ସାଙ୍ଗ ହୋଇ ଠାକୁର ଦର୍ଶନ କରିବା।
1: ନା, ମୁଁ ପରା ଅଛବ ଅଛୁଆ।

0: ଠାକୁରଙ୍କୁ ଦେଖିବେ କେମିତି?
1: ତମେ କେବେ ମନୋହରି ଠାକୁରଙ୍କୁ ଡାକିଛ? ଚମ୍ପା ଫୁଲ ଦେଇ ଶୁଦ୍ଧ ମନରେ ପୂଜା କରିଛ?
0: ଠାକୁରଙ୍କୁ ପାଇଲେ ସିନା ଚମ୍ପା ଫୁଲ ଦେଇ ପୂଜା କରନ୍ତି, ଆଖି ପୁରେଇ ଦେଖନ୍ତି, ଆଉ ମନ ଭରି ଡାକନ୍ତି।
2: ଏଇ ଯେ ମାୟା, ଆରେ ନୀତି, ତମେ ବି ଏଇଠି?
1: ସେ ତ ଆପଣଙ୍କ ଦେଶର ଜଣେ ନାରୀ ଶିଳ୍ପୀ।
2: ମୋ ଦେଶର ପୁଣି ନାରୀ ଶିଳ୍ପୀ? ଆଶ୍ଚର୍ଯ୍ୟ,
1: ଆପଣ ଏ ଦେଶର ଯୁବରାଜ ଯେତେବେଳେ, ଆଉ କାହାକୁ ନହେଲେ ବି ଅନ୍ତତଃ ଜଣେ ନାରୀ ଶିଳ୍ପୀ କି ତ ଜାଣିବା ନିହାତି ଦରକାର। ଦେଖୁନାହାନ୍ତି ଭଉଣୀ କି ସୁନ୍ଦର ପଞ୍ଜୁରୀଟି ତିଆରି କରିଛନ୍ତି।
2: ଆରେ ବା, ଚମତ୍କାର ପଞ୍ଜୁରୀ ତ,
1: ଖୁବ୍ ସୁନ୍ଦର ହୋଇଛି ନୁହେଁ?
0: ଛାଲୁ,
2: କ'ଣ କହୁଛ?
0: ମୋର ଅନୁରୋଧ ରଖିବି।
2: ନିଶ୍ଚୟ
0: ନିଅନ୍ତୁ, ଏ ପଞ୍ଜୁରୀଟି ଭଉଣୀକୁ ଉପହାର ଦିଅନ୍ତୁ।
1: ନା ଭଉଣୀ, ବରଂ ଯୁବରାଜଙ୍କୁ ଉପହାର ଦିଅ, ଖୁବ୍ ଭଲ।
2: ନା ନା ମାୟା, ତୁମ ଭଉଣୀ ତୁମକୁ ଉପହାର ଦେବାକୁ ଚାହାନ୍ତି, ତା ଛଡ଼ା ଶିଳ୍ପୀ ତ ମୋ ଦେଶର, ମୁଁ ଯେତେବେଳେ ଇଚ୍ଛା କରିବି ଉପହାର ସ୍ୱରୂପ ପାଇପାରିବି ଆଉ ଗୋଟିଏ ପଞ୍ଜୁରୀ।
0: ଭଉଣୀ, ତୁମ ପାଖରେ ପଞ୍ଜୁରୀଟି ଥିବା ପର୍ଯ୍ୟନ୍ତ ଆମ ଠାକୁର, ଆମ ରାଇଜ, ସବୁକିଛି ତୁମ ମନ ଭିତରେ ଘର କରି ରହିଥିବ।
2: ବାସ୍ତବିକ ନୀତି, ତମେ ନାରୀ ରୂପରେ ଆମ ରାଜ୍ୟର ଗୌରବ। ମାୟା, ଏ ପଞ୍ଜୁରୀଟି ହେଉଛି ଆମ କୁଟୀର ଶିଳ୍ପର ପ୍ରତୀକ। ମାୟାନଗରୀକୁ ଚନ୍ଦନ ନଗରର ଉପହାର ସ୍ୱରୂପ ଏହାକୁ ତମେ ଆନନ୍ଦରେ ଗ୍ରହଣ କର।
1: ଧନ୍ୟବାଦ, ପଞ୍ଜୁରୀଟି ତ ମୁଁ ନେଇଯାଉଛି ଯୁବରାଜ, ବାକି ଦେଖିବାକୁ ରହିଲା ଶୁଆଟି କେବେ ଉଡ଼ି ଉଡ଼ି ଆସି ଏ ପଞ୍ଜୁରୀ ଭିତରେ ଧରା ଦେଉଛି।

0: ନୀତି
1: କିଏ ଛାମୁ
0: ସାମାନ୍ୟ ଡେରି ହେଇଗଲା ନୀତି କିନ୍ତୁ ତମେ
1: ଚାହିଁ ଚାହିଁ ଫେରି ଯାଉଥିଲି
0: ତୁମ ପ୍ରତୀକ୍ଷାର ପ୍ରତ୍ୟେକ ମୁହୂର୍ତ୍ତ ମୋତେ ବି ଅତିଷ୍ଠ କରିଛି ନୀତି ମୁଁ ଜାଣେ ନା କେବେ
1: ତାହା କେବେ ସମ୍ଭବ ହୋଇପାରେ
0: ଅସମ୍ଭବର କାରଣ ତ ମୁଁ କିଛି ଦେଖୁନି
1: ଜାତି ଧର୍ମର ଯେଉଁ ପାଚେରି ପଡ଼ିଛି ତାହା କ'ଣ ସହଜରେ ଭାଙ୍ଗିବ
0: ମଣିଷ ଇଚ୍ଛା କଲେ କ'ଣ ସବୁ ଭାଙ୍ଗି ଦେଇପାରିବନି
1: ଛାମୁ ସିନା ମୁହଁରେ କହୁଛନ୍ତି ହେଲେ କାମରେ କରିବା କ'ଣ ସହଜ
0: ତମେ ମୋତେ ଆହୁରି ଚିହ୍ନି ବି ଚିହ୍ନି ପାରିଲନି ମଣିଷ ଭିତରେ ଯେଉଁ ଜାତି ଭେଦଭାବ ରହିଛି ସମୟ ଆସିଲେ ମୁଁ ତାକୁ ନିଶ୍ଚୟ ଦୂର କରିବି ବହୁଦିନ ରହିଆସିଥିବା କୁସଂସ୍କାରକୁ ଚିର ସମାଧି ଦେଇ ମୁଁ ମୋ ରାଜ୍ୟ ଭିତରେ ପ୍ରଚଳନ କରିବି ମାନବବାଦ
1: ନା ଛାମୁ କେବେ ପାରିବିନି
0: ଭଗବାନଙ୍କ ନାଁରେ ମୁଁ ଆଜି ଶପଥ କରିଛି ନୀତି ମୋ ରାଜତ୍ୱ ତୁମର ଦାବି ତୁମର ଅଧିକାରକୁ ନିଶ୍ଚୟ ପୂର୍ଣ୍ଣ କରିବ
1: ତାହେଲେ ମୁଁ କ'ଣ ଠାକୁରଙ୍କୁ ଦେଖିପାରିବି
0: ହଁ ନୀତି ତମେ ଅଛବ ଘରେ ଜନ୍ମ ହେଲେ ବି ତମ ମନ ଭିତରେ ଅଛି ସୀତା ସାବିତ୍ରୀଙ୍କର ଚରିତ୍ର ଆଉ ନିଷ୍ଠା ତୁମ ଶିଳ୍ପକଳା ମୋତେ ମୁଗ୍ଧ କରିଛି ତୁମରି ଆଦର୍ଶ ମୋତେ ପ୍ରତି ପଦକ୍ଷେପରେ କରିଛି ଆକୃଷ୍ଟ

0: ଶୁଣି ପାରୁଛନ୍ତି ଛାମୁ?
1: ନୋପୋର ଆଉ କିଙ୍କିଣୀର ଶବ୍ଦ?
0: ହଁ ଛାମୁ, ଠିକ ଏହି ଶବ୍ଦ ମୁଁ ବି ଶୁଣେ। ଶୁଣନ୍ତୁ, ପାଖେ ପାଖେ ଆସୁଛି
1: ଏହି ଶବ୍ଦ।

0: କିଏ ହସୁଛି?
1: ଭୟ କରନ୍ତୁନି କୁମାର।
0: କିଏ ତମେ?
1: ଚିହ୍ନି ପାରିଲୁନି? ମୁଁ ପୁରା ମାୟା।
0: କିନ୍ତୁ ମାୟା, ତୁମ ପାଦର ନୂପୁର ଶବ୍ଦ ଶୁଣି ମୋର ମନେ ହେଲା।
1: ମୋ ପାଦର ନୂପୁର ଶବ୍ଦ? ଛାମୁ ତ ଆଉ ସ୍ୱପ୍ନ ଦେଖିନାହାନ୍ତି।
0: ନା ନା ମାୟା, ମୁଁ ସ୍ପଷ୍ଟ ଭାବରେ ଶୁଣିଛି।
1: ଦେଖୁନାହାନ୍ତି, ମୋ ପାଦ ଯୋଡ଼ିକ ତ ଶୂନ୍ୟ, ଆଉ ଶବ୍ଦ ଆସିଲା କୁଆଡ଼ୁ?
0: କିନ୍ତୁ ମାୟା, ଏତେ ରାତିରେ ଏ ନିକାଞ୍ଚନ ପରିବେଶ ଭିତରେ ତମେ ଏମିତି ରହସ୍ୟମୟ ଭଳି ଘୁରି ବୁଲିବାର ଅର୍ଥ କ'ଣ?
1: ରହସ୍ୟମୟ ରାତ୍ରି କୋଳରେ ଏ ତିନୋଟି ଚରିତ୍ର ଯେ ନିଶ୍ଚୟ ରହସ୍ୟମୟ, ଏ କଥା ଭୁଲି ଯାଉଛନ୍ତି କାହିଁକି କୁମାର?
0: ତିନୋଟି ଚରିତ୍ର
1: ବୁଝିପାରିଲେନି? ମୁଁ, ଆପଣ ଆଉ
0: ଆଉ
1: ନେତି।

0: ବିଳମ୍ବ ପାଇଁ ମୁଁ ଦୁଃଖିତ ଗୁରୁଦେବ। ପୂଜା ସମୟ ଆସନ୍ନ ପ୍ରାୟ।
1: ବର୍ତ୍ତମାନ ଜଳସ୍ନାନ ମହୋତ୍ସବ ଅସମ୍ଭବ
0: ଗୁରୁଦେବ।
1: ଏପର୍ଯ୍ୟନ୍ତ ଯୁବରାଜଙ୍କର କୌଣସି ସମ୍ବାଦ ନାହିଁ, ଆଉ ଶିବଙ୍କ ଆସ୍ଥାନ ନିକଟରେ ଅଭୀଷ୍ଟ ସ୍ୱର୍ଣ୍ଣନାଗ ସ୍ଥାପନ କରିବ କିଏ?
2: ମଣିମା ମଣିମା, ବଡ଼ ଅଶୁଭ ସମ୍ବାଦ।
0: ଅଶୁଭ ସମ୍ବାଦ କଣ କହୁଛନ୍ତି ଜ୍ୟୋତିଷ ଆପଣ?
2: ହଁ ମଣିମା, ଚନ୍ଦନ ନଗରର ପୂର୍ବାକାଶରେ ହଠାତ୍ ଦେଖାଦେଇଛି ଧୂମକେତୁ।
0: ଧୂମକେତୁ?
2: ହଁ ମଣିମା, ଧୂମକେତୁ ହେଉଛି ରାଷ୍ଟ୍ର ବିପ୍ଳବର ଅଶୁଭ ସଙ୍କେତ। ତା ସାଙ୍ଗକୁ
0: କଣ
2: ଶାସକ ଜୀବନରେ ମଧ୍ୟ ଧୂମକେତୁ, ଘାତ ଚନ୍ଦ୍ର ଯୋଗ।
0: ନା ନା ନା, ଏସବୁ ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ। ପ୍ରଥମେ ଜଳସ୍ନାନ ମହୋତ୍ସବରେ ବିଘ୍ନ, ତାପରେ ପୁଣି ପୂର୍ବାକାଶରେ ଧୂମକେତୁ, ଘାତ ଚନ୍ଦ୍ର ଯୋଗ। ଗୁରୁଦେବ, ମୁଁ ବୁଝିପାରୁନି ହଠାତ୍ ଚନ୍ଦନନଗର ଏ ବିପର୍ଯ୍ୟୟ କାହିଁକି?
1: ଅଧୈର୍ଯ୍ୟ ହୁଅନ୍ତୁନି ରାଜମାତା, ବର୍ତ୍ତମାନ ମୁଁ ରିଷ୍ଟ ଖଣ୍ଡନର ଆୟୋଜନ କରୁଛି।
0: କିନ୍ତୁ ଯୁବରାଜ?
1: ଯୁବରାଜଙ୍କୁ ଖୋଜି ବାହାର କରିବା ପାଇଁ ମୁଁ ଆପ୍ରାଣ ଚେଷ୍ଟା କରିବି। ଆସନ୍ତୁ ମିଶ୍ର ଆପଣ।
2: ଚାଲନ୍ତୁ ଆଜ୍ଞା।
0: ହେ ପ୍ରଭୁ ଭୋଳାନାଥ, ତମେ କଣ, ତମେ କଣ ସତରେ ଆଜି ମୁଖ ବଧିର ପଥର ପାଲଟି ଯାଇଛ?
3: ମା ମା,
0: କିଏ
3: ମା?
0: ଯୁବରାଜ।
3: କଣ ହେଇଛି ମା, ତମେ ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି?
0: ଏଇ ତୁମର ଭକ୍ତି, ଏଇ ତୁମର ନିଷ୍ଠା, ଜଳସ୍ନାନ ମହୋତ୍ସବର ଶୁଭ ମୁହୂର୍ତ୍ତ ଅତିବାହିତ ହେବା ଉପରେ, ଅଥଚ ତୁମେ ହାତରେ ଫୁଲମାଳ ଧରି ବିଳମ୍ବରେ ଫେରୁଛ।
3: ଏ ଫୁଲମାଳ ନାଗବଂଶର ଇଷ୍ଟଦେବ ଭଗବାନ ଶଙ୍କରଙ୍କ ପ୍ରସାଦ ମା, ମୋ ଜୀବନର ପୂର୍ଣ୍ଣତା ପାଇଁ ଦେବତାଙ୍କର ଏହା ଏକ ମହାର୍ଘ ଆଶୀର୍ବାଦ। ତୁମେ ବ୍ୟସ୍ତ ହୁଅନି ମା, ମୁଁ ବର୍ତ୍ତମାନ ପ୍ରସ୍ତୁତ ହୋଇ ଆସୁଛି।
0: ଆରେ କିଏ କେଉଁଠି ଅଛ? ଶୀଘ୍ର ଯାଇ ଗୁରୁଦେବଙ୍କୁ ଖବର ଦିଅ, ଆରମ୍ଭ କର ଜଳସ୍ନାନ ମହୋତ୍ସବ।
4: ଜଳସ୍ନାନ ମହୋତ୍ସବ ଅସମ୍ଭବ।
0: କିଏ କିଏ କହୁଛି ଏ କଥା?
4: ମହାକାଳ।
0: ମହାକାଳ?
4: ଦେବତାଙ୍କ ମହାକାଳ, ଧର୍ମର ଶତ୍ରୁ।
0: କଣ କହୁଛ ତୁମେ?
4: ମୁଁ ଯାହା କହୁଛି ଠିକ କହୁଛି। ଏ ସଂସାର ଭିତରେ ଦେବତା ଧର୍ମ ସବୁକିଛି ମିଥ୍ୟା, କେବଳ ଛଳନା, ପ୍ରତାରଣାର ଏକ ଶକ୍ତ ଆବରଣ ମାତ୍ର। ଆଉ ତୁମର ସେଇ ଦେବଦେବ ମହାଦେବ, ସେ ତ ଗୋଟାଏ ପ୍ରଥମ ଶ୍ରେଣୀର ଭଣ୍ଡ, ଷଠ, ପ୍ରତାରକ।
0: ବନ୍ଦ କର, ବନ୍ଦ କର ଏଇ ଶିବ ନିନ୍ଦା।
4: କାହିଁ, କୁଆଡେ ଗଲା ତୁମର ସେଇ ପ୍ରତ୍ୟକ୍ଷ ଦେବତା? ମତେ ଟିକେ ଦେଖେଇ ଦେଇ ପାରିବ?
0: ମନ୍ଦିରକୁ ଯାଅ, ଦର୍ଶନ କରିବ।
4: ମନ୍ଦିର ତ ଶୂନ୍ୟ ଫାଙ୍କା, ଆଉ ଦର୍ଶନ କରିବି କାହାକୁ?
0: ଶୂନ୍ୟ?
4: ମୋର ଶୁଭାଗମନ ବାର୍ତ୍ତା ପାଇ ତୁମର ସେଇ କା ପୁରୁଷ ଦେବତା ମନ୍ଦିର ଭିତରୁ।
5: ମଣିମା ମଣିମା,
0: କିଏ ପୂଜକ? କଣ କହୁଛ, ମନ୍ଦିର ଶୂନ୍ୟ, ଦେବତା ଅନ୍ତର୍ହିତ?
5: ହଁ ମଣିମା।
0: ଅସମ୍ଭବ, ଅସମ୍ଭବ।
4: ସମ୍ଭବ, ଏଇ ମର୍ତ୍ୟ ଲୋକରେ ସବୁକିଛି ସମ୍ଭବ।

0: ହେ ପ୍ରଭୁ ମଶାଣି ବାବା, ତମେ ହିଁ ସାହା ଭରସା। ଛାମୁ, ଟିକେ ଏଇ ମନ୍ଦିର ପାହାଚରେ ବସିଯାଆନ୍ତୁ, ପାଦ ଦୁଇଟା ଥକିଗଲାଣି, ଅନ୍ନ କଷ୍ଟ ବି ଆଉ ସମ୍ଭାଳି ହଉନି, ମୋ ମଥା ଘୁରିଗଲାଣି, ପାଟିରୁ କଥା ବି ବାହାରୁନି।
1: ଏ ମନ୍ଦିରକୁ ଦେଖୁଛ
0: ଛାମୁ, ଆଉ ନୂଆ କଥାଟେ କ'ଣ କହିଲେ ଯେ, ସହର ନଗର ଗାଁ ଗଣ୍ଡା ରାସ୍ତାଘାଟରେ ତ ଏମିତି କେତେ ମନ୍ଦିର ଦେଖିବେ, ମୋ ଆଖିରୁ ଗୁଡ଼ାଏ ଜୁଳଜୁଳିଆ ପୋକ ଜଳ ଜଳ ହୋଇ ବାହାରିଗଲାଣି, ଆଉ ମନ୍ଦିର ଦେଖିବି କ'ଣ।
1: କିନ୍ତୁ ଏ ମନ୍ଦିରର ବିଶେଷତ୍ୱ ଅଛି କନ୍ଦର୍ପ।
0: ଥାଇପାରେ, ହେଲେ ଆମ ସ୍ୱର୍ଣ୍ଣଲିଙ୍ଗ କିନ୍ତୁ ଏଠି ନିଶ୍ଚୟ ନାହାନ୍ତି।
1: ମୋର ବିଶ୍ୱାସ ଏ ମନ୍ଦିର ଭିତରେ ଆମର ଦେବତା ନିଶ୍ଚୟ ଅଛନ୍ତି।
0: ଛାମୁଙ୍କ ମତିଭ୍ରମ ହେଲାଣି।
1: ମତିଭ୍ରମ ନୁହେଁ କନ୍ଦର୍ପ, ମୁଁ ପଞ୍ଚାତ୍ମା କହୁଛି, ଆମ ଦେବତା ନିଶ୍ଚୟ ଅଛନ୍ତି।
0: ବେଶ, ଛାମୁ ଆମ ଦେବତାଙ୍କ ସନ୍ଧାନରେ ଲାଗନ୍ତୁ, ମୁଁ ଅନ୍ନସନ୍ଧାନରେ ଅନ୍ନପୂର୍ଣ୍ଣାଙ୍କ ପିଛା ଧରିଲି।
2: ଏ ପୁରୁଷ, ଆଲୋ ହେ ସେବତୀ ଯାଇ ମଲି, ଦିନେ ନାହିଁ କାଳେ ନାହିଁ ହଠାତ୍ ମନ୍ଦିର ସାମ୍ନାରେ ପୁରୁଷ,
3: ଏତେ ବଡ଼ ଆଚମ୍ବିତ କଥା। ସ୍ୱର୍ଣ୍ଣ ଚମ୍ପା ଥାଳିଟା ବି ମୋ ହାତରୁ ଖସି ପଡ଼ିଲା,
2: ପୁରାପୁରି ଅଶୁଭ ଲକ୍ଷଣ ନା।
1: କିଏ ତମମାନେ, ତମେ ସବୁ ମତେ ଏମିତି କାହିଁକି ଦେଖୁଛ? ଏ ସ୍ଥାନର ନାଁ କ'ଣ?
3: ତୁମେ ପୁରୁଷ ହେଇ ଏଠିକି ଆସିଲ କାହିଁକି?
1: କ'ଣ ମୋ ନାଁ ଅଛି? ଜାଣିନଥିଲେ,
3: ଏବେ ଜାଣିଲ ତ, ଚାଲିଯାଅ।
1: କିନ୍ତୁ ଯିବା ପୂର୍ବରୁ ମୁଁ ଜାଣିବାକୁ ଚାହେଁ, ପୁରୁଷଙ୍କ ପ୍ରତି ଏ କଠୋର କଟକଣା କାହିଁକି?
2: ସେ ଏମିତି ମାନିବେନି ମୋ ସେବତୀ, ଚାଲ ଉଆସ ରାଣୀଙ୍କୁ ଖବର ଦେବା।
3: ହଁ ଠିକ କହିଛୁ, ଚାଲ ଚାଲ।
1: ସ୍ୱର୍ଣ୍ଣ ଚମ୍ପା, ତେବେ କ'ଣ ଆମ ସ୍ୱର୍ଣ୍ଣ ଶିବଲିଙ୍ଗ?
4: କ'ଣ କରୁଥିଲ? ଗୋଟାଏ ପୁରୁଷ ମାୟାମହଲ ସୀମା ଭିତରକୁ ପଶି ଆସିଲା, ଅଥଚ ତମେ ସବୁ ତାକୁ ବାଧା ଦେଇପାରିଲନି, କାହିଁ ସେ?
3: ଆରେ ଯୁବରାଜ, ଆପଣ ଏଠି?
1: ହଁ ମାୟା, କିନ୍ତୁ ତମେ?
2: ସେ ଆମ ମାୟାମହଲର ଉଆସ ରାଣୀ।
1: କିନ୍ତୁ ମାୟା, ଏ କି ତୁମର ଅଦ୍ଭୁତ ମହଲ? ଭଗବାନଙ୍କର ଚିରନ୍ତନ ସୃଷ୍ଟିରେ ଏ କି ବ୍ୟତିକ୍ରମ? ପୁରୁଷ ଓ ସ୍ତ୍ରୀ ଜଣେ ତ ଆଉ ଜଣଙ୍କର ପରିପୂରକ, ଦୁହିଁଙ୍କ ଭିତରୁ ଜଣକୁ ବାଦ ଦେଇ ସୃଷ୍ଟି କ'ଣ କେବେ ତିଷ୍ଠି ରହିପାରେ?
3: ସେ ଅନେକ କଥା କୁମାର, ପରେ ଶୁଣିବେ, ବର୍ତ୍ତମାନ ଆସନ୍ତୁ ଯିବା।
4: ସେବତୀ, ବର୍ତ୍ତମାନ ଯୁବରାଜ ହେଉଛନ୍ତି ଆମ ମାୟାନଗରୀର ଅତିଥି, ଯାଅ ତାଙ୍କ ରହିବାର ସମସ୍ତ ସୁବିଧା କର, ଆସନ୍ତୁ ଯୁବରାଜ।
1: ଆଚ୍ଛା ମାୟା, ତମେ ଆମକୁ ନ କହି ହଠାତ୍ ଚାଲି ଆସିଲ କାହିଁକି?
3: ଦେବଦେବଙ୍କ ସମ୍ମୁଖରେ ମୁଁ ଯେଉଁ ନୃତ୍ୟ ପରିବେଷଣ କରିବା ଆକାଂକ୍ଷା ନେଇ ଯାଇଥିଲି, ତାହା ତ ପୂରଣ ହୋଇପାରିଲାନି, ଆଉ ସେଠି ରହି କରନ୍ତି କ'ଣ?
1: ଆଜିକି ଦୀର୍ଘ 6 ମାସ ହେଲା କୁଳଦେବତା ସ୍ୱର୍ଣ୍ଣ ଶିବଲିଙ୍ଗଙ୍କୁ ଖୋଜିବା ପାଇଁ ଚାରିଆଡ଼େ ଘୁରି ଘୁରି ଆଜି ଏଠି ଆସି ପହଞ୍ଚିଛି। ଦେବତା ଆଜି ଆମ ଉପରେ ରୁଷ୍ଟ ମାୟା।
3: ଦେବତାଙ୍କୁ ସନ୍ତୁଷ୍ଟ ନ କଲେ ସେ ରୁଷ୍ଟ ହେବା ତ ସ୍ୱାଭାବିକ କୁମାର। ଆଚ୍ଛା କହିଲେ, ମୋ ପଞ୍ଜୁରୀ ବାଲି ଭଉଣୀ କେମିତି ଅଛି?
1: ଆରେ ବା, ତମେ ତାଙ୍କୁ ଏ ପର୍ଯ୍ୟନ୍ତ ମନେ ରଖିଛ?
3: ସେଭଳି ଶିଳ୍ପୀ କି କିଏ କ'ଣ କେବେ ଭୁଲିପାରେ କୁମାର?
0: ଛାମୁ, ଛାମୁ,
3: ସେ କିଏ କୁମାର?
0: ହଏ, ତୁମେ ଆମ ଛାମୁଙ୍କୁ ଚିହ୍ନିଲ, ଆଉ ମୋତେ ଚିହ୍ନି ପାରିଲନି? ମୁଁ ପରା ସେଇ ମୃଦଙ୍ଗ। ଧନ୍ୟବାଦ।
3: ଆସନ୍ତୁ କୁମାର।
0: କିଓ, ମୋତେ ତ କାହିଁକି ଏ ଡାକିଲେନି? ହେ ପ୍ରଭୁ ମଶାଣି ବାବା, ତମେ ଦେଖୁଛ ଟି, କାନ୍ଧକୁ କାନ୍ଧ ଲଗାଲଗି ହେଇ କେମିତି ଚାଲିଗଲେ, ଆଉ ମୁଁ, ହାୟ ରେ ଅଭାଗା ବ୍ରାହ୍ମଣ ପୁତ୍ର। କିଏ କିଏ ହସିଲା ରେ?

0: ମୁଁ ଜନ୍ମ
1: ମୋ ଆୟୁଷ ତ କରିନି
0: ତୋଠି ବ୍ରହ୍ମତ୍ଵ ନାହିଁ
1: କଣ କହିଲୁ ମୋଠି ବ୍ରହ୍ମତ୍ଵ ନାହିଁ ଦେଖିବୁ ମୋ ପରାକ୍ରମ ପଦେ ମନ୍ତ୍ର ପଢି ଟିକେ ପାଣି ଛିଞ୍ଚି ଦେଲେ ତୁ ଏଇ ମୁହୂର୍ତ୍ତରେ ଭସ୍ମ ହେଇଯିବୁ ଜାଣିଛୁ
0: ଅଛବଗରେ ଜଳପାନ କରି ପୁଣି ବ୍ରହ୍ମତ୍ଵର ଗର୍ବ
1: ସରିଗଲା ମୋ ମନ ଗହନର କଥା ଇଏ କୋଡ଼ିଆଟା କେମିତି ଜାଣିଲା ଏ କିଏ ଡାକିଲା
0: ତୋ ମରଣ ସୁନିଶ୍ଚିତ
1: ଇଏ ଶବ୍ଦ ଛଡା ତୋ ପାଟିରେ ଆଉ କିଛି ନାହିଁ।

0: ଏଭଳି ଅପକର୍ମ କରିବା ପୂର୍ବରୁ ତୁମର ଭଲ ଭାବରେ ବିବେଚନା କରିବା ଉଚିତ ଥିଲା ସଦାଶିବ। ତୁମେ ହେଉଛ ମହାପାତ୍ର ବଂଶର ଏକମାତ୍ର କୁଳ ପ୍ରଦୀପ।
1: ମୁଁ ବୁଝିପାରୁନି, ମୋର ଭୁଲ କୋଉଠି, ମୋର ଅପରାଧ କ'ଣ?
2: ଯିଏ ଦେବଦେବ ମହାଦେବଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରେ, ଯିଏ ଗୋଟାଏ ଅଛବ କନ୍ୟାକୁ ବଳପୂର୍ବକ ମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରେ, ସେ କ'ଣ ଅପରାଧୀ ନୁହେଁ?
1: ଯୋଉ ଅଛବ କନ୍ୟା ମନ ଭିତରେ ଭକ୍ତି ଆଉ ନିଷ୍ଠା ନେଇ ଈଶ୍ୱରଙ୍କ ଦର୍ଶନ ପାଇଁ ସର୍ବଦା ବ୍ୟାକୁଳ, ତାକୁ ସାହାଯ୍ୟ କରିବା ମୋର କ'ଣ ଅପରାଧ? ଯେଉଁ ଦେବତା ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ପୂଜ୍ୟ ଆରାଧ୍ୟ, ତାଙ୍କରି ମହିମାକୁ ଜନତାଙ୍କ ଭିତରେ ପ୍ରଚାର କରିବା କ'ଣ ମୋର ଅପକର୍ମ?
0: ପ୍ରାଣଦଣ୍ଡରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ତୁମେ ବୋଧହୁଏ ଦେବତାଙ୍କ ନାମ କୀର୍ତ୍ତନ କରିବା ଆରମ୍ଭ କରିଛ, ନୁହେଁ?
1: ଆପଣ ଗୋଟିଏ ସଦାଶିବକୁ ପ୍ରାଣଦଣ୍ଡ ଦେଇପାରନ୍ତି, କିନ୍ତୁ ଏହି ସଦାଶିବର ମୃତ୍ୟୁ ପରେ ତାର ପ୍ରତିଟି ରକ୍ତବିନ୍ଦୁରୁ ଜନ୍ମ ହେବେ ଶହ ଶହ ଲକ୍ଷ ଲକ୍ଷ ସଦାଶିବ। ଘରେ ଘରେ ପୁରେ ପୁରେ ବୁଲି ସେମାନେ ପ୍ରଚାର କରିବେ ଏଇ ଗୋଟାଏ ମହାମନ୍ତ୍ର, ଜଗତ ପିତା ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ, ମଣିଷ ଜାତି ଏକ।
3: ମୋର ଅନୁରୋଧ, ଏଇ ଶେଷ ମୁହୂର୍ତ୍ତରେ ଆପଣମାନେ ମୋତେ ଭୁଲ ବୁଝିବେନି, ମୋତେ କ୍ଷମା ଦେବେ, କ୍ଷମା ଦେବେ ମୋତେ।
4: ବଡ଼ ସାନ୍ତେ, ରାଣୀ ମା, ସାନ ସାନ୍ତଙ୍କର କିଛି ଦୋଷ ନାହିଁ, ସବୁ ଦୋଷ ମୋର, ମୋତେ ଦଣ୍ଡ ଦିଅନ୍ତୁ।
0: ତୁମେ କିଏ?
4: ନେତି। ନେତି? ତାହେଲେ ତୁମେ କ'ଣ ସେଇ ଅଛବ କନ୍ୟା ନେତି? ହଁ ରାଣୀ ମା, ତମେ ତମେ ହେଉଛ ନାରୀ ଜାତିର କଳଙ୍କ, ପତିତା ଆଉ କଳଙ୍କିନୀ।
5: ପତିତା, କଳଙ୍କିନୀ, ଆପଣ ମୋତେ ମାରି ଦିଅନ୍ତୁ ରାଣୀ ମା, ହେଲେ ମୋ ମାତୃତ୍ୱକୁ ଆଘାତ ଦିଅନ୍ତୁନି।
2: ମାତୃତ୍ୱ? ଗୋଟିଏ ଅବୈଧ ସନ୍ତାନକୁ ଗର୍ଭରେ ଧରି ତମେ ପୁଣି କୋଉ ସାହସରେ ନିଜକୁ ମା ବୋଲି ପରିଚୟ ଦଉଛ?
5: ଆପଣ ତ ମା, ଆପଣ କୁହନ୍ତୁ, ଗର୍ଭରେ ଅବୈଧ ସନ୍ତାନ ଧରି କିଏ କେବେ ମା ବୋଲି ଗର୍ବ କରିପାରେ?
2: ତେବେ ତେବେ ସଦାଶିବ ଆଉ ତୁମକୁ କେନ୍ଦ୍ର କରି ରାଜ୍ୟ ଭିତରେ ଯେଉଁ ଅପବାଦ ସୃଷ୍ଟି ହୋଇଛି ତାହା କ'ଣ ମିଥ୍ୟା?
5: ସଦାଶିବ ସାନ୍ତେ, ମୋର ଭାଇ ରାଣୀ ମା।
0: ନେତି,
2: ଆଜି ଚନ୍ଦନନଗରର ବିପର୍ଯ୍ୟୟ ପାଇଁ କେବଳ ସଦାଶିବ ନୁହେଁ, ତୁମେ ମଧ୍ୟ ଦାୟୀ, ତେଣୁ ତୁମକୁ ଏଇ ପ୍ରାଣଦଣ୍ଡ ଦେବା ଉଚିତ। ସିପାହୀ, ନେଇଯାଅ ୟାକୁ, ଅନ୍ୟ ଆଦେଶ ପର୍ଯ୍ୟନ୍ତ ତାକୁ ନେଇ କାରାଗାର ଭିତରେ ବନ୍ଦୀ କର, ନେଇଯାଅ।
6: ଆତତାୟର ଭକ୍ତ ଘାତକ ବୃନ୍ଦ, ମୁହଁରେ ଶିବ ନାମ ଆଉ କାର୍ଯ୍ୟରେ ନରହତ୍ୟା, ଛି ଛି ଛି, ଧିକ୍ ତୁମକୁ, ସତ ଧିକ୍କାର ତୁମର ଶିବ ଭକ୍ତିକୁ।
2: କଣ କହୁଛ ତୁମେ?
6: ରାଜମାତା ରୂପରେ ତୁମେ କେବଳ ଗୋଟାଏ ସନ୍ତାନର ଜନନୀ ନୁହଁ, ତୁମେ ହେଉଛ କୋଟି କୋଟି ସନ୍ତାନର ଜନନୀ। ତୁମର ଧର୍ମ ବସୁଧୈବ କୁଟୁମ୍ବକମ୍ ହେବା ଉଚିତ।
2: ଯୋଉ ମୁହଁରେ ତୁମେ ଶିବ ନିନ୍ଦା କରୁଛ, ସେଇ ମୁହଁରେ ପୁଣି ଦଉଛ ଉପଦେଶ? କୁହ କୁହ, ତୁମେ କିଏ?
6: ମୁଁ ଅସତ୍ୟ, ସ୍ଥିତିହୀନ।

0: କରିପାରିବିନି କୁମାର।
1: ମାୟା, ତମେ ଏତେ ନିଷ୍ଠୁର ମାୟା, ଏତେ ନିର୍ମମ ତମେ।
0: ସାମାନ୍ୟ ଭୁଲ ପାଇଁ ମୁଁ ଯେତେବେଳେ ନିର୍ବାସିତା, ସେଇ ମୁକ୍ତିର ପଥ ପରିଷ୍କାର କରିବା କ'ଣ ମୋର ନିଷ୍ଠୁରତା?
1: ନିର୍ବାସିତା?
0: ହଁ କୁମାର, ବିଗତ ଶିବରାତ୍ରି ଦିନ ମୁଁ ଦେବଦେବ ମହାଦେବଙ୍କ ସମ୍ମୁଖରେ ପରିବେଷଣ କରିଥିଲି ତାଣ୍ଡବ ନୃତ୍ୟ। ମଝିରେ ହେଲି ଅନ୍ୟମନସ୍କା, ଫଳରେ ମହାଦେବ ଉଠି ଚାଲିଗଲେ। ତେଣୁ ଦେବରାଜ ଇନ୍ଦ୍ର ମୋ ଉପରେ ରାଗି ମୋତେ ନିର୍ବାସିତା କଲେ ସ୍ୱର୍ଗରୁ।
1: ମାୟା,
0: ସେଇ ନିର୍ବାସନ ଦଣ୍ଡରୁ ମୁଁ କିପରି ମୁକ୍ତି ପାଇବି ତାର ଉପାୟ ପଚାରିଲି ଦେବରାଜ ଇନ୍ଦ୍ରଙ୍କୁ। ଆଉ ଦୁଇ ଦିନ ପରେ ମହାଶିବରାତ୍ରି, ସେଇଦିନ ମୋର ଲକ୍ଷ୍ୟ ସ୍ୱର୍ଣ୍ଣ ଚମ୍ପା ଅର୍ପଣ କରିବା ବ୍ରତ ପୂର୍ଣ୍ଣ ହୋଇଥାନ୍ତା, ମୁଁ ନିର୍ବାସନ ଦଣ୍ଡରୁ ମୁକ୍ତି ପାଇଥାନ୍ତି। କିନ୍ତୁ କୁମାର, ମୋର ମୁକ୍ତି ପଥରେ ବାଧା ଦେବାକୁ ଯାଇ ଏ ସର୍ବନାଶକୁ ବରଣ କଲ କାହିଁକି?
1: ତୁମେ ତ ତୁମ ମୁକ୍ତିର ପଥ ପରିଷ୍କାର କରିନେଲ ମାୟା, ହେଲେ ମୁଁ କ'ଣ ଚିରଦିନ ପାଇଁ ଏମିତି ପଥର ହେଇ ପଡ଼ି ରହିଥିବି? ମୋର ଆଉ କ'ଣ ମୁକ୍ତି ନାହିଁ ମାୟା?
0: ଯେଉଁଦିନ ତୁମରି ସନ୍ତାନ ଦେବଦେବ ମହାଦେବଙ୍କ ମସ୍ତକରେ ଅର୍ପଣ କରିବ ଏକମାତ୍ର ସ୍ୱର୍ଣ୍ଣ ଚମ୍ପା, ସେଇଦିନ ତୁମେ ପାଇବ ମୁକ୍ତି।
1: ମାୟା, ମାୟା, ମୋର ସେ ସନ୍ତାନ ନାହିଁ ମାୟା, ମୁଁ କେମିତି ମୁକ୍ତି ପାଇବି ମାୟା? ଭୋଳାନାଥ,
2: ଆପଣଙ୍କର ଅର୍ଥାଂଶ ପଥର ହେଲା କିପରି?
1: ମାୟା, ଅଭିଶାପ ମୋତେ ପଥର କରିଦେଇଛି କନ୍ଦର୍ପ, ମୋ ପାଇଁ ମୁଁ ଦୁଃଖ କରୁନି କନ୍ଦର୍ପ, କିନ୍ତୁ ମୋର ମା
3: ସେ ଭୟଙ୍କର ସ୍ୱପ୍ନ କଥା ମନେ ପଡ଼ିଲେ ମୋ ଶରୀର ଭୟରେ ଶିହରି ଉଠୁଛି କାନ୍ତା। ଯୁବରାଜଙ୍କ ଅର୍ଦ୍ଧାଙ୍କ ପଥର ହୋଇଯାଇଛି କାନ୍ତା। କେତେ ବିକଳରେ ସେ ମା ମା ବୋଲି ଚିତ୍କାର କରୁଛନ୍ତି। ଏବେବି ତାଙ୍କର ସେଇ କରୁଣା ଚିତ୍କାର ମୋ କାନ ଭିତରେ ଗୁମରେ ଉଠୁଛି।
4: ସ୍ୱପ୍ନ କେବେ ସତ ହୁଏନି ରାଣୀମା।
3: କିଏ ହସୁଛ?
5: ମୁଁ ପଞ୍ଚକ। ତୁମ ହୃଦୟରେ ମମତାର ଉଚ୍ଚ ନାହିଁ, ଅଛି ଦାନବୀର ବିବଚ୍ଛତା।
3: କଣ କହିଲ? ମୁଁ ଦାନବୀ?
5: ହଁ ହଁ, ତୁମେ ଦାନବୀ। ତୁମେ ଗୋଟିଏ ଗର୍ଭବତୀ ନାରୀର କରୁଣ ନିବେଦନକୁ ଉପେକ୍ଷା କରି ତାକୁ ତମେ ଦେଇଛ ନିର୍ଯାତନା, ତମେ ସଦାଶିବକୁ ଦେଇଛ ମୃତ୍ୟୁଦଣ୍ଡ।
3: ମୋର ଭୁଲ ହେଇଛି, ମୁଁ ପାତ କି, ମୁଁ ନାର କି, ମୋତେ ତୁମେ କ୍ଷମା କର, ମୁଁ ସେ ଦୁହିଁଙ୍କୁ ମୁକ୍ତି ଦେବି। ହେଲେ ମୁଁ ଆଜି ଅଞ୍ଜଳି ପାତି ମୋ ସନ୍ତାନର ପ୍ରାଣ ଭିକ୍ଷା କରୁଛି। ମୋ ପୁଅକୁ ମୋତେ ଫେରେଇ ଦିଅ।
5: ମୁଁ କିଏ? ମୋ ଶରଣ ପଶୁଛ କାହିଁକି? ତେବେ ଶୁଣ, ଯେଉଁଦିନ ତୁମ ପୌତ୍ର ସ୍ୱର୍ଣ୍ଣ ଲିଙ୍ଗ ଉପରେ ଅର୍ପଣ କରିବ ଏକମାତ୍ର ସ୍ୱର୍ଣ୍ଣ ଚମ୍ପା, ସେଇଦିନ ତୁମ ପୁତ୍ର ହବ ଶାପମୁକ୍ତ।
3: ପ୍ରଭୁ, ଏ କି ଆଶୀର୍ବାଦ କଲ ପ୍ରଭୁ! ସେ ଯେ ଅବିବାହିତ, ତାର ସନ୍ତାନ ଆସିବ କୁଆଡୁ?
5: ତେବେ ତାର ମୁକ୍ତି ଅସମ୍ଭବ।
3: ଛିଡ଼ା ହୁଅ, ମୋର ଭକ୍ତି ଯଦି ନିଷ୍କାମ, ମୋର ପୂଜା ଯଦି ଶାଶ୍ୱତ, ତେବେ ମୋର ଆକୁଳ ନିବେଦନ ନ ଶୁଣି ତମେ ଏଠୁ ଯାଇପାରିବନି।
5: ରାଜମାତା,
3: ତୁମେ ପରା ଦେବଦ୍ରୋହୀ, ତୁମେ ପରା ନିର୍ମମ, ତେବେ ଆଉ ଛିଡ଼ା ହେଲ କାହିଁକି?
5: ରାଜମାତା,
3: ପ୍ରଭୁ, ଏ କି ପରୀକ୍ଷା ପ୍ରଭୁ!
5: କଣ କହିଲ? ପରୀକ୍ଷା? ହଁ ହଁ, ପରୀକ୍ଷା। ରାଜମାତା, ଏଇଠୁ 1,000 ଯୋଜନ ଦୂରରେ

0: ଠିକ ଉତ୍ତର ଦିଗକୁ ଅବସ୍ଥିତ ମାୟାନଗରୀ, ସେଇଠି ତୁମର ଏକମାତ୍ର ପୁତ୍ର ସନ୍ତାନର ଅର୍ଦ୍ଧାଂଶ ପଥର ହୋଇଯାଇଛି। ସେଇଠି ସେ ଅତି ବିକଳରେ ମା ମା ବୋଲି ଚିତ୍କାର କରୁଛି, ଯା ତାକୁ ସେଇଠି ଉଦ୍ଧାର କରି ଆଣ। ମୁଁ ବର୍ତ୍ତମାନ ଯାଉଛି ମୋର କର୍ତ୍ତବ୍ୟ କରିବାକୁ। ଓଁ ନମଃ ଶିବା, ଓଁ ନମଃ ଶିବା।
1: ଏ ମହାକାଳ ଅନ୍ତର୍ଧ୍ୟାନ, ତେବେ ତେବେ ସେ କଣ ସ୍ୱୟଂ ଦେବଦେବ ମହାଦେବ? କିଏ ଡାକୁଛି? ମୁଁ ଆସୁଛି ଯୁବରାଜ, ମୁଁ ଆସୁଛି ଯୁବରାଜ, ମୁଁ ଆସୁଛି ଯୁବରାଜ, ଯୁବରାଜ, ଯୁବରାଜ।

0: ମୋ ମସ୍ତକରେ ଗୋଟିଏ ସ୍ୱର୍ଣ୍ଣ ଚମ୍ପା ଅର୍ପଣ କଲେ ତୁମର ଏକମାତ୍ର ପୁତ୍ର କୁମାର ଶଶାଙ୍କ ମୁକ୍ତି ପାଇବା।
1: ଆଉ ବିଳମ୍ବ କରନି ମା, ସ୍ୱୟଂ ମହାକାଳ ରୂପୀ ଶମ୍ଭୁଙ୍କର ଆଦେଶ, ଶୀଘ୍ର ମୋ ପୁତ୍ର ହସ୍ତରେ ଦେବଦେବ ମହାଦେବଙ୍କର ମସ୍ତକ ଉପରେ ଅର୍ପଣ କରିଦିଅ ମା ଗୋଟିଏ ସ୍ୱର୍ଣ୍ଣ ଚମ୍ପା।
0: ରାଜମାତା, ବର୍ତ୍ତମାନ ତୁମ ପୁତ୍ର ଶାପମୁକ୍ତ।
1: ମା ମା, ବର୍ତ୍ତମାନ ମୁଁ ଶାପମୁକ୍ତ ମା, ମୁଁ ମୁକ୍ତ ମା, ମୋ ନିଜ ପୂର୍ବର ଶରୀର ଫେରି ପାଇଛି ମା, ମୋର ପୁତ୍ର ଆଜି ମୋତେ କରିଛି ଶାପମୁକ୍ତ ମା। ଜୟ ଜୟ ଶିବ, ଜୟ ଶମ୍ଭୁ।
2: କୁମାର କୁମାର, ମୋର କୁଳଦେବତା ଆଜି ମୋର ଗୁହାରି ଶୁଣିଛନ୍ତି। କୁମାର, ମୋର କୁଳଦେବତା ଆଜି ମୋର ଗୁହାରି ଶୁଣିଛନ୍ତି।
1: ହଁ ମା, ହଁ ମାତ୍ର ଯାହା ପାଇଁ ଆଜି ଏହା ସମ୍ଭବ, ଯାହା ପାଇଁ ଆଜି ମୋର ମୁକ୍ତି, ସେ କାହିଁ ମା?
2: କିଏ କୁମାର?
1: ଏ ସନ୍ତାନର ଜନନୀ ମା।
3: ଏଇ ସେଇ ନେତି
4: ଚିହ୍ନି ପାରୁଛନ୍ତି ତ ରାଜମାତା? କିନ୍ତୁ ରାଜମାତା ଗୋଟାଏ ଅଛବ କନ୍ୟାକୁ ନିଜର ପୁତ୍ରବଧୂ ଭାବରେ ଗ୍ରହଣ କରିପାରିବେ ତ?
2: ନା ନା, ସେ କଥା କୁହ ନା ସଦାଶିବ। ନେଧି ମୋର ପୁତ୍ରବଧୂ, ସେ ପବିତ୍ର, ସେ ନିଷ୍ପାପ, ସେ ନିଷ୍କଳଙ୍କ। ମୁଁ ତୁମକୁ ଆଉ ମୋ ପୁତ୍ରବଧୂ ନେତିକୁ ଭୁଲ ବୁଝିଥିଲି ସଦାଶିବ। ନେତି ପାଖକୁ ଆସ ମା, ଆଜିଠାରୁ ତୁମେ ହେଲ ନାଗବଂଶର କୁଳବଧୂ। କୁଳବଧୂର ସମସ୍ତ ସୌଭାଗ୍ୟ ନେଇ ତୁମେ ଏ ବଂଶକୁ ଉଜ୍ଜଳ କର ମା।
1: ହଁ କନ୍ଦର୍ପ, ମୋରି ସନ୍ତାନ ଆଜି ମୋତେ ମୁକ୍ତି ଦେଇଛି।
5: ଛାମୁଙ୍କ ସନ୍ତାନ? ଓମ୍ ଓମ୍ ବମ୍ ବମ୍।
2: ଦେବଦେବଙ୍କ ଖେଳ ସରିଯାଇଛି କନ୍ଦର୍ପ, ଆସ ଏଇ ଶୁଭ ଅବସରରେ ଜଗତ ପିତା ସେଇ ଈଶ୍ୱରଙ୍କ ପାଦ ବନ୍ଦନା କରି ତାଙ୍କରି ଜଳସ୍ନାନ ମହୋତ୍ସବକୁ ମହାସମାରୋହରେ ପାଳନ କରିବା।

ଏତେବେଳେ ଯାଇ ଶୁଣୁଥିଲେ ନାଟକ ସ୍ୱର୍ଣ୍ଣଚମ୍ପା। ବିଭିନ୍ନ ଚରିତ୍ରକୁ ରୂପ ଦେଇଥିଲେ ଯୁବରାଜ ଶଶାଙ୍କ ସତ୍ୟନାରାୟଣ ମିଶ୍ର, ପଞ୍ଚକ ଏବଂ ମାର୍କଣ୍ଡ ଗୋପାଳକୃଷ୍ଣ ପଟ୍ଟନାୟକ, ରାଜପୁରୋହିତ ସରୋଜ ତ୍ରିପାଠୀ, କନ୍ଦର୍ପ ଅଜୟ କୁମାର ତ୍ରିପାଠୀ, ପୂଜକ ଝାଡ଼େଶ୍ୱର ପ୍ରଧାନ, ନେତି ସୁକାନ୍ତି ଦାସ, ଜିରା ଉଷାରାଣୀ ଦାସ, ସେବତୀ କଳ୍ପନା ହୋତା, ମାୟା ଜଗତ ମୋହିନୀ ରଥ, ରାଜମାତା ଅମିତା ଦାସ, ଗୌରା ପଞ୍ଚାନନ ପାଳ, ଦାମା ସନ୍ତୋଷ କୁମାର ଦାସ ଏବଂ ସଦାଶିବ ଅଶୋକ ମିଶ୍ର। ନାଟକ ସ୍ୱର୍ଣ୍ଣଚମ୍ପା, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଅଶୋକ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ସେପ୍ଟେମ୍ବର ମାସର 9 ତାରିଖ ଅର୍ଥାତ୍ ଆସନ୍ତା ବୁଧବାର ଦିନ ଗୋଟାଏ ବାଜି 20 ମିନିଟ୍ରେ ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବ।

ଫୋନ୍ ମାଧ୍ୟମରେ ଶ୍ରୋତାଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ସେପ୍ଟେମ୍ବର ମାସର 8 ତାରିଖ ଅର୍ଥାତ୍ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 0685423060। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଅନ୍ୟ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ମାସର ଅର୍ଥାତ୍ ଚଳିତ ସେପ୍ଟେମ୍ବର ମାସର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଅଧ୍ୟକ୍ଷଙ୍କ ଆଦେଶକ୍ରମେ ନବରଙ୍ଗପୁର କୋଡିଙ୍ଗା ଉମରକୋଟ ରାୟଗଡ଼ ଚନ୍ଦାହାଣ୍ଡି ଏବଂ ଝରିଗାଁଠାରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ ଅର୍ଥାତ୍ ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମାମଲାର ଅପସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମାସ୍ତରୀୟ ମକଦ୍ଦମାକୁ ଯିବା ପୂର୍ବରୁ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଏବଂ ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଅପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନ ସେବା କମିଟି ଉମରକୋଟ, ଚନ୍ଦାହାଣ୍ଡି ଏବଂ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଶୁଣିଲେ ଘୋଷଣା। ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ବିଜୟ। ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କର୍ମା ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ ଏବଂ ସୁଖବିନ୍ଦର ସିଂ ଏବଂ ମନହର।

0: Attended by Goa Chief Minister Pramod Sawant, Gujarat Chief Minister Bhupendra Patel, Maharashtra Chief Minister Devendra Fadnavis, and Administrator of Dadra and Nagar Haveli and Daman and Diu, Praful K. Patel. Union Minister of State for Petroleum and Natural Gas Suresh Gopi today said that the centre has asked the oil marketing companies, OMCs, to uniformly implement the revised LPG refill booking interval of 25 days in both urban and rural areas immediately. In a social media post, Mr. Gopi said that in view of the current LPG supply situation improving and the significant reduction in refill backlog, the central government has relaxed this restriction. He said, now all domestic LPG consumers, regardless of urban or rural, can book refills at an interval of 25 days. The Election Commission today announced bipoll to Nagaon Lok Sabha seat in Assam. It has also announced assembly bipolls for two seats each in Tamil Nadu and West Bengal and one seat in Puducherry. Reigning world champion Sheetal Devi has confirmed a medal for India by storming into the women's compound individual final on the third day of the Stage 3 of World Archery Para Series in Ahmedabad today. In an all-Indian semi-final, the armless archer from Jammu defeated Sarita. And that is the end of this news bulletin.
1: ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ଭା ଶୁଣିଲେ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆଜିର ଅଧିବେଶନ ପରିସମାପ୍ତି ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ମାସର 8 ତାରିଖ ମଙ୍ଗଳବାର ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:00 ହେଉଛି 5 ମିନିଟ୍ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀ ନେଲେ ବିନୋଦ ଶର୍ମା ଲୋଭାବତୀ ପଢିହାରୀ ରାଧାକୃଷ୍ଣ ଭଞ୍ଜ କାହ୍ନୁଚରଣ ଦାସ ରାଜଲକ୍ଷ୍ମୀ ସାହୁ ଏବଂ ସୁଧା ମିଶ୍ର ରାମଚନ୍ଦ୍ର ମାନସ ଶୁଣିବେ ସକାଳ 6:25 ସକାଳ 7:25 ରହିଛି ମହ୍ଲାର କାର୍ଯ୍ୟକ୍ରମ ଏଥିରେ ଗାଁ କାହାଣୀରେ ଶୁଣିବେ କୁମ୍ଭାରପୁଟ ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ବର୍ଷାଦିନେ ବନ ବିଭାଗ ଦ୍ୱାରା ବୃକ୍ଷରୋପଣ ବନମଲ୍ଲିକା କାର୍ଯ୍ୟକ୍ରମ ଭେଟିଦେବୁ ସକାଳ 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20 ଏଥିରେ ମା ହେଲେ ପାଠୋଇ ଦେଶ ଯିବ ଆଗେ ଏ ସମ୍ପର୍କରେ ସାକ୍ଷାତକାର ପରେ ଅନ୍ୟ ଏକ ସାକ୍ଷାତକାର କନ୍ୟାଶ୍ରମରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅପରାହ୍ନ 5:00 ଶୁଣିବେ ଜୋଆଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଚୈତି ଜହ୍ନ କାର୍ଯ୍ୟକ୍ରମ କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ରାତି 8:10 ଶୁଣିବେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଏଥିରେ ହାତ ଧୋଇବା ଅଭ୍ୟାସ ଓ ରୋଗ ପ୍ରତିରୋଧର ସରଳ ଉପାୟ ସମ୍ପର୍କରେ ସାକ୍ଷାତକାର ଗୀତ ଏବଂ ଗଜଲ ଶୁଣିବେ ରାତି 9:30 ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12 ଏଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53 ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ ଜୟ ହିନ୍ଦ୍।